ଆକାଶବାଣୀ କେନ୍ଦୁଝର ଆମର ଅଗଣିତ ଶ୍ରୋତାବନ୍ଧୁଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆଜି ଶନିବାର 1948 ଶତାବ୍ଦ ଜ୍ୟେଷ୍ଠ ମାସର 16 ଦିନ, ଇଂରାଜୀ 2026 ମସିହା ଜୁନ୍ ମାସର 6 ତାରିଖ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101 ମେଗାହର୍ଜ ଯୋଗେ। ଏହା ସହିତ ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ଆମ ଷ୍ଟୁଡ଼ିଓ ଘଡ଼ିରେ ପ୍ରାୟତଃ 5:59 ହେବାକୁ ଯାଉଛି।

0: ଏ ଭକ୍ତିଗୀତ ସହ ଆଜି ପାଇଁ ଏଇଠି ଶେଷ ହୋଇଛି ପ୍ରାତଃ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ ଆକାଶବାଣୀ କେନ୍ଦୁଝର। ସମୟ ସକାଳ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ଓ ପରେ ପରେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛିକ୍ଷଣ ମଧ୍ୟରେ।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆକାଶବାଣୀ କଟକ ଅନୁଚିନ୍ତା ଉପସ୍ଥାପନ କରିଛନ୍ତି ପ୍ରଦୀପ୍ତ ମହାପାତ୍ର।

କଥାରେ ଅଛି, ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି। ଯେଉଁ ବ୍ୟକ୍ତି ନିଜର ବୁଦ୍ଧି, କୌଶଳ, ଉତ୍ସାହ ଓ ଯୁକ୍ତି ସହିତ ଆଜିର କାମକୁ ସର୍ବୋତ୍କୃଷ୍ଟ ଭାବରେ ସମ୍ପନ୍ନ ନକରି କାଲିର ଆବଶ୍ୟକତାକୁ ଗୁରୁତ୍ୱ ଦିଏ, ତାହାର ଚିନ୍ତା ବଢ଼ିଯାଏ। ମନୁଷ୍ୟ ଗତକାଲିର ଘଟଣା ପ୍ରତି ସର୍ବଦା ଅଭିଯୋଗ ମନ ମଧ୍ୟକୁ ଆଣେ ଏବଂ ଆସନ୍ତାକାଲିର କାର୍ଯ୍ୟ ପାଇଁ କିଛି ଫଳ ଆଶା ରଖେ। କାର୍ଯ୍ୟଟି ହେବ କି ନ ହେବ, ଲାଭ ହେବ କି କ୍ଷତି ହେବ, ସମ୍ମାନ ମିଳିବ କି ଅପମାନ ମିଳିବ, ଏହି ଭୟ ମନରେ ରଖିଥାଏ। ଖ୍ରୀଷ୍ଟ ଧର୍ମାବଲମ୍ବୀ ବ୍ୟକ୍ତିମାନେ ଯୀଶୁଙ୍କୁ ଏକ ପ୍ରାର୍ଥନା ମାଧ୍ୟମରେ ଜଣାନ୍ତି, ହେ ପରମ ପିତା, ଆଜି ଦିନର ଭୋଜନ ଆମକୁ ମିଳୁ, ଆଜି ଆମକୁ ସମୃଦ୍ଧ କର। ଏହାର ଅର୍ଥ ଆମର ଭବିଷ୍ୟତ ଜୀବନ ସମୁଜ୍ଜଳ ହୋଇପାରିବ। ଯଦି ପ୍ରତ୍ୟେକ ବ୍ୟକ୍ତି ଆଜିର ଦିନଟିକୁ ଅଧିକ ଆନନ୍ଦ, ସନ୍ତୋଷ ଓ ଆଦର୍ଶର ସହିତ କଟାଇବାକୁ ଚେଷ୍ଟା କରି ସଫଳ ହୁଏ, ତେବେ ଖୁବ୍ ଭଲ କଥା। ବିବେକାନନ୍ଦ ଏହି ମର୍ମରେ କହିଥିଲେ, କାଲି ପାଇଁ ଚିନ୍ତା କର ନାହିଁ। ଏହି କଥା ଉପରେ ଏକ ପ୍ରଶ୍ନ ଆସିପାରେ, କାଲିର ଚିନ୍ତା ନକରି ମଣିଷର ପରିବାର, ପିଲାଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ, ବସ୍ତ୍ର, ବାସଗୃହ ପ୍ରଭୃତିର ବିଷମ ସମସ୍ୟା ବଢ଼ିଯାଇପାରେ। ପୁଣି ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟର ଆବଶ୍ୟକତା ରହିଛି। ଆଜିର କାର୍ଯ୍ୟକ୍ଷମ ଶରୀର ଧୀରେ ଧୀରେ ବୃଦ୍ଧ ହୋଇଯିବ, ଆଜିର ବ୍ୟବସାୟ ଓ ଶିଳ୍ପ କାଲି ରୁଗୁଣ ହୋଇଯିବ, ଚାକିରି କାଳ ସରିଯିବ, ସୁସ୍ଥ ଶରୀର ଅସୁସ୍ଥ ହୋଇଯିବ, ଝିଅ ବିଭାଗର ପୁଅ ବିଭାଗର ଅନେକ ସମସ୍ୟା ମୁଣ୍ଡ ଟେକିବ। ଏହାକୁ ବାଦ ଦେଇ ହେବ କି? ଆଜିର ବିଚାରଶୀଳ ବ୍ୟକ୍ତିଙ୍କର ଏହିସବୁ ବିଚାର ମସ୍ତିଷ୍କ ମଧ୍ୟକୁ ଆସିଥାଏ। ଏହା ସତ୍ୟ, ସମସ୍ୟାଗୁଡ଼ିକ ମଧ୍ୟ ସତ୍ୟ, ମାତ୍ର ଏହି ସମସ୍ୟାଗୁଡ଼ିକ ପ୍ରତି ଯଦି କେବଳ ଚିନ୍ତା କରାଯାଏ, ମାନସିକ ଭାରସାମ୍ୟ, ମାନସିକ ଶକ୍ତି ନଷ୍ଟ ହୋଇଯାଏ। ଚିନ୍ତା ମନୁଷ୍ୟର ଉତ୍ସାହ, ଶକ୍ତି, କାର୍ଯ୍ୟଦକ୍ଷତା ଓ ପ୍ରସନ୍ନତାକୁ ନଷ୍ଟ କରିଦିଏ। ଯେଉଁ ଅସୁବିଧାକୁ ବ୍ୟକ୍ତିଗତ ଭାବେ ପ୍ରତିରୋଧ କରାଯାଇ ପାରିଥାନ୍ତା, ଏହା ପରିବାର ପାଇଁ ବିରାଟ ବୋଝ ହୋଇଯିବ। ମନୁଷ୍ୟର ଚଲାପଥରେ ଅନ୍ଧକାର ସୃଷ୍ଟି ହେବ। ଏଣୁ ସମସ୍ୟାକୁ ଦୂର କରିବାକୁ ମାନସିକ ସ୍ତରରେ ସୁସ୍ଥ ରହିବାକୁ ପଡ଼ିବ। ପରିଶ୍ରମ ଓ ଉଦ୍ୟୋଗ କରିବା ସଙ୍ଗେ ସଙ୍ଗେ ସମାଜର ସଠିକ୍ ବ୍ୟକ୍ତିଙ୍କର ସହଯୋଗ ପାଇଁ ଚେଷ୍ଟା କରିବାକୁ ହେବ। ଏହା ବ୍ୟତୀତ ମଣିଷ ଯଦି ଦରିଦ୍ର ହୋଇଯାଏ, ଅଭାବର ସମ୍ମୁଖୀନ ହୁଏ, କୌଣସି ଏକ ଦୂରାରୋଗର ସମ୍ମୁଖୀନ ହୁଏ, ଆତ୍ମୀୟ ସ୍ୱଜନଙ୍କର ମୃତ୍ୟୁ ଖବର ପ୍ରାପ୍ତ ହୁଏ, ସ୍ୱାଭାବିକ ଚିନ୍ତାର ସମ୍ମୁଖୀନ ହେବାକୁ ପଡ଼େ, ଏହା ପରୋକ୍ଷରେ ଆମର ଦୂରଦୃଷ୍ଟି ସୃଷ୍ଟି କରେ ଏବଂ କେଉଁ କାର୍ଯ୍ୟରେ ଫଳ ଭବିଷ୍ୟତରେ କ'ଣ ହେବ ତାର ସୂଚନା ମଧ୍ୟ ମିଳିଥାଏ। ସମସ୍ୟାର ସମ୍ବଦକୁ ଦେଖି ଭବିଷ୍ୟତ ଉନ୍ନତିର ଯୋଜନା ଉତ୍ତମ ବିଚାରରେ ପ୍ରସ୍ତୁତ ହୁଏ। ପୁରୁଣା ଭୁଲ ଯୋଗୁଁ ମିଳିଥିବା ଦଣ୍ଡର ଅନୁଭୂତି ଓ ସଂସାରର କଠୋରତାକୁ ଦେଖି ଶୁଣି ନିଜ ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ କରିଥାଉ। ଅନ୍ୟ ଦିଗକୁ ଯଦି ଆଲୋଚନା କରାଯାଏ, ମନୁଷ୍ୟ ମନରେ ଅଶୁଭ ଚିନ୍ତାର ସୃଷ୍ଟି ହୋଇଥାଏ। ଏହାର ମୁଖ୍ୟ କାରଣ ଭୟ ଓ ବିଚଳିତ ଅବସ୍ଥା। ଏହା ମଣିଷର କର୍ମଧାରର ବାଧକ ଅଟେ। ସଂସାରରେ ମନୁଷ୍ୟ ଦ୍ୱାରା ସବୁ କାର୍ଯ୍ୟ ସମ୍ଭବ, ଏକ ଅଜଣା ଭୟ ଓ ଚିନ୍ତାରେ ଆମର ଶକ୍ତି ଓ ଉତ୍ସାହ ବିନାଶ ହୋଇଯାଏ। ପଶ୍ଚାତ୍ତାପ ଓ ଆତ୍ମଗ୍ଲାନିର ଅନ୍ଧକାରରେ ଯୋଗ୍ୟ ଲୋକ ସୁଦ୍ଧା ନିଜର ଶକ୍ତି ହରାଇଥାଏ। ଅନେକ ବ୍ୟକ୍ତି ଚିନ୍ତାରୁ ବେମାର ହୋଇଯାଆନ୍ତି, ଚିନ୍ତା ତାଙ୍କୁ ଶଯ୍ୟାଶାୟୀ କରିଦେଇଥାଏ। ବଡ଼ ପଦବୀରେ ଅବସ୍ଥାପିତ ସରକାରୀ ଚାକିରିଆ, ଅଧିକ ବେତନପ୍ରାପ୍ତ କର୍ମଚାରୀ, ବଡ଼ ବ୍ୟବସାୟୀ, ପଦପଦବୀଧାରୀ ବ୍ୟକ୍ତିଙ୍କର ଯଦି ଟିକିଏ ଉଣା ଘଟେ, ତେବେ ସେମାନଙ୍କର ଚିନ୍ତା ବଢ଼ି ମାନବିକତା ହରାଇ ବସନ୍ତି। ମନୁଷ୍ୟ ସକାଳୁ ଶଯ୍ୟାତ୍ୟାଗ କଲାପରେ ଅନେକ କାମ ତା ଆଗରେ ମୁଣ୍ଡ ଟେକନ୍ତି, ଆଉ ମଣିଷ ସେସବୁ କାର୍ଯ୍ୟକୁ ଏକାବେଳେ ସାରିଦେବାକୁ ଚିନ୍ତା କରେ। କିନ୍ତୁ ଯଦି କାର୍ଯ୍ୟଗୁଡ଼ିକୁ କ୍ରମାନ୍ୱୟରେ ଧୀରେ ଧୀରେ କରାଯାଏ, ତେବେ ସନ୍ଧ୍ୟାବେଳକୁ ସମସ୍ତ କାର୍ଯ୍ୟ ଅଧାପନ୍ତରିଆ ହୋଇଯାଏ, ଯାହା କାଲି ପାଇଁ ସମସ୍ୟା ଓ ଚିନ୍ତା ସୃଷ୍ଟି କରେ। ଏହି ଚିନ୍ତା ମାନସିକ ଶକ୍ତିକୁ କ୍ଷୟ କରି ମସ୍ତିଷ୍କ ବିକୃତି କରିଥାଏ। ଆସନ୍ତୁ ଏହି ସମସ୍ୟାକୁ ଟାଳିବାକୁ ଆଜି ଅର୍ଥାତ୍ ବର୍ତ୍ତମାନ ସମୟକୁ ଉଚିତ ଭାବେ ସମ୍ମାନ ଦେବା ଓ ଏହି ଅନୁଚିନ୍ତାରୁ ଜୀବନର ଶ୍ରେଷ୍ଠ ଆନନ୍ଦ ପାଇପାରିବା।

ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ପ୍ରଦୀପ୍ତ ମହାପାତ୍ର। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 58ତମ ଭାଗ।

ଦେହ ସହ ଜୀବର ସମ୍ପର୍କ ବିଷୟରେ ଶୁକଦେବ ରାଜା ପରୀକ୍ଷିତଙ୍କୁ କହିଲେ, ସ୍ୱପ୍ନରେ ଯେଉଁ ପୁରୁଷ ବା ବସ୍ତୁ ଦିଶେ, ବାସ୍ତବରେ ତା ସହିତ ଯେପରି ସମ୍ବନ୍ଧ ଘଟେ ନାହିଁ, ଆତ୍ମାର ସେହିପରି ଜୀବଦେହ ସହିତ ସମ୍ବନ୍ଧ ଘଟେ ନା, କେବଳ ଭଗବାନଙ୍କ ମାୟା ଦ୍ୱାରା ସେ ସମ୍ବନ୍ଧ ଘଟିପାରେ। ଈଶ୍ୱର ମାୟା ବହୁ ରୂପରେ ସବୁଆଡ଼େ ପ୍ରକାଶ ପାଏ। ମାୟାରେ ପଡ଼ି ଜୀବ ସବୁ କଥାକୁ ମୋର ମୋର କହେ। ଏହି ସୃଷ୍ଟିର ସର୍ଜନା ପାଇଁ ଆତ୍ମାରେ ଆତ୍ମାକୁ ମାୟାଗ୍ରସ୍ତ କରି ଆପଣା ନାଭିରୁ ବ୍ରହ୍ମାଙ୍କୁ ସୃଷ୍ଟି କଲେ। ଶୂନ୍ୟରୁ ଶବ୍ଦ ଶୁଣି ବ୍ରହ୍ମା ବହୁକାଳ ତପସ୍ୟା କରିବା ପରେ ଭଗବାନ ନିଜ ରୂପ ଧରି ତାଙ୍କୁ ଦର୍ଶନ ଦେଲେ।

0: भारतीय दलं पराजितम् इति वार्ताः।
1: आकाशवाणी केन्दुझर समय सकाळ 7:00 ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ବିବରଣୀ।

ଆଜି ସକାଳ 7:25ରେ ଶୁଣିପାରିବେ ଭକ୍ତି ଗୀତଟିଏ। ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ରହିଛି ଓରାମ ସମ୍ପ୍ରଦାୟର ଗୀତ। ସକାଳ 7:30ରେ ପରିବେଷଣ କରିବେ ଘନଶ୍ୟାମ ମୋଦି ଓ ସାଥୀ। ସକାଳ 8:30ରେ ସୂଚନା ସମ୍ବାଦ ଓ ତଥ୍ୟଭିତ୍ତିକ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। ବିବିଧ ଭାରତୀ ରାଷ୍ଟ୍ରୀୟ ସେବାର କାର୍ଯ୍ୟକ୍ରମ ରହିଛି ଆଜି ପୂର୍ବାହ୍ନ 9:00। ଆଜି ପୂର୍ବାହ୍ନ 10:00 କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ପୁଣି ଥରେ ଜଣାଇବୁ। ପରେ ପରେ ଗୀତାଞ୍ଜଳି କଥା ଓ ଗୀତର ଅଞ୍ଜଳି 10:02। 10:30ରେ ଶୁଣିପାରିବେ ନାଟକ ଅକ୍ଟୋପସ୍। ଆଜି ଦିନ 1:20ରେ ମହିଳାମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା। ଏଥିରେ ଅନ୍ୟ ପ୍ରସଙ୍ଗ ସହିତ ମୁଖ୍ୟ ପ୍ରସଙ୍ଗରେ ରହିଛି ଖାଦ୍ୟ ଶସ୍ୟକୁ ସାଇତି ରଖିବାର ବିଭିନ୍ନ ଉପାୟ, ସାକ୍ଷାତକାର ସସ୍ମିତା ପତିଙ୍କ ସହ। ଆଜି ସନ୍ଧ୍ୟା 5:00 ଇନ୍ଦ୍ରଧନୁ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ପ୍ରଚାର କରିବୁ। ଯୁବବାଣୀ କାର୍ଯ୍ୟକ୍ରମ ସନ୍ଧ୍ୟା 5:30ରେ ଏହାକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ସନ୍ଧ୍ୟା 6:00 କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ପୁଣି ଥରେ ଜାଣିପାରିବେ ଏବଂ 6:02ରେ ବନସୁରଭି ଆଦିବାସୀ ଗୀତ ଆଧାରିତ କାର୍ଯ୍ୟକ୍ରମ। ଏଥିରେ ଚୈତନ୍ୟ ଓରାମ ଓ ସାଥୀମାନେ ପରିବେଷଣ କରିବେ ଓରାମ ସମ୍ପ୍ରଦାୟର ଗୀତ। ସନ୍ଧ୍ୟା 6:10ରେ ରାମଚରିତ ମାନସ ଏବଂ 6:30ରେ ସମ୍ବଲପୁରୀ ଗୀତ। ଏହାକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ରାତି 7:00 ହେ ପ୍ରିୟତମା ଓଡ଼ିଆ ଆଲବମ୍ର ଗୀତ ପ୍ରଚାର କରିବୁ। ରାତି 7:30ରେ କାର୍ଯ୍ୟକ୍ରମ ବନାନୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ରାତି 8:00 ପାରମ୍ପରିକ ଗୀତରେ ଶୁଣିବେ ପଲ୍ଲୀ ଗୀତ ଏବଂ ରାତି 8:15ରେ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସୃଜନିକା। ଆଜି ରାତି 10:00 କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ ଦ୍ୱିଭାଷୀ କାର୍ଯ୍ୟକ୍ରମ ଶୃଙ୍ଖଳାରେ ଆଜି ରହିଛି ପ୍ରସଙ୍ଗ ଯୁବଶକ୍ତି। ଏହାକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏହାପରେ ରାତି 10:35ରେ ଶୁଣିପାରିବେ ଚିରନ୍ଦନୀ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଏଇ ଥିଲା ଶ୍ରୋତାବନ୍ଧୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନାରୁ କେତୋଟି। ଆକାଶବାଣୀ କେନ୍ଦୁଝର ସମୟ ସକାଳ 7:03 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛିକ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟ ସରକାର ଉଷୁନା ଚାଉଳର ମିଲିଂ ଦର କ୍ୱିଣ୍ଟାଲ ପିଛା 20 ଟଙ୍କା ବୃଦ୍ଧି କରିଥିବା ବେଳେ ଅରୁଆ ଚାଉଳର ମିଲିଂ ଦର 10 ଟଙ୍କା ବୃଦ୍ଧି କରିଛନ୍ତି। ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ସୁରୁଖୁରୁରେ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଉଷୁନା ଚାଉଳର କ୍ୱିଣ୍ଟାଲ ପିଛା ମିଲିଂ ଦର 20 ଟଙ୍କା ଥିବାବେଳେ ଏବେ ଏହା 40 ଟଙ୍କାକୁ ବୃଦ୍ଧି ପାଇଛି। ଅରୁଆ ଚାଉଳ ମିଲିଂ ଦର 10 ଟଙ୍କାରୁ ବୃଦ୍ଧି ପାଇ 20 ଟଙ୍କା ହୋଇଛି। ପୁରୀଠାରେ ଚାଲିଥିବା 3 ଦିନିଆ ବ୍ରିକ୍ସ ସମ୍ମିଳନୀର ଉଦ୍ଯାପନୀ ଦିବସରେ ଗତକାଲି ବ୍ରିକ୍ସ ରାଷ୍ଟ୍ର ସମୂହର ପ୍ରତିନିଧିମାନେ ଓଡ଼ିଶା ରାଜ୍ୟ ଜଳ ଦକ୍ଷତା ଓ ଜୀବନରକ୍ଷା ଅନୁଷ୍ଠାନ ପରିଦର୍ଶନ କରିଛନ୍ତି। ପ୍ରତିନିଧିମାନେ ଜଳ ଉଦ୍ଧାର ପ୍ରସ୍ତୁତି ଓ ପ୍ରଦର୍ଶନୀ ଦେଖିବା ସହ ସ୍ୱେଚ୍ଛାସେବୀମାନଙ୍କ ଦକ୍ଷତା ପ୍ରଦର୍ଶନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ରାଜ୍ୟରେ ଅତିରିକ୍ତ 6 ସ୍ନାତକୋତ୍ତର ଡାକ୍ତରୀ ଆସନ ନିମନ୍ତେ ସ୍ୱୀକୃତି ମିଳିଛି। ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ୍ ବୋର୍ଡ ଅଫ୍ ଏକ୍ଜାମିନେସନ୍ସ ଇନ୍ ମେଡିକାଲ୍ ସାଇନ୍ସ ପକ୍ଷରୁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲର ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗରେ 4 ଆସନକୁ ସ୍ୱୀକୃତି ପ୍ରଦାନ କରାଯାଇଛି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁରୋଗ ବିଭାଗରେ 2 MBBS ଡିପ୍ଲୋମା ଆସନକୁ ମଧ୍ୟ ସ୍ୱୀକୃତି ମିଳିଥିବା ଜଣାପଡ଼ିଛି। ଏହାଦ୍ୱାରା କେବିକେ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ଘଟିବ ବୋଲି କୁହାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନଗୁଡ଼ିକର ଖରା ଛୁଟି ଅବଧି ବୃଦ୍ଧି ନିଷ୍ପତ୍ତି ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଆସନ୍ତା 18 ତାରିଖରୁ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲାଯିବାକୁ ଥିବାବେଳେ ତାପମାତ୍ରା ସ୍ଥିତି ଆକଳନ କରାଯାଇ ଗ୍ରୀଷ୍ମ ଛୁଟି ଅବଧି ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଶ୍ରୀ ଗଣ୍ଡ କହିଛନ୍ତି ଇତିମଧ୍ୟରେ 90% ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଥିବା ବେଳେ ଛୁଟି ଖୋଲିବା ପୂର୍ବରୁ ଏହି କାର୍ଯ୍ୟ ଶେଷ କରାଯିବ। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ 7 ଦିନ ପୂରଣ ହୋଇଥିବା ବେଳେ 1,45,18,212 ଜଣଙ୍କୁ ପରିଗଣନା ଫର୍ମ ପ୍ରଦାନ ଓ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୋଟ 3,33,99,591 ଜଣ ଭୋଟରଙ୍କ ମଧ୍ୟରୁ 43.47% ମତଦାତା ଏହି ପ୍ରକ୍ରିୟାରେ ସାମିଲ ହୋଇସାରିଛନ୍ତି। 45,255 ଜଣ ବୁଥ୍ ସ୍ତରୀୟ ଅଧିକାରୀ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଆସନ୍ତା 28 ପୂର୍ବରୁ ପରିଗଣନା ଫର୍ମ ବଣ୍ଟନ ପାଇଁ ଉଦ୍ୟମ ଜାରି ରହିଛି। ବସ୍ ଭଡ଼ା ବୃଦ୍ଧି ସମେତ ଅନ୍ୟାନ୍ୟ ଦାବି ନେଇ ଆସନ୍ତା 10 ପ୍ରସ୍ତାବିତ ବସ୍ ଧର୍ମଘଟକୁ ସ୍ଥଗିତ ରଖାଯାଇଛି। ଗତକାଲି ରାଜ୍ୟ ପରିବହନ ସଚିବ ଅମିତାଭ ଠାକୁରଙ୍କ ସହ ଘରୋଇ ବସ୍ ମାଲିକ ସଂଘର ଆଲୋଚନା ପରେ ଆସନ୍ତା 30 ପର୍ଯ୍ୟନ୍ତ ବସ୍ ଧର୍ମଘଟ ନ କରିବା ଲାଗି ନିଷ୍ପତ୍ତି ହୋଇଛି। ସଂଘ ପକ୍ଷରୁ ବସ୍ ଭଡ଼ା ବୃଦ୍ଧି କ୍ଷେତ୍ରରେ ସ୍ୱୟଂକ୍ରିୟ ବ୍ୟବସ୍ଥା ଲାଗୁ କରିବା ଲାଗି ଦାବି କରାଯାଉଛି। ପୁରୀ ବେଳାଭୂମିରେ ଆୟୋଜିତ 24 ଜାତୀୟ ଲୋକମେଳା ଓ 17 ଜାତୀୟ କୃଷିମେଳା ଶେଷ ହୋଇଛି। ଉଦ୍ଯାପନୀ ସମାରୋହରେ ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଳା ଭାରତର ଲୋକ ଜନଜାତି ଓ କୃଷି ପରମ୍ପରାର ଅଦ୍ୱିତୀୟ ସମାଗମ ବୋଲି କହିଥିଲେ। ଏହି ଅବସରରେ ବିଭିନ୍ନ ରାଜ୍ୟର କଳାକାରମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟ PIB ପକ୍ଷରୁ ଆୟୋଜିତ କର୍ମଶାଳାରେ ପ୍ରଭାବଶାଳୀ ଗଣଯୋଗାଯୋଗ ଏବଂ ବିକାଶମୂଳକ ପ୍ରଚାର ପ୍ରସାର ଉପରେ ଆଲୋଚନା ହୋଇଛି। PIB ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଡକ୍ଟର ମୃଣାଳିନୀ ଦର୍ଶୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରମୁଖ ସରକାରୀ ଯୋଜନାଗୁଡ଼ିକର ପ୍ରଭାବ ଉପରେ ଆଲୋଚନା କରିଥିଲେ। ହିତାଧିକାରୀମାନଙ୍କୁ ପ୍ରାଥମିକତା ଦେବା ଲାଗି ସରକାରଙ୍କ ଆଭିମୁଖ୍ୟ ଓ ତୃଣମୂଳ ସ୍ତରରେ ସେବା ପ୍ରଦାନ ସୁଦୃଢ଼ କରିବା ପାଇଁ ପ୍ରଯୁକ୍ତି ବିଦ୍ୟା ବ୍ୟବହାର ଗୁରୁତ୍ୱ ରହିଛି ବୋଲି ସେ କହିଥିଲେ। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଛତ୍ରପୁର ମହୋତ୍ସବ ଉଦ୍ଯାପିତ ହୋଇଛି। ମୁଖ୍ୟ ଅତିଥି ଭାବେ ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇ ପଲ୍ଲିଶ୍ରୀ ମେଳା, ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ବୁଲି ଦେଖିବା ସହ ଉତ୍ପାଦକ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ସମ୍ବଲପୁର ପ୍ରଶାସନ ଏବଂ ଓର୍ମାସର ମିଳିତ ସହଯୋଗରେ ଗାଁ ଆମ୍ବ ପସରା ମହୋତ୍ସବ ସମ୍ବଲପୁରରେ ଆରମ୍ଭ ହୋଇଛି। ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ସଠିକ୍ ମୂଲ୍ୟ ପ୍ରଦାନ କରିବା ଏବଂ ଲୋକମାନଙ୍କୁ ସ୍ୱଚ୍ଛ ରସାୟନମୁକ୍ତ ଜୈବିକ ଆମ୍ବ ଯୋଗାଇବା ଉଦ୍ଦେଶ୍ୟରେ ଏହି ସମାରୋହ ଆୟୋଜନ କରାଯାଇଛି। ମାଲକାନଗିରି ସରକାରୀ ପଲିଟେକ୍ନିକ୍ର 97 ଛାତ୍ରଛାତ୍ରୀ ଟାଟା ଇଲେକ୍ଟ୍ରୋନିକ୍ସ ସମେତ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀରେ ନିଯୁକ୍ତି ପାଇଁ ମନୋନୀତ ହୋଇଛନ୍ତି। ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ଏବଂ କଟକସ୍ଥିତ କେନ୍ଦ୍ରୀୟ ପ୍ଲେସ୍ମେଣ୍ଟ ସେଲ୍ ସହଯୋଗରେ ଏହି କ୍ୟାମ୍ପସ୍ ସିଲେକ୍ସନ୍ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ମା ରାମାୟଣମାଙ୍କ 33 ବ୍ୟାପୀ ଦିବାର୍ଷିକ ଯାତ୍ରା ଉଦ୍ଯାପିତ ହୋଇଛି। ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଅସ୍ଥାୟୀ ମଣ୍ଡପରୁ ମାଙ୍କ ଘଟ ନିଜସ୍ୱ ମନ୍ଦିରରେ ବିଜେ କରିଛନ୍ତି। ରାଜ୍ୟର ଉପକୂଳ ଅଞ୍ଚଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବା ପର୍ଯ୍ୟନ୍ତ ଗୁଳୁଗୁଳି ଲାଗି ରହିବ। ଗତକାଲି ବୌଦ୍ଧରେ ସର୍ବାଧିକ ତାପମାତ୍ରା 41.7 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ 13 ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ, ଗଳା କର୍କଟ ରୋଗ, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ପ୍ରଫୁଲ୍ଲ କୁମାର ଦାସ।
2: ଜୀବନର ବୈତରଣୀ ସ୍ରୋତରେ ଭାସୁ ଭାସୁ କାହାକୁ କେତେ ପଥର, କଣ୍ଟା, ଖୁଞ୍ଚ ସାମ୍ନା କରିବାକୁ ପଡ଼େ ତା କହି ହୁଏ ନା। ଖୁସି ଜୀବନରେ କେତେବେଳେ ବା କର୍କଟ ରୋଗର ଆବିର୍ଭାବ ହୋଇଯାଏ ଓ ତାହା କେତେ ଯେ ଦୁଃଖ ଆଣିଦିଏ ସମସ୍ତେ ଅଳ୍ପ ବହୁ ଜାଣିଥିବେ। ତେବେ ଏପରି କିଛି କର୍କଟ ରୋଗ ଅଛି ଯାହାକୁ ଆମେ ନିଶ୍ଚୟ ପ୍ରତିରୋଧ କରିପାରିବା, ତାରି ଭିତରୁ ଗଳାରେ କର୍କଟ ରୋଗ ଅନ୍ୟତମ। 40-50% ଗଳାରେ କର୍କଟ ରୋଗୀ ଧୂମପାନ ଓ ତମାଖୁ ସେବନ ପାଇଁ ପୀଡ଼ିତ ହୋଇଥାନ୍ତି। ଏ ବି ରାତି ଅଧିଆ ହୋଇଯାଏନି, ମାସ ମାସ ବର୍ଷ ବର୍ଷ ଏ ବଦ ଅଭ୍ୟାସ ଲାଗି ରହିଲେ ଏ କର୍କଟ ରୋଗର ଆବିର୍ଭାବ ହୁଏ। ତେଣୁ ଗଳାରେ କର୍କଟ ରୋଗର ଲକ୍ଷଣଗୁଡ଼ିକ ଆସନ୍ତୁ ଜାଣିବା। 4 ସପ୍ତାହରୁ ଅଧିକ ଦିନ ଧରି କାଶ ଲାଗି ରହିବା, ସ୍ୱରରେ ପରିବର୍ତ୍ତନ ଦେଖାଦେବା, କଥା କହିଲା ବେଳକୁ ଦୁର୍ଗନ୍ଧ ହେବା ଏ ରୋଗର ପ୍ରଧାନ ଲକ୍ଷଣ। ରୋଗ ଆହୁରି ଆହୁରି ମାଡ଼ି ଚାଲିଲେ ଖାଇବାରେ କଷ୍ଟ ହୁଏ, ଗିଳିବା ବେଳକୁ କିଛି ଅଟକି ଗଲା ଭଳି ଲାଗେ। ରୋଗ ଗଳାରୁ ବାହାରି ଆସି ବେକରେ ଆବୁ ରକମ ଦେଖାଯାଏ, ନିଶ୍ୱାସ ନେବାରେ ବି ଅସୁବିଧା ହୋଇଯାଏ। ସବୁଠାରୁ ଦୁଃଖ କଥା, ରୋଗ ଯୋଗୁଁ କାଶ ଲାଗି ରହିଲେ ବ୍ୟକ୍ତି ଜଣକ ଭାବି ନିଅନ୍ତି ଯେ ଧୂମପାନ ଯୋଗୁଁ ତ ହେଇଛି, କିନ୍ତୁ ଧୂମପାନର ମଜା ଯିଏ ନେଇଛି ସେ କ'ଣ ସେତିକିରେ ସହଜରେ ଛାଡ଼ିଦେବେ। କିନ୍ତୁ ୟା ଭିତରେ ଯେ ମାରାତ୍ମକ ରୋଗଟି କୁହୁଳି ଉଠିଲାଣି ତାକୁ ଜଣାନଥାଏ। କିଛି ଦିନ ପରେ ବେଶୀ ଅସୁବିଧା ହେଲା ବେଳକୁ ରୋଗଟି ଜଣାପଡ଼ିଯାଏ ଓ ସେତେବେଳେ ଆଉ କିଛି ନଥାଏ। ଶୁଣନ୍ତୁ, 40% ଗଳା କର୍କଟ ରୋଗ ଯେ ଧୂମପାନ ଯୋଗୁଁ ହୋଇଥାଏ। ଧୂମପାନ ବୋଲି ଗୋଟିଏ ଜିନିଷ ଯଦି ଦୁନିଆରୁ ହଟିଯାଆନ୍ତା ତେବେ ଏଇ 40% ରୋଗୀ ରକ୍ଷା ପାଇଯାଆନ୍ତେନି। ଆପଣମାନେ ଜାଣିଛନ୍ତି ଧୂମପାନରେ ଯେଉଁ ବିଷାକ୍ତ ଦ୍ରବ୍ୟ ସବୁ ଅଛି ତାହା ଅନେକ ବିଶ୍ୱଜାତୀୟ ଦ୍ରବ୍ୟର ସମାହାରରେ ଗଠିତ, ଯଥା ନିକୋଟିନ୍ ଯାହା କୀଟ ପତଙ୍ଗ ମରା ଔଷଧରେ ଥାଏ, ଆମୋନିଆ ଯାହା ଚଟାଣ ସଫା କରିବା ଏସିଡ଼ରେ ଥାଏ, ଆର୍ସେନିକ୍ ଯାହା ଉଇମରା ଔଷଧରେ ଥାଏ, କାର୍ବନ୍ ମନୋକ୍ସାଇଡ୍ ଯାହା ଗାଡ଼ିର ଧୂଆଁରୁ ବାହାରେ, ଟାର୍ ଯାହା ରାସ୍ତାରେ ତିଆରି ପିଚୁରେ ଥାଏ, ଓ ରେଡିଓ ଆକ୍ଟିଭ୍ କମ୍ପାଉଣ୍ଡ ଯାହା ଯୁଦ୍ଧରେ ବ୍ୟବହାର କରାଯାଏ। ତେବେ ଏତେ ସବୁ ବିଷ ଆମ ଅଜଣାରେ ଏଇ ଧୂମପାନ ଜରିଆରେ ନିଶ୍ୱାସ ପ୍ରଶ୍ୱାସରେ ଫୁସ୍ଫୁସ୍ ଦେଇ ଭିତରକୁ ନେଇଯାଉ। ତେଣୁ ଯେଉଁମାନେ ଏତିକି କଥା ବୁଝିପାରିଥିବେ ତାଙ୍କ ଜୀବନରେ ସେ କିମ୍ବା ତାଙ୍କ ସାଙ୍ଗସାଥି କେବେ ବି ସାହସ କରିବେନି ଏ ବିଷକୁ ନିଜ ଦେହକୁ ଟାଣି ନେବାକୁ। ଛାଡ଼ନ୍ତୁ, କହୁ କହୁ ଏତେ କଥା କହିଦେଲି। ତେବେ ଏହାର ଚିକିତ୍ସା କେତେ କଷ୍ଟସାଧ୍ୟ ଆସନ୍ତୁ ଆପଣମାନେ ଜାଣିବେ। ଯଦି ପ୍ରଥମ ଅବସ୍ଥାରେ ରୋଗୀ ଆସିଛନ୍ତି ତେବେ ଏହାର ମୁଖ୍ୟ ଚିକିତ୍ସା ହେଲା ଅପରେସନ୍। ଅପରେସନ୍ କରି ରୋଗକୁ ଦୂରରୁ କଢ଼ାଯାଏ ଏବଂ ଅପରେସନ୍ କରୁ କରୁ ଅଧିକାଂଶ ରୋଗୀଙ୍କ ସ୍ୱରପେଟି ବି ବାହାର କରିବାକୁ ପଡ଼େ। ସବୁଦିନ ପାଇଁ ତଣ୍ଟିରେ ନିଶ୍ୱାସ ରାସ୍ତା ଖୋଲି ଦିଆଯାଏ, କଥା କହିଲେ ସ୍ପଷ୍ଟ ହୁଏ ନାହିଁ, ଦରକାର ପଡ଼ିଲେ ଭଏସ୍ ପ୍ରୋସ୍ଥେସିସ୍ ଦେଇ କଥା ସ୍ପଷ୍ଟ କରାଯାଏ। ବେକର ଗ୍ରନ୍ଥି ବି ଅପରେସନ୍ରେ ବାହାର କରିବାକୁ ପଡ଼େ। ଯଦି ପ୍ରଥମରୁ ରୋଗକୁ ପ୍ରତିହତ କରା ହୋଇପାରିଥାନ୍ତା ତେବେ ଏତେ ବଡ଼ ଅପରେସନ୍ କାହିଁକି ଦରକାର ପଡ଼ିଥାନ୍ତା। ଆଉ ଯଦି ରୋଗ ବଢ଼ିଯାଇଥାଏ ତେବେ ପ୍ରଥମେ କେମୋ ଇଞ୍ଜେକ୍ସନ୍ ବା ରେଡିଓଥେରାପି ଚିକିତ୍ସା କରି ରୋଗକୁ ଛୋଟ କରିବାକୁ ଚେଷ୍ଟା କରାଯାଏ ଓ ପରେ ପୁଣି ଅପରେସନ୍ କରାଯାଏ। ତେବେ ଏ ଅବସ୍ଥାରେ ରୋଗ କେତେ ଭଲ ହୋଇପାରେ କହି ହୁଏ ନାହିଁ। ତେଣୁ ଶ୍ରୋତାଗଣ, ଗଳା କର୍କଟ ରୋଗ କେତେ ମାରାତ୍ମକ ଆପଣ ଜାଣିଲେ ତ? ତେବେ ଏହାର ମୁଖ୍ୟ କାରଣ ତମାଖୁଠାରୁ ଦୂରେଇ ରୁହନ୍ତୁ। ଆଉ ଯଦି ଆପଣ ଏ ରୋଗରେ ପୀଡ଼ିତ ହୋଇଗଲେ ତେବେ ସଚେତନ ରୁହନ୍ତୁ, ପ୍ରଥମ ଅବସ୍ଥାରୁ ଆସି ଡାକ୍ତରଙ୍କ ପାଖରେ ପହଞ୍ଚି ଯାଆନ୍ତୁ। ଅପରେସନ୍ ଦ୍ୱାରା ନିଶ୍ଚୟ ଭଲ ହୋଇଯିବ, ଦରକାର ପଡ଼ିଲେ ଆଗକୁ ରେଡିଏସନ୍ ଚିକିତ୍ସା ହେବ। ସ୍ୱରପେଟି ରଖିକି ବି ଆଜିକାଲି ଅପରେସନ୍ ହୋଇପାରୁଛି। ଯଦି ବା ସ୍ୱରପେଟି ଚାଲିଗଲା ତେବେ ଭଏସ୍ ପ୍ରୋସ୍ଥେସିସ୍ ଦ୍ୱାରା ସ୍ୱରକୁ ଫେରାଇ ଅଣାଯାଇପାରୁଛି। କିନ୍ତୁ ଲେଡ଼ିଗୁଡ଼ କହୁଣୀକୁ ଯଦି ଚାଲିଗଲା ତେବେ ଆପଣଙ୍କ ଦୁର୍ଭାଗ୍ୟ, ଖାଲି ଚିକିତ୍ସା କରିବାଟା ସାର ହୁଏ, ଲାଭ ବେଶୀ ହୁଏନି। ତେବେ ଆସନ୍ତୁ, ତମାଖୁ ମୁକ୍ତ ପରିବେଶ ସୃଷ୍ଟି କରିବା ଆପଣ ଆଉ ଆମେ ମିଶି।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆକାଶବାଣୀ କଟକ, ସମୟ ସକାଳ 17:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
3: ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ବିଶ୍ୱରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ସତ୍ତ୍ୱେ ଦେଶର ଆର୍ଥିକ ଅଭିବୃଦ୍ଧି ହାର 7.7% ରହିବା ଏକ ସୁଦୃଢ଼ ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରତିଫଳନ, କହିଲେ ପ୍ରଧାନମନ୍ତ୍ରୀ। ରୁଷର ପଞ୍ଚମ ପିଢ଼ି ଷ୍ଟିଲ୍ଥ ଲଢୁଆ ବିମାନ ସୁଖୋଇ SU-57 ଭାରତକୁ ଦେବା ଲାଗି ଆଗ୍ରହ ପ୍ରକାଶ କଲେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଭାରତ ନେପାଳ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। ଭାରତୀୟ ଶାନ୍ତିରକ୍ଷକ ମେଜର ଅଭିଳାଷା ବାରାକ୍କୁ 2025 ଲାଗି ମିଳିଲା ମିଳିତ ଜାତିସଂଘର ମିଲିଟାରୀ ଜେଣ୍ଡର ଆଡଭୋକେଟ୍ ପୁରସ୍କାର। ଏବଂ ପ୍ରଥମ ଭାରତୀୟ ଭାବେ ନରୱେ ଚେସ୍ ଟାଇଟଲ୍ ହାସଲ କରି ଇତିହାସ ସୃଷ୍ଟି କଲେ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦା। ବିଶ୍ୱସ୍ତରରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ସତ୍ତ୍ୱେ 2025-26 ଆର୍ଥିକ ବର୍ଷ ଲାଗି ଦେଶର ଅଭିବୃଦ୍ଧି ହାର 7.7% ରହିବା ଏକ ସୁଦୃଢ଼ ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଗତ ସନ୍ଧ୍ୟାରେ ଦାମନଠାରେ ପ୍ରାୟ 2,970 କୋଟି ଟଙ୍କା ବ୍ୟୟ ଅଟକଳର ବିଭିନ୍ନ ଉନ୍ନୟନ

ବ୍ୟକ୍ତି। ଶ୍ରୀ ମୋଦି କହିଛନ୍ତି ବିଶ୍ୱର ଦ୍ରୁତତମ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥବ୍ୟବସ୍ଥା ମଧ୍ୟରେ ଭାରତ ସାମିଲ ହୋଇଛି। ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ସହିତ ଭିତ୍ତିଭୂମି ବିକାଶ ଏବଂ ଗରିବ ଜନସାଧାରଣଙ୍କ ଲାଗି ଜନକଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ପ୍ରାଥମିକତା ଦେଇ ଦେଶ ଦ୍ରୁତଗତିରେ ଅଗ୍ରଗତି କରୁଛି ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି। ଶ୍ରୀ ମୋଦି କହିଛନ୍ତି ଦାମନଠାରେ ଯେଉଁ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ ହୋଇଛି ଏହାଦ୍ୱାରା ସଂଯୋଗୀକରଣ ସୁଗମ ହେବା ସହିତ ସ୍ୱାସ୍ଥ୍ୟ ଶିକ୍ଷା ସମେତ ବିଭିନ୍ନ ପ୍ରାଥମିକ କ୍ଷେତ୍ରରେ ଜନସାଧାରଣଙ୍କୁ ଏହାର ସୁଫଳ ମିଳିପାରିବ। ଏଥିସହିତ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବା ସହ ଦାମନ ଏବଂ ସମଗ୍ର କେନ୍ଦ୍ରଶାସିତ ଅଞ୍ଚଳରେ ବିକାଶର ଏକ ନୂତନ ପରିଭାଷା ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପୂର୍ବରୁ ଶ୍ରୀ ମୋଦି ଗତକାଲି ସୁରତ ଗସ୍ତ କରି ସେଠାରେ 18,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ରୁଷର ପଞ୍ଚମ ପିଢ଼ି ଷ୍ଟିଲ୍ଥ ଲଢୁଆ ବିମାନ ସୁଖୋଇ SU-57 ଭାରତକୁ ଦେବା ଲାଗି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିସହିତ ଭାରତ ରୁଷ ମଧ୍ୟରେ ରହିଥିବା ଏକ ସଶକ୍ତ ରଣନୈତିକ ଭାଗିଦାରୀର ଅଂଶସ୍ୱରୂପ ଏହି ଲଢୁଆ ବିମାନର ଯୁଗ୍ମ ଉତ୍ପାଦନ ଭାରତରେ କରିବା ଲାଗି ଶ୍ରୀ ପୁଟିନ କହିଛନ୍ତି। ସେଣ୍ଟ ପିଟରବର୍ଗ ଅର୍ଥନୈତିକ ଫୋରମ ଅବସରରେ ବିଶ୍ୱସ୍ତରର ବିଭିନ୍ନ ସମ୍ବାଦ ସଂସ୍ଥାଗୁଡ଼ିକର ମୁଖ୍ୟମାନଙ୍କ ସହିତ ଭାବ ବିନିମୟ ସମୟରେ ସେ ଏହି ସୂଚନା ଦେଇଛନ୍ତି। ଶ୍ରୀ ପୁଟିନ କହିଛନ୍ତି ନୂଆଦିଲ୍ଲୀକୁ SU-57 ଲଢୁଆ ବିମାନ କାର୍ଯ୍ୟକ୍ରମରେ ସାମିଲ କରିବା ଲାଗି ମସ୍କୋ ଆଗ୍ରହୀ। ଏତଦ୍ବ୍ୟତୀତ ସମନ୍ୱିତ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଓ ଗୁରୁତର ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ସହଯୋଗ କରିବା ଲାଗି ରୁଷ ଆଗ୍ରହୀ ବୋଲି ଶ୍ରୀ ପୁଟିନ କହିଛନ୍ତି। ଏହାଛଡ଼ା ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହିତ ବୈଷୟିକ ସଫ୍ଟୱେୟାର ବଜାରରେ ଏହାର ଉଲ୍ଲେଖନୀୟ ଭାଗିଦାରୀ ଲାଗି ରୁଷ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ଭାରତ ଏକ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା ବ୍ୟବସ୍ଥା ସୁଦର୍ଶନ ଚକ୍ରର ବିକାଶ କରୁଛି। ଏହି ବ୍ୟବସ୍ଥାରେ ରୁଷର S-400 କ୍ଷେପଣାସ୍ତ୍ର ଏକ ପ୍ରମୁଖ ଭୂମିକା ନିର୍ବାହ କରିବାର ଆଶା କରାଯାଉଛି। ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ କଟକଣା ଜାରି କରାଯିବା ଚେତାବନୀ ସତ୍ତ୍ୱେ ପୂର୍ବରୁ ଭାରତ ରୁଷ ସହିତ 5 S-400 ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା ଆଣିବା ଲାଗି $5 ବିଲିୟନ ଚୁକ୍ତି କରିସାରିଛି। ସେଥିମଧ୍ୟରୁ 4 ଭାରତକୁ ଆସିସାରିଥିବା ବେଳେ 5ମଟି ଆସିବାର ଅପେକ୍ଷାରେ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀଠାରେ ତାଙ୍କର ନେପାଳ ପ୍ରତିପକ୍ଷ ଶିଶିର ଖାନାଲଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିବେ। ଏ ସମ୍ପର୍କରେ ସୂଚନା ଦେଇ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଆପୋଷ ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ସମେତ ବାଣିଜ୍ୟ, ପୁଞ୍ଜିନିବେଶ, ସଂଯୋଗୀକରଣ, ଶକ୍ତି ଏବଂ ଜନସମ୍ପର୍କ ଆଦି ପ୍ରମୁଖ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ବୈଠକରେ ଆଲୋଚନା କରାଯିବ। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଶ୍ରୀ ଖାନାଲଙ୍କର ଏହି 3 ଦିନିଆ ଗସ୍ତ ଭାରତ ନେପାଳ ମଧ୍ୟରେ ରହିଥିବା ସ୍ୱତନ୍ତ୍ର ଭାଗିଦାରୀକୁ ଅଧିକ ସଶକ୍ତ କରିବାରେ ସହାୟକ ହେବ। ଦୁଇ ଦେଶ ମଧ୍ୟରେ ଥିବା ବହୁବିଧ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଲାଗି ଭାରତ ଆଗ୍ରହୀ। ବିକାଶ କ୍ଷେତ୍ରରେ ସହଯୋଗ ଏବଂ ବାଣିଜ୍ୟ ପୁଞ୍ଜିନିବେଶ ସମେତ ଜନସମ୍ପର୍କ ଭଳି ପ୍ରସଙ୍ଗଗୁଡ଼ିକ ଆଜିର ଆଲୋଚନାରେ ସ୍ଥାନ ପାଇବ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଶ୍ରୀ ଖାନାଲ ଗତକାଲି ନୂଆଦିଲ୍ଲୀଠାରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତରେ ଅବସ୍ଥାପିତ ନେପାଳ ଦୂତାବାସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତ ନେପାଳ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ବୈଠକ ବେଶ ଫଳପ୍ରଦ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ଶାନ୍ତି ରକ୍ଷକ ମେଜର ଅଭିଳାଷା ବାରାକକୁ 2025 ଲାଗି ମିଳିତ ଜାତିସଂଘର ମିଲିଟାରୀ ଜେଣ୍ଡର ଆଡଭୋକେଟ୍ ପୁରସ୍କାରରେ ସମ୍ମାନିତ କରାଯାଇଛି। ମିଳିତ ଜାତିସଂଘ ଶାନ୍ତି ସୁରକ୍ଷାକାରୀ ଆନ୍ତର୍ଜାତିକ ଦିବସ ଅବସରରେ ବାରାକକୁ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଭାରତୀୟ ବାଟାଲିୟନ୍ରେ କାର୍ଯ୍ୟରତ ମେଜର ବାରାକ ବର୍ତ୍ତମାନ ଲେବାନନରେ ମିଳିତ ଜାତିସଂଘ ଅନ୍ତରୀଣ ସୁରକ୍ଷା ବାହିନୀରେ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି। ମେଜର ବାରାକ ଭାରତୀୟ ସେନାରେ ପ୍ରଥମ ମହିଳା କମ୍ବାକ୍ଟ ହେଲିକପ୍ଟର ପାଇଲଟ ରୂପେ କାର୍ଯ୍ୟ କରିସାରିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE ପକ୍ଷରୁ ମାର୍କ ଯାଞ୍ଚ କରିବା ଏବଂ ପୁନଃ ମୂଲ୍ୟାୟନ ସମ୍ପର୍କିତ ଆବେଦନ ଲାଗି ସମୟସୀମାକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ CBSE କହିଛି ଏଥିଲାଗି ସମ୍ପୃକ୍ତ ଛାତ୍ରଛାତ୍ରୀ ନିଜ ନିଜ ଆବେଦନ ରବିବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ଦାଖଲ କରିପାରିବେ। ଆବେଦନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବା ତଥା ଶିକ୍ଷାର୍ଥୀମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି

ଶୁଣୁଥିଲେ ଭକ୍ତି ଗୀତଟିଏ, କଣ୍ଠରେ ତୋଳିଥିଲେ ସୌରଭ ନାୟକ। ଆକାଶବାଣୀ କେନ୍ଦୁଝର, ସମୟ ସକାଳ 7:31। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଦିବାସୀ ଗୀତ। ଆଜି ଏଥିରେ ଶୁଣନ୍ତୁ ଓରାମ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଘନଶ୍ୟାମ ମୋଦି ଏବଂ ସାଥୀ।

ଶୁଣୁଥିଲେ ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ଓରାମ ସମ୍ପ୍ରଦାୟର ଗୀତ ପରିବେଷଣ କରିଥିଲେ ଘନଶ୍ୟାମ ମୋଦି ଏବଂ ସାଥୀ ଆକାଶବାଣୀ କେନ୍ଦୁଝର।

0: ପ୍ରଯୋଜନା ଅନିତା ତିର୍କି ଏବଂ ଉପସ୍ଥାପନାରେ ଅଛନ୍ତି ଦେବାଶିଷ ମିଶ୍ର।
1: ओडिशा सरकारंक उच्च शिक्षा विभाग आनिछि नुआ सुजोग एईडीपी अप्रेंटिस एम्बेडेड डिग्री प्रोग्राम पाठपढ़ा सहित काम शिखिबार सुजोग तृतीय वर्षरे मिलिबो स्टाइपेंड आसंतु दक्षता गढ़ीबा चाकरी पाई पथ सुगम करिबा अधिक सूचना पाई साम्स पोर्टल कु जाई आज ही आवेदन करंतु एईडीपी आज सिखंतु काली रोजगारक्षम हुंतु।
2: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ।
3: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
2: କନକ ଜୁଏଲେରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
4: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 138,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।

ନମସ୍କାର, ଅନେକ ଅନେକ ଶୁଭେଚ୍ଛା, ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ସୂଚନା ସମ୍ବାଦ ଏବଂ ତଥ୍ୟଭିତ୍ତିକ ଉପସ୍ଥାପନାରେ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମର ସାପ୍ତାହିକୀ। ଭାରତୀୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁଯାୟୀ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍ 2026 ସମ୍ପର୍କରେ କେନ୍ଦୁଝର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଶାଲ ସିଂ ଜିଲ୍ଲାସ୍ତରର ପ୍ରସ୍ତୁତି ବାବଦରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେ ଏହି ସ୍ୱତନ୍ତ୍ର ସଘନ ସଂଶୋଧନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ଏବଂ ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦେବା। ଏହି କାର୍ଯ୍ୟକ୍ରମ କେନ୍ଦୁଝର ଜିଲ୍ଲାର ସମସ୍ତ 6 ବିଧାନସଭା ନିର୍ବାଚନ ମଣ୍ଡଳୀ ଯେପରିକି ତେଲକୋଇ, ଯାହା ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ, ଘସିପୁରା, ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଆନନ୍ଦପୁର ବିଧାନସଭା ନିର୍ବାଚନ ମଣ୍ଡଳୀ, ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ପାଟଣା ଓ କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ଚମ୍ପୁଆରେ କରାଯିବ। ଜିଲ୍ଲାପାଳ ବିଶାଲ ସିଂ ପ୍ରକାଶ କରିଛନ୍ତି ଯେ ଏହି ସଂଶୋଧନ ପ୍ରକ୍ରିୟା 4 ମୁଖ୍ୟ ପର୍ଯ୍ୟାୟରେ ସମ୍ପନ୍ନ ହେବ। ଘରକୁ ଘର ବୁଲି ପରିଗଣନା, ଚିଠା ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶନ, ଦାବି ଓ ଆପତ୍ତି ଗ୍ରହଣ ସମୟ ଏବଂ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ସହ ଅପିଲ ବ୍ୟବସ୍ଥା। ଧାର୍ଯ୍ୟ ସୂଚୀ ଅନୁଯାୟୀ ମେ 30 ଜୁନ୍ 28 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀ ବା ବିଏଲ୍ଓମାନେ ଘରକୁ ଘର ବୁଲି ସର୍ଭେ କରିବେ। ଏହି ସମୟରେ ବିଏଲ୍ଓମାନେ ସମସ୍ତ ବିଦ୍ୟମାନ ଭୋଟରଙ୍କୁ ଗଣନା ଫର୍ମ ବା ଇଏପ୍ ବଣ୍ଟନ କରିବେ ଏବଂ ତାହା ପୂରଣ କରିବାରେ ସାହାଯ୍ୟ କରିବେ। ଭୋଟରମାନେ ସ୍ୱୀକୃତି ସ୍ୱରୂପ ଗୋଟିଏ ନକଲ ନିଜ ପାଖରେ ରଖିବେ ଏବଂ ଅନ୍ୟ ନକଲଟିକୁ ବିଏଲ୍ଓ ସଂଶୋଧନ ପ୍ରକ୍ରିୟା ପାଇଁ ସଂଗ୍ରହ କରିବେ। ନାଗରିକମାନେ ଚାହିଁଲେ ଅନ୍ଲାଇନ୍ ମାଧ୍ୟମରେ ମଧ୍ୟ ଗଣନା ଫର୍ମ ଦାଖଲ କରିପାରିବେ। ଏହି ଗଣନା ପ୍ରକ୍ରିୟା ସମୟରେ ବିଏଲ୍ଓମାନଙ୍କୁ ସହଯୋଗ କରିବା ସହ ସଠିକ୍ ସୂଚନା ପ୍ରଦାନ କରିବାକୁ ଜିଲ୍ଲାପାଳ ସମସ୍ତ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜୁଲାଇ 5 2026 ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଏହାପରେ ନାଗରିକମାନେ ଜୁଲାଇ 5 ଅଗଷ୍ଟ 4 2026 ପର୍ଯ୍ୟନ୍ତ ନିଜର ଦାବି ଓ ଆପତ୍ତି ଦାଖଲ କରିପାରିବେ। ଭୋଟର ସଂଶୋଧନ ଅଧିକାରୀ ବା ଇଆର୍ଓମାନେ ସମସ୍ତ ଦାବି ଓ ଆପତ୍ତିର ଶୁଣାଣି ଏବଂ ସମାଧାନ କରିବା ପରେ 2026 ସେପ୍ଟେମ୍ବର 6 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଅପିଲ ପ୍ରକ୍ରିୟା ସମ୍ପର୍କରେ ସୂଚନା ଦେଇ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ କହିଛନ୍ତି ଯେ ଇଆର୍ଓଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ କୌଣସି ବି ବ୍ୟକ୍ତି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବାର 15 ମଧ୍ୟରେ

0: ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଅପିଲ କରିପାରିବେ। ଆବଶ୍ୟକସ୍ଥଳେ 30 ଦିନ ମଧ୍ୟରେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦ୍ୱିତୀୟ ଅପିଲ ମଧ୍ୟ କରାଯାଇପାରିବ। ଜିଲ୍ଲାର ପରିସଂଖ୍ୟାନ ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି ଯେ କେନ୍ଦୁଝର ସଂସଦୀୟ ନିର୍ବାଚନ ମଣ୍ଡଳୀ, ଯାହାକି ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ, ତାହା ଅଧୀନରେ କେନ୍ଦୁଝର ଜିଲ୍ଲାର 6 ବିଧାନସଭା ନିର୍ବାଚନ ମଣ୍ଡଳୀ ଆସୁଛି ଏବଂ ଏହାର ସମୁଦାୟ ଭୋଟର ସଂଖ୍ୟା 13,72,651। ଜିଲ୍ଲାରେ ବର୍ତ୍ତମାନ 1,723 ପୋଲିଂ ଷ୍ଟେସନ ରହିଛି ଏବଂ ନୂତନ ଭାବେ 192 ପୋଲିଂ ଷ୍ଟେସନ ସୃଷ୍ଟି କରାଯିବା ପରେ ସମୁଦାୟ ପୋଲିଂ ଷ୍ଟେସନ ସଂଖ୍ୟା 1,915 ବୃଦ୍ଧି ପାଇଛି। ଏହି ସଂଶୋଧନ କାର୍ଯ୍ୟ ପାଇଁ ସମୁଦାୟ 1,915 ଜଣ ବିଏଲ୍ଓଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଏକ ସ୍ୱଚ୍ଛ, ନିର୍ଭୁଲ ଏବଂ ସର୍ବସାମୁଖ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ଏହି ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍ ପ୍ରକ୍ରିୟାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଜିଲ୍ଲାପାଳ ସମସ୍ତ ରାଜନୈତିକ ଦଳ, ନିର୍ବାଚିତ ପ୍ରତିନିଧି ଏବଂ ସାଧାରଣ ଜନତାଙ୍କୁ ଅନୁରୋଧ କରିଛନ୍ତି। ସହାୟତା ପାଇଁ ନାଗରିକମାନେ ଇସିଆଇ ନେଟ୍ ପ୍ଲାଟଫର୍ମ ମାଧ୍ୟମରେ ନିଜ ନିଜର ବିଏଲ୍ଓଙ୍କ ସହ ଯୋଗାଯୋଗ କରିପାରିବେ। ଜିଲ୍ଲା ଓ ଇଆର୍ଓ କାର୍ଯ୍ୟାଳୟରେ ସ୍ଥାପିତ ହେଲ୍ପ ଡେସ୍କ ନିକଟକୁ ଯାଇପାରିବେ। ଭୋଟର ହେଲ୍ପଲାଇନ୍ ନମ୍ବର 1,950 କଲ୍ କରିପାରିବେ କିମ୍ବା ଭୋଟର ସେବା ପୋର୍ଟାଲ ପରିଦର୍ଶନ କରିପାରିବେ। ଏହି ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍ 2026 ସମ୍ପର୍କରେ କେନ୍ଦୁଝର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଶାଲ ସିଂ ଯାହା କହନ୍ତି ସେଥିରୁ କିଛି।
1: ଇଲେକ୍ସନ କମିଶନ ଅଫ୍ ଇଣ୍ଡିଆ ଦ୍ୱାରା ଏସ୍ଆଇଆର୍ 2026 ଆମର ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ କିମ୍ବା ସ୍ୱତନ୍ତ୍ର ସଘନ ସଂଶୋଧନ 2026 ନୋଟିଫିକେସନ ହୋଇସାରିଛି। ଏହାର ମୂଳ ଉଦ୍ଦେଶ୍ୟ ଯେଉଁଟା ରହୁଛି, ମୁଖ୍ୟ ଉଦ୍ଦେଶ୍ୟ ଅଛି, କେମିତି ଆମର ଭୋଟର ତାଲିକାକୁ ସଠିକ୍ ଏବଂ ସ୍ୱଚ୍ଛ କରିପାରିବା। ଯେଉଁ ଆମର ଯୋଗ୍ୟ ଭୋଟର୍ସ ଅଛନ୍ତି ସମସ୍ତଙ୍କୁ କେମିତି ଆମେ ଆଡ୍ କରିପାରିବା, ଅର୍ କୌଣସି ବି ଅଯୋଗ୍ୟ ଭୋଟର ନାଁ ଭୋଟର ତାଲିକାରେ ରହିବ ନାହିଁ, ସେ ପାଇଁ ଏ ପ୍ରକ୍ରିୟା ଆରମ୍ଭ ହୋଇଛି। ଆମର କେନ୍ଦୁଝର ଜିଲ୍ଲାରେ 6 ଆସେମ୍ବ୍ଲି କନ୍ଷ୍ଟିଚୁଏନ୍ସି ପାଇଁ ଯେଉଁ ପ୍ରିପାରେସନ୍ ଅଛି, ବିଏଲ୍ଓ ମାନଙ୍କୁ ଟ୍ରେନିଂ ଅଛି, ଏନୁମେରେସନ୍ ଫର୍ମର ପ୍ରିଣ୍ଟିଂ ଅଛି କିମ୍ବା ଅନ୍ୟ ସବୁ ପ୍ରିପାରେସନ୍ ସବୁ କମ୍ପ୍ଲିଟ୍ ହୋଇସାରିଛି। 30 ମଇଠୁ ଆରମ୍ଭ ହୋଇ 28 ଜୁନ୍ ସୁଦ୍ଧା ଆମର ବିଏଲ୍ଓ ତରଫରୁ ହାଉସ୍ ଟୁ ହାଉସ୍ ଏନୁମେରେସନ୍ ଫର୍ମର ବଣ୍ଟନ ଆରମ୍ଭ ହେବ। ଆମେ ସବୁ କେନ୍ଦୁଝର ଜିଲ୍ଲାର ଭୋଟର୍ସକୁ ରିକ୍ୱେଷ୍ଟ କରୁଛୁ ବିଏଲ୍ଓକୁ ସହଯୋଗ କରିବେ। ଯେଉଁ ଏନୁମେରେସନ୍ ଫର୍ମ 2 ଏନୁମେରେସନ୍ ଫର୍ମ ସେମାନେ ନେଇକି ଆସୁଥିବେ, ସେଠି ଆପଣଙ୍କ ବ୍ୟକ୍ତିଗତ ବିବରଣୀ, ପରିବାରର ସଦସ୍ୟର ସୂଚନା ଏବଂ 2002 ଯେଉଁ ଭୋଟର ତାଲିକା ଅଛି ସେ ରିଲେଟେଡ୍ କିଛି ତଥ୍ୟ ଗୁଡ଼ା ଆପଣଙ୍କୁ ସେଠି ଦେବାକୁ ପଡ଼ିବ। କୌଣସି ବି ଯଦି ଡାଉଟ୍ ଅଛି, କନ୍ଫ୍ୟୁଜନ୍ ଅଛି, ତ ଆପଣ ବିଏଲ୍ଓକୁ ପଚାରି ପାରିବେ କିମ୍ବା ଆମର ଇଲେକ୍ସନ କମିଶନ ଅଫ୍ ଇଣ୍ଡିଆର ଗୋଟିଏ ୱେବ୍ସାଇଟ୍ ଅଛି voter.eci.gov.in, ସେଠି ବି ସବୁ ଇନ୍ଫର୍ମେସନ୍ ଅଛି, ସେଠି ବି ଆପଣ ଡିଟେଲ୍ସ ପାଇପାରିବେ। ତ ଆମେ ସମସ୍ତ ଆମର ଭୋଟର୍ସକୁ ରିକ୍ୱେଷ୍ଟ କରୁଛୁ କି ଏଇ ଯେଉଁ କ୍ରୁସିଆଲ ପିରିୟଡ୍ ଅଛି ଏନୁମେରେସନ୍ ପିରିୟଡ୍, 30 ମଇରୁ 28 ଜୁନ୍ ସୁଦ୍ଧା ସେଠି ସମସ୍ତେ ସହଯୋଗ କରିବେ। ଅର୍ ୟା ଏନୁମେରେସନ୍ ଫେଜ୍ ପରେ ଆମର ଯେଉଁ 5 ଜୁଲାଇ 2026 ଆମର ଡ୍ରାଫ୍ଟ ଇଲେକ୍ଟୋରାଲ ରୁଲ୍ ପବ୍ଲିଶ ହେବ। ସେ ଇଲେକ୍ଟୋରାଲ ରୁଲ୍ରେ କିଛି ବି କାହାକୁ ଆପତ୍ତି ଅଛି, କନ୍ଫ୍ୟୁଜନ୍ ଅଛି, ଅବଜେକ୍ସନ୍ ଅଛି, କିଛି କ୍ଲେମ୍ ଅଛି, ସେ କ୍ଲେମ୍ ୟା କିମ୍ବା ଅବଜେକ୍ସନ୍ ସବମିଟ୍ କରିପାରିବେ ଫ୍ରମ 5th of July to 4th of August ସୁଦ୍ଧା। ଆଉ ତାପରେ ଆମର ଇଆର୍ଓ ଲେଭେଲ୍ରେ ଏଗୁଡ଼ା ଯେଉଁ ଅବଜେକ୍ସନ୍ ଅଛି, କ୍ଲେମ୍ସ ଅଛି, ଡିସ୍ପୋଜାଲ୍ କରାଯିବ। ଆର୍ ଫାଇନାଲ୍ ଯେଉଁ ଆମର ଇଲେକ୍ଟୋରାଲ ରୁଲ୍ ଅଛି 6 September 2026 ପବ୍ଲିଶ ହେବ। ଏଇ ପାଇଁ ସବୁ ପଲିଟିକାଲ ପାର୍ଟିଜ୍ର ରିପ୍ରେଜେଣ୍ଟେଟିଭ୍ ସାଙ୍ଗରେ ଆମର ମିଟିଂ ହୋଇସାରିଛି। ସମସ୍ତଙ୍କୁ ଆମେ ରିକ୍ୱେଷ୍ଟ କରୁଛୁ କି ତାଙ୍କର ଯେଉଁ ବୁଥ୍ ଲେଭେଲ୍ ଏଜେଣ୍ଟ ଅଛନ୍ତି, ବୁଥ୍ ବିଏଲ୍ଏ ଆପଏଣ୍ଟମେଣ୍ଟ, ସେମାନଙ୍କୁ ବି ରିକ୍ୱେଷ୍ଟ କରାଯାଇଛି କି କରନ୍ତୁ ସେ। ଅର୍ ବିଭିନ୍ନ ପଲିଟିକାଲ ପାର୍ଟି ତରଫରୁ ବି ହେଲେ ଆପଏଣ୍ଟମେଣ୍ଟ ବି ହୋଇସାରିଛି। ଆମେ ଆଶା କରୁଛୁ ଆମର କେନ୍ଦୁଝର ଜିଲ୍ଲାରେ ଏ ପ୍ରକ୍ରିୟା ସ୍ମୁଥଲି ଏବଂ ପିସ୍ଫୁଲି କମ୍ପ୍ଲିଟ୍ ହୋଇପାରିବ। ସମସ୍ତଙ୍କୁ ଧନ୍ୟବାଦ।
0: ଜିଲ୍ଲା ଖଣିଜ ପ୍ରତିଷ୍ଠାନ କେନ୍ଦୁଝରଙ୍କ ସହାୟତାରେ ଇନ୍ଦ୍ରଧନୁଷ ଆହାର ଯୋଜନା ଅଧୀନରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ, କେନ୍ଦ୍ରୀୟ କନ୍ଦ ଫସଲ ଗବେଷଣା ପ୍ରତିଷ୍ଠାନ ଏବଂ କେନ୍ଦୁଝରର ଉଦ୍ୟାନ କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସହିତ ମିଳିତ ଭାବରେ ଲୁକ୍କାୟିତ କ୍ଷୁଦା ଦୂର କରିବା ଏବଂ କୃଷି ଆୟ ବୃଦ୍ଧି କରିବା ପାଇଁ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ସଦର ଏବଂ ବାଂଶପାଳ ବ୍ଲକର ଜନଜାତି ଚାଷୀଙ୍କ ମଧ୍ୟରେ ଜୈବ ସୁରକ୍ଷିତ କମଳା ରଙ୍ଗର ମିଠା ଆଳୁ ଚାଷକୁ ପ୍ରୋତ୍ସାହିତ କରାଯାଉଛି। ବର୍ତ୍ତମାନ 52 ଜଣ ଆଦିବାସୀ ଚାଷୀ 10.2 ଏକର ଜମିରେ ଜୈବ ସୁରକ୍ଷିତ ମିଠା ଆଳୁ ଚାଷ କରୁଛନ୍ତି, ଯାହା କେନ୍ଦୁଝରକୁ ରାଜ୍ୟରେ ଜୈବ ସୁରକ୍ଷିତ ମିଠା ଆଳୁ ପାଇଁ ଏକ ଉଦୀୟମାନ ଉତ୍ପାଦନ କେନ୍ଦ୍ର କରିଛି। ବଜାର ସଂଯୋଗ ପଦକ୍ଷେପର ଏକ ଅଂଶ ଭାବରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ, କେନ୍ଦ୍ରୀୟ କନ୍ଦ ଫସଲ ଗବେଷଣା ପ୍ରତିଷ୍ଠାନ ଏବଂ ସବୁଜ ବନାନୀ ଚାଷୀ ଉତ୍ପାଦକ କମ୍ପାନୀ ସହିତ ସହଯୋଗରେ ନୂଆଗାଁ ଏବଂ ନରସିଂହପୁର ଗ୍ରାମରୁ 2.52 ଟନ୍ ମିଠା ଆଳୁର ସାମୂହିକ ବିପଣନକୁ ସଫଳତାର ସହିତ ସମ୍ପାଦନ କରିଛି। 2 ପର୍ଯ୍ୟାୟ କ୍ରୟ ମାଧ୍ୟମରେ ଚାଷୀମାନେ ଏକ ସଂଗଠିତ କୃଷକ ଉତ୍ପାଦକ କମ୍ପାନୀ ନେତୃତ୍ୱାଧୀନ ଏକତ୍ରୀକରଣ ମଡେଲ ମାଧ୍ୟମରେ କଟକର ମାଟି ଫାର୍ମସ୍ ପ୍ରାଇଭେଟ୍ ଲିମିଟେଡ୍କୁ ଏକ ଲାଭଦାୟକ ମୂଲ୍ୟରେ ସେମାନଙ୍କର ଉତ୍ପାଦ ଯୋଗାଇଛନ୍ତି। ଚାଷୀମାନେ ଏହି ପ୍ରକାରର ମିଠା ଆଳୁ ପ୍ରଜାତିର ଅନେକ ସୁବିଧା ବିଷୟରେ ରିପୋର୍ଟ କରିଥିଲେ, ଯେଉଁଥିରେ ପାରମ୍ପରିକ ମିଠା ଆଳୁ କିସମ ତୁଳନାରେ ଅଧିକ ଅମଳ, ଉନ୍ନତ ସେଲ୍ଫ ଲାଇଫ୍ ଏବଂ ଦୃଢ଼ ବଜାର ଚାହିଦା ଅନ୍ତର୍ଭୁକ୍ତ ରହିଥିଲା। ଜୈବ ସୁଦୃଢ଼ ମିଠା ଆଳୁ ସ୍ୱାସ୍ଥ୍ୟ ପ୍ରୋତ୍ସାହିତ, ପୁଷ୍ଟିକର ପଦାର୍ଥରେ ଭରପୁର ଏବଂ ସୂକ୍ଷ୍ମ ପୁଷ୍ଟିକର କୁପୋଷଣ ଏବଂ ଲୁକ୍କାୟିତ କ୍ଷୁଦା ମୁକାବିଲା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଭାରତୀୟ କୃଷି ଅନୁସନ୍ଧାନ ପରିଷଦ, କେନ୍ଦ୍ରୀୟ କନ୍ଦ ଫସଲ ଗବେଷଣା ପ୍ରତିଷ୍ଠାନ ଅନେକ ପୁଷ୍ଟିକର ବର୍ଦ୍ଧିତ ମିଠା ଆଳୁ କିସମ ବିକଶିତ କରିଛି, ଯେଉଁଥିରେ ଭୂସୁନା ଏବଂ SP95/4, କମଳା ମାଂସଯୁକ୍ତ ଏବଂ ପ୍ରୋ ଭିଟାମିନ୍ ଏରେ ଭରପୁର ଏବଂ ଉତ୍କୃଷ୍ଟ ବାଇଗଣୀ ମାଂସଯୁକ୍ତ ଏବଂ ଆନ୍ଥ୍ରୋସାଇନିନ୍ରେ ଭରପୁର ଅଟେ। ଏହି ପଦକ୍ଷେପକୁ ଆହୁରି ବିସ୍ତାର କରିବା ପାଇଁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ, କେନ୍ଦ୍ରୀୟ କନ୍ଦ ଫସଲ ଗବେଷଣା ପ୍ରତିଷ୍ଠାନ ଗୁନାସିକା ଗ୍ରାମରେ ଏକ ଚାଷୀ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିଥିଲା, ଯେଉଁଥିରେ 50 ଚାଷୀ ଅଂଶଗ୍ରହଣ କରିଥିଲେ ଏବଂ ଏହି ପ୍ରକାର କନ୍ଦମୂଳ ଉତ୍ପାଦନ ଏବଂ ବଜାର ସଂଯୋଗ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏହି ପଦକ୍ଷେପ ପ୍ରମାଣିତ କରିଛି ଯେ କିପରି ଜୈବ ସୁରକ୍ଷିତ ଫସଲ, ଚାଷୀ ଉତ୍ପାଦକ କମ୍ପାନୀ ନେତୃତ୍ୱାଧୀନ ଏକତ୍ରୀକରଣ ଏବଂ ସରକାରୀ ବେସରକାରୀ ସହଭାଗିତାରେ ଏକକାଳୀନ ପୁଷ୍ଟିସାର ଅଭାବ ପୂରଣ, କୃଷି ଆୟ ଏବଂ ଆଦିବାସୀ ଜୀବିକାକୁ ଉନ୍ନତ କରାଯାଇପାରିଛି ଓ କେନ୍ଦୁଝର ଜିଲ୍ଲା ଜୈବ ସୁରକ୍ଷିତ ମିଠା ଆଳୁ ଚାଷ ଏବଂ ବିପଣନ ପାଇଁ ଏକ କେନ୍ଦ୍ର ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛି। ଘଟଗାଁ ମା ତାରିଣୀଙ୍କ ମନ୍ଦିର ପରିସରରେ ସ୍ୱତନ୍ତ୍ର ସଘନ ସଂଶୋଧନ ସଚେତନତା ପାଇଁ ଓଡ଼ିଶା ମାନଚିତ୍ର ଅଙ୍କନ କରି ସ୍ୱାଗତ କରାଯାଇଥିଲା। ଏହି ମାନଚିତ୍ରକୁ ମାଙ୍କ ମାନସିକ ନଡ଼ିଆ ଓ ରଙ୍ଗ ବେରଙ୍ଗରେ ରଙ୍ଗାୟିତ କରାଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ଘଟଗାଁ ବିଡ଼ିଓ ଖଗେଶ୍ୱର ବରାଳ, ସିଡିପିଓ ଜୟନ୍ତୀ ମହାନ୍ତ, ମହିଳା ପରିଦର୍ଶିକା, ଅଙ୍ଗନବାଡ଼ି କର୍ମୀ, ମହିଳା ମିଶନ ଶକ୍ତି ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। ଭାରତର ନିର୍ବାଚନ ଆୟୋଗ ତଥା ଓଡ଼ିଶା ସିଇଓଙ୍କ ନିର୍ଦ୍ଦେଶ ଅନୁଯାୟୀ ଜୁଲାଇ 1 ତାରିଖକୁ ଯୋଗ୍ୟତା ତାରିଖ ରୂପେ ଗ୍ରହଣ କରାଯାଇ ମେ 30 ତାରିଖରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ ବିଏଲ୍ଓମାନଙ୍କ ଦ୍ୱାରା ଭୋଟରମାନଙ୍କ ସଂଶୋଧନ ପାଇଁ ଘରକୁ ଘର ଯାଇ ଏସ୍ଆଇଆର୍ ଫର୍ମ ଦେଇ ପୂରଣ କରିବେ ବୋଲି କାର୍ଯ୍ୟକ୍ରମ ରହିଛି। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପୁରୁଷୋତ୍ତମ ମହାନ୍ତଙ୍କ ଅଧ୍ୟକ୍ଷତାରେ ଏହି ଦିବସ ପାଳିତ ହୋଇଥିବା ବେଳେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ନିଜ ବକ୍ତବ୍ୟରେ ତମାଖୁ ବା ଧୂମପାନ ବ୍ୟବହାରର କୁପରିଣାମ ଉପରେ ଆଲୋକପାତ କରିବା ସହ ତମାଖୁ ସେବନ ହିଁ ଅଧିକାଂଶ ଅଣସଂକ୍ରାମକ ଏବଂ କର୍କଟ ରୋଗର ମୁଖ୍ୟ କାରଣ ହୋଇଥାଏ ଓ ତମାଖୁ ସେବନର ଭୟାବହତା ଉପରେ ବିଶଦ ଭାବରେ ଆଲୋଚନା କରିଥିଲେ। ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବସନ୍ତ କୁମାର ପାତ୍ର ତମାଖୁ ସେବନ ସମ୍ପୂର୍ଣ୍ଣ ଭାବେ ବର୍ଜନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନୀଲମ ମହାନ୍ତି, ଡାକ୍ତର ପୁଷ୍ପାଞ୍ଜଳି ପଟ୍ଟନାୟକ, ଡାକ୍ତର ଅଶୋକ କୁମାର ନାୟକ, ଜିଲ୍ଲା ସ୍ୱାସ୍ଥ୍ୟ ମିଶନର କାର୍ଯ୍ୟକ୍ରମ ପରିଚାଳକ ନିତ୍ୟରଞ୍ଜନ ବରାଳ, ସନ୍ତୋଷ କୁମାର ପଟ୍ଟନାୟକ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରିବାର ତାତ୍ପର୍ଯ୍ୟ, ପ୍ରଚାର ଓ ପ୍ରସାର ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଏହି ବୈଠକରେ ଆଶା, ସ୍ୱାସ୍ଥ୍ୟକର୍ମୀ, ନର୍ସିଂ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜନସ୍ୱାସ୍ଥ୍ୟ ସଂଚାର ଅଧିକାରୀ ଭରତ କୁମାର ସାହୁ, ଏମ୍ଏନ୍ଡିସି ସନ୍ତୋଷ କୁମାର ପଟ୍ଟନାୟକ ଓ ପରିସଂଖ୍ୟାନ ସହାୟକ ବୃନ୍ଦାବନ ସାହୁ ପରିଚାଳନା କରିଥିଲେ। ଆନନ୍ଦପୁର ବଡ଼ଦାଣ୍ଡଠାରେ ପ୍ରଶାସନ ପକ୍ଷରୁ ଘସିପୁରା ଓ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଉପଖଣ୍ଡ ସ୍ତରୀୟ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଉପଜିଲ୍ଲାପାଳ ନୀଳମାଧବ ସୁନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ଘସିପୁରା ତହସିଲଦାର ଡକ୍ଟର ପଲ୍ଲବୀ ପ୍ରିୟଦର୍ଶିନୀ, ସହକାରୀ ଜିଲ୍ଲାପାଳ ବନଜା ପାତ୍ର, ଆନନ୍ଦପୁର ପୌରପାଳିକାର ନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ, ଲୋକସଭା ସଦସ୍ୟ ଶ୍ରୀଯୁକ୍ତ ଅନନ୍ତ ନାୟକଙ୍କର ପ୍ରତିନିଧି ରାମଚନ୍ଦ୍ର ସାହୁ, ନିରାକାର ଦଳେଇ, ସମାଜସେବୀ ରବିନାରାୟଣ ହୋତା, ସାମ୍ବାଦିକ ସତ୍ୟରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଆନନ୍ଦପୁର ପୌରପାଳିକାର ଗୋଷ୍ଠୀ ସଂଗଠିକା ରାଜଶ୍ରୀ ମିଶ୍ରଙ୍କ ସହ ସ୍ୱଚ୍ଛସାଥୀ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା ପ୍ରମୁଖ ଅଙ୍କା ଯାଇଥିବା ଭାରତ ମାନଚିତ୍ର ଚତୁଃପାର୍ଶ୍ୱରେ ଉପସ୍ଥିତ ହୋଇଥିବା ବେଳେ ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ବିଏଲ୍ଓମାନେ ଘରକୁ ଘର ବୁଲି ଯୋଗ୍ୟ ଭୋଟରଙ୍କ ନାମକୁ ଭୋଟର ଲିଷ୍ଟରେ ସାମିଲ କରିବା, ଅଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟର ତାଲିକାରୁ ବାଦ୍ ଦେବା ଏହାର ମୂଳ ଲକ୍ଷ୍ୟ ହୋଇଥିବା ବେଳେ ସମସ୍ତେ ଏଥିରେ ସହଯୋଗ କରିବା ପାଇଁ ଉପଜିଲ୍ଲାପାଳ ନିବେଦନ କରିଥିଲେ। ଆନନ୍ଦପୁର ଉପଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ଓ ପୌର କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟ ପ୍ରାଣୀବିଜ୍ଞାନ ବିଭାଗର ଯୁକ୍ତ 3 ଚତୁର୍ଥ ସେମିଷ୍ଟାର ଛାତ୍ରୀମାନଙ୍କ ପାଇଁ ଗ୍ରୀଷ୍ମକାଳୀନ ପ୍ରାକ୍ଟିକାଲ ତାଲିମ କାର୍ଯ୍ୟକ୍ରମ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଉଦ୍ଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ବୈଷୟିକ କ୍ୟାରିୟର ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀମାନେ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ୟାଥୋଲୋଜିରେ ରୋଗୀମାନଙ୍କ ଇସନଫୁଲିଆ, ହିମୋଗ୍ଲୋବିନ୍, ବ୍ଲଡ୍ ୟୁରିନ୍, କଫ ପରୀକ୍ଷା ସହ ରୋଗ ଚିହ୍ନଟ ଉପରେ ତାଲିମ ନେଇଥିଲେ। ପ୍ରାଣୀବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପିକା ଡକ୍ଟର ସୁରେଶ ବାଳା ନାୟକଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ୟାଥୋଲୋଜି ବିଭାଗରେ ରୋଗୀମାନଙ୍କ ରକ୍ତର ନମୁନା ବିଷୟରେ ସଚେତନ ହୋଇଥିଲେ। ଏହି ଅବସରରେ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ମୁକ୍ତିକାନ୍ତ ନାୟକ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏଥିରେ ଯୁକ୍ତ 3 ଛାତ୍ର ଆଲୋକ କୁମାର ମହାନ୍ତ, ବନିତା ଦଳାଇ, ଦେବାଶିଷ ମୁର୍ମୁ, ଜଗନ୍ନାଥ ସୋରେନ, ଜ୍ୟୋତିର୍ମୟୀ ବାରିକ, ଜ୍ୟୋତ୍ସ୍ନାରାଣୀ ମହାନ୍ତ, ଖୁସିରାଣୀ ମହାନ୍ତ, ଲକ୍ଷ୍ମୀପ୍ରିୟା ପାତ୍ର, ମୋନାଲିସା ନାୟକ, ପାଣ ମୁର୍ମୁ, ରୋହିତ କୁମାର ମହାନ୍ତ, ସୌମ୍ୟରଞ୍ଜନ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ। କେନ୍ଦୁଝର ଦରବାର ହଲ୍ଠାରେ 10ମ ଶ୍ରେଣୀ ବାର୍ଷିକ ବୋର୍ଡ ଫଳାଫଳ, ସ୍କୁଲ ଡ୍ରପ୍ଆଉଟ୍କୁ ରୋକିବା, ଛାତ୍ର ସୁରକ୍ଷା ଏବଂ ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ ଉପରେ ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଚଳିତ ବର୍ଷ ହାଇସ୍କୁଲ ପରୀକ୍ଷାଫଳ ଭଲ ହୋଇଥିବା ବେଳେ ରାଜ୍ୟରେ ମୋଟ ପାସ୍ ହାର 95.33% ରହିଛି ଓ କେନ୍ଦୁଝର ଜିଲ୍ଲାର ପାସ୍ ହାର 94.35% ରହିଛି। ପରୀକ୍ଷା ଫଳାଫଳ ନେଇ ଜିଲ୍ଲାପାଳ ବିଶାଲ ସିଂ ରିପୋର୍ଟ ମାଗି ସମୀକ୍ଷା କରିଥିଲେ। ସମୀକ୍ଷା ପରେ ନୈରାଶ୍ୟଜନକ ଫଳାଫଳ ନେଇ ଜିଲ୍ଲାପାଳ ଅସନ୍ତୋଷ ବ୍ୟକ୍ତ କରିଥିଲେ। ବିଶେଷକରି ଅନେକ ପିଏମ୍ସି ବିଦ୍ୟାଳୟରେ ଫଳାଫଳ ନୈରାଶ୍ୟଜନକ ହୋଇଥିବାରୁ ଜିଲ୍ଲାପାଳ ଚିନ୍ତା ପ୍ରକଟ କରିଥିଲେ। ବ୍ଲକ ଶିକ୍ଷା ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ନିୟମିତ ସ୍କୁଲ ପରିଦର୍ଶନ କରି ବିଦ୍ୟାଳୟର ପାଠପଢ଼ା, ଶିକ୍ଷକ ଉପସ୍ଥାନ, ଶିକ୍ଷକମାନଙ୍କ ପାଠ୍ୟ ଖସଡ଼ା ନିୟମିତ ତଦାରଖ କରିବାକୁ କହିଥିଲେ। ରାଜ୍ୟ ସରକାର ଅଧାରୁ ପାଠ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସ ସ୍କୁଲ ଯିବା ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ 5-18 ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ସଚେତନ କରାଯାଉଛି। ଆସ ସ୍କୁଲ ଯିବା ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ନିମନ୍ତେ ପ୍ରୟାସ ଆରମ୍ଭ ହୋଇଛି। ଏହି ଅଭିଯାନ କିପରି ସଫଳ ହେବ ସେ ନେଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବାଂଶପାଳ ହରିଚନ୍ଦନପୁର ବ୍ଲକରେ ଡ୍ରପ୍ଆଉଟ୍ ହାର ଅଧିକ ରହୁଥିବାରୁ ଏହି ଅଞ୍ଚଳରେ ଅଧାରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀ କିପରି ସ୍କୁଲକୁ ଫେରିବେ ସେନେଇ ପଦକ୍ଷେପ ନେବାକୁ ଜିଲ୍ଲାପାଳ କହିଥିଲେ। ଯେଉଁ ପିଲାମାନେ ପୁନଃ ସ୍କୁଲ ଆସୁଛନ୍ତି ସେମାନଙ୍କର ନିୟମିତ ଟ୍ରାକିଂ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସ୍କୁଲ ଖୋଲିବା ପୂର୍ବରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସ୍କୁଲ ପରିସର ସଫେଇ ଉପରେ ଗୁରୁତ୍ୱାରୋପ କରିଥିଲେ। ଯେଉଁ ସ୍କୁଲ ପରିସରରେ ଅସୁରକ୍ଷିତ ଘର ରହିଛି ତାହାର ରିପୋର୍ଟ ବିଡିଓଙ୍କୁ ଜଣାଇବାକୁ କହିଥିଲେ। କେନ୍ଦୁଝର ଜିଲ୍ଲାରେ 90ରୁ ଉର୍ଦ୍ଧ୍ୱ ଏକକ ଶିକ୍ଷକ ଥିବା ବିଦ୍ୟାଳୟରେ ଶିକ୍ଷକ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଏଷ୍ଟାବ୍ଲିଶମେଣ୍ଟ ସତ୍ୟନାରାୟଣ ମହାନ୍ତ, ଏକାଡେମିକ ଏଡିଓ ଶ୍ରୀକାନ୍ତ ବେହେରା, ସ୍କିମ୍ର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୁଦ୍ରନାରାୟଣ ସାମଲ, ସଦର ବ୍ଲକ ଶିକ୍ଷା ଅଧିକାରୀ ଓଙ୍କାର ଅନ୍ୱେଷ, ପାଟଣା ବ୍ଲକ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତ, ଯୋଡ଼ା ବିଇଓ କ୍ଷେତ୍ରମୋହନ ହାସ୍ତା, ଆନନ୍ଦପୁର ବିଇଓ ହରିହର ଦଳେଇ, ହାଟଡ଼ି ବିଇଓ ରାଜୀବ ଦଳେଇ, ଘଟଗାଁ ବିଇଓ ହରେକୃଷ୍ଣ ନାୟକ, ବାଂଶପାଳ ବିଇଓ ଦାଶରଥୀ ସୁଣ୍ଢି, ହରିଚନ୍ଦନପୁର ବିଇଓ ଚିନ୍ମୟ କୁମାର ରାଉତ ପ୍ରମୁଖ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ। କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ଜୁନ୍ ଏକ ତାରିଖରୁ ଆରମ୍ଭ ହୋଇଛି ଏନ୍ସିସି କ୍ୟାମ୍ପ 2। ଶିବିରର ଦ୍ୱିତୀୟ ଦିନରେ 14 ଓଡ଼ିଶା ବାଟାଲିୟନ୍ ଏନ୍ସିସି କେନ୍ଦୁଝରର କମାଣ୍ଡିଂ ଅଫିସର କର୍ଣ୍ଣେଲ ଜୟନ୍ତ ମୋହନ ଯୋଶୀ ଏହି କ୍ୟାମ୍ପକୁ ଉଦ୍ଘାଟନ କରିବା ସହିତ କ୍ୟାଡେଟ୍ମାନଙ୍କୁ ଶୃଙ୍ଖଳା, କଠିନ ପରିଶ୍ରମ ଏବଂ ସମର୍ପଣ ସହିତ ମାତୃଭୂମିର ସେବା କରିବାକୁ ଉପଦେଶ ଦେଇଥିଲେ। ପ୍ରଶାସନିକ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ମୟୂର ଖାଗଡ଼େ ଏବଂ ସୁବେଦାର ମେଜର ମହମ୍ମଦ ସାହିଦ ଭଲ ଚରିତ୍ରବାନ ମଣିଷ ହେବା ପାଇଁ ମତବ୍ୟକ୍ତ କରିଥିଲେ। ଏହି ଶିବିରରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ବିଦ୍ୟାଳୟରୁ ପ୍ରାୟ 600 ଜଣ ଏନ୍ସିସି କ୍ୟାଡେଟ୍ ପ୍ରଶିକ୍ଷଣ ନେଉଛନ୍ତି। ଫୁଟବଲ, ଭଲିବଲ ଭଳି କ୍ରୀଡ଼ା ପ୍ରତିଯୋଗିତା ସହ ଏକକ ସଙ୍ଗୀତ ଓ ଏକକ ନୃତ୍ୟ, ଦଳଗତ ନୃତ୍ୟ ଭଳି ସାଂସ୍କୃତିକ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେଉଛି, ଯାହା କ୍ୟାଡେଟ୍ମାନଙ୍କ ସାମଗ୍ରିକ ବିକାଶରେ ସାହାଯ୍ୟ କରିବ। ଲେଫ୍ଟନାଣ୍ଟ ଦୀପକ କୁମାର ଗିରି, ଉମାକାନ୍ତ ବେହେରା, ଦିଗାମ୍ବର ରାଉତ, ନିହାରଞ୍ଜନ ମହାନ୍ତ, ଅରୁଣ କୁମାର ଜେନା, ଚିଫ୍ ଅଫିସର ମାନସ ରଞ୍ଜନ ପ୍ରଧାନ, ଫାଷ୍ଟ ଅଫିସର ପୂର୍ଣ୍ଣଚନ୍ଦ୍ର ପାତ୍ର, ସେକେଣ୍ଡ ଅଫିସର ବିଜୟ କୁମାର ବେହେରା ଏବଂ 18 ଜଣ ପିଆଇ ଷ୍ଟାଫ୍ଙ୍କ ଦ୍ୱାରା କ୍ୟାମ୍ପ ପରିଚାଳିତ ହେଉଛି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ କମାଣ୍ଡିଂ ଅଫିସର କର୍ଣ୍ଣେଲ ଜୟନ୍ତ ମୋହନ ଯୋଶୀ ନିଜ ବକ୍ତବ୍ୟରେ କହିଥିଲେ,
2: ସବସେ ପହଲି ଚିଜ୍ ମୈଁ ୱେଲକମ୍ କର ରହା ହୁଁ ସାରେ କ୍ୟାଡେଟ୍ ଯୋ ପହଲି ବାର କ୍ୟାମ୍ପ କରନେ ଆ ରହେ ଔର ଜିନକା ଦୂସରା କ୍ୟାମ୍ପ ହୈ ଅପନେ ଜୋ ଏସଡି କ୍ୟାଡେଟ୍ସ ଏସଡିଏସଡବ୍ଲ୍ୟୁ କ୍ୟାଡେଟ୍ସ। ସେକେଣ୍ଡ ଚିଜ୍ ଡିସିପ୍ଲିନ୍ ଇଜ୍ ପାରାମାଉଣ୍ଟ ଇମ୍ପୋର୍ଟାନ୍ସ ମୁଝେ କ୍ୟୁକି ହମ ଏକ ୟୁନିଭର୍ସିଟି ମେ ବୈଠେ ହେ ଯହାଁ ପେ କୋଇ ନା କୋଇ ଡିଗ୍ନିଟରୀ ଭି ଆ ସକତା ହେ ପ୍ରଫେସର ଭି ହୋ ସକତେ ହେ ଯହାଁ କେ ଭାଇସ ଚାନ୍ସଲର ଭି ଘୁମେଙ୍ଗେ ଏଣ୍ଡ ଓ ଆପ ଲୋଗୋଁ କୋ ଅବଜର୍ଭ କରେଙ୍ଗେ ଔର ଦେଖେଙ୍ଗେ କି ୟାର ଏନ୍ସିସି ହମ ବୋଲତେ ହେ କି ଆକ୍ଚୁଆଲି ମେ ଗ୍ରାଉଣ୍ଡ ମେ କ୍ୟା ହେ ତୋ ଆପକେ ହର ଏକ ବ୍ୟବହାର ଉସସେ ପତା ଚଲେଗା କି ୟେ ଆପକୋ ଟ୍ରେନିଂ କ୍ୟା ମିଲ ରହି ହେ ଠିକ୍ ହେ ତୋ ଡିସିପ୍ଲିନ୍ ପୁରୀ ତରହ ମେଣ୍ଟେନ କରନା ଟର୍ନ ଆଉଟ ହେୟର କଟ ଶେଭିଙ୍ଗ ଆପ ଲୋଗ କା ସ୍ଟାଣ୍ଡାର୍ଡ ବଢିଆ ହୋନା ଚାହିଏ ଉମଦା ହୋନା ସିନିୟର୍ସ କୋ ମୈଁ ଚେକ୍ କରତା ରହୁଙ୍ଗା ଆପ ଲୋଗ ଚେକ୍ କର ରହେ ନହିଁ କର ରହେ ଏନୋଜ ପ୍ଲିଜ ଇନ୍ସ୍ୟୋର ଜବ ଭି ଆପ ମୁଭ କରେଙ୍ଗେ ଜିତନେ ଭି କ୍ୟାଡେଟ୍ସ ମୁଭ କର ରହେ ହେ ସ୍କ୍ୱାଡ ମେ ମୁଭ କରେଙ୍ଗେ ଔର ସେଲ୍ୟୁଟିଙ୍ଗ ଫଲୋ କରେଙ୍ଗେ ଆପକେ ସିନିୟର ହେ ଚାହେ ଓ ସିନିୟର କ୍ୟାଡେଟ୍ ହେ ଏନୋଜ ହେ ପିଆଇ ସ୍ଟାଫ ହେ ଅଫିସର୍ସ ହେ ଆପକା ସେଲ୍ୟୁଟିଙ୍ଗ ଗଡ଼ବଡ଼ ନହିଁ ହୋନା ଚାହିଏ ମେରେ ପୈସା ନହିଁ ମିଲନା ଚାହିଏ ଆପ ସେଲ୍ୟୁଟିଙ୍ଗ ନହିଁ କର ରହେ ୟହାଁ ମ୍ୟାକ୍ସିମମ ଏସଡି ଏସଡବ୍ଲ୍ୟୁ କ୍ୟାଡେଟ୍ସ ହେ ଅଦର ଅଲ ଆର ଏସଡି ଏସଡି କ୍ୟାଡେଟ୍ ଫେଲ ନହିଁ କର ରହା ହେ ଇସ ଚିଜ କୋ। गर्ल कैडेट्स आप अकेले नहीं मूव करेंगे, जब भी मूव करेंगे जो टाइम बाउंडेशन आपको दी है उसको फॉलो करेंगे, उस रिस्ट्रिक्शंस को फॉलो करेंगे, यू विल ऑलवेज मूव इन बडीज। जीसीआई एंड ऑल सीनियर गर्ल कैडेट्स इंश्योर दीज थिंग्स ठीक है, इंटरेक्ट करते रहिए, कुछ एक इंस्ट्रक्शंस पास हुए हैं उसको फॉलो करना, हाइजीन एंड क्लीनलीनेस बोथ एसडी एंड एसडब्ल्यू फॉलो इट, कोई भी चीज कहीं भी इधर उधर फेंकना नहीं है, गंदगी नहीं फैलाना कहीं पे, डस्टबिन होंगे इंश्योर करिए वो चीजें वहां पे हो, वरना बीमारी को न्योता है, गर्मी का मौसम है, ध्यान रखना है। एक बहुत इंपॉर्टेंट, इस कैंप में आप आए कुछ बदलाव के लिए आए होंगे अपने अंदर, आज दूसरा दिन हो गया है और दसवां दिन भी डिपार्चर का होता है, यानी आज का दिन अगर एक्सक्लूड कर दूं तो कुल मिला के आपके पास 7 दिन बचे हैं। 7 दिन में अनटिलनेस कोई बहुत खतरनाक इमरजेंसी है, जैसे कि बहुत तगड़ी इमरजेंसी आ गई है कि भाई मेरे को अग्निवीर के इंटरव्यू के लिए जाना है, मुझे एयरफोर्स या नेवी के किसी एग्जाम के लिए जाना है या इंटरव्यू के लिए जाना है, अदर देन दैट कंप्लीट योर ट्रेनिंग, अपना सर्टिफिकेट लीजिए और तब जाइए, अदरवाइज मैं अलाउ नहीं करूं, मैंने डायरेक्शन ऑलरेडी दे रखा है, नो बडी विल बी अलाउड टू लीव द कैंप। बाहर का खाना कोई नहीं मंगाएगा, कैंप में अच्छा खाना मिल रहा है तो खाइए, हर वक्त मॉनिटरिंग हो रही है, आपका सेहत के लिए इम्पोर्टेंट है, वाटर ड्रिल इज वेरी इंपॉर्टेंट, एनोज पीआई स्टाफ एंश्योर करिए इसको स्ट्रिक्टली फॉलो करना है, गर्मी है पानी की कमी होगी, डिहाइड्रेशन होगा, प्रॉब्लम होगी, पानी पिलाते रहना जबरदस्त ठीक है, जो जो टाइम बाउंडेशन दी होंगी उस दौरान पिलाते रहना, क्योंकि गर्मी है ट्रेनिंग भी होगी, ट्रेनिंग हम अवॉइड नहीं कर सकते, तो ऐसा नहीं होना चाहिए किसी बच्चे को प्रॉब्लम, और अगर प्रॉब्लम हो रही है हमने एम्बुलेंस यहाँ रखी हुई है और मेडिकल एलिमेंट्स है, आप इंटरेक्शन करिए, बताइए उनको एंड उसको देखा जाएगा। दूसरी चीज फॉर सिक्योरिटी, पुलिस, लेडी पुलिस भी है और जेंट्स पुलिस भी है, प्रॉब्लम आती है आप उनको कम्युनिकेट कर सकते हैं। क्या इस कैंप में ट्रेनिंग के बहुत सारी एक्टिविटीज होंगी? जो मैंडेटरी एक्टिविटीज है वो सारी होने वाली है। तीन चीजें बहुत इंपॉर्टेंट है, हम कैडेट्स को थल सैनिक कैंप के लिए आइडेंटिफाई करने वाले हैं। जो भी बच्चे को लगता है कि वो अच्छा अचीव कर सकता है रिजल्ट्स,

0: आलस भरी सुबह जैसे चाय में घुल जाए चीनी।
1: देखो जी बहार आ

ଶ୍ରୋତାବନ୍ଧୁ ଶୁଣୁଥିଲେ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାର କାର୍ଯ୍ୟକ୍ରମ। ଟ୍ୟୁନ୍ କରିଛନ୍ତି 100.1 FM ଆକାଶବାଣୀ କେନ୍ଦୁଝର। ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ଆମ ଷ୍ଟୁଡ଼ିଓ ଘଡ଼ିରେ ପୂର୍ବାହ୍ନ 10:00। କାର୍ଯ୍ୟକ୍ରମ ପରିସରକୁ ଯିବା ଆଗରୁ ପ୍ରଥମେ ଶୁଣି ନିଅନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କେତୋଟି।

ଏଇ କିଛି କ୍ଷଣରେ ଶୁଣିପାରିବେ କଥା ଓ ଗୀତର ଅଞ୍ଜଳି ଗୀତାଞ୍ଜଳି। 10:30 ଶୁଣିପାରିବେ ନାଟକ ଅକ୍ଟୋପସ। ଆଜି ଦିନ 1:20 ମହିଳାମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା। ଏଥିରେ ଅନ୍ୟ ପ୍ରସଙ୍ଗ ସହ ମୁଖ୍ୟ ପ୍ରସଙ୍ଗରେ ରହିଛି ଖାଦ୍ୟଶସ୍ୟକୁ ସାଇତି ରଖିବାର ବିଭିନ୍ନ ଉପାୟ, ସାକ୍ଷାତକାର ସସ୍ମିତା ପତିଙ୍କ ସହ। ଆଜି ସନ୍ଧ୍ୟା 5:00 ଇନ୍ଦ୍ରଧନୁ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ପ୍ରଚାର କରିବୁ। ଯୁବବାଣୀ କାର୍ଯ୍ୟକ୍ରମ ସନ୍ଧ୍ୟା 5:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ସନ୍ଧ୍ୟା 6:00 କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ପୁଣି ଥରେ ଜାଣିପାରିବେ ଏବଂ 6:02 ବନସୁରଭି ଆଦିବାସୀ ଗୀତ ଆଧାରିତ କାର୍ଯ୍ୟକ୍ରମ। ଏଥିରେ ଚୈତନ୍ୟ ଓରାମ ଓ ସାଥୀମାନେ ପରିବେଷଣ କରିବେ ଓରାମ ସମ୍ପ୍ରଦାୟର ଗୀତ। ସନ୍ଧ୍ୟା 6:10 ରାମଚରିତ ମାନସ ଏବଂ 6:30

ସମ୍ବଲପୁରୀ ଗୀତ ଏହା କରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ରାତି 7ଟାରେ ହେ ପ୍ରିୟତମା ଓଡ଼ିଆ ଆଲବମ୍ର ଗୀତ ପ୍ରଚାର କରିବୁ। ରାତି 7:30ରେ କାର୍ଯ୍ୟକ୍ରମ ବନାନୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ରାତି 8ଟାରେ ପାରମ୍ପରିକ ଗୀତରେ ଶୁଣିବେ ପଲ୍ଲୀ ଗୀତ ଏବଂ ରାତି 8:15ରେ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସୃଜନିକା। ଆଜି ରାତି 10ଟାରେ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ ଦ୍ୱିଭାଷୀ କାର୍ଯ୍ୟକ୍ରମ ଶୃଙ୍ଖଳାରେ ଆଜି ରହିଛି ପ୍ରସଙ୍ଗ ଯୁବଶକ୍ତି। ଏହାକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 10:35ରେ ଶୁଣିପାରିବେ ଚିରନ୍ତନୀ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଇଏ ଥିଲା ଶ୍ରୋତାବନ୍ଧୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନାରୁ କେତୋଟି। ଆକାଶବାଣୀ କେନ୍ଦୁଝର, ସମୟ ପୂର୍ବାହ୍ନ 10:03 ହେବାକୁ ଯାଉଛି। ସମୟ ଗୀତାଞ୍ଜଳିର, ପ୍ରଯୋଜନା ଅନିତା ତିର୍କି। ଏହା ପୂର୍ବରୁ ଶୁଣନ୍ତୁ ବିଜ୍ଞାପନ ବିରତି।

ସମ୍ପର୍କଟିଏ ଗଢ଼ା ହେଲାବେଳେ ସେଠି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ ହୃଦୟର। ଦେଖନ୍ତୁ ତ, ହୃଦୟର ଭାବନା କେଡ଼େ କୋମଳ ଆଉ ସୂକ୍ଷ୍ମ, ହେଲେ ସେଥିରେ ଗଢ଼ାଯାଏ ସମ୍ପର୍କର ମଜବୁତ ସେତୁ। ହଁ, ସେଠି ଯଦି ସଦା ସର୍ବଦା ପ୍ରୀତିର ମଳୟ ବହୁଥାଏ, ସ୍ୱଚ୍ଛ ବୁଝାମଣା ରହିଥାଏ, ତାହେଲେ ହୃଦୟ ପୁରି ଉଠେ ଆତ୍ମୀୟତାର ଉଚ୍ଛ୍ୱାସରେ। ସେଠି ଶୂନ୍ୟତା ନୁହେଁ, ପୂର୍ଣ୍ଣତାର ରାଜୁତି ଥାଏ। ହେଲେ ଯେବେ ପ୍ରୀତିର ମଳୟ ଜାଗାରେ ମାଡ଼ିଆସେ ସନ୍ଦେହ ଭୁଲ ବୁଝାମଣାର ଝଡ଼, ତେବେ ସବୁକିଛି ତ ସେମିତି ଥାଏ, ଖାଲି ଅନୁଭବ ହୁଏ। ସତେ ଯେମିତି ଚାରିଆଡ଼ ଶୂନଶାନ, ଶୂନ୍ୟ ଲାଗେ ହୃଦୟ, ନିଶ୍ୱ ଲାଗେ ଜୀବନ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଈଶ୍ୱରଙ୍କ ଅନବଦ୍ୟ ସୃଷ୍ଟି ଏ ସୁନ୍ଦର ହୃଦୟ ଯେବେ ଭାଙ୍ଗିଯାଏ କେହି ପଦ ରୁକ୍ଷ ଶବ୍ଦରେ, ସେ ଯନ୍ତ୍ରଣା ଯିଏ ଜାଣେ ସିଏ ଜାଣେ। ଶବ୍ଦରେ ଅପ୍ରକାଶ୍ୟ ସେ ଯନ୍ତ୍ରଣାର ଅନୁଭବ, ଠିକ୍ ସେମିତି ବନ୍ଧୁ ଅସୁସ୍ଥ ହୃଦୟର ଯନ୍ତ୍ରଣା। ଭଙ୍ଗା ହୃଦୟର ଯନ୍ତ୍ରଣା ଯେତିକି ଅସହ୍ୟ, ଅସୁସ୍ଥ ହୃଦୟର ଯନ୍ତ୍ରଣା ସେମିତି ଅସହ୍ୟ। ହୃଦୟ ଭାଙ୍ଗିଯିବାର କଷ୍ଟ ଯେ ଅସହ୍ୟ, ଏ କଥା ଜାଣି ସୁଦ୍ଧା ଅନ୍ୟ ଗୋଟିଏ ସୁନ୍ଦର ହୃଦୟର ମଧୁର ଆତ୍ମୀୟ ଡାକରାରେ ସେ ନିଜକୁ ରୋକିପାରେ ନା, କି ଶତଚେଷ୍ଟା କରି ସୁଦ୍ଧା ନିଜକୁ ସଚେତନତାର ନିୟମରେ ବାନ୍ଧି ରଖିପାରେ ନା। କାହିଁକିନା ହୃଦୟ ଯେ ମୁକ୍ତ ସବୁ ନିୟମ ପ୍ରତିବନ୍ଧକରୁ, ହେଲେ ହୃଦୟର ସୁସ୍ଥତା ନିମନ୍ତେ ସଚେତନତା ଲୋଡ଼ା। କିଛି ନିୟମ ଆଉ କିଛି ପ୍ରତିବନ୍ଧକରେ ବାନ୍ଧି ରଖିଲେ ଜୀବନକୁ ଏଡ଼େଇ ଦିଆଯାଇପାରେ ହୃଦୟ ରୋଗକୁ, ହୃଦଘାତର ସମ୍ଭାବନାକୁ।

ଗୋଟିଏ ଲେଖାଏଁ ହୃଦୟ ତ ଆମ ସମସ୍ତଙ୍କ ପାଖରେ ଅଛି, ତା ବିନା ଯେ ଶରୀର ନିଷ୍ପ୍ରାଣ। ଯେ ଯାଏଁ ସ୍ପନ୍ଦିତ ହୃଦୟର ସ୍ପନ୍ଦନ, ସେ ଯାଏଁ ଗତିଶୀଳ ଏ ଶରୀରରେ ଜୀବନ। ଗୋଟିଏ କଥା ମନକୁ ଆସେ, ହୃଦୟର ଅଧିକାରୀ ହୋଇପାରେ।

ନୁହନ୍ତି ସଭିଏଁ, ହେଲେ ସୁନ୍ଦର ଆଉ ସ୍ୱଚ୍ଛ ହୃଦୟର ଅଧିକାରୀ ସଭିଏଁ ନୁହନ୍ତି। କେହି କେହି ଧନୀ ଏ ସୁନ୍ଦର ହୃଦୟ ମାମଲାରେ। ବହୁତ କମ୍ ଲୋକଙ୍କ ସମ୍ପର୍କରେ ଆମର ଏମିତି ମତ ମନ୍ତବ୍ୟ ରହିଥାଏ ଯେ ଶୈଳକୋଟିର ହୃଦୟ ବହୁତ ବଡ଼, ପୁରା ସ୍ୱଚ୍ଛତା ହୃଦୟ, ଠିକ୍ ନା? ସତରେ ରୂପରେ ଆପଣ ସୁନ୍ଦର ହୋଇଥାନ୍ତୁ ଅବା ନୁହେଁ, ତାର ଗୁରୁତ୍ୱ ବେଶୀ ସମୟ ଯାଏ ରହିନଥାଏ ଏ ସଂସାରରେ ଅବା ଲୋକଗହଣରେ। ହୃଦୟଟି ଯଦି ଆପଣଙ୍କର ସ୍ୱଚ୍ଛ ଆଉ ସୁନ୍ଦର, ତାହେଲେ ଆପଣ ଏଠି ସେଠି ସବୁଠି ଆଦର ପାଇବେ ହିଁ ପାଇବେ, ଆଜି ନହେଲେ ଆସନ୍ତାକାଲି। ତେଣୁ ବନ୍ଧୁ, ବାହାରର କଳୁଷତାରୁ ନିଜ ହୃଦୟର ସୁନ୍ଦରତାକୁ ସବୁବେଳେ ସୁରକ୍ଷିତ ରଖନ୍ତୁ। ହୃଦୟର ସ୍ୱଚ୍ଛତା ଏବଂ ସୁସ୍ଥତା ଉଭୟ ପ୍ରତି ସର୍ବଦା ସଚେତନ ରୁହନ୍ତୁ। ତା ଛଡ଼ା ହୃଦୟର ଭାବନାଟିଏ ବାସ୍ତବ ରୂପ ନେଇ ନ ପାରେ, କିନ୍ତୁ ହୃଦୟରୁ ବାହାରିଥିବା ଭାବନାଟିଏ କେବେ ମିଛ ହୋଇନପାରେ। ସେଥିପାଇଁ ଆମର ସବୁବେଳେ ପ୍ରୟାସ ରହିବା ଦରକାର, କାହାର ହୃଦୟ ଭାଙ୍ଗିବାରେ ଅପରାଧ ଯେମିତି ଆମ ଦ୍ୱାରା ନ ହେଉ, ଏତିକି ସଚେତନ ରହିବା ଆଉ ସୁନ୍ଦର ହୃଦୟ ସୁସ୍ଥ ହୃଦୟ ସହିତ ଜୀବନକୁ ଭରପୁର ଜିଇଁବା। ଆଉ ଆଜି ପାଇଁ କଥାକୁ ଏଇଠି ବିରାମ ଦେବା, ପୁଣି ଭେଟିବା। ସାଥିରେ ଥିଲି ଆପଣଙ୍କ ରେଡ଼ିଓ ସାଥୀ ପ୍ରମୋଦିନୀ। ଆଜି ପାଇଁ ବିଦାୟ, ନମସ୍କାର।

0: ଶ୍ରୋତା ବନ୍ଧୁ ଶୁଣୁଥିଲେ ଆପଣଙ୍କ ପ୍ରିୟ ଗୀତାଞ୍ଜଳି କାର୍ଯ୍ୟକ୍ରମ, ପ୍ରଯୋଜନା କରିଥିଲେ ଅନିତା ତିର୍କି। ଆକାଶବାଣୀ କେନ୍ଦୁଝର, ସମୟ ପୂର୍ବାହ୍ନ 10:31, ପ୍ରଚାର କରୁଛୁ ନାଟକ ଅକ୍ଟୋପସ।
1: ମୁଁ ସତ୍ୟ ସିଦ୍ଧ ନୁହେଁ, କିନ୍ତୁ ନିୟତିକୁ ଅସ୍ୱୀକାର କରେ ନା। ପ୍ରତିଟି ମଣିଷ ଓ ତା ମନର ଗଭୀରତମ ଇଲାକାରେ ମୁଁ ନିଜକୁ ଲୁକ୍କାୟିତ କରି

0: ସମୟ ଓ ସୁଯୋଗକୁ ଅପେକ୍ଷା କରି ବଞ୍ଚିବା ଏବଂ ମିଥ୍ୟା ଅର୍ଥ ମାନ ଯଶ ପ୍ରାଚୁର୍ଯ୍ୟର ମୋହ ଦେଖେଇ ମୁଁ ସେମାନଙ୍କୁ ପଥଭ୍ରଷ୍ଟ କରା। ବୁବୁକ୍ଷିତ କିଂ ନ କରୋତି ପାପଂ ନ୍ୟାୟରେ ଲମ୍ବି ଯାଏ ମୋର ବଳିଷ୍ଠ ପଞ୍ଝା। ମୁକ୍ତି ଆଶାରେ ମୋର ପଞ୍ଝା ଭିତରେ ଶ୍ୱାସରୁଦ୍ଧ ଅବସ୍ଥାରେ ସେହି ଅନୁତପ୍ତ ଜୀବଗୁଡ଼ିକ ଛଟପଟ ହେଉଥିବା ବେଳେ ମୁଁ ଆତ୍ମତୃପ୍ତିର ହସୁଥାଏ ଏବଂ ସମୀକ୍ଷା କରୁଥାଏ ପ୍ରତିଟି ଜୀବର କର୍ମଭୂମିକୁ। କିନ୍ତୁ ସେ ମଣିଷ ଯିଏ ସମ୍ପୂର୍ଣ୍ଣ ସମର୍ପିତ ସତ୍ୟ ନ୍ୟାୟ ଧର୍ମ ପଥରେ, ମୁଁ ତା ପାଇଁ ହେଇଯାଏ ସମ୍ପୂର୍ଣ୍ଣ ବ୍ୟତିକ୍ରମ ଏକ ବ୍ୟକ୍ତିତ୍ୱ, ବଞ୍ଚିବାର, ବଢ଼ିବାର। କାରଣ ମୁଁ ନିଜ ପାଇଁ, ପ୍ରତିଟି ମଣିଷ ପାଇଁ ସମୟ ସୀମାର ଉର୍ଦ୍ଧ୍ୱରେ ଏକ କାଳଜୟୀ ଆତ୍ମ ସମୀକ୍ଷା। ଅକ୍ଟୋପସ୍, ଅକ୍ଟୋପସ୍, ଅକ୍ଟୋପସ୍, ଅକ୍ଟୋପସ୍, ଅକ୍ଟୋପସ୍, ଅକ୍ଟୋପସ୍, ଅକ୍ଟୋପସ୍, ଅକ୍ଟୋପସ୍।
1: ଆକାଶରୁ ଜହ୍ନ ନିଜ ଛାଇ ଦେଖେ ନୀରବ ନଈର ଜଳେ, ମୁଁ କିନ୍ତୁ ଦେଖିବି ତୁମ ଛବି ସଖି ମୋ ଆଖିର ଆଇନାରେ। ଗୋରୋଚନା ଗୋରା ମୁହଁରେ ଝଲସେ ଚମ୍ପା ଫୁଲର ହସ, ପ୍ରେମ ବଗିଚାରେ ରଜନୀ ଗନ୍ଧା ଗୋ ମହ ମହ ଭରା ବାସ।
2: ମାନେ କି ସୁନ୍ଦର କବିତା ସାର୍, ମନ ଖୁସିରେ ଫୁଲି ଉଠୁଛି ସାର୍। ସାର୍ ବିରହ ବେଦନାରେ ବେଳେବେଳେ ଆଖି ବି ଓଦା ହେଇଯାଉଛି। ସତ କହିଲା, ଏତେ ସୁନ୍ଦର କବିତା ମୋ ବାବା ବୁନିଆଦିରେ କାନ ଉଠିଲା ଦିନ ଶୁଣିନଥିଲି। ହେ ପ୍ରଭୁ, କେବେ ଦବୁ ଭଗବାନ, ଚମତ୍କାର ସାର, ଅତି ଚମତ୍କାର।
1: ତୁମେ ଫଗୁଣ, ତୁମେ ମଳୟ, ଦୂର ଗଗନର ତାରା, ତୁମେ ତ ଜୀବନେ ସବୁଜ ସପନ ପିରତିର ମତୁଆଲା।
2: ସାର୍ ଟିକେ ରହିବେ।
3: କଣ ହେଲା?
2: ନାଇଁ ସାର୍, ମାନେ ପାତଟା ଆପଣଙ୍କୁ ଖୋଜୁଛି ସାର୍, ଟିକେ ଚରଣ ଧୂଳି ଦିଅନ୍ତୁ ସାର୍, ରହି ପାଇଯିବି। ବାସ୍ ବାବା, ସାର୍ ସାର୍, ଆପଣଙ୍କ ଯେଉଁ କବିତାରେ ଯେଉଁ ମତୁଆଲା କ'ଣ ହେଇଛି ସାର୍ କହିଲେ, ସେ ଶବ୍ଦଟା ଏମିତି ଫିଟ୍ ହେଇଯାଇଛି ସାର୍, ସୁନ୍ଦର, ଅତି ସୁନ୍ଦର, ଅତି ଅତି ଅତି
4: ମାଇ ଫର୍ଷ୍ଟ। ସରି, ଏ ବଙ୍ଗଳା ସୁନ୍ଦର ଲାଗୁଛି।
2: ମାନେ
4: ଛି ଛି ଛି ଛି, ଏମିତି ଘରେ ପୁଣି କଲେକ୍ଟର ରୁହନ୍ତି? ମୋ ବାପାଙ୍କ ବଙ୍ଗଳାର ଆଉଟ୍ ହାଉସ୍ ତ ୟାଠୁ ଢେର ବେଶୀ ସୁନ୍ଦର ଥିଲା।
3: ଓ କାବେରୀ, ୟୁ ମିସ୍ଅଣ୍ଡରଷ୍ଟୁଡ୍, ମୋ ଷ୍ଟେନ ପ୍ରଭାକର ଏ ବଙ୍ଗଳାକୁ ସୁନ୍ଦର କହୁନି, ଆରେ ସୁନ୍ଦର କହୁଛି ମୋ କବିତାକୁ।
2: ରିଅଲି ମ୍ୟାଡମ,
4: ବନ୍ଦ କର ତମର ସେ ବେକାର କବିତା। ଆଗ ଏ ଘରେ ମୁଁ କେମିତି ଚଳିବି ସେ ବ୍ୟବସ୍ଥା କର। ମାତ୍ର ଗୋଟିଏ ରୁମ୍ରେ ଏସି ଲାଗିଛି, ଫ୍ଲୋରିଂ ସବୁ ଖଣ୍ଡିଆ, ମୋତେ 4 ବର୍ଷ ହେଲା ଆମର ବାହାଘର ହେଇଛି, ଲାଇଫକୁ ଏନ୍ଜୟ କରିବାର ସମୟ ହେଇଟା। ଅଥଚ ତମେ ମତେ ଏଇ ଫମ୍ପା କବିତାର ଲାଇଫ ଦେବାକୁ ଆଣିଛ।
2: ମ୍ୟାଡମ ଠିକ କହୁଛନ୍ତି ସାର୍, ଜିଲ୍ଲାପାଳଙ୍କ ରେସ୍ ଅଫିସ ପାଇଁ ଗୋଟେ ଏସି ସାଙ୍କ୍ସନ୍ ଆଉ ଗୋଟେ ପାଇଁ ଆପ୍ରୁଭାଲ ଦରକାର ହେଉଛି ସାର୍।
3: ଚୁପ୍ କର ପ୍ରଭାକର।
2: ସାର୍ ସରି,
3: ଆପ୍ରୁଭାଲ ଗୋଟେ କ'ଣ, ସାଙ୍କ୍ସନ୍ ଗୋଟେ କ'ଣ? ମୁଁ ଜିଲ୍ଲାପାଳ, ଏଠିକାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାପତି, ଗୋଟାଏ ଲୋକ ଅନେକ ଦାୟିତ୍ୱ, ଜିଲ୍ଲାର ସର୍ବେସର୍ବା। ଏସି 2-3 ଲାଗିଗଲେ କ'ଣ ଆକାଶ ଛିଡ଼ି ପଡ଼ିବ? ମତେ ତମେ ଆଡମିନିଷ୍ଟ୍ରେସନ ପାଠ ପଢ଼ଉଛ?
2: ସାର୍ ମୁଁ ତ ଏପର୍ଯ୍ୟନ୍ତ ପଢ଼ିପାରିଲିନି। ନାଇଁ ମାନେ ସାର୍, ଏସି ଲାଗିବ, ନିଶ୍ଚୟ ଲାଗିବ, ଖାଲି ଆପଣ ଥରେ ରାମ ନରେଶ ବାବୁଙ୍କୁ କହିଦିଅନ୍ତୁ ସାର୍, ତାପରେ ବାକି କଥାଟା ମୁଁ ବୁଝିବିନି। ସାର୍ ଏ ଭିଜିଟିଂ ସ୍ଲିପ୍ଟା
3: କିଏ ମାନେ?
2: ସାର୍ କୁଞ୍ଜବାବୁ, ଏଠିକା MLAଙ୍କ PA ଆଉ ତାଙ୍କ ସାଙ୍ଗେ ଧରଣୀ ବାବୁ ସାର୍, ବଡ଼ କଣ୍ଟ୍ରାକ୍ଟର ଆମ ଅଞ୍ଚଳର।
3: ହଉ, ଡାକ ସେମାନଙ୍କୁ।
2: ଆଜ୍ଞା ଆଜ୍ଞା, ଆସନ୍ତୁ, ଆସୁନାହାନ୍ତି? ଆପଣଙ୍କ MLA ବାବୁଙ୍କୁ କଣ ଜନସେବା ଛାଡି ଆଜିକାଲି ହର୍ଟିକଲଚର ଫାର୍ମ କରିଛନ୍ତି କି? ନୂଆ ଜିଲ୍ଲାପାଳଙ୍କୁ ଏଇ ତୁଚ୍ଛା ଫୁଲ ତୋଡ଼ା, ପୁଣି ଫୁଲ ଗୁଡାକ ମୌଳି ଗଲାଣି
3: ଜାଣିଛ ପ୍ରଭାକର?
2: ସାର୍,
3: ଏ ରାଜନୀତିଆ ଲୋକ ଗୁଡାକ ନେଲା ବେଳକୁ ବାହୁ ମେଲେଇ ନେବେ,
2: ଠିକ ସାର୍,
3: ଆଉ ଦେଲା ବେଳକୁ ମୁଠା ଖୋଲିବେନି, ଯଦି ମୁଠା ଖୋଲିବେ ତେବେ
2: କ୍ରାନ୍ତିକାରୀ କବିତା ଲେଖି ପକାନ୍ତୁ, ଏମାନଙ୍କ ମୁଖା ଖୋଲି ଦିଅନ୍ତୁ
3: ପ୍ରଭାକର। ଥାଉ ଥାଉ ଥାଉ,
2: ଇଏ ଧରଣୀ ବାବୁ, କୁଞ୍ଜ ବିହାରୀ ବାବୁ ତ ଫୁଲ ଆଣିଛନ୍ତି, ମଉଳା ଫୁଲ, ଆଉ ଆପଣ ନାଗଫେଣି କଣ୍ଟା ଆଣିଛନ୍ତି।
5: ବୁଝିଲେ ଷ୍ଟେନ ବାବୁ?
2: ଆଜ୍ଞା,
5: କଣ୍ଟା ତ ଆମ ଦେହରେ ମନରେ ଫୋଡ଼ି ହେଇଯାଉଛି ଯେ, ରକ୍ତ ବାହାରି ପଡ଼ୁଛି, ସେଇ ରକ୍ତରେ ଗଢ଼ା ଏଇ ସୁନା ହାରଟେ ମ୍ୟାଡାମଙ୍କ ପାଇଁ ଆଣିଛି।
4: ଦେଖି
2: ନିଅନ୍ତୁ ମ୍ୟାଡମ।
4: ଓ ମାତ୍ର ଦେଢ଼ ଭରିର ହାର, ସିଏ ପୁଣି ନାମୀ କଣ୍ଟ୍ରାକ୍ଟର ଧରଣୀ ବାବୁଙ୍କ ରକ୍ତରେ ଗଢା। ହୟ, ତମକୁ ଆଉ କୋଉ ଜିଲ୍ଲା ମିଳିଲାନି, ଏଇ ଭିକାରୀ ଜାଗାରେ ଆସି କଲେକ୍ଟର ହେଲ। ଛାଡ଼ ଛାଡ଼, ମତେ ଲାଗିଲାଣି ମୋ କସ୍ମେଟିକ୍ସ ଖର୍ଚ୍ଚ ପାଇଁ ତମେ ମୋ ବାପାଙ୍କ ପାଖରେ ବି ହାତ ବଢ଼େଇବ।
2: ଧରଣୀ ବାବୁ, ଭଲ ଲାଗୁଛି, ଆପଣ ଜଣେ ନାମଜାଦା କଣ୍ଟ୍ରାକ୍ଟର ହେଇକି ନାକ ନିଶ ତଳେ ପକେଇଦେଲେ ଆଉ। ହାରଟା କିଣିଲା ବେଳେ କାହା ପାଇଁ କିଣୁଛନ୍ତି ମନ ଥିଲା ଟି? ଏଗୁଡ଼ା ଲାଜ ଲାଗିବା କଥା, ଏଗୁଡ଼ା କ'ଣ
5: ବୁଝିଲେ ଷ୍ଟେନୁ ବାବୁ? ଲାଜ ତ ରାସ୍ତାରେ ଚାଲିଲା ବେଳେ ଲାଗୁଛି, ଆମେ ଆଉ କ'ଣ କଣ୍ଟ୍ରାକ୍ଟର ହେଇ ରହିଛୁ? ସୁବର୍ଣ୍ଣଗଡ଼ର ସବୁ ବଡ଼ ବଡ଼ କାମ ତ ରାମନଗରରେ ସବୁ ବିଭାଗୀୟ ନହେଲେ ବାହାର ଠିକାଦାରଙ୍କ ଦ୍ୱାରା କଲେ, ଆମେ ତ ଭକୁଆଇ ଘରେ ବସିଛୁ, ଘରୁ ଧାନ ଚାଉଳ ବିକି ରାଜନୈତିକ ପାର୍ଟିକୁ ଚାନ୍ଦା ଦେଉଛୁ, ଆଉ ଅଫିସରକୁ ଖୁସି କରିବାକୁ ଅଣ୍ଟାରେ ବଳ ଆସିବ କେଉଁଠୁ?
3: ଆଚ୍ଛା, ଏଇ ରାମ ନରେଶ ବାବୁ ସବୁ କାମ ଡିପାର୍ଟମେଣ୍ଟାଲି କରୁଛନ୍ତି, ତେବେ ମୋ ରେସିଡେନ୍ସକୁ ୱେଲ୍ ଫର୍ନିସ୍ କରିବାରେ ଅସୁବିଧାଟା କେଉଁଠି?
6: ସାର୍, ଏ ଘର ପାଇଁ ଯାହା ଦରକାର ଷ୍ଟେନୋ ବାବୁଙ୍କୁ କୁହନ୍ତୁ, ତାର ଗୋଟେ ଚିଠା ରାମ ନରେଶ ବାବୁଙ୍କୁ ଦେଇ ଆସିବେ।
4: ହଁ, ସେ ହୋଟେଲ ବିଲ୍ଟା ତାଙ୍କୁ ଧରେଇଦେବେ। ଆଚ୍ଛା ପ୍ରଭାକର ବାବୁ,
2: ଆଜ୍ଞା ମ୍ୟାଡମ,
4: ଶୁଣିଛି ଆପଣଙ୍କ ପିଡି ଗୋଟେ ବଡ଼ ଡବଲ ଡୋର ଫ୍ରିଜ୍ କିଣିଛନ୍ତି।
2: ହଁ ମ୍ୟାଡମ, ରୋଗ ପ୍ରତିଷେଧକ ଟୀକା ସବୁ ସେଥିରେ ସଂରକ୍ଷିତ ହେଇକି ରହିବ।
4: ତାଙ୍କୁ କହିଦେବେ ଆଜି ଏ ବଙ୍ଗଳାକୁ ସେ ଫ୍ରିଜ୍ଟା ପଠେଇଦେବେ ଆଜି।
2: ଆଜ୍ଞା ମ୍ୟାଡମ। ଇଏ ସାର୍, ସାର୍, ସେ ଗ୍ରାମାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ଯୋଜନାର ସଫଳତାକୁ ଆମ ଲୋକମାନଙ୍କୁ ଦେଖେଇବା ପାଇଁ ଲେଟେଷ୍ଟ ମଡେଲର କ୍ୟାମେରା, ଟିଭି, ଡିଭିଡି ପ୍ଲେୟାର ସବୁ ପିଡି କିଣିଛନ୍ତି, ଅଫିସରେ ରଖିଛନ୍ତି ସାର୍। ଗାଁ ଲୋକଙ୍କୁ ଦେଖି ବାହାବା ନେବେ,
3: ନିଶ୍ଚୟ ବାହାବା ନେବେ, କିନ୍ତୁ ଆଜି ସେସବୁ ଜିନିଷ ଏଇଠିକି ଅଣାଯିବ। ରାମ ନରେଶ କିଛି ପଚାରିଲେ ସିଧା କହିବ, କଲେକ୍ଟ ଡିଜାୟର୍ସ
2: ଡିଜାୟର୍ସ ହଁ,
3: ମାଇ ଡିଜାୟର୍ ଇଜ୍ ମାଇ ଅର୍ଡର୍।
2: ସାର୍ ସାର୍
5: ସାର୍, ମୋ କଥା
3: ତମ କଥା? ଆରେ ହଁ, ତମ କଥା, ଏଣିକି ତମର ସବୁ କାମ। ପ୍ରଭାକର
2: ସାର୍,
3: ଟେକ୍ କେୟାର।
2: ୟେସ୍ ସାର୍।
4: ହଁ କୁଞ୍ଜ ବାବୁ, ଆପଣଙ୍କ MLA ବାବୁଙ୍କୁ କହିଦେବେ ଫୁଲତୋଡ଼ା ମୋର ଆଦୌ ପସନ୍ଦ ହେଇନି।
6: ଠିକ୍ ଅଛି ମ୍ୟାଡ଼ାମ, ଏଇ କେତେଟା ଗୋଲାପ ଫୁଲର ବାସ୍ନାରେ ଘର ସିନା ପୁରି ଉଠେ, ସାତ ତଳ ପାଣି ତଳେ ଥିବା ମନ ଫେରିବା ପାଇଁ ଅନ୍ୟ କିସମର ଫୁଲ ଦରକାର, ବୁଝୁଛି ମ୍ୟାଡ଼ାମ?
2: କୁଞ୍ଜ ବାବୁ, ଏତେ ଗୌର ଚନ୍ଦ୍ରିକା କାହିଁକି, ସିଧା ତ କହିବ ହୀରା ଦିଅକୁ ହୀରା ଫୁଲ।
7: ସୁବର୍ଣ୍ଣଗଡ଼କୁ ଏ ନୂଆ କଲେକ୍ଟର ଆସିଲା ଦିନରୁ ତମେ ବଡ଼ ଅସ୍ଥିର ହୋଇପଡ଼ିଛ, ଆମର ତ ଏଠି 3 ବର୍ଷ ହେଇଗଲାଣି, ତମେ ଛୁଟି ନେଇ ଆଗ ବଦଳି ପାଇଁ ଚେଷ୍ଟା କର, ଏଠିକା ପୁରୁଣା କଲେକ୍ଟର ପରା GA ଡିପାର୍ଟମେଣ୍ଟରେ ଅଛନ୍ତି, ସେ ତମକୁ ନିଶ୍ଚୟ ସାହାଯ୍ୟ କରିବେ, ସେ ଭାରି ଭଲ ଲୋକ, ତାଙ୍କ ଭଳି ଲୋକ କୋଟିକାରେ ଗୋଟେ ମିଳିବେନି।
8: ରଥବାବୁ ଆଉ ଏ ସାମନ୍ତରାୟ, ତମେ କାହାକୁ କାହା ସଙ୍ଗେ ତୁଳନା କରୁଛ? ରଥବାବୁ ତ ମଣିଷ ନୁହନ୍ତି, ଜଣେ ଦେବତା, ଆଉ ସାମନ୍ତରାୟଠୁ ବଳିଛନ୍ତି ତାଙ୍କ ଶ୍ରୀମତୀ, କେଉଁଠୁ କେତେ ଆସି ହାତ ଚିକଣ ହେବ ଏଇ ଚିନ୍ତା ତାଙ୍କର ଦିନରାତି। ମୋତେ ତ ଲାଗୁଛି ଏ ଫୁଲଝରଣ ପ୍ରୋଜେକ୍ଟ ବୋଧେ ମୁଁ ସାରିପାରିବିନି।
7: ଏଇ କଥାକୁ ତୁମେ ମୁଣ୍ଡରେ ପୁରେଇ ମନ ଖରାପ କରୁଛ, କଥାରେ ପରା ଅଛି ମାଇପି ବୁଦ୍ଧି ପ୍ରଳୟଙ୍କରି, ଏ ନୂଆ କଲେକ୍ଟର ତା ସ୍ତ୍ରୀ ବୁଦ୍ଧିରେ ଚାଲୁଛି, ଦେଖିବ କ'ଣ ହେବ। ସେଦିନ ସିଂ ଡ୍ରାଇଭରକୁ ତମ ପାଖକୁ ପଠେଇଥିଲା, କ'ଣ ନା କଲେକ୍ଟର ସାହେବାଣୀଙ୍କ 2-3 ଶାଢ଼ୀ କିଣା ହେବ, ତମେ ବି ଫୁଳ ହେଇଗଲ, ଦୋକାନରୁ 50 ଯାଏ ପସନ୍ଦ ଲାଗି ପଠେଇଦେଲ, ଜାଣିଛ ସବୁ ଶାଢ଼ୀ ତାଙ୍କର ପସନ୍ଦ ହେଇଗଲା, ଖଣ୍ଡେ ବି ଫେରିଲାନି। ଶାଢ଼ୀ ଦୋକାନୀ ବିଲ୍ ପଠେଇଦେଲା ଯେ ସେଇଟାକୁ ସେ ନ ରଖି ସେଇ ସିଂ ଡ୍ରାଇଭର ହାତରେ ଆମ ଘରକୁ ପଠେଇ ଦେଇଛନ୍ତି, ପଇସା ତମେ ଗଣିବ।
8: ମାନେ?
7: ମାନେ ଶାଢ଼ୀ ପଇସା ତମେ ଦେବ?
8: ନା, କେବେ ନୁହେଁ, ଏ ରସିଦକୁ ମୁଁ କଲେକ୍ଟର ସାମନ୍ତରାୟଙ୍କୁ ଦେବି, ସେ ହିଁ ପେମେଣ୍ଟ କରିବେ, ମୁଁ ଲାଞ୍ଚ ଖାଉନି ଯେ ଶାଢ଼ୀ ଟଙ୍କା ଦୋକାନୀକୁ ଦେବି। ସୁବର୍ଣ୍ଣଗଡ଼ର ଦିନ ଦୁଃଖୀଙ୍କ ଭାଗ୍ୟକୁ ନେଇ ମୁଁ କେବେ ବି ଖେଳ ଖେଳିପାରିବିନି, ସରକାରୀ ପଇସା ସେମାନଙ୍କ କଲ୍ୟାଣ ପାଇଁ ଆସିଛି, ତାର ଠିକ୍ ବିନିଯୋଗ ହେବା ମୋର ଦାୟିତ୍ୱ।
7: ଦାୟିତ୍ୱ ଯେ, ହେଲେ ତମ ପ୍ରତି ସେଇ ଦିନ ଦୁଃଖୀଙ୍କର ସହଯୋଗ ଅଛି ତ?
8: କେମିତି ସହଯୋଗ ମିଳିବ, ଏ ଅଞ୍ଚଳ ଯାକର ଯେତେ ନେତା କୁଜି ନେତା ଅଛନ୍ତି ସେମାନଙ୍କ ଅକ୍ତିଆରରୁ ସେମାନେ କେମିତି ବାହାରିବେ? ଯେମିତି ରଥବାବୁ ବଦଳି ହେଇଗଲେ, ମୁଖା ପିନ୍ଧି ରୂପ ବଦଳି ସେଇ ଲୋକଗୁଡ଼ା ସାମନ୍ତରାୟ ବାବୁଙ୍କର ରାତାରାତି ପାଖ ଲୋକ ହେଇଗଲେ, ଏଇମାନେ ଗରିବର ରକ୍ତ ଶୋଷି ବଡ଼ ଲୋକ ହେବାକୁ ସ୍ୱପ୍ନ ଦେଖୁଛନ୍ତି।
7: ସତ କଥା, ଏ ଗରିବ ଗୁରୁବା ଲୋକଗୁଡ଼ା ତାଙ୍କର କ'ଣ ବା କରିପାରିବେ?
8: ଏଠିକି ଆସିବା ଦିନରୁ ତମେ କ'ଣ ଦେଖୁନ ଏଇ ଗରିବ ଲୋକଙ୍କୁ? ସାତସିଆଁ ଗାମୁଛା ଖଣ୍ଡେ ଖଣ୍ଡେ ଅଣ୍ଟା ଚାରିପାଖେ କରି ସେମାନେ କୌଣସି ମତେ ଲଜ୍ଜାକୁ ଢାଙ୍କି ରଖିଛନ୍ତି। ଛାତିର ପଞ୍ଜରା ଗଣି ହେଇଯାଉଛି, ପେଟ ଖାଙ୍କି ହେଇ ପଶିଯାଉଛି ଭିତରକୁ। ଭାବି ଦେଖିଲ ଥରେ, ଏମାନେ କ'ଣ ଦେଶର ନାଗରିକ ନୁହନ୍ତି? ଏମାନଙ୍କ ଉନ୍ନତି ପାଇଁ ଯୋଜନା ପରେ ଯୋଜନା ହେଉଛି, ହେଲେ କାହିଁ ଏମାନଙ୍କର ପରିବର୍ତ୍ତନ?
7: ସତରେ, କେବେ ଏମାନେ ମଣିଷ ପରି ବଞ୍ଚିବେ, କଥା କହିବା ପାଇଁ ଜୁ ପାଇବେ, ଆଉ ଜୀବନର ସ୍ୱାଦ ଜାଣିବେ, ପେଟ ପୁରା ଖାଇବେ, ଆଉ ମନ ଖୋଲି ଟିକେ ହସିବେ। ମୋତେ ଲାଗୁଛି ଏ ଦେଶରେ କିଛି ହେବନି।
8: ହେବ ସୁନତି, ନିଶ୍ଚୟ ହେବ।
7: ହେଲେ ତମେ ତ ଏକୁଟିଆ, କ'ଣ କରିପାରିବ?
8: କ'ଣ କହିଲ, ମୁଁ ଏକୁଟିଆ? ସବୁ ଶୂନ୍ୟତା ନିର୍ଜନତା ଭିତରେ ତମେ ଯେ ମୋ ପାଖରେ, ଅତି ନିକଟରେ, ଏତେ ଦିନ ଧରି ଏ ସମାଜକୁ ଦେଖୁଛେ, କାହାକୁ ନେଇ ଏ ସମାଜ? ମୁଁ ବୁଝେ ତିନୋଟି ଅକ୍ଷର ଛଡ଼ା ବାସ୍ତବିକ ଆର୍ କିଛି ଅର୍ଥ ନାହିଁ। ଯେଉଁଠି ଦୁଇ ଜଣ ବସିଲେ ପରାମର୍ଶ, ତିନି ଜଣ ବସିଲେ ମନ୍ତ୍ରଣା, ଚାରି ଜଣ ବସିଲେ ପିଟିସନ୍, ଆଉ ପାଞ୍ଚ ଜଣ ବସିଲେ ସ୍ୱାର୍ଥପରତା ଆଉ ସ୍ୱେଚ୍ଛାଚାରିତା। ତା ଭିତରେ କୌଣସି ସମାଜ ଗଢ଼ି ହୁଏ ନା, ବରଂ ଭାଙ୍ଗେ। କଲେକ୍ଟର ସାମନ୍ତରାୟ, ଷ୍ଟେନୋ, ପିଏ, କିରାଣୀ, ନେତା, ସାମ୍ବାଦିକ, ପିଅନ୍, ମୋ ବିରୁଦ୍ଧରେ ଯେତେ ଷଡ଼ଯନ୍ତ୍ର କଲେ ବି ମୋର ବିଶ୍ୱାସ ଏ ଫୁଲଝରଣ ପ୍ରକଳ୍ପ ସରିବ। ଗରିବ ଆଦିବାସୀ ପେଟ ଚାଖଣ୍ଡଙ୍କ ପାଇଁ ବାରଦୁଆର ହେବନି। ମୁଁ ଦେଖିପାରୁଛି ସୁନିତି, ଫୁଲଝରଣ ପ୍ରକଳ୍ପର ପାଣି ଏ ମାଟିରେ ସୁନ ପଳାଉଛି, ଲହଡ଼ି ଭାଙ୍ଗୁଛି ସବୁଜ ଧାନ କ୍ଷେତ, ଗରିବ ଚାଷୀ ଭାଇ ହସୁଛି, ମନବୋଧ କରି ହସୁଛି।
7: ହଉ ସୁଅ, ଆଜି ବିପି ଔଷଧ ଖାଇଛ? ଶୋଇପଡ଼, ମୁଁ ଆଉଁସି ଦେଉଛି।
8: ହଁ,
4: ରାମନରେଶ ବାବୁ ପ୍ରକଳ୍ପ ନିର୍ଦ୍ଦେଶକ ହେଲେ କ'ଣ ହେଲା? ଜିଲ୍ଲାପାଳ ତ ତମେ, ପ୍ରଶାସନ ତମ ହାତରେ, ତମ କଥାକୁ ସିଏ କାଟିଦେବେ? ଏମଏଲଏ ବାବୁ ଠିକ କହୁଛନ୍ତି।
9: ମୁଖ୍ୟମନ୍ତ୍ରୀଙ୍କୁ କହି ପୁରୁଣା କଲେକ୍ଟର ରଥବାବୁଙ୍କୁ ବଦଳି କଲି, ଆପଣ ଆସିଲେ। ଆପଣ ମୋ କଥାରେ ଚାଲନ୍ତୁ, ଶହେ କୋଟି ଟଙ୍କା, ଅତି କମ୍ରେ ଶହେ କୋଟି ଟଙ୍କାର କାମ ରାମନରେଶ ବାବୁ ସୁବର୍ଣ୍ଣଗଡ଼ରେ ଖର୍ଚ୍ଚ କଲେଣି, ଅଥଚ ତିନି ବର୍ଷ ହେଲାଣି ଲୋକାଲ କଣ୍ଟ୍ରାକ୍ଟରମାନେ ହାତ ବାନ୍ଧି ବସିଛନ୍ତି। ତେଣୁ ଏଇ ସାମାନ୍ୟ କାମଟା କରିଦେବାକୁ ରାମନରେଶ ବାବୁ ଆପଣଙ୍କୁ ମନା କରିବେନି ଆଜ୍ଞା?
10: ଆପଣ କହୁନାହାନ୍ତି, ବାଘ ଯଦି ମାଂସ ନ ପାଇବ ତେବେ କ'ଣ ଘାସ ଖାଇବ? ଆପଣ ଆଉ ମୁରଲୀ ବାବୁ, ମାନେ ଆମ ଏମଏଲଏ ସାହେବ, ଦୁଇ ଜଣ ଯାକ ହେଲେ ବାଘ, ମାଂସ ପାଉନାହାନ୍ତି କି ଘାସ ବି ଖାଇପାରୁନାହାନ୍ତି।
9: ଏ କୁଞ୍ଜ, ତମର ଏ ବୁଲାବଙ୍କା କଥାକୁ ମୁଁ ଆଦୌ ପସନ୍ଦ କରେ ନା, ସିଧାସିଧା କୁହ।
10: ସାର୍, ଆପଣ ତ ବର୍ନ ଆଇଏସ୍, ଆପଣଙ୍କର ମନ ଡାକୁଛି ମାନେ ବହି ନିଶ୍ଚୟ ପ୍ରକାଶ ପାଇବ।
9: ହଁ ଆଜ୍ଞା, କୁଞ୍ଜ ଠିକ୍ କହୁଛି, ଆପଣ ରାମ ନରେଶଙ୍କୁ କବିତା ବହି ଛପେଇବାକୁ କୁହନ୍ତୁ।
11: ଆସନ୍ତାକାଲି ସକାଳ 9ଟାରେ ମୁଁ ରାମ ନରେଶକୁ ଡାକିଛି, ପାରିବେ ତ ଆପଣମାନେ ବି ଆସନ୍ତୁ, ଯାହା କିଛି ଫାଇନାଲ ହେବ।
4: ଫାଇନାଲ କରିବ ତମେ, କାୱାଟ, ମୁଁ ଆସୁଛି।
11: ଦେଖୁଛ, ଦେଖୁଛ ମୁରଲୀ ବାବୁ, ମ୍ୟାଡ଼ାମ କେମିତି ନାରାଜ ହେଇ ଚାଲିଗଲେ।
9: ହେବେନି, ଆପଣ ଜିଲ୍ଲାର ସର୍ବୋଚ୍ଚ କର୍ତ୍ତା, ଆପଣ ଏପରି ଛୋଟ ଛୋଟ କାମ ଯଦି କରେଇ ନପାରିବେ ତେବେ ସେ ନାରାଜ ହେବେ ହିଁ ହେବେ। ହଉ, ମୁଁ କାଲି ସକାଳୁ ପୁଣି ଆସିବି, ନିଜେ କଥା ହେବି। କୁଞ୍ଜ ଆସ।
10: ଆଜ୍ଞା,
9: ଗୁଡ୍ ନାଇଟ୍ ସାମନ୍ତର ବାବୁ।
11: ଗୁଡ୍ ନାଇଟ୍।
12: ନମସ୍କାର ସାର୍।
11: ଆସନ୍ତୁ, ଆମେ ଆପଣଙ୍କ ବିଷୟରେ କଥା ହଉଥିଲୁ।
12: ମୋ ବିଷୟରେ କିଛି ବୁଝିପାରିଲେନି ସାର୍।
9: ନାଇଁ, ବେଶୀ ବଡ଼ କାମ ନୁହେଁ, କଲେକ୍ଟରଙ୍କର ଅତି ଛୋଟିଆ କାମଟେ।
12: କୁହନ୍ତୁ ସାର୍, ମୋ ଦ୍ୱାରା ଯଦି ସମ୍ଭବ ମୁଁ ନିଶ୍ଚୟ କରିବି।
11: ରାମନରେଶ ବାବୁ, ମୋର 4ଟା କବିତା ପାଣ୍ଡୁଲିପି ଏ ପର୍ଯ୍ୟନ୍ତ ଛପା ନ ହେଇ ରହିଛି,
9: ଆପଣ ଚାହିଁଲେ 8-10 ଦିନ ଭିତରେ ସେଗୁଡ଼ାକ ଛପା ହେଇଯିବ।
12: ହଁ, ପ୍ରେସବାଲା ମୋର ଚିହ୍ନା ଅଛନ୍ତି, ହେଲେ ସମସ୍ତେ ଆଡ଼ଭାନ୍ସ ନେବେ।
9: ହ୍ୱାଟ୍ ଡୁ ୟୁ ମିନ୍?
12: ବଜାରରେ କବିତା ବହି ଆଜିକାଲି ତ ପ୍ରାୟ କେହି କିଣୁନାହାନ୍ତି, ତେଣୁ କୌଣସି ପବ୍ଲିସର ହାତରୁ ଖର୍ଚ୍ଚ କରି ଛପେଇବାକୁ ଚାହାନ୍ତିନି।
10: ପବ୍ଲିସରଙ୍କ କଥା ଛାଡ଼ନ୍ତୁ ରାମ ନରେଶ ବାବୁ, ଆପଣଙ୍କ କଥା କୁହନ୍ତୁ।
12: ଚାରିଟା ବହି ମାନେ ଲକ୍ଷେ ଯାଏ ଖର୍ଚ୍ଚ ହେବ। ଯଦି କହିବେ ଅତି ଜୋରରେ 20% ମୁଁ ଡିସ୍କାଉଣ୍ଟ କରିଦେଇପାରିବି।
11: ଥାଉ, ଏତେ ଦୟା ଦେଖାଇବା ଦରକାର ନାହିଁ। 3 ବର୍ଷ ଭିତରେ ଫୁଲଝରଣା ପ୍ରୋଜେକ୍ଟରେ 100 କୋଟି ଟଙ୍କାର କାମ ଆପଣ କଲେଣି, ମୋତେ 20% ଡିସ୍କାଉଣ୍ଟ ଦେଖୁଛନ୍ତି ବହି ଛପା ପାଇଁ।
13: କ'ଣ ଏଇ ଛୋଟ କାମଟାକୁ ଆପଣ ମନା କରିଦେଲେ? ଏ କଥା ମୁଁ ବିଶ୍ୱାସ କରିପାରୁନି ରାମ ନରେଶ ବାବୁ।
10: ଇଏ ଉଖୁଡ଼ା ଖାଇଲା ବେଳକୁ ହମ ହମ, ମାରି ଖାଇଲା ବେଳକୁ ଆଗଭର, ଅଥଚ କାମ ପଡ଼ିଲା ବେଳକୁ
12: କ'ଣ କହିଲେ? ସରକାରୀ ଧନ ମୁଁ ବାଟବାରଣ କରୁଛି? ନୋ ସାର୍, ଇଟ୍ ଇଜ୍ ଆନ୍ ଆଲିଗେସନ୍ ଏଗେନ୍ଷ୍ଟ ମାଇ ଇଣ୍ଟିଗ୍ରିଟି। ଆଇ ସିମ୍ପଲି କ୍ୟାନଟ୍ ଷ୍ଟାଣ୍ଡ ଦିସ୍।
11: ଇଣ୍ଟିଗ୍ରିଟି? ତମ ଇଣ୍ଟିଗ୍ରିଟି ଆଉ ଅନେଷ୍ଟି କଥା ମୁଁ ସବୁ ଶୁଣିଛି ରାମ ନରେଶ ବାବୁ। ଡୋଣ୍ଟ ବିଟ୍ ୟୋର୍ ଓନ୍ ଡ୍ରମ୍। ଆଇ ୱାଣ୍ଟ ଦ୍ୟାଟ୍ ମାଇ ବୁକ୍ସ ୱିଲ୍ ବି ପ୍ରିଣ୍ଟେଡ୍ ଆଟ୍ ଏନି କଷ୍ଟ ଆଣ୍ଡ ୟୁ ୱାଣ୍ଟ ଟୁ କ୍ୟାରି ଆଉଟ୍, ଦ୍ୟାଟ୍ସ ଅଲ୍। ମାଇ ଡିଜାୟାର୍ ଇଜ୍ ମାଇ ଅର୍ଡ଼ର୍।
10: ହଁ, ଯାହା ଖର୍ଚ୍ଚ ହେବ ବିଲ୍ ଆଡ଼ଜଷ୍ଟ କରିଦେବେ। ଏଇଟା ଏବେ କେଉଁ କଥାରେ କଥା ଯେ,
13: ଆଉ ଖାଲି ଏମିତି ସେମିତି ଛାପିଦେଲେ ହେବ ନାହିଁ, ବହିଗୁଡ଼ାକ ଦେଖିଲା ଭଳି ହେବା ଦରକାର।
12: କ୍ଷମା କରିବେ ଆଜ୍ଞା, ଆପଣ MLA ଭାବରେ ମୋତେ ଢେର ଦିନୁ ଜାଣନ୍ତି, ମୁଁ ଏ କାମ କରିପାରିବିନି। କଲେକ୍ଟର ନିଜେ ପ୍ରେସ୍ ସାଙ୍ଗେ କଥାବାର୍ତ୍ତା ହୁଅନ୍ତୁ।
13: କ'ଣ କହିଲେ? ଅନ୍ତତଃ କଲେକ୍ଟର ସାହେବଙ୍କ ପାଇଁ ଏତିକି କରିଦିଅନ୍ତୁ, ଆପଣଙ୍କର ମଙ୍ଗଳ ହେବ। ନହେଲେ
11: କେସ୍, ନହେଲେ କ'ଣ ହେବ ଆପଣଙ୍କୁ ମୁଁ କହିବା ଦରକାର?
12: ପାରିବିନି ସାର୍, ଏତେ ଟଙ୍କା ଆଡ଼ଜଷ୍ଟ କରିବା ଅସମ୍ଭବ।
11: ଆଚ୍ଛା, ଏଇଟା କ'ଣ ଆପଣଙ୍କର ଶେଷ କଥା?
12: ଆପଣ ଠିକ୍ ଶୁଣିଛନ୍ତି ସାର୍। ସାର୍, ମୁଁ କର୍ମରେ ବିଶ୍ୱାସ କରେ, ଆଦର୍ଶ ହିଁ ମୋ ଜୀବନର ବତୀଖୁଣ୍ଟ। ଯେଉଁ ଆଦର୍ଶକୁ ନେଇ ମୁଁ ଏଯାଏ ବଞ୍ଚିଛି, ସେ ପଥରୁ ମୁଁ କେବେ ବି ହଟିପାରିବିନି, ଆବସୋଲ୍ୟୁଟଲି ନଟ୍। ଏବେ ଆପଣ ଯାହା କରିପାରନ୍ତି। ନମସ୍କାର, ମୁଁ ଆସୁଛି।
13: ଅଦ୍ଭୁତ ମଣିଷଟେ, ତାଙ୍କୁ କେଉଁ ଭାବରେ ଚିତ୍ରଣ କରିବି ମୁଁ ଭାଷା ଖୋଜି ପାଉନି।
11: ପାଗଳ, ପାଗଳକୁ ଚିକିତ୍ସା କରିବାକୁ କ'ଣ କରିବାକୁ ହୁଏ କୁଞ୍ଜ ବାବୁ?
10: ଆଜ୍ଞା, ହାତ ଗୋଡ଼ ବାନ୍ଧି ବିଦ୍ୟୁତ ସକ୍,
11: ଇଡିଅଟ୍, ଇଞ୍ଜେକ୍ସନ୍ ଦେଇ ନିଦରେ ଶୁଆଇ ଦିଆଯାଏ।
12: ସୂର୍ଯ୍ୟ
14: ସାର୍,
12: ମୋତେ ଲାଗୁଛି ଏ କଲେକ୍ଟର ସାମନ୍ତରାୟ ଆଗରେ ମୁଁ ଯେମିତି ହାରିଯିବି।
14: ଆପଣ ଏତେ ଟେନସନ୍ ନିଅନ୍ତୁନି ସାର୍, ଆପଣଙ୍କ ଦେହ ଭଲ ନାହିଁ, ଟେନସନ୍ ଆପଣଙ୍କ ପାଇଁ ଆଦୌ ଠିକ୍ ନୁହେଁ।
12: କେଉଁଟା ମୋ ପାଇଁ ଠିକ୍ ଯେ, ଏଣେ ମୋ ଦେହ ଭଲ ନାହିଁ, ସେଥିରେ ପୁଣି ଗୋଟାଏ ପରେ ଗୋଟାଏ ବେନିୟମ ଆଉ ଅବାଞ୍ଛିତ ସୁବିଧା ମୁଁ ଜିଲ୍ଲାପାଳଙ୍କୁ ଯୋଗାଇ ଚାଲିଛି। ସୁବର୍ଣ୍ଣଗଡ଼ର ଉନ୍ନତି ପାଇଁ ଦେଖିଥିବା ସ୍ୱପ୍ନ ମୋର କ'ଣ ସାକାର ହେବନି ସୂର୍ଯ୍ୟ?
14: ସବୁ ବାଧା ବନ୍ଧନ ଦେଇ ସଫଳ ହେବା ଜୀବନର ଉଦ୍ଦେଶ୍ୟ, ସମୟ ସବୁ ଠିକ୍ କରିଦେବ ସାର୍।
2: ମେ କମ୍ ଇନ୍ ସାର୍।
12: କମ୍ ଇନ୍।
2: ନମସ୍କାର, ଇଏ କଲେକ୍ଟର ସାହେବ ବିଲ୍ ଆପଣଙ୍କ ପାଖକୁ ପଠାଇଛନ୍ତି ଆଜ୍ଞା। ଏଇଟାକୁ ପାସ୍ କରି ପେମେଣ୍ଟଟା ହୋଟେଲକୁ ପଠାଇଦେବାକୁ କହିଛନ୍ତି ଆଜ୍ଞା।
12: ଦିଅ। ଏ 12,000 ଟଙ୍କାର ହୋଟେଲ ବିଲ୍କୁ ମୁଁ କେମିତି ପାସ୍ କରିବି ପ୍ରଭାକର ବାବୁ? ଅଡ଼ିଟ୍ ବେଳେ କି ଉତ୍ତର ଦେବି ମୁଁ? 18 ତାରିଖ ତ ରବିବାର ଥିଲା, କୌଣସି ମିଟିଂ ବି ସେଦିନ ନଥିଲା, ତେଣୁ ଲଞ୍ଚ ବା ଡିନର ନଥିଲା। ତା ଛଡ଼ା ମୁଁ ସେଦିନ ଭୁବନେଶ୍ୱରରେ ଥିଲି।
2: ସାର୍, କଲେକ୍ଟର ସାହେବ ପରା କହିଦେଇଛନ୍ତି ଉନ୍ନୟନ ସଂସ୍ଥାର ପରିଚାଳନା ବୋର୍ଡ ସଭ୍ୟଙ୍କୁ ହୋଟେଲରେ ଲଞ୍ଚ ଡିନର ଦିଆଗଲା ଦର୍ଶାଇକି ବିଲ୍ଟାକୁ ପାସ୍ କରିଦେବେ ଆଉ କ'ଣ।
14: କିନ୍ତୁ ଷ୍ଟେନୋ ବାବୁ, ବୋର୍ଡ ବୈଠକରେ ଚା ବିସ୍କୁଟ ଆଉ କାଜୁ ଦିଆଯାଏ, ତାର ମୂଲ୍ୟ 300 କି 400 ଟଙ୍କା ଯାଏ ହେବ, ହେଲେ ଏଇ 12,000 ଟଙ୍କା
2: କିଛି ଅସମ୍ଭବ ନୁହେଁ ସାର୍। ଏତେ ବଡ଼ ପ୍ରକଳ୍ପର ନିର୍ଦ୍ଦେଶକ ସାର୍, ଆଉ ଆପଣ ହେଉଛନ୍ତି ଇଞ୍ଜିନିୟର ସାର୍, ମାତ୍ର 12,000 ଟଙ୍କାର ବିଲ୍କୁ ଏପଟ ସେପଟ କରି ପାସ୍ କରିଦେଲେ କିଛି ଅସୁବିଧା ହେବ ନାହିଁ ମାନେ ଦେଖୁନାହାନ୍ତି।
12: ଇମ୍ପସିବଲ୍, କାମ ଲୋକଙ୍କର ହେଉଛି ପ୍ରଭାକର ବାବୁ, ଟଙ୍କା ସରକାର ଖର୍ଚ୍ଚ କରୁଛନ୍ତି, 12,000 ତ ଦୂରର କଥା, ସେଥିରୁ 12 ଟଙ୍କା ବି ମୋ ପକେଟ୍କୁ ଆସିନି କି ଆସିବନି, ତେଣୁ ଏ ବିଲ୍କୁ ମୁଁ ପାସ୍ କରିବିନି। ତମେ ବିଲ୍ ଫେରାଇ ନିଅ, ତମ କଲେକ୍ଟର ସାହେବଙ୍କୁ କହିବ ତାଙ୍କ ଅଫିସର କେଉଁ କାମ ଏଗେନ୍ଷ୍ଟରେ ସେ ଆଡ଼ଜଷ୍ଟ କରିଦେବେ।
2: ଏଇଟା କ'ଣ ଆପଣଙ୍କର ଫାଇନାଲ୍ କଥା ସାର୍?
12: ମୁଁ ବେନିୟମ କାମ କରିବିନି, ନେବ।
2: ଠିକ୍ ଅଛି ସାର୍, ଯିବା ପୂର୍ବରୁ ପଦେ କଥା କହିଯାଉଛି ସାର୍, ମନେ ରଖିଥାନ୍ତୁ କାମରେ ଲାଗିବ। ଖାଦ୍ୟ ଅଲଣା ହେଲେ ସେଥିରେ ଲୁଣ ପକାଇ ଖାଇବେ, ହେଲେ ଲୁଣିଆ ହେଲେ ଆସୁଛି ସାର୍। ନମସ୍କାର।
12: ଶୁଣିଲ? ଶୁଣିଲ ତ ସୂର୍ଯ୍ୟ, କ'ଣ କହିଗଲା ଏ ସାମାନ୍ୟ ଷ୍ଟେନୋ ପ୍ରଭାକର? ଓହ, ତମେ ତମେ ବସ, ଆଇ ୱିଲ୍ ଟେକ୍ ସମ୍ ରେଷ୍ଟ। ରିଙ୍କି, ରିଙ୍କି, ରିଙ୍କି,
14: ବଡ଼ ବିଚିତ୍ର ଏ ଶାସନ ବ୍ୟବସ୍ଥା। ଜଣେ ଉପର ଅଫିସରଙ୍କ ମର୍ଜି ଉପରେ ଶାସନ ବ୍ୟବସ୍ଥା ଏପଟ ସେପଟ ହୋଇଯାଏ। ଅନ୍ୟାୟ ଅନୀତି ଦୁର୍ନୀତି ଭଳି ଶକ୍ତ ଅକ୍ଟୋପସର ପଞ୍ଜା ଭିତରେ ବିଚରା ନିରୀହ ମଣିଷ ଅଣନିଶ୍ୱାସୀ ହୋଇଯାଏ।
15: କ'ଣ ଏମିତି ଏକା ଏକା ଗପୁଛନ୍ତି କି ଇଞ୍ଜିନିୟର ମହାଶୟ?
14: ଏଇ ଅକ୍ଟୋପସ ଆଉ ତୋର ପଞ୍ଜା
15: କ'ଣ କହିଲେ? ମୁଁ କିଛି ବୁଝିପାରିଲିନି, ବୋଧହୁଏ କୋଉ ଭାବନା ଭିତରେ ବୁଡ଼ି ଯାଇଛନ୍ତି ଆପଣ।
14: ଆଉ କ'ଣ, ମୁଁ ମନସ୍ତତ୍ତ୍ୱର ଛାତ୍ରୀ ହେଇଛି ଯେ ଖାଲି ଚୁପଚାପ ତମ ଭଳି ଗମ୍ଭୀର ରହିଥିବି।
15: ସୂର୍ଯ୍ୟବାବୁ, ଫୁଲର ନିରବତା, କୋଇଲିର କୁହୁଡ଼ାକ, ମଳୟର ଶୀତଳ ପରଶରେ କ'ଣ କହିବାର ଭାଷା ଥାଏ? ଓଠର ନିରବତା, ଆଖିର ଇସାରାରୁ ଅନେକ କଥା ଛାଇଁ ଛାଇଁ ଫୁଟି ଉଠେ, ଯାହା ମୁଁ ବୁଝେ, ଯାହା ଆପଣଙ୍କ ମୁହଁରେ ସ୍ପଷ୍ଟ ବାରି ହେଇଯାଉଛି।
14: ଜାଣି ତମ ଭଳି ଭାଷା ଜ୍ଞାନ ତ ମୋର ନାହିଁ, ଇଞ୍ଜିନିୟର ନା, ବାଲି ଗୋଡ଼ି ସିମେଣ୍ଟରେ ମୋ ଭାଷାଗୁଡ଼ାକ ପଥର ହେଇଯାଇଛି। ଏ ରିଙ୍କି, ମୁଁ ଖାଇବି ବୋଲି ତ ମାଆଙ୍କୁ କହିଛ ତ?
15: କେବେଠୁ? ବାଇ ଦ ୱେ, ମୁଁ କ'ଣ ଯଥେଷ୍ଟ ବଡ଼ ଦିଶୁନି ଆପଣଙ୍କ ଖାଇବା ଦାୟିତ୍ୱ ତୁଲାଇବା ପାଇଁ? ସେତକ ଅନ୍ତତ ଭରସା ରଖନ୍ତୁ।
3: ୟେସ୍ ପ୍ରଭାକର, ୟେସ୍, ଆଇ ଟିଚ୍ ଦ ରାମ ନରେଶ ଏ ଲେସନ। ତମେ ଆଜି ଅଲ୍ କନ୍ସର୍ଣ୍ଣକୁ ଜଣାଇ ଦିଅ, ଆସନ୍ତାକାଲି ଜିଲ୍ଲା ଉନ୍ନୟନ ସଂସ୍ଥାର ଜରୁରୀ ମିଟିଂ ବସିବ।
16: ସାର୍, ମିଟିଂ କଥା ମୁଁ ସମସ୍ତଙ୍କ ଫୋନ୍ରେ ଜଣାଇ ଦେଇଛି, ତେବେ ଏ ବିଷୟରେ ରାମ ନରେଶ ବାବୁଙ୍କୁ
5: ନେଭର ନେଭର ନେଭର, ତାଙ୍କୁ କିଛି ଜଣାଇବା ଦରକାର ନାହିଁ। କେବଳ ଯେଉଁ ସଭ୍ୟମାନେ ବୈଠକରେ ଉପସ୍ଥିତ ରହିବେ ସେମାନଙ୍କୁ କେମିତି କରାୟତ୍ତ କରାଯିବ ସେ କଥା ତମେ ମୋତେ କୁହ, ପଇସା ମୁଁ ବିଞ୍ଚିବି, କାମ ତମେ କରିବ।
16: ତେବେ ସାର୍, ମିଟିଂରେ କି କି ନିଷ୍ପତ୍ତି ନିଆହବ ସେଇଟା ଆଗୁଆ ଆମ ଭିତରେ ଟିକେ ଆଲୋଚନା ହେଇଗଲେ କ'ଣ କି ମୋତେ କାମଟା ଆଉ ଭିଡ଼ ନାଗନ୍ତାନି।
3: ତାହେଲେ ଶୁଣ, ପ୍ରଥମେ ଗଲା ତିନି ବର୍ଷ ଧରି ଅର୍ଥାତ୍ ମୁଁ ଆସିବା ଆଗରୁ ଜିଲ୍ଲା ଉନ୍ନୟନ ସଂସ୍ଥାର ମିଟିଂରେ ଯାହା ପ୍ରସ୍ତାବ ପାସ୍ ହେଇଛି ସେସବୁ ବାତିଲ ହେବ। ପ୍ରଭାକର, ତମେ ମିଟିଂ ଡାକ
16: ସାର୍,
3: ଯେଉଁଥିରେ ସବୁ ଡରୁଆ ସଭ୍ୟ ଥିବେ ମୁଁ ଯାହା କହିବି ସମ୍ମତି ଜଣାଇବେ।
5: ଆଉ ଦ୍ୱିତୀୟଟା ମୁଁ କହୁଛି ସାର୍, ପ୍ରକଳ୍ପ ନିର୍ଦ୍ଦେଶକ ଗଲା ତିନି ବର୍ଷରେ ନଥିରେ ଯାହା ଯାହା ଆଦେଶ ଦେଇଥିଲେ ସେସବୁ ବେଆଇନ ବୋଲି ଘୋଷଣା କରାଯିବ, କାରଣ ବୋର୍ଡ ସବୁ ନିଷ୍ପତ୍ତିକୁ ପଛୁଆ ଭାବରେ ବାତିଲ କରିଦେଇଥିବ।
3: ଆଉ ତୃତୀୟ ପଦକ୍ଷେପ ହେଲା ଜିଲ୍ଲା ଉନ୍ନୟନ ସଂସ୍ଥାର ତିନି ବର୍ଷର ସମସ୍ତ ଏକ୍ସପେଣ୍ଡିଚର୍କୁ ସ୍ପେଶାଲ ଅଡିଟ୍ କରାଯିବ,
5: ଆଉ ସେ ଅଡିଟ୍ କାର୍ଯ୍ୟ ଦୁଇ ଦିନରେ ସରିବ।
3: କରେକ୍ଟ ପ୍ରଭାକର
16: ସାର୍,
3: ୟୁ କୋଡିନେଟ୍ ଆଜ୍ ଦିସ୍ କଷ୍ଟ
16: ସାର୍। ସାର୍,
3: ଆଇ ୱିଲ୍ ସି ରାମ ନରେଶ କେମିତି ମୋ କଥା ଶୁଣିବନି। ଆଇ ୱିଲ୍ ଫିନିଶ୍ ହିମ୍।
16: ୟେସ୍ ସାର୍। ଅକ୍ଟୋପସ୍, ଅକ୍ଟୋପସ୍, ଅକ୍ଟୋପସ୍, ଅକ୍ଟୋପସ୍, ଅକ୍ଟୋପସ୍, ଅକ୍ଟୋପସ୍, ଅକ୍ଟୋପସ୍,
17: ଅକ୍ଟୋପସ୍, ମାର ମାର। ହଁ, ଆବେ ଚାହିଁଛ କ'ଣ? ମାରି ମାରି ହାତ ଗୋଡ଼ ଭାଙ୍ଗି ଦିଅ, ଆବେ ଘୋଷାରି ଆଣ ଅଫିସ ଭିତରୁ,
18: ରହିଯା ସେଠି, ମୁଁ କହୁଛି ରହିଯା, ତା ନହେଲେ କିଛି ଭଲ ହବନି। ହୟ ଧରଣୀ ବାବୁ, ଇଏ ସବୁ କ'ଣ କରୁଛ ତମେ? ରାମ ନରେଶ ବାବୁଙ୍କୁ ମାରିବା ପାଇଁ ଭଡ଼ାଟିଆ ଗୁଣ୍ଡା ଆଣି ଗଣ୍ଡଗୋଳକୁ ଉସ୍କଉଛ? ସେ ଜଣେ ଉଚ୍ଚ ପଦାଧିକାରୀ ସରକାରୀ ଅଫିସର, ସାବଧାନ କରିଦଉଛି, ଆଇନକୁ ହାତକୁ ନିଅ ନା। ମୁଁ ଏଠିକାର MLA କହୁଛି, ମାରିବ ତ ଆଗେ ମତେ ମାର। ହଇରେ ନିମକ ହାରମ ଦଳ, ଏଇ ରାମ ନରେଶ ବାବୁ ଏସବୁ କାହା ପାଇଁ କରୁଛି? ତମ ପାଇଁ ନା, ତମରି ମାନଙ୍କ ପେଟକୁ ଦାନା, ଦେହକୁ କନା ଦେବା ପାଇଁ। ଛି ଛି ଛି ଛି, ତମେ ଗୋଟା ମଣିଷ?
5: ହୟ ହୟ MLA ବାବୁ, ଇଏ ତମର କି ରୂପ? ଏଣ୍ଡୁଆ ଭଳି ଘଡ଼ି ଘଡ଼ି କ'ଣ ରଙ୍ଗ ବଦଳୁଛ? କାଲି ପରା ନିଷ୍ପତ୍ତି ହେଇଥିଲା ଖାଲି ମାଡ଼, ମାଡ଼ ଛଡ଼ା ଆଉ କିଛି କାମ ହବନି ବୋଲି?
18: ନା ଧରଣୀ ବାବୁ ନା, ବୋଧହୁଏ ଭୁଲି ଯାଉଛ, ମୁଁ ଏଠାକାର ଲୋକ ପ୍ରତିନିଧି।
19: କାହା ପାଇଁ ଆପଣ ଲୋକ ପ୍ରତିନିଧି? କାଲି ଆପଣ କାହାର ପ୍ରତିନିଧି ଥିଲେ? ଆମେ ଆପଣଙ୍କୁ ଆମେ MLA କରିଛୁ, ଏଇ କାନ୍ଧରେ ଉଠେଇ ଉପରେ ବସେଇଛୁ, ଆମ ସେଇ କାନ୍ଧରେ ଗୋଇଠା ମାରିବେ ଆପଣ?
5: ଏଇଟା ତମ ରାଜନୀତି? ହେଲେ ମୁଁ ଚାହିଁଲେ ତମ ରାଜନୀତି ଜୀବନ ଶେଷ କରିଦେବି।
18: ଚୁପ୍ କର।
5: କ'ଣ ହେଲା ମୁରଲୀ ବାବୁ, ତମେ ତମେ ମୋତେ ହାତ ଉଠେଇଲ, ତମେ ମୋତେ ଚାପୁଡ଼ା ମାରିଲ?
18: ଏ ଚାପୁଡ଼ା ମୁରଲୀର ନୁହେଁ, ସୁବର୍ଣ୍ଣଗଡ଼ର, ତଥାପି ଇଏ ଶେଷ ଚାପୁଡ଼ା ନୁହେଁ। ରାମ ନରେଶଙ୍କ ସଚ୍ଚୋଟ ପଣିଆ ନିର୍ଭୀକ ସ୍ୱଭାବ ମୋ ଆଖି ଖୋଲି ଦେଇଛି। ନିର୍ବାଚନ ବୈତରଣୀ ପାରି ହେବାକୁ ଟଙ୍କା ସବୁ କିଛି ନୁହେଁ, ମୋ ନିର୍ବାଚନ ମଣ୍ଡଳୀରେ ତାଙ୍କ ଦ୍ୱାରା ଯେଉଁ ମହତ ଉପକାର ହେଉଛି ସେଥିପାଇଁ ମୁଁ ଗର୍ବିତ।
5: କଥା ତାହେଲେ ସେଠି?
19: ଆଚ୍ଛା ହଉ
5: ହଉ, ଦେଖା ଦେଖି ହବା,
19: ପୁଣି ଦେଖା ଦେଖି ହବ,
5: ଠିକ ଅଛି।
19: ଚାଲ
16: ଅକ୍ଟୋପସ୍, ଅକ୍ଟୋପସ୍, ଅକ୍ଟୋପସ୍, ଅକ୍ଟୋପସ୍, ଅକ୍ଟୋପସ୍, ଅକ୍ଟୋପସ୍।
20: କଣ ହେଇଛ ତୁମର?

0: ଡକ୍ଟର ସାମନ୍ତରାୟ ଆଉ ତରଣୀ ଡିଗଲ ସେମାନେ ସେମାନେ ମୋ ଆଡ଼କୁ ଯାଇ ଆସୁଛନ୍ତି। ଆଗରେ ସମୁଦ୍ର ପିରଟକା ଅକ୍ଟୋପସ୍ ଭଳି ଆସୁଛି। ପ୍ଲିଜ ପ୍ଲିଜ ସୁନୀତି ଝରକା କବାଟ ସବୁ ବନ୍ଦ କରିଦିଅ ପ୍ଲିଜ।
1: କୋଠି ଅକ୍ଟୋପସ୍ ଥରଣୀ ନାହିଁ କି ସାମନ୍ତରା ନାହିଁ, ତମ ପାଖରେ ପରା ମୁଁ ଅଛି,
0: ସେମାନେ ମୋତେ ମାରି ପକେଇବେ, ମୋତେ ମାରି ପକେଇବେ, ମୋତେ ମାରି ପକେଇବେ।
2: ତାଜା ଖବର, ଭଦ୍ର ଲୋକର ଖୋଳପା ତଳେ ପ୍ରୋଜେକ୍ଟ ଡାଇରେକ୍ଟର ରାମ ନରେଶଙ୍କ ଅସଲ ରୂପ ଧରା ପଡ଼ିଗଲା। ଫୁଲଝରଣ ପ୍ରକଳ୍ପରେ 7 କୋଟି ଟଙ୍କାର ହେରଫେର। ପଢ଼ନ୍ତୁ ତାଜା ଖବର।
0: ତମେ ଶୁଣିପାରୁଛ, ତମେ ଶୁଣିପାରୁଛ, ସେମାନେ ମୋତେ କେମିତି କଳଙ୍କିତ କରିଦେଲେ। ମୁଁ କଣ ସତରେ ସେଇଆ ଶୁଣିତି, ମୁଁ କଣ ସତରେ ସେଇଆ
1: ସବୁ ମିଛ। ଆଇନରେ କଳା ପଡ଼ିଦେଲେ ପ୍ରତିବିମ୍ବ ସିନା ଅସ୍ୱଚ୍ଛ ହେଇଯାଏ, ହେଲେ ଆତ୍ମାର ସ୍ୱରୂପ କେବେ ବଦଳେ ନା, ଆତ୍ମାର ସ୍ୱରୂପ କେବେ ବଦଳେ ନା। ମିଛ ସବୁଦିନ ସତକୁ ଘୋଡ଼େଇ ରଖିପାରେ ନା। ତମେ ଡର ନା, ମୁଁ ପରା ତୁମ ପାଖରେ ଅଛି।
0: ମୋ ଛାତି କ'ଣ ହେଇଯାଉଛି ସେମିତି, ମୋତେ ପତ୍ରିକା ଧର, ପତ୍ରିକା ଧର, ମୋତେ ବୋଲଛି ବି ମୋତେ ଧର କି ତମକୁ ଲାଗିଲା ସେମିତି, ମୋ ଛାତି କ'ଣ ହେଇଯାଉଛି।
1: ଏଙ୍କର ତ ଚେତା ପଡ଼ିଗଲା, ଠାକୁର ଠାକୁର ମୁଁ ଏବେ କ'ଣ କରିବି ଯେ। ଉଠ, ଆରେ ଉଠ, ଆରେ ରିଙ୍କି ଧଡ଼ିଆ ମା, ବାପାଙ୍କର କ'ଣ ହେଇଗଲାଣି, ତୁ ଶୀଘ୍ର ଗଲୁ ପାଣି ଆଣିଲୁ ମା। ବାପାଙ୍କ ମୁହଁରେ ଟିକେ ଛିଞ୍ଚିଦେଲୁ ପାଣି ମା, ଟିକେ ପାଣି ଛିଞ୍ଚିଦେଲୁ।
3: ଉଠ ବାପା, ଉଠ ବାପା, ମା ବାପାଙ୍କ ଚେତା ଫେରି ଆସୁଛି ମା।
1: ହଁ ମାଲୁ,
0: ମୋତେ ଟିକେ ବିଞ୍ଚିଦେ ମା, ରିଙ୍କି ମା, ମୋତେ ଟିକେ ବିଞ୍ଚିଦେ। ସୁନୀତି, ତମେ ମୋ ପାଖରେ ବସ, ମୋ ପାଖରେ ବସ।
1: ମୁଁ ତୁମ ପାଖରେ ଅଛି ପରା, ପାଖରେ ଅଛି, କିଛି ଭୟ କରନି ତୁମେ, ମୁଁ ପରା ତୁମ ପାଖରେ ଅଛି। ମା ରିଙ୍କି, ଦେଖ ତ କିଏ ଏତେ ସକାଳୁ।
3: ମା, ପ୍ରଥମ ଓଷା ଆଉ ଏମିଲି ଅଙ୍କଲ ଆସିଛନ୍ତି।
1: ସଂସାର ଭାସିଗଲା ରଥ ସାହେବ, ପରୁଆଙ୍କର କ'ଣ ହେଇଯାଇଛି କିଛି କଥା କହିପାରୁନାହାନ୍ତି।
4: ତାଙ୍କର କିଛି ହେଇନି କି ହବନି ଫୌଜ, ଦୁର୍ନୀତି ଅକ୍ଟୋପସ୍ର ଶକ୍ତ ପଞ୍ଜା ଭିତରେ ଆଦର୍ଶର ରଜ ଦୁର୍ବଳ ହେଇପଡ଼େ ସିନା ଛିଡ଼େନି, ଏ ବିଶ୍ୱାସ ଅନ୍ତତ ମୋର ଅଛି। ଶୁଣି ଖୁସି ହବ ଯେ ମୁଁ ଏଇ ଡିଭିଜନରେ ଆର୍ଟିସ୍ ଭାବରେ ଜଏନ୍ କରୁଛି। ଆଉ ରାମନରେଶ ବାବୁ, ଆପଣଙ୍କ ପାଇଁ ଖୁସି ଖବରଟା ଶୁଣିବେନି, ଆପଣ ଆଜିଠୁ କଲେକ୍ଟର ଭାବରେ ପୋଷ୍ଟେଡ୍ ହେଲେ। ସିବିଆଇକୁ ଇନ୍ଭେଷ୍ଟିଗେସନ୍ ଦାୟିତ୍ୱ ଦିଆଯାଇଛି, ସିଏମ୍ବି ଅର୍ଡ଼ର କରିସାରିଛନ୍ତି। କଲେକ୍ଟର ସାମନ୍ତରାୟ ଆଉ ତାଙ୍କର ସହଯୋଗୀମାନେ ଆପଣଙ୍କ ବିରୁଦ୍ଧରେ କରିଥିବା ଚକ୍ରାନ୍ତ ପାଇଁ ସସ୍ପେଣ୍ଡ ହୋଇଛନ୍ତି, ଦରକାର ପଡ଼ିଲେ ଆରେଷ୍ଟ ବି ହେବେ। ଆଉ ସେଇ ଖବରଟା ଜଣାଇବା ପାଇଁ ସକାଳୁ ସକାଳୁ ମୁଁ ଚାଲିଆସିଲି। ଏମ୍ଏଲ୍ଏ ମୁରଲୀ ବାବୁଙ୍କ ତ ଉପକାର ଭୁଲି ହେବନି, ସବୁ ଘଟଣା ସେଇ ତ ସରକାରଙ୍କୁ ଜଣାଇଥିଲେ।
1: ମୁରଲୀ ବାବୁ, ସତରେ ଆମେ ଆପଣଙ୍କୁ ଭୁଲ ବୁଝିଥିଲୁ, ଆମକୁ କ୍ଷମା କରିଦେବେ। ରଥ ସାହେବ, ଆପଣ ଯେତେବେଳେ ଏତେ ସାହାଯ୍ୟ କରୁଛନ୍ତି, ଦୟାକରି ଆମକୁ ଆଉ ଗୋଟିଏ ଛୋଟିଆ ସାହାଯ୍ୟ କରନ୍ତୁ, ଆମର ଏଠୁ ଶୀଘ୍ର ବଦଳି କରିଦିଅନ୍ତୁ।
5: ଶୁଣୁଛନ୍ତି, ଶୁଣୁଛନ୍ତି ଏ ଜିନ୍ଦାବାଦ ଧ୍ୱନି, ଏଠୁ ରାମ ନରେଶ ବାବୁଙ୍କୁ କେହି ଯିବାକୁ ଦେବେନି। ତା ଛଡ଼ା ମୁଁ ତ ତାଙ୍କୁ କେବେ ଛାଡ଼ିବି ନାହିଁ, କାରଣ ଆପଣ ଓ ରଥବାବୁ ମୋତେ କଥା ଦେଇଥିଲେ ଏ ଫୁଲଝରଣ ସେତୁର ଶୁଭ ଉଦ୍ଘାଟନ ମୋ ହାତରେ ହେବ। ସେମାନେ ତ କାମ ଏଯାଏ ସାରିନାହାନ୍ତି, ତେଣୁ ଯିବାର ପ୍ରଶ୍ନ କେଉଁଠି ଉଠୁଛି।
4: ରାମ ନରେଶ ବାବୁ, ସତ୍ୟ ଓ ନ୍ୟାୟର ପଥ ଯେତେ ଜଟିଳ ହେଲେ ବି ସତ୍ୟର ଜୟ ହେବ ହିଁ ହେବ, ସକାଳ ନିଶ୍ଚୟ ଆସିବ, ଫୁଲଝରଣ ପ୍ରକଳ୍ପ ସରିବ, ଆଉ ତାପରେ ଇଞ୍ଜିନିୟର ସୂର୍ଯ୍ୟଙ୍କ ସହିତ ରିଙ୍କି ମାର

0: ମାଧିଆ ତଡ଼ବାର ଏବଂ ସାଥୀଙ୍କ ଦ୍ୱାରା ପରିବେଷିତ ବାଗ୍ଦା ଗୀତ ଶୁଣିଲେ। ଆକାଶବାଣୀ କଟକ।
1: ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 1:20 ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା। ତା ପୂର୍ବରୁ କିଛି ବିଜ୍ଞାପନ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: ହ୍ୟାଲୋ
4: ରାଜେଶ ବାବୁ, ମୁଁ ପୋଲିସ ଥାନାରୁ କହୁଛି। ଡିଜିଟାଲ ଆରେଷ୍ଟ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ।
5: 10 ଲକ୍ଷ ଦିଅନ୍ତୁ, ବଞ୍ଚିଯିବେ।
6: ସାର୍ ଏତେ କୋଉଠୁ?
5: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2 ଲକ୍ଷ ପଠାନ୍ତୁ, ବାକି ପରେ।
6: ସାର୍ 2 ଲକ୍ଷ
7: କଣ ହେଲା ବାପା?
6: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
4: ଆରେ
6: କାଟିଦେଲା,
7: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍।
6: ଫ୍ରଡ୍?
7: ପୁଲିସ, ବ୍ୟାଙ୍କ, ଆର୍ବିଆଇ ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ୍ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
6: ତ ଟଙ୍କା ହରେଇବେ।
8: ଆର୍ବିଆଇ କହେ
9: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
10: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ।
11: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
10: କନକ ଜୁଏଲାରୀ, ବିଏସ୍ ମଲ, ଧୋପାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।

ଭଉଣୀ, ଆସନ୍ତା କାଲି ହେଉଛି ୱାର୍ଲଡ ଫୁଡ୍ ସେଫ୍ଟି ଡେ ବା ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ। ପ୍ରତିବର୍ଷ ଜୁନ୍ 7 ତାରିଖକୁ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଭାବରେ ପାଳନ କରାଯାଏ। ଖାଦ୍ୟ ସୁରକ୍ଷାର ମହତ୍ତ୍ୱକୁ ବୁଝିବା ଏବଂ ଲୋକମାନଙ୍କୁ ସୁରକ୍ଷିତ ଭୋଜନ ପାଇଁ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସ ପାଳନର ଉଦ୍ଦେଶ୍ୟ। ଖାଦ୍ୟ ହେଉଛି ଆମ ସମସ୍ତଙ୍କ ପାଇଁ ଏକ ମୌଳିକ ଆବଶ୍ୟକତା। ସେ ଦୃଷ୍ଟିରୁ ଆମେ ଖାଉଥିବା ପ୍ରତ୍ୟେକଟି ଖାଦ୍ୟ କିଭଳି ପୌଷ୍ଟିକ ତଥା ସୁରକ୍ଷିତ ରହିବ ଏବଂ ଖାଦ୍ୟ ମାଧ୍ୟମରେ ଯେମିତି କୌଣସି ରୋଗ ଆମକୁ ନ ହେବ ସେ ଦିଗରେ ଆମେ ସମସ୍ତେ ସଚେତନ ହେବା ଆବଶ୍ୟକ। ସଂଯୁକ୍ତ ରାଷ୍ଟ୍ର ମହାସଭା 2018 ମସିହା ଡିସେମ୍ବର 20 ତାରିଖରେ ପ୍ରତିବର୍ଷ ଜୁନ୍ 7 ତାରିଖକୁ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ଦିବସ ପ୍ରଥମେ 2019 ମସିହା ଜୁନ୍ 7 ତାରିଖରେ ପାଳନ କରାଯାଇଥିଲା।

0: ଭଉଣୀ, ଖାଦ୍ୟ ରନ୍ଧା ହେଉ କି ଅରନ୍ଧା, ତାକୁ ଯଦି ଆମେ ଠିକ୍ ଭାବରେ ସାଇତି ନ ରଖିବା ତାହେଲେ ତାହା ସମୟ ପୂର୍ବରୁ ନଷ୍ଟ ହୋଇଯାଏ। ଯଦି ଆମେ ଖାଦ୍ୟକୁ ଠିକ୍ ଭାବରେ ସଂରକ୍ଷିତ କରି ରଖିପାରିବା ତାହେଲେ ତାହା ଅଧିକ ଦିନ ପର୍ଯ୍ୟନ୍ତ ଭଲ ରହିବ। ତେବେ କିଭଳି ଭାବରେ ଆମେ ବିଭିନ୍ନ ପ୍ରକାର ଖାଦ୍ୟକୁ ସାଇତି ରଖିବା ବା ସଂରକ୍ଷିତ କରି ରଖିବା, ସେ ସମ୍ପର୍କରେ ଆସନ୍ତୁ ଆଲୋଚନାଟିଏ ଶୁଣିବା। ଖାଦ୍ୟ ଶସ୍ୟକୁ ସାଇତି ରଖିବାର ବିଭିନ୍ନ ଉପାୟ, ଏ ସମ୍ପର୍କରେ ଆଲୋଚନା କରୁଛନ୍ତି କେନ୍ଦୁଝର ଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଆଚାର୍ଯ୍ୟା ସସ୍ମିତା ପତି।
1: ଆମ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ବର୍ଷର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଶସ୍ୟ ଜାତୀୟ, ଡାଲି ଜାତୀୟ, ତୈଳବୀଜ ଜାତୀୟ, ପନିପରିବା ଓ ଫଳ ଜାତୀୟ ପଦାର୍ଥ ଉତ୍ପାଦିତ ହୋଇଥାଏ। ଆମ ରାଜ୍ୟରେ କୃଷି ଉତ୍ପାଦନ ଓ ଲୋକଙ୍କର ଚାହିଦା ଅନୁସାରେ ଗହମ ଜାତ ପଦାର୍ଥରୁ ପାଉଁରୁଟି, କେକ୍, ବିସ୍କୁଟ ଇତ୍ୟାଦି, ବିଲାତି ବାଇଗଣରୁ କେଚପ୍, ପିଜୁଳି, ଅମୃତଭଣ୍ଡା ଇତ୍ୟାଦି ଫଳରୁ ଜେଲି ଓ ଜାମ୍, କମଳା, ଲେମ୍ବୁ ଓ ସପୁରୀରୁ କ୍ୱାସ୍, କାଗେଜି ଲେମ୍ବୁ, କଞ୍ଚା ଆମ୍ବ, କରମଙ୍ଗା, ଗାଜର ଇତ୍ୟାଦିରୁ ଆଚାର, ଆଳୁ ଓ କଞ୍ଚା କଦଳୀରୁ ଚିପ୍ସ, ବିରି ଓ ବେସନରୁ ବଡ଼ି, ପାମ୍ପଡ଼ ଇତ୍ୟାଦି, ଚାଉଳରୁ ମେସିନ୍ ସାହାଯ୍ୟରେ ମୁଢ଼ି, ସୋୟାବିନ୍ରୁ ବଡ଼ି, ପାମ୍ପଡ଼ ଇତ୍ୟାଦି ବିଭିନ୍ନ ପ୍ରକାର ଖାଦ୍ୟ, ଗୋପାଳନ କରି ବିଭିନ୍ନ ପ୍ରକାର ଦୁଗ୍ଧଜାତ ଦ୍ରବ୍ୟ ପ୍ରସ୍ତୁତି, ହଳଦୀ, ଲଙ୍କା, ଜିରା, ଧନିଆ ଇତ୍ୟାଦି ଗୁଣ୍ଡ କରି ମସଲା ଆଦି ପ୍ରସ୍ତୁତି ହୋଇଥାଏ। ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତି ହେଲେ ମଧ୍ୟ ବେଳେବେଳେ ସେଗୁଡ଼ିକୁ ଠିକ୍ ଭାବରେ ସାଇତି ନ ରଖିଲେ ତାହା ରନ୍ଧା ହେଉ ବା ଅରନ୍ଧା ହେଉ ସମୟ ପୂର୍ବରୁ ନଷ୍ଟ ହୋଇଯାଏ। ଆମର ସାମାନ୍ୟ ଅବହେଳା ଯୋଗୁଁ ଭଲ ଦୋକାନରୁ ଆଣିଥିବା ଦାମୀ ଜିନିଷ ମଧ୍ୟ ନଷ୍ଟ ହୋଇଯାଏ। ଆମେ ଭାବନ୍ତି ଯେ ଦୋକାନୀ ଆମକୁ ଠକି ଦେଇଛି। ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଖରେ ସମୟ କମ୍, ତେଣୁ ବାରମ୍ବାର ବଜାର ଯିବା ଅପେକ୍ଷା ଏକାବେଳକେ ଅଧିକ ଜିନିଷ କିଣି ଆଣିବାକୁ ଅନେକ ପସନ୍ଦ କରୁଛନ୍ତି। କିନ୍ତୁ ଏସବୁ ଜିନିଷକୁ ଠିକ୍ ଭାବରେ ସାଇତି ନ ପାରିବା ଦ୍ୱାରା ଜିନିଷ ଗୁଡ଼ିକ ନଷ୍ଟ ହେଉଛି। ସବୁ ଜିନିଷ ସାଇତିବାର ତରିକା ମଧ୍ୟ ସମାନ ନୁହେଁ। ବିଭିନ୍ନ ସାମଗ୍ରୀକୁ ଭିନ୍ନ ଭିନ୍ନ ଉପାୟରେ ସଂରକ୍ଷିତ କରି ରଖିବାକୁ ହୁଏ। ଖାଦ୍ୟ ନଷ୍ଟ ନ ହେବା ପାଇଁ ତଥା ଅଧିକ ଦିନ ଭଲ ରହିବା ପାଇଁ ଏବଂ ରନ୍ଧା ଓ ଅରନ୍ଧା ଉଭୟ ପ୍ରକାର ଖାଦ୍ୟର ପୋଷକ ତତ୍ତ୍ୱକୁ ଅଧିକ ଦିନ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରଖିବା ପାଇଁ ଖାଦ୍ୟକୁ ଉପଯୁକ୍ତ ଉପାୟରେ ସଂରକ୍ଷଣ କରାଯାଏ। ତେବେ ଆସନ୍ତୁ ଜାଣିବା ବିଭିନ୍ନ ପ୍ରକାର ଖାଦ୍ୟକୁ ସଂରକ୍ଷଣ କରି ରଖିବାର ଉପାୟ ବିଷୟରେ। ପ୍ରଥମେ ଦେଖିବା ଗହମ। ଗହମକୁ ଧାତୁ ନିର୍ମିତ ବା ମାଟି ପାତ୍ରରେ ତେଜପତ୍ର କିମ୍ବା ଶୁଖିଲା ନିମ୍ବ ପତ୍ର ପକାଇ ଭଲ ଭାବରେ ସାଇତି ରଖିଲେ ଏହା ବର୍ଷେ ପର୍ଯ୍ୟନ୍ତ ଭଲ ରହିଥାଏ। ଏହି ପାତ୍ରକୁ ଶୁଖିଲା ସ୍ଥାନରେ ରଖନ୍ତୁ ଏବଂ କାନ୍ଥକୁ ଲଗାଇ ରଖନ୍ତୁ ନାହିଁ, କାରଣ ବର୍ଷା ଦିନେ କାନ୍ଥ ଓଦା ହୋଇ ଗହମକୁ ଜଳୀୟ ଅଂଶ ଆସିଯାଏ ଏବଂ ଗହମ ଫିମ୍ପି ମାରି ନଷ୍ଟ ହୋଇଯାଏ। ସେହିଭଳି ଅଟା। ଅଟା ରଖିବା ପାଇଁ ଷ୍ଟେନ୍ଲେସ୍ ଷ୍ଟିଲ୍ ବା ଆଲୁମିନିୟମ ଡବା ସବୁଠାରୁ ଭଲ। ଅଟା ରଖିବା ପୂର୍ବରୁ ଡବାକୁ ଭଲ ଭାବରେ ଶୁଖାଇ ପୋଛି ରଖନ୍ତୁ। ତଳେ ସେହିଭଳି କିଛି ତେଜପତ୍ର ବା ଡାଲଚିନି ରଖିବା ପରେ ତା ଉପରେ ଅଟା ରଖିଲେ ଏହା ପ୍ରାୟ 5-6 ମାସ ପର୍ଯ୍ୟନ୍ତ ଭଲ ରହିପାରିବ। ମଇଦା ଓ ବେସନକୁ ମଧ୍ୟ ଭଲ ପ୍ଲାଷ୍ଟିକ ଡବାରେ ତେଜପତ୍ର କିମ୍ବା ଡାଲଚିନି ପକାଇ ରଖିଲେ ଏହା 3-4 ମାସ ପର୍ଯ୍ୟନ୍ତ ଭଲ ରହିପାରିବ। ସେହିପରି ଗୁଣ୍ଡ ମସଲାକୁ କାଚ ଏବଂ ପ୍ଲାଷ୍ଟିକ ଏୟାର ଟାଇଟ୍ ଡବାରେ ରଖିବା ସବୁଠାରୁ ଭଲ, ବର୍ଷେ ପର୍ଯ୍ୟନ୍ତ ଏହାର ମାନ ନଷ୍ଟ ହୋଇନଥାଏ। ହଳଦୀ ଏବଂ ଲଙ୍କା ଗୁଣ୍ଡର ରଙ୍ଗ ଟିକେ ଫିକା ପଡ଼ିଯାଏ କିନ୍ତୁ ଖରାପ ହୁଏ ନାହିଁ। ତେବେ ଉତ୍ତମ ସ୍ୱାଦ ପାଇଁ ମସଲା ମସଲି ଗୁଡ଼ିକୁ 6 ମାସ ପର୍ଯ୍ୟନ୍ତ ରଖିବା ଭଲ। ସିଧାସଳଖ ଡବାରୁ ମସଲା କଡ଼ାଇରେ ଢାଳିଲେ ବାମ୍ଫ ଏବଂ ଉତ୍ତାପ ସଂସ୍ପର୍ଶରେ ଏଗୁଡ଼ିକ ଆସି ମସଲା ନଷ୍ଟ ହୋଇପାରେ। ତାପରେ ଆସିବା ଡ୍ରାଇଫ୍ରୁଟ୍। ଏହା ମଧ୍ୟ ଅତି ଦରକାରୀ ଜିନିଷ। କାଚ କିମ୍ବା ପ୍ଲାଷ୍ଟିକର ଏୟାର ଟାଇଟ୍ ଡବାରେ ଏଗୁଡ଼ିକୁ ରଖିବା ବହୁତ ଭଲ। ସର୍ବାଧିକ 6 ମାସ ପର୍ଯ୍ୟନ୍ତ ଏହା ଭଲ ରହିପାରେ। ବାହାରେ ନ ରଖି ଫ୍ରିଜ୍ ଭିତରେ ରଖିଲେ ଏଗୁଡ଼ିକ ଶୀଘ୍ର ନଷ୍ଟ ହୁଏ ନାହିଁ। ମିଠା ସମସ୍ତଙ୍କର ଅତି ପ୍ରିୟ। ତେବେ ଆସନ୍ତୁ ଜାଣିବା ଏହାକୁ କିପରି ସାଇତି ରଖିବା। ବେସନ ତିଆରି ମିଠାକୁ କାଚ ବା ଷ୍ଟିଲ୍ ପାତ୍ରରେ ରଖନ୍ତୁ। ଫ୍ରିଜ୍ରେ ରଖିଲେ ଶୁଖିଲା ବେସନ ମିଠା ମାସେ ଏବଂ ଓଦାଳିଆ ମିଠା ସପ୍ତାହେ ପର୍ଯ୍ୟନ୍ତ ଭଲ ରହିଥାଏ। ସେହିଭଳି କ୍ଷୀରରୁ ତିଆରି ମିଠା ସପ୍ତାହେ ପର୍ଯ୍ୟନ୍ତ ଏବଂ ଖାଲି ଖୁଆରେ ତିଆରି ମିଠା 3 ସପ୍ତାହ ପର୍ଯ୍ୟନ୍ତ ଭଲ ରହିପାରେ। ଏବେ ଦେଖିବା ଆଚାର। ଏହା ଆମ ସମସ୍ତଙ୍କର ଅତି ପ୍ରିୟ। ଏହାକୁ ସାଇତି ନ ରଖିଲେ ଶୀଘ୍ର ନଷ୍ଟ ହୋଇଯିବାର ସମ୍ଭାବନା ଥାଏ। ଆଚାର ଅଧିକ ଦିନ ଭଲ ରହିବା ପାଇଁ ଏହାକୁ ପରିଷ୍କାର ଭାବରେ ତିଆରି କରନ୍ତୁ। ଆଚାର ଡବାରେ ସିଧାସଳଖ ହାତ ଭର୍ତ୍ତି ନ କରି ଚାମଚ ବ୍ୟବହାର କଲେ ଭଲ। ବର୍ଷା ଦିନେ ଆଚାର ବାୟୁମଣ୍ଡଳରେ ଥିବା ଜଳୀୟ କଣାର ସଂସ୍ପର୍ଶରେ ଆସି ନଷ୍ଟ ହେବାର ସମ୍ଭାବନା ଥିବାରୁ ଆଚାର ଡବାକୁ ଭଲ ଭାବରେ ବନ୍ଦ କରି ରଖିବା ଉଚିତ। ଆଚାର କରିବା ସମୟରେ ଭିନେଗାର ପକାଇଲେ ତାହା ଶୀଘ୍ର ନଷ୍ଟ ହୁଏ ନାହିଁ। ମାତ୍ର ଆଚାର ଡବା ଭିତରେ ଷ୍ଟିଲ୍ ଚାମଚ ନ ପକାଇ ପ୍ଲାଷ୍ଟିକ୍ ଚାମଚ ବ୍ୟବହାର କଲେ ଭଲ, କାରଣ ଷ୍ଟିଲ୍ ଚାମଚ କଳଙ୍କି ଧରିବାର ସମ୍ଭାବନା ଥାଏ। ତାପରେ ଆସିବା ଦୁଗ୍ଧ। ସିଝା କ୍ଷୀରକୁ ସବୁବେଳେ ଷ୍ଟେନ୍ଲେସ୍ ଷ୍ଟିଲ୍ରେ ରଖିବା ଭଲ। ପ୍ୟାକେଟ୍ରେ ଥିବା କ୍ଷୀରକୁ ଫ୍ରିଜ୍ର ଚିଲର୍ ଟ୍ରେରେ ଖରାଦିନେ 2 ଦିନ ପର୍ଯ୍ୟନ୍ତ ଏବଂ ଶୀତଦିନେ 3-4 ଦିନ ପର୍ଯ୍ୟନ୍ତ ରଖିପାରିବା। ପାଶ୍ଚରାଇଜ୍ ହୋଇନଥିବା ଗାଈ ବା ମଇଁଷି କ୍ଷୀର 2 ଦିନ ପର୍ଯ୍ୟନ୍ତ ରହିପାରିବ। କ୍ଷୀରକୁ ଫ୍ରିଜ୍ରେ ସବୁବେଳେ ଘୋଡ଼ାଇ ରଖିବା ଭଲ। ଅନ୍ୟ ସାମଗ୍ରୀର ଗନ୍ଧରେ କ୍ଷୀର ମଧ୍ୟ ଖରାଦିନେ ଶୀଘ୍ର ନଷ୍ଟ ହେବାର ସମ୍ଭାବନା ଥାଏ। ବର୍ତ୍ତମାନ ଜାଣିବା ଫଳ ରଖିବାର ଉପାୟ। ଖରାଦିନେ କମଳା ଓ ଲେମ୍ବୁ ପରି ରସାଳ ଫଳ ବେଶୀ ଦରକାର ପଡ଼େ। ଖରାଦିନେ ଏସବୁ ଫଳ ଶୀଘ୍ର ମଧ୍ୟ ଶୁଖିଯାଏ। ଫ୍ରିଜ୍ରେ ହେଉ ନଚେତ୍ ସାମାନ୍ୟ କଣା ଥିବା ଜାଲି ପାତ୍ରରେ ଓଦା କପଡ଼ା ଘୋଡ଼ାଇ ଏହି ଫଳଗୁଡ଼ିକୁ ଆମେ ଅଧିକ ଦିନ ସତେଜ ରଖିପାରିବା। କଦଳୀକୁ ପବନ ବାଜିଲା ଭଳି ଜାଗାରେ ରଖନ୍ତୁ। ସେଓକୁ ଫ୍ରିଜ୍ରେ ସପ୍ତାହେ ପର୍ଯ୍ୟନ୍ତ ଏବଂ ବାହାରେ 3-4 ଦିନ ପର୍ଯ୍ୟନ୍ତ ରଖାଯାଇପାରିବ। ଫ୍ରିଜ୍ରେ ରଖିଲେ ଡାଳିମ୍ବ 15-20 ଦିନ ପର୍ଯ୍ୟନ୍ତ ଏବଂ ବାହାରେ 5-6 ଦିନ ପର୍ଯ୍ୟନ୍ତ ରହିପାରିବ। ସେହିଭଳି ଜାମୁକୋଳିକୁ ମଧ୍ୟ ଗୋଟିଏ ପାତ୍ରରେ କାଗଜ ଦେଇ ଫ୍ରିଜ୍ରେ 2-3 ଦିନ ପର୍ଯ୍ୟନ୍ତ ଏବଂ ବାହାରେ 1 ଦିନ ପର୍ଯ୍ୟନ୍ତ ରଖାଯାଇପାରେ। କିନ୍ତୁ ଆମକୁ ମନେ ରଖିବାକୁ ହେବ ଯେ ଫ୍ରିଜ୍ରେ ରଖୁଥିବା ଖାଦ୍ୟକୁ ସବୁବେଳେ ଘୋଡ଼ାଇ ରଖିବା ଭଲ, ନଚେତ୍ ଖୋଲା ରହିଲେ ଏହାର ଆର୍ଦ୍ରତା ନଷ୍ଟ ହୋଇଯାଏ ଓ ଖାଦ୍ୟଗୁଡ଼ିକ ଶୁଖିଲା ମଧ୍ୟ ହୋଇଯାଏ। ଏହା ଛଡ଼ା ଘୋଡ଼ାଇ ରଖିଲେ ଅନ୍ୟ ସାମଗ୍ରୀର ଗନ୍ଧ ମଧ୍ୟ ଏଥିରେ ମିଶି ନଥାଏ। ଖାଦ୍ୟ ତିଆରି କରିବାର 2 ଘଣ୍ଟା ପରେ ଏହାକୁ ଥଣ୍ଡା କରି ଫ୍ରିଜ୍ରେ ରଖିବା ଭଲ, ଏହାଦ୍ୱାରା ସେଥିରେ ବ୍ୟାକ୍ଟେରିଆ ସୃଷ୍ଟି ହେବାର ସମ୍ଭାବନା ରହିନଥାଏ। ଫ୍ରିଜ୍ରେ ରଖିବା ପୂର୍ବରୁ ଫଳ ଓ ପନିପରିବାକୁ ଧୋଇ ଶୁଖାଇ ଅଲଗା ଅଲଗା ପଲିଥିନ୍ରେ ଭର୍ତ୍ତି କରି ରଖନ୍ତୁ। ନଚେତ୍ ଫଳରୁ ବାହାରୁଥିବା ଏଥିଲିନ୍ ଗ୍ୟାସ୍ ପନିପରିବାକୁ ହଳଦିଆ ରଙ୍ଗ କରାଇଦିଏ। ପନିରକୁ ଅଧିକ ଦିନ ତାଜା ରଖିବାକୁ ଚାହିଁଲେ ଗୋଟିଏ ପାତ୍ରରେ ପାଣି ଦେଇ ତାହାକୁ ରଖନ୍ତୁ। ସେହିଭଳି କଞ୍ଚା ଲଙ୍କା, ଏହା ଆମର ଦୈନନ୍ଦିନ ଜୀବନରେ ଦରକାର ହୋଇଥାଏ। କଞ୍ଚା ଲଙ୍କାର ଡେମ୍ଫକୁ ଛିଣ୍ଡାଇ ତାକୁ ଧୋଇ ପୋଛି ଦେଇ ଗୋଟିଏ ଡବାରେ ବନ୍ଦ କରି ରଖିଲେ ତାହା ପ୍ରାୟ 10-15 ଦିନ ସତେଜ ହୋଇ ରହିଥାଏ। ଡାଲି ମଧ୍ୟ ପୋକ ନ ଲାଗିବା ପାଇଁ ସେଥିରେ 3-4ଟି ଶୁଖିଲା ଲଙ୍କାକୁ ଡବାରେ ପକାଇ ରଖିଲେ ପୋକ ଲାଗିବାର ସମ୍ଭାବନା ନଥାଏ। ଏହିସବୁ ଉପାୟରେ ଆମେ ଖାଦ୍ୟକୁ ଅଧିକ ଦିନ ସାଇତି ରଖିବା। ବେଳେବେଳେ ଆମ ଜାଣତରେ ହେଉ ବା ଅଜାଣତରେ ହେଉ ଅନେକ ଦାମୀ ଜିନିଷ ନଷ୍ଟ ହୋଇଯାଏ, ଯେପରି କାଜୁ, ଖିସମିସ୍, ପେସ୍ତା ଇତ୍ୟାଦି। ତେଣୁ ଆଜିର ଏହି ମହଙ୍ଗା ସମୟରେ କାର୍ଯ୍ୟବ୍ୟସ୍ତତା ଭିତରେ ମଧ୍ୟ ଆମେ ଆମ ଖାଦ୍ୟଗୁଡ଼ିକୁ ନଷ୍ଟ କରିବାକୁ ନ ଦେବା ପାଇଁ ସର୍ବଦା ସଚେତନ ରହିବା ଆବଶ୍ୟକ। ଆମେ ଖାଦ୍ୟଗୁଡ଼ିକର ମୂଲ୍ୟ ବୁଝିବା ଏବଂ ତାକୁ ଠିକ୍ ଭାବରେ ବ୍ୟବହାର କରିବା ସହିତ ନିଜେ ସୁସ୍ଥ ରହି ଅନ୍ୟମାନଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିପାରିବା। ଏହା ସହିତ ଆମେ ଆମ କୃଷକ ଭାଇ ଭଉଣୀମାନଙ୍କର ଉପଯୁକ୍ତ ପରିଶ୍ରମର ମୂଲ୍ୟ ତଥା ତାଙ୍କର ଅବଦାନକୁ ଉଚିତ ସମ୍ମାନ ଦେଇପାରିବା।
0: ଶୁଣିଲେ ତ ଭଉଣୀ, ଖାଦ୍ୟ ଶସ୍ୟକୁ ସାଇତି ରଖିବାର ବିଭିନ୍ନ ଉପାୟ ସମ୍ପର୍କରେ? ଆଶା କରୁଛୁ ଆପଣମାନେ ଏ ଦିଗରେ ନିଶ୍ଚୟ ସଚେତନ ହେବେ। ଖାଦ୍ୟ ଶସ୍ୟକୁ ଠିକ୍ ଭାବରେ ସାଇତି ରଖିବେ, ଯାହାଫଳରେ ଖାଦ୍ୟର ଅପଚୟ ହେବ ନାହିଁ।

0: ଭଉଣୀ, ବର୍ତ୍ତମାନ ରେଡ଼ିଓ ବା ଆକାଶବାଣୀ ତାର 90 ବର୍ଷର ପୂର୍ତ୍ତି ପାଳନ କରୁଛି। ଏ ଅବସରରେ ଆସନ୍ତୁ, ରେଡ଼ିଓର ଜଣେ ନିୟମିତ ଶ୍ରୋତା ରେଡ଼ିଓ କାର୍ଯ୍ୟକ୍ରମ ସମ୍ପର୍କରେ କ'ଣ ମତାମତ ଦେଉଛନ୍ତି ଶୁଣିବା। ମ୍ୟାଡ଼ାମ ନମସ୍କାର।
1: ନମସ୍କାର ଆଜ୍ଞା,
0: ଆପଣଙ୍କ ପରିଚୟ ଦିଅନ୍ତୁ।
1: ମୁଁ ଆପଣଙ୍କର ଜଣେ ନିୟମିତ ଶ୍ରୋତା, ମୁଁ ଗୀତାରାଣୀ ସାହୁ, ଘରଟା ଆମର ହଉଛି ପବିତ୍ର ଡିହା, ପେଶାରେ ଜଣେ ଶିକ୍ଷୟିତ୍ରୀ।
0: ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ରେଡ଼ିଓ ଶୁଣିବାକୁ ଭଲ ପାଆନ୍ତି?
1: ଆଜ୍ଞା, ମତେ ରେଡ଼ିଓ ଶୁଣିବାକୁ ବହୁତ ଭଲ ଲାଗେ।
0: କେତେବେଳେ ଶୁଣନ୍ତି? ଆପଣ ତ ସ୍କୁଲ ଯାଉଥିବେ।
1: ଆଜ୍ଞା, ସ୍କୁଲ ଯିବା ସମୟରେ ଆମର ରିସେସ ହୁଏ 2:15 to 2 ବେଳ ପର୍ଯ୍ୟନ୍ତ। ସେଇ ସମୟରେ ପିଲାମାନେ ଖାଇବା ପାଇଁ ଯାଆନ୍ତି, ସେଇ ସମୟରେ ଟିକେ ମାନେ ଅଳ୍ପ ସମୟ ପାଇଁ ମୁଁ ଟିକେ ରେଡ଼ିଓ ଶୁଣେ। ଆଉ ସକାଳ ସମୟରେ ମତେ ସମାଚାର ଶୁଣିବାକୁ ବହୁତ ଭଲ ଲାଗେ, ଆଉ ଆପଣଙ୍କର ଯୋଉ ଭକ୍ତିପୂର୍ଣ୍ଣ କାର୍ଯ୍ୟକ୍ରମ ସବୁ ରହିଥାଏ ତାକୁ ମୁଁ ଶୁଣେ। ଆପଣଙ୍କର ଯୋଉ ରହିଛି ସଞ୍ଜୀବନୀ, ଯୋଉଟା ସ୍ୱାସ୍ଥ୍ୟ ସମ୍ପର୍କିତ ଯୋଉ ଆଲୋଚନା ଦିଏ, ତାକୁ ମୁଁ ନିଶ୍ଚିନ୍ତ ରୂପେ ଶୁଣେ, କାରଣ ସେଇଥିରୁ ମୁଁ ବହୁତ କିଛି ଉପାଦେୟ ତଥ୍ୟ ମଧ୍ୟ ପାଇଥାଏ। ଆଉ ଯାହାକି ମୋର ସ୍ୱାସ୍ଥ୍ୟଗତ ସମସ୍ୟା ଯେତେବେଳେ ଯାହା ଆସୁନା କାହିଁକି, ସେଇ ଅନୁସାରେ ମୁଁ ନିଜକୁ ନିଜେ ଟିକେ ପ୍ରସ୍ତୁତ ହେଇପାରେ।
0: ଆଉ କୋଉ କୋଉ ସବୁ କାର୍ଯ୍ୟକ୍ରମ ଶୁଣନ୍ତି?
1: ଆଜ୍ଞା, ବସୁନ୍ଧରା କାର୍ଯ୍ୟକ୍ରମଟାକୁ ମଧ୍ୟ ନିୟମିତ ଶୁଣିବାକୁ ଭଲ ଲାଗେ, ଆଉ ସେଥିରେ ଯୋଉ ଆଲୋଚନା ଥାଏ, ଭଉଣୀମାନେ ଯୋଉ ଆସିଥାନ୍ତି ତାଙ୍କ ସମ୍ପର୍କରେ ସେମାନେ ଯୋଉ କୁହନ୍ତି, ନିଜର କୃତିତ୍ୱ ସମ୍ପର୍କରେ ବେଳେବେଳେ ଭଉଣୀମାନେ କିଛି କହିଥାନ୍ତି, ତାକୁ ମଧ୍ୟ ଶୁଣି ମୁଁ ବହୁତ ଖୁସି ହୁଏ। ଆମ ଚାଷବାସ ଯୋଉ ଦିଏ ତାକୁ ମଧ୍ୟ ମୁଁ ଟିକେ ଟିକେ ଶୁଣେ, ସବୁବେଳେ ଶୁଣେନି, କିନ୍ତୁ ଯେତେବେଳେ ସମୟ ପାଇଁ ଟିକେ ଶୁଣେ। କାରଣ ଶୁଣିଲେ ମତେ ଟିକେ ଭଲ ଲାଗେ, କ'ଣ ଯୋଉ ଆମର ଯୋଉ ତା ଭିତରେ ପାଣିପାଗ ସମ୍ପର୍କିତ ସୂଚନା ତ ପାଇଯାଏ, ଆଉ ମୁଁ ଯୋଉ ଗଛ ଲଗେଇଛି ସବୁ କୁଣ୍ଡରେ, ସେ ଗଛରେ ବିଭିନ୍ନ ପ୍ରକାର ପୋକ ଯୋଗୁ ଲାଗେ, ତେଣୁ କୋଉ ମେଡିସିନ ତାକୁ ପ୍ରୟୋଗ କଲେ ଗଛଟି ହୃଷ୍ଟପୃଷ୍ଟ ହେଇ ବଢିବ, ସେଥିରୁ ମଧ୍ୟ ମୁଁ କିଛି ଜ୍ଞାନ ପାଇପାରେ। ସେଥିପାଇଁ ମୁଁ କୃଷି କାର୍ଯ୍ୟକ୍ରମ ରହିଛି ତାକୁ ମଧ୍ୟ ଶୁଣେ। ଆଞ୍ଚଳିକ ସମାଚାର ଶୁଣିବାକୁ ମୁଁ କେବେ ବି ଭୁଲେନି, କାରଣ ସେଇଟା ମୋର ନୀତିଦିନିଆ ଗୋଟେ ଘଟଣା, ସମାଚାର ଶୁଣିଲା ପରେ ଆଉ ଯଦି ସମୟ ଥାଏ କିଛି ଶୁଣେ। ଆଉ ଯେ ପ୍ରସାରିତ ହୁଏ ହାଲୋ ଆକାଶବାଣୀ କାର୍ଯ୍ୟକ୍ରମଟା ମତେ ବହୁତ ଭଲ ଲାଗେ, ଏବଂ ଯଦି ବା ମୋ ପାଖରେ ସମୟ ଥାଏ ନିହାତି ମୁଁ ତାକୁ ଶୁଣେ। ଆଉ ଯୋଉ ଅନୁରୋଧର ଗୀତ ଗୁଡା ଥାଏ, ସେ ଗୀତ ଗୁଡା ବି ମତେ ବହୁତ ମନ ଛୁଆଁ ହେଇଥାଏ।
0: ତେବେ ବର୍ତ୍ତମାନ ଯୋଉ ସୋସିଆଲ ମିଡିଆର ଯୁଗ, ଏଥିରେ ରେଡ଼ିଓ ଶୁଣିବା କେତେ ଦୂର ଆପଣ ଠିକ ବୋଲି ମନେ କରନ୍ତି?
1: ଦେଖନ୍ତୁ, ରେଡ଼ିଓ ଶୁଣିବାର ଏଇଟା ହଉଛି ଗୋଟେ ରୁଚି ଅନୁସାରେ ନିର୍ଭର କରେ, ତେଣୁ ଆମେ କେତେକ କ୍ଷେତ୍ରରେ କୌଣସି ଜିନିଷକୁ ସବୁବେଳେ ଟିଭିରେ ଆମେ ଭଲ ତଥ୍ୟ ବି ସବୁବେଳେ

0: ପାଇବ ନା, କିନ୍ତୁ ରେଡ଼ିଓରୁ ଆମେ ଯେକୌଣସି ପରିସ୍ଥିତିରେ ଯେକୌଣସି ପରିବେଶ ମଧ୍ୟରେ ମଧ୍ୟ ଆମେ ରେଡ଼ିଓ ଆମ ପାଖରେ ଥାଏ, ମୋବାଇଲଟି ଖୋଲିଦେଲେ ମଧ୍ୟ ଆମେ ରେଡ଼ିଓକୁ ପାଇପାରୁ, ତେଣୁ ରେଡ଼ିଓଟା ଆମ ପାଖରେ ଯେହେତୁ ଆଭେଲେବୁଲ ରହୁଛି ଆମେ ତାକୁ ଶୁଣିବାକୁ ସବୁବେଳେ ଇଚ୍ଛା କରୁ। ଦେଖନ୍ତୁ ରେଡ଼ିଓ ଆଜିକାର ନୁହେଁ, ଇଏ ବହୁତ ପୁରାତନ, ତେଣୁ ଟିଭି ତ ଏବେ ବାହାରିଛି, ତେଣୁ ସବୁ ପରିସ୍ଥିତିରେ ସବୁ ସମୟରେ ଟିଭି ବି ଆମ ପାଖରେ ନଥିବ। ଲାଇନ୍ ଅଛି ତ ଟିଭି ଅଛି, ଲାଇନ୍ ନାହିଁ ତ ଟିଭି ନାହିଁ, ଟିଭିର କାର୍ଡ ପକାଇନି ତ ଟିଭି ନାହିଁ, କିନ୍ତୁ ରେଡ଼ିଓ ଆପଣ ଯେକୌଣସି ମୁହୂର୍ତ୍ତରେ ମଧ୍ୟ ଚାହିଁଲେ ଶୁଣିପାରିବେ, ଆଉ ଯେଉଁ ତଥ୍ୟ ଆପଣ ଟିଭିରୁ ଜାଣିପାରିନଥିବେ ସେ ତଥ୍ୟ ମଧ୍ୟ ଆପଣ ରେଡ଼ିଓରୁ ଜାଣିପାରିବେ। ସେଇଥିପାଇଁ ଟିଭି ଅପେକ୍ଷା ଅଧିକ ପ୍ରାଧାନ୍ୟ ଦିଏ ରେଡ଼ିଓକୁ। ପରିବେଶ ପରିସ୍ଥିତିରେ ଯାହା ଯାହା ନୂଆ ନୂଆ ତଥ୍ୟ ଆସୁଛି, ସେଇ ନୂଆ ନୂଆ ତଥ୍ୟକୁ ଆମେ ଅନ୍ୟ ମାଧ୍ୟମରେ ଯେତେ ଶୀଘ୍ର ନ ପାଇପାରିବା, ରେଡ଼ିଓ ମାଧ୍ୟମରେ ମାନେ ଶୀଘ୍ର ତାକୁ ପାଇପାରିବା। ଆପଣ ଦେଖନ୍ତୁ ମାନେ ଅତି ମାନେ ଯୋଉ ସାଧାରଣ ବ୍ୟକ୍ତି ବିଶେଷ ଯୋଉମାନଙ୍କ ପାଖରେ କିଛି ଭଲ ଗୁଣ ରହିଛି, ଆପଣମାନେ ମଧ୍ୟ ତାକୁ ସୁଯୋଗ ଦଉଛନ୍ତି, ତେଣୁ ସେମାନଙ୍କର ବ୍ୟକ୍ତିତ୍ୱକୁ ଆମେ ଚିହ୍ନି ପାରୁନଥିଲେ ଜାଣିପାରୁନଥିଲେ, ଆପଣଙ୍କ ମାଧ୍ୟମ ଦ୍ୱାରା ଆମେ ସେମାନଙ୍କର ବ୍ୟକ୍ତିତ୍ୱକୁ ଚିହ୍ନି ପାରୁଛୁ ଏବଂ ସେମାନଙ୍କର ଉପକାରିତାକୁ ଜାଣିପାରୁଛୁ, ଏବଂ ଦରକାର ପଡ଼ିଲେ ଆମେ ସେମାନଙ୍କ ପାଖରେ ମଧ୍ୟ ଯାଇକି ପହଞ୍ଚି ପାରୁଛୁ ଆମର କିଛି ଆବଶ୍ୟକତା ଥିଲେ।
1: ଆପଣ କେତେ ଖୁସି ପାଆନ୍ତି ରେଡ଼ିଓ ଶୁଣିକରି?
0: ନାଇଁ ରେଡ଼ିଓ ଶୁଣି ମତେ ବହୁତ ଖୁସି ଲାଗେ, ବହୁତ ଆନନ୍ଦ ଲାଗେ, କାରଣ ରେଡ଼ିଓ ଆଜିକାର ନୁହେଁ, ପିଲାଦିନରୁ ରେଡ଼ିଓ ମୋର ସାଥୀ, ପିଲାଦିନରୁ ମୁଁ ଆଜି ପର୍ଯ୍ୟନ୍ତ ରେଡ଼ିଓଟାକୁ ବହୁତ ଭଲ ପାଇ ଆସିଛି, ଏବଂ ସେଇ ଭଲ ପାଇବା ଯୋଗୁଁ ହିଁ ଆଜି ଆପଣ ମୋତେ କିଛି ପ୍ରଶ୍ନ ପଚାରୁଛନ୍ତି ଏବଂ ମୁଁ ଆପଣଙ୍କୁ କିଛି ଉତ୍ତର ଦେଇପାରୁଛି।
1: ତେବେ ବର୍ତ୍ତମାନର ପିଢ଼ିକୁ ଯଦି ଆପଣ କହିବେ ଯେ ତମେ ରେଡ଼ିଓ ଶୁଣ, ତାହେଲେ ସେମାନେ ଥଟ୍ଟାରେ କଥାକୁ ଉଡେଇ ଦେବେ, ତେବେ କେମିତି ସେମାନେ ରେଡ଼ିଓ ଶୁଣିବା ପ୍ରତି ଆଗ୍ରହୀ ହେବେ?
0: ଆଜ୍ଞା ଦେଖନ୍ତୁ, ପରିସ୍ଥିତିକୁ ନେଇ ମଣିଷ ଧୀରେ ଧୀରେ ବଦଳି ଚାଲିଛି, ତେଣୁ ଇଣ୍ଟରନେଟ୍ ଯୁଗରେ ତା ପାଖରେ ମୋବାଇଲ ଅଛି, ସେ ମୋବାଇଲରେ ସହଜରେ ସିଏ ଦେଖିଦେଉଛି, ଯାହା ପାଉଛି ଯେତେବେଳେ ଯାହା ଇଚ୍ଛା କରୁଛି ତାହା ଦେଖିପାରୁଛି, କିନ୍ତୁ ଇଣ୍ଟରନେଟ୍ରେ ଯୋଉ ଶିକ୍ଷା ସେ ପାଇଲା, ଯୋଉ ତଥ୍ୟ ସେ ପାଇଲା, ତା ଅପେକ୍ଷା ରେଡ଼ିଓରୁ ଅଧିକ ତଥ୍ୟ ପାଉଛି ଏବଂ ସେ ସଠିକ ତଥ୍ୟ ପାଇପାରୁଛି। ତେଣୁ ଏଇ ସଠିକ ତଥ୍ୟ ମାର୍ଜିତ ତଥ୍ୟ ସେ କେବଳ ରେଡ଼ିଓରେ ପାଏ, କିନ୍ତୁ ସେ ଇଣ୍ଟରନେଟ୍ରୁ ପାଇନି, ଆଉ ଟିଭି ତ ସବୁବେଳେ ଆମ ପାଖରେ ବି ଆଭେଲେବୁଲ ନୁହେଁ, ସବୁ ପରିସ୍ଥିତିରେ ଟିଭି ଆମ ପାଖରେ ଆଭେଲେବୁଲ ନୁହେଁ, ସେ ଆମର ସାଥୀ ଦେଇପାରିବ ନାହିଁ, ତେଣୁ ରେଡ଼ିଓ ହିଁ ଏକମାତ୍ର ଆମର ସାଥୀ।
1: ଯାହା ହଉ ମ୍ୟାଡ଼ାମ, ଆଜି ଆପଣ ଜଣେ ନିୟମିତ ଶ୍ରୋତା ଭାବରେ ଆମ ରେଡ଼ିଓ କାର୍ଯ୍ୟକ୍ରମ ସମ୍ପର୍କରେ ଅନେକ ଗୁଡ଼ିଏ ଭଲ ଭଲ କଥା କହିଲେ। କେମିତି ସମସ୍ତେ ରେଡ଼ିଓ ଶୁଣନ୍ତୁ, ଆମେ ଚାହିଁବୁ ସମସ୍ତେ କେମିତି ରେଡ଼ିଓ ଶୁଣି ଉପକୃତ ହୁଅନ୍ତୁ। ଆପଣ ଏହାକୁ ପିଲାଦିନର ସାଥୀ କରିଛନ୍ତି ଜାଣି ଖୁସି ଲାଗିଲା, ଏମିତି ତାକୁ ସାଥୀ କରି ରଖନ୍ତୁ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ଆଜ୍ଞା ନମସ୍କାର।

ଭଉଣୀ, ଏବେ ଖରାଦିନ। ଏଇ ଖରାଦିନେ ଅତ୍ୟଧିକ ତାପ ଯୋଗୁଁ ଆମକୁ ସନ୍ଷ୍ଟ୍ରୋକ୍ ବା ଅଂଶୁଘାତ ହେବାର ସମ୍ଭାବନା ରହିଛି। ତେବେ ଏଇ ସନ୍ଷ୍ଟ୍ରୋକ୍ ବା ଅଂଶୁଘାତ କ'ଣ, ଆଉ ଏଥିରୁ ଆମେ ନିଜକୁ କିଭଳି ସୁରକ୍ଷା ଦେଇପାରିବା,

ଆସନ୍ତୁ ଜାଣିବା ସେ ସମ୍ପର୍କରେ। ଖରାର ଅସହ୍ୟ ଗରମ ହେତୁ ଆମ ଦେହରୁ ପ୍ରବଳ ଝାଳ ବାହାରିଥାଏ। ଏହାଦ୍ୱାରା ଶରୀରରୁ ଜଳ ଆଉ ଧାତବ ଲବଣ ବାହାରି ଯାଇଥାଏ। ଠିକ୍ ସମୟରେ ଏହାର ଭରଣା ହୋଇନପାରିଲେ ଶରୀରରେ ତାପଜନିତ କଷ୍ଟ ଅନୁଭବ ହୋଇଥାଏ ଆଉ ଶୋଷ ମଧ୍ୟ ଲାଗିଥାଏ। ଦେହ ଦୁର୍ବଳ ଲାଗିଥାଏ, ଚେତା ବୁଡ଼ିଯିବା ପରି ମନେ ହୁଏ। ଏହା ସହିତ ଶରୀରର ତାପମାତ୍ରା ବଢ଼ିଯାଏ। ଶରୀରର ତାପମାତ୍ରା ବଢ଼ିବା ଦ୍ୱାରା ମସ୍ତିଷ୍କର ସ୍ନାୟୁକେନ୍ଦ୍ର ଅକାମୀ ହୋଇଯାଏ, ଆଖିକୁ ଠିକ୍ ଦେଖାଯାଏ ନାହିଁ, ଚର୍ମଗୁଡ଼ିକ ଶୁଖିଯାଇ ଲାଲ ଦିଶେ। ଏପରି ପରିସ୍ଥିତିରେ ବ୍ୟକ୍ତି ଅଚେତ ହୋଇପଡ଼େ ଏବଂ ଅନେକ ସମୟରେ ଏହା ମୃତ୍ୟୁର କାରଣ ମଧ୍ୟ ହୋଇଥାଏ। ତେଣୁ ଏହି ଅଂଶୁଘାତରୁ ନିଜକୁ ସୁରକ୍ଷା ଦେବା ପାଇଁ ହେଲେ ଆମକୁ କିଛି ସାବଧାନତା ପ୍ରତି ଦୃଷ୍ଟି ଦେବାକୁ ହେବ। ଯେମିତିକି ଦିନ 11ଟାରୁ 3ଟା ପର୍ଯ୍ୟନ୍ତ ଖରାକୁ ଆଦୌ ବାହାରିବା ନାହିଁ, ଧଳା ଓ ଢିଲା ପୋଷାକ ପିନ୍ଧିବା, ବାହାରକୁ ଯାଉଥିଲେ ମୁଣ୍ଡରେ ଟୋପି, ଆଖିରେ କଳା ଚଷମା ଏବଂ ପାଦରେ ଜୋତା ପିନ୍ଧି ଯିବା, ସାଥିରେ ଛତା, ପାଣି ବୋତଲ ଏବଂ ଓଦା ଗାମୁଛା ନେବାକୁ ଭୁଲିବା ନାହିଁ। ମଝିରେ ମଝିରେ ଛାଇ ଦେଖି ବିଶ୍ରାମ ନେବା ଆବଶ୍ୟକ। ବାରମ୍ବାର ଚିନି ଲୁଣ ସର୍ବତ ପିଇବା, ନହେଲେ ପ୍ରଚୁର ପାଣି ବା ତୋରାଣି ପିଇବା। ପଇଡ଼ ପାଣି, ତରଭୁଜ, କାକୁଡ଼ି, ଘୋଳ ଦହି, ଦହି ପଖାଳ ଆଦି ଖାଇବା ଏବଂ ନିଶା ସେବନଠାରୁ ଦୂରେଇ ରହିବା। ଏଭଳି କରିବା ଦ୍ୱାରା ଆମେ ଅଂଶୁଘାତଠାରୁ ନିଜକୁ ସୁରକ୍ଷା ଦେଇପାରିବା।

ଭଉଣୀ, ବର୍ତ୍ତମାନ ଶୁଣନ୍ତୁ ଏକ ଘୋଷଣା। ଦେଶର ସମ୍ମାନଜନକ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି। 2026 ମସିହା ଜୁଲାଇ 31 ତାରିଖ ସୁଦ୍ଧା ଆବେଦନକାରୀଙ୍କ ବୟସ 18 ବର୍ଷରୁ କମ୍ ହୋଇଥିବା ଆବଶ୍ୟକ। ସାହସିକତା, ସାମାଜିକ କାର୍ଯ୍ୟ, ପରିବେଶ ସୁରକ୍ଷା, କ୍ରୀଡ଼ା, କଳା ସଂସ୍କୃତି ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ଆଗ୍ରହୀ ବ୍ୟକ୍ତିବିଶେଷ ଏଥିପାଇଁ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲରେ http://awards.gov.in ଆବେଦନ କରିପାରିବେ। ପ୍ରଧାନମନ୍ତ୍ରୀ ବାଲ୍ ପୁରସ୍କାର ପାଇଁ ଆବେଦନର ଶେଷ ତାରିଖ 2026 ମସିହା ଜୁଲାଇ 31 ତାରିଖ। ଘୋଷଣାଟି ଏତିକିରେ ଶେଷ ହେଲା। ତେବେ ଭଉଣୀ, ଆଜି ତ ସମୟ ହୋଇଗଲାଣି। ଆଜି ପାଇଁ କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ। ନମସ୍କାର।

ଏଇଠି ଶେଷ ହେଲା ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନାରେ ଥିଲେ ମଞ୍ଜୁଳା ମହାନ୍ତ। ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ସରକାରୀ ସିକ୍ୟୁରିଟିଜ୍ ମାଧ୍ୟମରେ ଏଫ୍ପିଆଇ ନିବେଶ ନିୟନ୍ତ୍ରଣ ନିୟମକୁ ସରଳ କଲା ଆର୍ବିଆଇ. ନେପାଳ ପ୍ରତିପକ୍ଷଙ୍କ ସହ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବେ ବୈଦେଶିକ ବ୍ୟାପାର ମନ୍ତ୍ରୀ. ପଞ୍ଜାବରେ ଆଜି ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର 9 ଜଣଙ୍କର ମୃତ୍ୟୁ. ଇରାନ ସମ୍ପତ୍ତି ଓ ହର୍ମୁଜ୍ ପ୍ରଣାଳୀକୁ ମୁକ୍ତ କରାଗଲେ ଆମେରିକା ସହ ଶାନ୍ତି ଆଲୋଚନା ଅଗ୍ରଗତି କରିବ ବୋଲି କହିଲା ଇରାନ. ଏବଂ ସାଫ୍ ମହିଳା ଫୁଟବଲ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାର ଟାଇଟଲ୍ ହାସଲ ପାଇଁ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ହେବ ମ୍ୟାଚ୍. ସରକାରୀ ସିକ୍ୟୁରିଟିଜ୍ ମାଧ୍ୟମରେ ବିଦେଶୀ ପୋର୍ଟଫୋଲିଓ ନିବେଶକ ଏଫ୍ପିଆଇ ଦ୍ୱାରା ନିବେଶ ନିୟନ୍ତ୍ରଣ ନିୟମକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ସରଳ କରିଛି. ସଂଶୋଧିତ ଢାଞ୍ଚା ଅନୁଯାୟୀ ନିବେଶ କ୍ଷେତ୍ର ଅଧିକ ସୁଗମ ହେବା ସହ କେତେକ ବିନିଯୋଗ ପ୍ରତିବନ୍ଧକକୁ ମଧ୍ୟ ପ୍ରତ୍ୟାହାର କରାଯାଇଛି. ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ସାଧାରଣ ଏବଂ ଦୀର୍ଘକାଳୀନ ବିନିଯୋଗ ବର୍ଗକୁ କେନ୍ଦ୍ର ଓ ରାଜ୍ୟ ସିକ୍ୟୁରିଟିଜ୍ ପାଇଁ ଏକ ସୀମାବଦ୍ଧ ସମ୍ମିଶ୍ରଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି. ନିବେଶ କ୍ଷେତ୍ର ଅଧିକ ସହଜ ତଥା ସୁଗମ ହେବା ସହିତ ନିବେଶକଙ୍କ ପାଇଁ ଅନୁପାଳନ ଆବଶ୍ୟକତା ମଧ୍ୟ ଏହାଦ୍ୱାରା ସୀମିତ ହେବ. ସଂଶୋଧିତ ନିୟମ ଲାଗୁ ହୋଇଛି. ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ତାଙ୍କର ନେପାଳ ପ୍ରତିପକ୍ଷ ଶିଶିର ଖାନାଲଙ୍କ ସହ ଦ୍ୱିପକ୍ଷୀୟ ବୈଠକ କରିବେ. ଏ ସମ୍ପର୍କରେ ସୂଚନା ଦେଇ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଆପୋଷ ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ସମେତ ବାଣିଜ୍ୟ, ପୁଞ୍ଜିନିବେଶ, ସଂଯୋଗୀକରଣ, ଶକ୍ତି ଏବଂ ଜନସମ୍ପର୍କ ଆଦି ପ୍ରମୁଖ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ବୈଠକରେ ଆଲୋଚନା କରାଯିବ. ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଶ୍ରୀ ଖାନାଲଙ୍କର ଏହି 3-ଦିନିଆ ଗସ୍ତ ଭାରତ ନେପାଳ ମଧ୍ୟରେ ରହିଥିବା ସ୍ୱତନ୍ତ୍ର ଭାଗିଦାରୀକୁ ଅଧିକ ସଶକ୍ତ କରିବାରେ ସହାୟକ ହେବ. ଦୁଇ ଦେଶ ମଧ୍ୟରେ ଥିବା ବହୁବିଧ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଲାଗି ଭାରତ ଆଗ୍ରହୀ. ବିକାଶ କ୍ଷେତ୍ରରେ ସହଯୋଗ ଏବଂ ବାଣିଜ୍ୟ ଓ ପୁଞ୍ଜିନିବେଶ ସମେତ ଜନସମ୍ପର୍କ ଭଳି ପ୍ରସଙ୍ଗଗୁଡ଼ିକ ଆଜିର ଆଲୋଚନାରେ ସ୍ଥାନ ପାଇବ ବୋଲି ସେ କହିଛନ୍ତି. ଇତିମଧ୍ୟରେ ଶ୍ରୀ ଖାନାଲ ଗତକାଲି ନୂଆଦିଲ୍ଲୀଠାରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି. ଭାରତରେ ଅବସ୍ଥାପିତ ନେପାଳ ଦୂତାବାସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତ ନେପାଳ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ବୈଠକ ବେଶ୍ ଫଳପ୍ରଦ ହୋଇଛି. କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ମାର୍କ ଯାଞ୍ଚ କରିବା ଏବଂ ପୁନଃ ମୂଲ୍ୟାୟନ ସମ୍ପର୍କିତ ଆବେଦନ ଲାଗି ସମୟସୀମାକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ସିବିଏସ୍ଇ କହିଛି, ଏଥିଲାଗି ସମ୍ପୃକ୍ତ ଛାତ୍ରଛାତ୍ରୀ ନିଜ ନିଜ ଆବେଦନ ରବିବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ଦାଖଲ କରିପାରିବେ. ଆବେଦନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବା ତଥା ଶିକ୍ଷାର୍ଥୀଙ୍କର ସ୍ୱାର୍ଥ ଦୃଷ୍ଟିକୁ ରଖି ଏହି ଅତିରିକ୍ତ ସମୟ ପ୍ରଦାନ କରାଯାଇଛି ବୋଲି ସିବିଏସ୍ଇ କହିଛି. ପୂର୍ବରୁ ଏହି ପ୍ରକ୍ରିୟା ଲାଗି ଆଜି ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ବିଶ୍ୱର ବିଭିନ୍ନ ରାଷ୍ଟ୍ର ଆର୍ଥିକ ଅନିଶ୍ଚିତତାର ସମ୍ମୁଖୀନ ହେଉଥିବା ବେଳେ ଭାରତ ଅଭିବୃଦ୍ଧି ସମ୍ପନ୍ନ ପ୍ରମୁଖ ଅର୍ଥନୀତି ଭାବରେ ପରିଗଣିତ ହେଉଛି। ଗତ ଆର୍ଥିକ ବର୍ଷରେ 7.7% GDP ଅଭିବୃଦ୍ଧି ଉପରେ ଆଲୋକପାତ କରି ଶ୍ରୀ ସିଂ କହିଛନ୍ତି, ଏହି ସଫଳତା ଗତ 12 ବର୍ଷ ମଧ୍ୟରେ ପ୍ରତିଷ୍ଠା କରାଯାଇଥିବା ଭାରତୀୟ ଅର୍ଥନୀତିର ସ୍ଥିରତା ଏବଂ ଅନ୍ତର୍ନିହିତ ଶକ୍ତିକୁ ପ୍ରତିଫଳିତ କରୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଆର୍ଥିକ ଅଭିବୃଦ୍ଧିକୁ ନିରନ୍ତରତା, ଆତ୍ମବିଶ୍ୱାସ, ସ୍ଥିରତା, ନିର୍ଭରଯୋଗ୍ୟତା ସହିତ ସମନ୍ୱିତ କରିପାରିଛି। ରାଷ୍ଟ୍ର ନିର୍ମାଣ, ନବସୃଜନ, ଭିତ୍ତିଭୂମି ଏବଂ ଉଦ୍ୟୋଗ କ୍ଷେତ୍ର ପ୍ରତି ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତା ବିଶ୍ୱସ୍ତରୀୟ ଆହ୍ୱାନ ସତ୍ତ୍ୱେ ଦେଶକୁ ଆଗକୁ ନେବାରେ ସହାୟତା ପ୍ରଦାନ କରିଛି ବୋଲି ଶ୍ରୀ ସିଂ କହିଛନ୍ତି। ବିଶ୍ୱସ୍ତରରେ ଭାରତ ଏବେ ଏକ ଆତ୍ମବିଶ୍ୱାସୀ, ସ୍ଥିର ଏବଂ ସମ୍ମାନଜନକ ଅର୍ଥନୈତିକ ଶକ୍ତିରେ ପରିଣତ ହୋଇପାରିଛି। ଏହି ଅଭିବୃଦ୍ଧି ନୂତନ ସୁଯୋଗ ସୃଷ୍ଟି କରିବା ସହିତ 140 କୋଟି ଭାରତୀୟଙ୍କ ଆକାଂକ୍ଷାକୁ ସଶକ୍ତ କରିପାରିଛି। ପଞ୍ଜାବରେ ଆଜି ଏକ ସଡ଼କ ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଛି, ଅନ୍ୟ 22 ଜଣ ଆହତ ହୋଇଛନ୍ତି। ଫିରୋଜପୁର ଫାଜଲିକା ସଡ଼କ ପଥରେ ଏକ ଯାତ୍ରୀବାହୀ ଗାଡ଼ି ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। 9 ଜଣ ଯାକ ମୃତକ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି। ବ୍ୟାସ ନଦୀରେ ଜଣେ ସମ୍ପର୍କୀୟଙ୍କ ଚିତାଭସ୍ମ ବିସର୍ଜନ କରିବାକୁ ସେମାନେ ଗସ୍ତ କରିଥିଲେ। ଆହତଙ୍କୁ ଫିରୋଜପୁର ସିଭିଲ୍ ହସ୍ପିଟାଲ ଏବଂ ଫରିଦକୋଟ ମେଡିକାଲ କଲେଜରେ ଚିକିତ୍ସା କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ଇସ୍ରାଏଲ ସମ୍ପର୍କରେ ସ୍ୱାଧୀନ ଭାବେ ନିଷ୍ପତ୍ତି ଗ୍ରହଣ କରିବା, ହର୍ମୁଜ୍ ପ୍ରଣାଳୀକୁ ଅବରୋଧମୁକ୍ତ କରିବା ଏବଂ ଜବତ ସମ୍ପତ୍ତିକୁ ମୁକ୍ତ କରିବାକୁ ଇରାନ ଆମେରିକାକୁ ଆହ୍ୱାନ ଦେଇଛି। ଏକ ଟେଲିଭିଜନ ସାକ୍ଷାତକାରରେ ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ସାମରିକ ପରାମର୍ଶଦାତା ମୋହସେନ ରେଜାଇ ଏହା କହିଛନ୍ତି। ସେ କହିଛନ୍ତି ଆମେରିକା ଓ ଇରାନ ମଧ୍ୟରେ ଆଲୋଚନା ଏବେ ଏକ ଅଚଳାବସ୍ଥାରେ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏହି ଅବସ୍ଥାକୁ ଭଙ୍ଗ କରିବାକୁ ପଡ଼ିବ। ଇରାନ ସମ୍ପତ୍ତି ଏବଂ ହର୍ମୁଜ୍ ପ୍ରଣାଳୀକୁ ମୁକ୍ତ କରାଗଲେ ହିଁ ଦୁଇପକ୍ଷ ମଧ୍ୟରେ ଚୁକ୍ତି ଅଗ୍ରଗତି କରିବ ବୋଲି ଶ୍ରୀ ରେଜାଇ କହିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଏବଂ ଖାମେନେଇଙ୍କ ମଧ୍ୟରେ ସମ୍ଭାବ୍ୟ ବୈଠକ ସମ୍ଭାବନାକୁ ସେ ପ୍ରତ୍ୟାଖ୍ୟାନ କରିବା ସହିତ କହିଛନ୍ତି ଉଭୟ ପକ୍ଷ ମଧ୍ୟରେ ଏବେ ଆଲୋଚନା ପ୍ରାଥମିକ ଅବସ୍ଥାରେ ରହିଛି। ଆଲୋଚନାକୁ ଗତିଶୀଳ କରିବାକୁ ହେଲେ ଶ୍ରୀ ଟ୍ରମ୍ପଙ୍କୁ ଅଚଳାବସ୍ଥା ଦୂର କରିବାକୁ ପଡ଼ିବ ବୋଲି ଶ୍ରୀ ରେଜାଇ କହିଛନ୍ତି। ଅନ୍ୟପକ୍ଷରେ ଗତ ଗୁରୁବାର ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଟ୍ରମ୍ପ କହିଥିଲେ ଯଦି ଉଭୟ ପକ୍ଷଙ୍କ ମଧ୍ୟରେ ଚୁକ୍ତି ସମ୍ଭବ ହୁଏ ତେବେ ସେ ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ସହ ସାକ୍ଷାତ କରିବାକୁ ପ୍ରସ୍ତୁତ ଅଛନ୍ତି। ଭାରତ ଆମେରିକା ସାମରିକ ଅଧିକାରୀଙ୍କ ମଧ୍ୟରେ 29ତମ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ହାୱାଇଠାରେ ଅନୁଷ୍ଠିତ ଏହି ଆଲୋଚନାରେ ଆର୍ମି ଚିଫ୍ ଅଫ୍ ଷ୍ଟାଫ୍ ଷ୍ଟ୍ରାଟେଜି ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ଏବଂ ଆମେରିକା ସେନାର ଡେପୁଟି କମାଣ୍ଡିଂ ଜେନେରାଲ ଲେଫ୍ଟନାଣ୍ଟ ଜେନେରାଲ ଜୋଏଲ ଭୋଏଲ ଅଂଶଗ୍ରହଣ କରିଥିଲେ। ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗକୁ ଅଧିକ ମଜବୁତ କରିବା, ପାରସ୍ପରିକ କାର୍ଯ୍ୟଦକ୍ଷତା ବୃଦ୍ଧି, ବୃତ୍ତିଗତ ଆଦାନ ପ୍ରଦାନକୁ ସୁଦୃଢ଼ କରିବା, ସୁରକ୍ଷା ଆଧାରିତ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ସହଭାଗିତା ବୃଦ୍ଧି ଉପରେ ମତ ବିନିମୟ ହୋଇଛି। ଉଭୟ ପକ୍ଷ ରଣନୈତିକ ଭାଗିଦାରିତାକୁ ଅଧିକ ମଜବୁତ କରିବା ନେଇ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଗତ 12 ବର୍ଷ ମଧ୍ୟରେ ଦେଶର ସୌରଶକ୍ତି କ୍ଷେତ୍ର 2.8 GW ବୃଦ୍ଧି ପାଇ 155 GW ପହଞ୍ଚିଛି ବୋଲି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶେଖାବତ କହିଛନ୍ତି 40 ଲକ୍ଷରୁ ଅଧିକ ଘର ସୌରଶକ୍ତି ଦ୍ୱାରା ଆଲୋକିତ ହୋଇଛି। କୃଷି କ୍ଷେତ୍ରରେ ସୌରଶକ୍ତି ଉପଯୋଗ ଦ୍ୱିଗୁଣିତ ହେବା ସହ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଶ୍ରୀ ଶେଖାବତ କହିଛନ୍ତି ପ୍ରତ୍ୟେକ ଛାତକୁ ସୌରଚାଳିତ ଏବଂ ପ୍ରତ୍ୟେକ ଘରକୁ ଏକ ଶକ୍ତିକେନ୍ଦ୍ର ଭାବେ ପରିବର୍ତ୍ତନ କରିବା ସଂକଳ୍ପ ନେଇ ଭାରତ 500 GW ଅକ୍ଷୟ ଶକ୍ତି କ୍ଷମତା ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି। ସାଫ୍ ମହିଳା ଫୁଟବଲ ଚାମ୍ପିୟନସିପ୍ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ଗୋଆର ମାରଗାଓଠାରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍ ସନ୍ଧ୍ୟା 6:30 ଆରମ୍ଭ ହେବ। ସେମିଫାଇନାଲ ପର୍ଯ୍ୟାୟରେ ଭୁଟାନକୁ 1-0 ପରାସ୍ତ କରି ଭାରତ ଫାଇନାଲରେ ପହଞ୍ଚିଛି। ଭାରତ ପୂର୍ବରୁ 5 ଥର ଏହି ଟାଇଟଲ ହାସଲ କରିସାରିଛି। ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରଠାରେ ଭାରତ ଆଫଗାନିସ୍ତାନ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଜାରି ରହିଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରୁଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 42 ଓଭରରେ 2 ୱିକେଟ୍ ବିନିମୟରେ 180 ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ଅଲରାଉଣ୍ଡର ମାନବ ସୁତାର ଏହି ମ୍ୟାଚ୍ ସହ ତାଙ୍କର ଟେଷ୍ଟ ଜୀବନ ଆରମ୍ଭ କରିଛନ୍ତି। 18 ବର୍ଷର କମ୍ ହକି ପୁରୁଷ ବର୍ଗ ଏସିଆ କପ୍ 2026 ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ ଆଜି ଭାରତ ଓ ଜାପାନ ମଧ୍ୟରେ ଖେଳାଯିବ। ଜାପାନର କାକାମିଗାହାରାଠାରେ ଭାରତୀୟ ସମୟ ଅପରାହ୍ନ 3:30 ଏହି ମ୍ୟାଚ୍ ଆରମ୍ଭ ହେବ। ସେମିଫାଇନାଲ ପର୍ଯ୍ୟାୟରେ ଭାରତ ପାକିସ୍ତାନକୁ 5-3 ପରାସ୍ତ କରିଥିଲା। ଜାପାନ ସେମିଫାଇନାଲରେ ମାଲେସିଆକୁ 8-1

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟରେ କ୍ରୀଡ଼ାର ଭବିଷ୍ୟତ ସମନ୍ୱୟ ଓ ସହଭାଗିତାରେ ଉନ୍ନତ ହୋଇପାରିବ କହିଲେ ରାଜ୍ୟପାଳ। ଭୁବନେଶ୍ୱରଠାରେ ଦୁଇଦିନିଆ ଚିନ୍ତନ ଶିବିରକୁ କଲେ ଉଦ୍ଘାଟନ। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଶ୍ୱିକ ବୈଠକର ସଫଳତା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ରାଜ୍ୟର ବିଭିନ୍ନ ସ୍ଥାନର ଓଡ଼ିଆ ନାମ ସଂଶୋଧନ ଉପରେ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ବିସ୍ତୃତ ସମ୍ବାଦ, ରାଜ୍ୟରେ କ୍ରୀଡ଼ାର ଭବିଷ୍ୟତ ସମନ୍ୱୟ ଓ ସହଭାଗିତାରେ ଉନ୍ନତ ହୋଇପାରିବ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱରଠାରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ ଦୁଇଦିନିଆ ଚିନ୍ତନ ଶିବିର 2026କୁ ଉଦ୍ଘାଟନ କରି ରାଜ୍ୟପାଳ କହିଛନ୍ତି, କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ସଫଳତା ଦେଶ ଓ ବିଦେଶରେ ପ୍ରଶଂସା ସାଉଁଟୁଛି। ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ, ତୃଣମୂଳ ସ୍ତରରେ ପ୍ରତିଭାର ଅନ୍ୱେଷଣ ଓ ଜାତୀୟ ଅନ୍ତର୍ଜାତୀୟ ସ୍ତରୀୟ କ୍ରୀଡ଼ା ମହାକୁମ୍ଭ ଆୟୋଜନ କରି ରାଜ୍ୟ ଏକ ଅଗ୍ରଣୀ କ୍ରୀଡ଼ା ଗନ୍ତବ୍ୟସ୍ଥଳ ଭାବେ ନିଜକୁ ପରିଚିତ କରିପାରିଛି। ଚିରାଚରିତ ପ୍ରଥାରୁ ବାହାରି ଅଭିଜ୍ଞତାର ଶିକ୍ଷା ଗ୍ରହଣ କଲେ ନବସୃଜନର ଉଦ୍ଭାବନ ଓ କ୍ରୀଡ଼ା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ସମ୍ଭବପର ହେବ। ଏହି ଚିନ୍ତନ ଶିବିର ତୃଣମୂଳ ସ୍ତରର କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ, ଆଧୁନିକ ପ୍ରଶିକ୍ଷଣ ପ୍ରଦାନ ଓ ଯୁବପିଢ଼ିଙ୍କୁ ରାଷ୍ଟ୍ର ଗଠନ କାର୍ଯ୍ୟରେ ସାମିଲ କରିବା ପାଇଁ ଦୀର୍ଘକାଳୀନ କାର୍ଯ୍ୟଖସଡ଼ା ପ୍ରସ୍ତୁତରେ ସହାୟକ ହେବ ବୋଲି ରାଜ୍ୟପାଳ ଆଶାବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଓଡ଼ିଶାକୁ ଦେଶର କ୍ରୀଡ଼ା କ୍ଷେତ୍ର ଭାବେ ଗଢ଼ି ତୋଳିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ଦେଶ ଏକ ବୈଶ୍ୱିକ କ୍ରୀଡ଼ା ମହାଶକ୍ତି ଦିଗରେ ଅଗ୍ରସର ହେଉଛି। ଏହି ଲକ୍ଷ୍ୟ ସଠିକ୍ ହେଲେ ଖେଳ ସଂସ୍କୃତିର ପ୍ରସାରରେ ଏହା ସହଯୋଗ ହୋଇପାରିବ। ଓଡ଼ିଶାର ବାସ୍ତବ ପ୍ରତିଭା ଗ୍ରାମାଞ୍ଚଳରେ ରହିଥାନ୍ତି। ପଡ଼ିଆରୁ ପୋଡିୟମ ପର୍ଯ୍ୟନ୍ତ ଦୂରତା ହ୍ରାସ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ସୁରଜ କହିଛନ୍ତି।
1: ଏକ ଇକୋସିଷ୍ଟମ ମେ କେସେ ସ୍ପୋର୍ଟସ କେ ଲିଏ ଏକ ବିଚାର ହୋ, ସ୍ପୋର୍ଟସ କେ ଲିଏ ମନ୍ଥନ ହୋ, ଚିନ୍ତନ ହୋ, ୟେ ଚିନ୍ତନ ଶିବିର ମେ ହମ୍ ୟେ ଆନେ ବାଲେ ଦୋ ଦିନ ମେ ୟେ କରନେ ଜା ରହେ ହେଁ କି 2036 କା ଜୋ ଅଲମ୍ପିକ ହୋଗା ଉସକୋ ମେଜବାନୀ କରନେ କା ଭି ଅବସର ହମେ ପ୍ରାପ୍ତ ହୋଗା। ହମେ ରୋଡ ମେ ପ୍ରସ୍ତୁତ କର ରହେ ହେଁ ଆନେ ବାଲେ ସମୟ ମେ ହମ୍ କେସେ ସ୍ପୋର୍ଟସ ଇକୋସିଷ୍ଟମ କୋ ବିଶ୍ୱ ପଟଲ ପର ଏକ ବହୁତ ବଡ଼ା ଦୃଷ୍ଟି ଦେ ସକତେ ହେଁ। ଓଡ଼ିଶା ଭି ଇସ ରାଷ୍ଟ୍ରୀୟ ଦୃଷ୍ଟି ମେ ଏକ ପ୍ରମୁଖ ଯୋଗଦାନ କର୍ତ୍ତା ହୋନେ ପର ବହୁତ ଗର୍ବ କର୍ତ୍ତା ହେ।
0: ଶିବିରରେ ସରକାର ତଥା ବିଭାଗର କାର୍ଯ୍ୟପନ୍ଥା ସମ୍ବନ୍ଧୀୟ ମାନସମନ୍ଥନ ଉପରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଭୁବନେଶ୍ୱର ଲୋକସେବା ଭବନଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏନ୍ଡିଏମ୍ଏ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଏସ୍ଡିଏମ୍ର ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପୁରୀରେ ସଦ୍ୟ ସମାପ୍ତ ହୋଇଥିବା ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକର ସଫଳତା ସମ୍ପର୍କରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହିତ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ବିଭାଗୀୟ ମୁଖ୍ୟ କୃଷ୍ଣସ୍ୱରୂପ ବତ୍ସ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ଏନ୍ଡିଏମ୍ଏର ବିଭାଗୀୟ ମୁଖ୍ୟ ଶ୍ରୀ ବତ୍ସ କହିଛନ୍ତି, ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ଓଡ଼ିଶା ଶୂନ୍ୟ ଜୀବନହାନି ଲକ୍ଷ୍ୟ ହାସଲ କରିଛି। ବ୍ରିକ୍ସ ବୈଠକରେ ଜଳବାୟୁ ପରିବର୍ତ୍ତନର ମୁକାବିଲା, ଉନ୍ନତମାନର ଜ୍ଞାନକୌଶଳର ବ୍ୟବହାର ଏବଂ ତୃଣମୂଳ ସ୍ତରରେ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହି କାର୍ଯ୍ୟକ୍ରମ ରାଜ୍ୟର ସମୃଦ୍ଧି, ସାଂସ୍କୃତିକ ଐତିହ୍ୟ ଓ ପର୍ଯ୍ୟଟନ ସମ୍ଭାବନାକୁ ଲୋକଲୋଚନକୁ ଆଣିଛି। ଚଳିତ ବର୍ଷ ଓଡ଼ିଶା ଓ ସମଗ୍ର ଦେଶରେ ଏଲ୍ ନିନୋର ପ୍ରଭାବ କମ୍ ରହିବ ବୋଲି ଶ୍ରୀ ବତ୍ସ କହିଛନ୍ତି।
2: ଏଲ୍ ନିନୋ କା ହେ ଓ ପ୍ରଭାବ ଇସ୍ ସାଲ ଦେଖନେ କୋ ମିଲ୍ ସକତା ହେ। ଏଲ୍ ନିନୋ କା ଜୋ ପ୍ରଭାବ ଆତା ହେ ତୋ ଉସମେ ଏକ ଔର ଦୂସରୀ ଚିଜ ହୋତି ହେ ଇଣ୍ଡିଆନ ଓସନ ଡାଇପୋଲ IOD। ତୋ IOD ଜୋ ହୋତା ହେ ଓ ଏଲ୍ ନିନୋ କେ ପ୍ରଭାବ କୋ କମ୍ କରତା ହେ। इसलिए पूरी तरह से यह नहीं कहा जा सकता है कि एल नीनो का निश्चित प्रभाव पड़ेगा, वो प्रभाव पड़ सकता है और उसके प्रभाव में कमी भी आ सकती है।
0: ब्रिक्स सम्मेलन रे मुख्यतः 6 विषयवस्तु उपरे आलोचना करा जायतिबा नै स्वतंत्र रिलीफ कमिशनर राजेश प्रभाकर पाटिल कहिछंती, ओडिसा गत 10 वर्ष मध्यरे विभिन्न प्राकृतिक विपर्ययर सफल मुकाबला करि विश्वरे प्रशंसा साउंटिछि। विपर्यय संपर्कित पूर्वानुमानकु आहुरी सठिक करिबा उपरे बैठकरे प्राधान्य प्रदान करा जायतिला बुली श्री पाटिल कहिछंती। आपण माने आंचलिक संवाद सुनछंती आकाशवाणी रो कटक केंद्र रो। राज्य रो विभिन्न जिला उपखंड ब्लॉक ओ तहसील रो मूल ओडिया नाम संशोधन उपरे सरकार पदक्षेप ग्रहण करछंती। राजस्व विपर्यय परिचालना विभाग अधीन रे गठित विशेषज्ञ कमिटी रो द्वितीय बैठक रे 50 रो अधिक स्थान रो नाम को सेगुडी कर मूल ओडिया उच्चारण एवं ऐतिहासिक परिचय अनुजाई परिवर्तन करिबाकु सुपारिश करा जायछि। कमिटी रो सुपारिश अनुजाई कलाहांडी जिल्लार जुनागडा कंधमाल एवं सुंदरगढ़ जिल्लार बणाईगडा भाबे नामकरण करिबाकु प्रस्ताव रहिछि। सेहिपरि निमापड़ा उमरकोट बौद्धगडा राउरकेला तालचेर एवं सोराप्रभृति नामक मध्य कमिटी संशोधन करिछि। गंजाम जिल्लार गुरुत्वपूर्ण सहर और ब्लॉक रो नामको मध्य संशोधन करिबाकु कमिटी पक्षरु सहमति प्रकाश पाइछि। मुख्यमंत्री मोहन चरण माझी आज संबलपुर जिल्ला को दिनिका गस्तर जाय एक कार्यक्रम रे जोग दैछंती। मुख्यमंत्री को सहित राजस्व मंत्री सुरेश पुजारी, पंचायतराज मंत्री रवि नारायण नायक, राज्य बीजेपी सभापति मनमोहन सामल प्रमुख उपस्थित अछंती। कलाहांडी जिला भवानीपाटना ठारे आकाशवाणी रो 90 वर्ष पूर्ति पालित होई जाइछि। एहि अवसर रे एक पदयात्रा रो आयोजन करा जायथला। कार्यक्रम रे मुख्य अतिथि भाबे सीआरपीएफ कमांडेंट जोगदेई कहिछंती, सूचना और प्रसारण क्षेत्र रे आकाशवाणी रो एक स्वतंत्र परिचय रहिछि। स्वास्थ्य सचेतनता सहित दूर दूरांत रे बसवास करूथबा जनसाधारण को निरंतर सेवा जगाई देबारे आकाशवाणी रो भूमिका गुरुत्वपूर्ण। डिजिटल युगरे आकाशवाणी आजि मध्य देशर सबुठारु लोकप्रिय गणमाध्यमर भूमिका निर्वाह करुछि बोली उपस्थित अतिथि माने मत व्यक्त करथिले। कटक जिल्लापालंक सद्भावना सभागृह रे डेंगू मलेरिया फाइलेरिया ओ पोलियो निराकरण सचेतनता संपर्कित प्रस्तुति बैठक अनुष्ठित होई जायछि। जिल्लापाल दत्तात्रेय भाव साहेब सिंदे कार्यक्रम जोगदे पाणी जमुथिबा स्थानगुड़ी को सुखिला रखिबा तथा ड्राई डे पालन उपरे गुरुत्वारोप करथिले। एहा सहित विद्यालय अंगनवाड़ी केन्द्रगुड़िकर परिसर को परिष्कार परिच्छन्न रखिबा को श्री सिंदे अधिकारीमानंकु निर्देश देथिले। गाँ कल्याण समिति और पंचायत सदस्यंकु नै सचेतनता सभा आयोजन करिबा उपरे बैठक रे मत प्रकाश पाइथिला। नवरंगपुर जिला परिषद सम्मेलन कक्षरे राज्य सरकारंकर 2 वर्ष पूर्ति उपलक्षे विकासमूलक उपलब्धि और जनभागीदारी कार्यक्रम उपरे एक प्रस्तुति बैठक अनुष्ठित होई जायछि। आसंता 12 तारिखर जिल्लारे विकासर धारा ओडिशा सारा शीर्षक अधीन विभिन्न कार्यक्रम आयोजन होब। एही अवसर रे आयुष्मान बयवंदना मुख्यमंत्री कन्या विवाह मुख्यमंत्री अन्नपूर्णा योजना सुभद्रा शक्ति समावेश और विभिन्न योजनार हिताधिकारी सहायता राशि प्रदान करा जिवो। सरकारी योजनार लाभ हिताधिकारी योग्यता एवं आवेदन प्रक्रिया संपर्क में पुस्तक एवं सूचना सामग्री लोकमानंक मध्यरे बंटन मध्य करा जिवो बोली जणा पड़िछि। कटक स्थित जवाहरलाल नेहरू इंडोर स्टेडियम ठारे मुख्यमंत्री ट्रॉफी 2.0 को सांसद भद्रहरि महताब उद्घाटन करिछंती। एही अवसर रे जोन स्तरीय कबाडी प्रतियोगिता 2026 रो प्रथम संस्करण आज आरंभ होईछि। कालबैशाखी प्रभाव रे राज्य विभिन्न स्थान रे वज्रपात सह वर्षा संभावना रहिछि। आसंता 24 घंटा मध्ये झड़ वर्षा नै 23 जिल्ला को भुवनेश्वर स्थित आंचलिक पाणीपाग केन्द्र पक्षरु सतर्क सूचना जारी करा जायछि। अन्य पक्षरे राज्यर उपकूल अंचल रे असह्य गुळगुळि अनुभूत हेउछि। पाणीपाग विभाग सूचना अनुजाई दक्षिण पश्चिम मौसुमी वायु आसिबा पर्यंत गुळगुळि लागि रहिबो। आंचलिक संवाद शेष होगा पूर्व मुख्य संवाद पुणे राज्य क्रीडार भविष्य समन्वय और सहभागित उन्नत हो पार कहले राज्यपाल भुवनेश्वर ठारे दुईदिनिया चिंतन शिविर को कले उद्घाटन ब्रिक्स विपर्य विपद ह्रास कार्यगोष्ठी द्वितीय वैषयिक बैठक सफलता संपर्कित सांबादिक सम्मेलन अनुष्ठित राज्यर विभिन्न स्थानर ओडिया नाम संशोधन उपरे पदक्षेप ग्रहण करुछंती सरकार एवं कालबैशाखी प्रभावरे राज्यर विभिन्न स्थानरे वज्रपात सह वर्षा नहीं पाणीपाग केन्द्रर सतर्क सूचना आंचलिक संवादर प्रसारण बर्तमान शेष होगा आपण मैंने परवर्ती आंचलिक संवाद शुणिपारे संध्या 6:45

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: मन चाहेगी।
1: मन चाहेगी।
2: मन चाहेगी।

ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ ଆକାଶବାଣୀ କେନ୍ଦୁଝର। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.1 MHz।

0: bsc.gov.in ୱେବସାଇଟ୍ରୁ ମଧ୍ୟ ଡାଉନଲୋଡ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ରର ଗୀତ ସହିତ ଲଘୁ ସଙ୍ଗୀତର ଏହି କାର୍ଯ୍ୟକ୍ରମ ଇନ୍ଦ୍ରଧନୁକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। କାର୍ଯ୍ୟକ୍ରମରେ ପ୍ରଥମେ ଶୁଣନ୍ତୁ କସ୍ତୁରୀ ଓଡ଼ିଆ କଥାଚିତ୍ରର ଗୀତ ଗାଇଛନ୍ତି ଯୁଗଳକଣ୍ଠରେ ଶେଖର ଘୋଷ ଏବଂ ଶ୍ରୀମତୀ ସୁବାସ ଦାସ। ଗୀତ ରଚନା କରିଛନ୍ତି ରଜନୀକାନ୍ତ ନାୟକ, ସଙ୍ଗୀତ ଦେଇଛନ୍ତି ସୁବାସ ଦାସ।

କାର୍ଯ୍ୟକ୍ରମରେ ଏବେ ଶୁଣନ୍ତୁ ହିରୋ ଓଡ଼ିଆ କଥାଚିତ୍ରର ଗୀତ। ଗାଇଛନ୍ତି ଯୁଗଳକଣ୍ଠରେ ସୌରିନ ଭଟ୍ଟ ଏବଂ ପାମେଲା ଜୈନ। ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ। ସଙ୍ଗୀତ ଦେଇଛନ୍ତି ଦୀପକ କୁମାର।

0: ଶୁଣ ଶୁଣ ଶୁଣ, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
2: ଇନ୍ଦ୍ରଧନ କାର୍ଯ୍ୟକ୍ରମରେ ଏବେ ଶୁଣନ୍ତୁ ଗୀତା ଖୁଣ୍ଟିଆଙ୍କ କଣ୍ଠରେ ଲଘୁ ସଙ୍ଗୀତ। ଗୀତ ରଚନା କରିଛନ୍ତି ଶୀର୍ଷାନନ୍ଦ ଦାସ କାନୁନଙ୍କୁ, ସଙ୍ଗୀତ ଦେଇଛନ୍ତି ଅକ୍ଷୟ ମହାନ୍ତି।

କୌଣ୍ଡିଆଙ୍କ କଣ୍ଠରେ ଏହି ଲଘୁ ସଙ୍ଗୀତ ସହିତ ଶେଷ କରୁଛୁ ଆଜିର ଇନ୍ଦ୍ରଧନୁ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣଙ୍କ ପ୍ରିୟ ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସନ୍ଧ୍ୟା 5:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲକରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, କାର୍ଯ୍ୟକ୍ରମ ଯୁବବାଣୀ।

0: नमस्कार श्रोता बंधु,
1: शुभ संध्या।
0: आजर कैंपस विचित्रा संध्या को स्वागत करुछी आपणक साथी प्रतीक्षा
1: आ मु हिमांशु।
0: अच्छा हिमांशु,
1: हाँ
0: आम पिला बेलर समय केते भलो थिला ना?
1: हाँ प्रतीक्षा, पिला बेलर समय को के कोन केबे भूली पारिबो? से जीवन रो प्रतिटि मुहूर्त रे से पिला बेलर समय आम स्मृति पट रे निहाती भासी उठिबो।
0: हाँ, स्कूल गला बेले हमको लागुथला कि केमते जल्दी स्कूल टा सरी जानता आमे कॉलेज को जानतो। आ कॉलेज को गला पर भाबिलु कि केमते जल्दी कॉलेज पाठ पढा सरी जानता, मो मुंडर रो टेंशन जानता।
1: हाँ प्रतीक्षा, खाली तुम्हें नुह कि मु नुह, प्राय तो आम समस्ते भावते केमती आम कॉलेज पाठ पढ़ा स्कूल पाठ पढ़ा सरी जाऊ, आम पाठ पढ़ा मुक्ति पाऊ आउ खोला मनरे बुलाबुली करि परु। किंतु प्रकृत कथा हेउची आम जेतेबेले पाठ पढ़ा सरी गला सेतेबेले धीरे धीरे समस्त टेंशन मुंडु को पसिला, केमिति जीवन आगो को गढ़ी पारिबो सेपाई भी आम चिंता कले। आम किंतु वर्तमान सत कह गले से पूर्व समय को मिस करुछंती नुह कि से छोट बेलर स्कूल खेल से कॉलेज रो पाठ पढ़ार सांग बेलर मजा मस्ती, किंतु एबे खोजिले भी आमे से समय को फेरी पाइबानी।
0: काहे कि फेरी पाइबानी? निहाती फेरी पाइबा।
1: कौन कहुचो प्रतीक्षा, मुंडो काम करनी बोधे तुमरो?
0: अरे मु कहुची जे आज हमरो को कार्यक्रम चली छि कहलो?
1: आज हमरो कैंपस विचित्रा।
0: तो कैंपस विचित्रा कार्यक्रम रे आमे कोन करू?
1: ओ अच्छा, एबे बुझिली। ताले आमे कैंपस विचित्रा कार्यक्रम रे कॉलेज को बुली जिबा आउ सेई बेलर स्मृति को किछि आउ थरे मने पकेबा, एया तो?
0: हां हिमांशु, तमे ठीक अनुमान करछो। ताहले आज आमे जिबा कॉलेज।
1: को कॉलेज जिबा कहिलो?
0: जातीय कवि बीरकिशोर दास सरकारी महाविद्यालय को।
1: ताहले ओ डेरी करिबानी, तबे कार्यक्रम को आगे नबा।
0: ताहले एबे कॉलेज रो अध्यक्षा पद्मजा पंडित महोदय को अनुरोध करिबु कॉलेज संपर्क रे किछ कहबा पाई।
2: मु डॉक्टर पद्मजा पंडित, जातीय कवि बीरकिशोर दास सरकारी महाविद्यालय अध्यक्ष भाव में आज आकाशवाणी एही कार्यक्रम माध्यम रे आमर प्रिय महाविद्यालय विषय रे किछ मनर कथा आपण मानक सह भाग करबा को अत्यंत गौरव मन करछि। 1972 मसीहारे प्रतिष्ठित एही महाविद्यालय दीर्घ दिन धरी उच्च शिक्षार प्रसार एवं प्रचार और मूल्यधारित शिक्षा प्रदान रे निष्ठापूर्ण भाव रे नियोजित। आमर लक्ष्य केवल पाठ्य ज्ञान सीमार सीमित नुहे, बरं छात्र छात्री मानसिक सामाजिक और नैतिक विकास हेउची आमर प्राथमिकता। आम महाविद्यालय कला विज्ञान और वाणिज्य धारा रे शिक्षा प्रदान हेउची, जेउठारे अनुभवी और समर्पित अध्यापक अध्यापिका माने छात्र छात्री को सृजनशील चिंतन और नव आविष्कार दिगरे प्रेरित करिथांती। आम सरकारंकर शिक्षार उन्नति प्रति निरंतर प्रयास और सहयोग आम परि सरकारी महाविद्यालय मानंक पई एक शक्तिशाली आधार सृष्टि करिछि। नूतन शिक्षानीति डिजिटल शिक्षार प्रचार ओ ढांचागत उन्नति पई गृहित पदक्षेप माने आमको आगको बढ़िबारे प्रेरित करंती। आमे आम सीमित साधन संपद मध्यरे मध्य छात्र छात्री को गुणात्मक शिक्षा देबारे सदा प्रतिबद्ध। एही दिगरे शिक्षक छात्र छात्री ओ अभिभावक मानंकर सहयोग आमर सबुठ बड़ शक्ति। एथसहित आम कॉलेज NSS NCC और इको क्लब परी विभिन्न कार्यक्रम माध्यम रे छात्र छात्री मानक भितरे समाज सेवा और परिवेश सचेतनता जागृत करा जाउची। मोर दृढ़ विश्वास जे आगामी दिन रे समस्तंकर सहयोग रे आम महाविद्यालय आहुरी उन्नतिर शिखर को स्पर्श करिव ओ एक आदर्श शिक्षानुष्ठान भाव रे परिचित हेबो। शेषरे मु आम छात्र छात्री उज्ज्वल भविष्य पई समस्त श्रोता एवं समस्तंकर आशीर्वाद कामना करुछि। धन्यवाद।
1: अनेक अनेक धन्यवाद मैडम कॉलेज संपर्क रे अवगत कराइथिबारु।
0: अच्छा हिमांशु,
1: हां
0: मु कोन सुनि छि तमे कविता लेखा लेखी करा बोली?
1: नाय मा प्रतीक्षा, सेमिति केतेबे किमिति लेखि दिए टिके। अच्छा मु बुझी पारुनि तुमरो कविता विषय आज को पई मते पचारिलो, आगुरु तो कहीं कविता कथा मते पचारु नथुलो, कथा कोन?
0: कथाटा हेले इया कि मु सेरा कविता लेखेनी किंतु कविता सुनिबा को मते बहुत भल लागे।
1: अच्छा, ताले कविता सुनिबा को तुमको बहुत भल लागे नहे कि? ताले मो पाखरु कहीं कि कविता सुनिबा कहिलो? चलो आमे जेके बीके कॉलेज रो पिला मानक पाखरु सुंदर सुंदर कविता सुनिबा।
0: अरे हां तो ताले सुनिबा आमो छात्र छात्री मानक ठारु सुंदर सुंदर कविता। आपणक परिचयटी दे दियंतु।
3: ମୋ ନାଁ ଶିବାନୀ ସୁଚରିତା। ମୁଁ ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର ଆର୍ଟ୍ସ ଇକୋନୋମିକ୍ସ ଡିପାର୍ଟମେଣ୍ଟରୁ। ମୋର ଆଜି କବିତାର ଶୀର୍ଷକ ହେଉଛି ମୋ ସ୍ୱାଧୀନ ଓଡ଼ିଶା। ଇଂରେଜ ଅଧୀନରେ ଥିଲା ମୋ ଉତ୍କଳ, ଦେଉଥିଲେ କେତେ ଦଣ୍ଡ କରି ଆମକୁ ଗୋଲାମ। ପରାଧୀନ ଥିଲୁ ଆମେ ଆଉ ଆମ ଭାଷା, ସ୍ୱାଧୀନତା ପାଇବା ହେଲା ଦୂର ଆକାଶର ଆଶା। କେତେ କେତେ ମହାବୀର ଦେଇ ନିଜ ବଳିଦାନ, କରିଦେଲେ ଉତ୍କଳ ମା'କୁ ସ୍ୱାଧୀନ। ସୂରୁଜ ଉଇଁଲା ଏପ୍ରିଲ ପହିଲା, ଉତ୍କଳ ମା'ର ସନ୍ତାନ ଆମେ ଉତ୍କଳୀୟ ନାମ ହେଲା। ଆଶାର ଆଲୋକ ହେଲା ପୁଣି ସତ୍ୟ, ପାଇଲୁ ସ୍ୱତନ୍ତ୍ର ପରିଚୟ ହୋଇ ଉତ୍କଳୀୟ। ମହୁଠାରୁ ମିଠା ମୋ ଉତ୍କଳ ଭାଷା, ଗାଇବୁ ଆନନ୍ଦେ ଉତ୍କଳର ଅମର ଗାଥା। 1936 ମସିହା ସ୍ୱତନ୍ତ୍ରତା ପାଇଲା ଆମ ଓଡ଼ିଶା। ଶଙ୍ଖ ନାଦରେ ଚତୁର୍ଦିଗ ଉଠିଲା କମ୍ପି, ବର୍ଷ ବର୍ଷ ଅପେକ୍ଷାର ଅନ୍ତ ହୋଇଲାଟି। ଗର୍ବିତ ମୁଁ ଆଜି ହୋଇ ଉତ୍କଳୀୟ, ଶୁଣି ଚତୁର୍ଦିଗେ ମୋ ଉତ୍କଳର ଜୟ ଜୟ। ଧନ୍ୟବାଦ,
0: ଅନେକ ଅନେକ ଧନ୍ୟବାଦ ଭଉଣୀ। ଦେଖିବା ପରବର୍ତ୍ତୀ କବିତା ଆବୃତ୍ତି କରିବା ପାଇଁ କିଏ ଆସୁଛନ୍ତି, ଆପଣଙ୍କ ପରିଚୟଟି ଦେଇଦିଅନ୍ତୁ।
4: ମୁଁ ସୁପ୍ରଭା ରାଉତ, BSc ସେକେଣ୍ଡ ଇୟର କେମିଷ୍ଟ୍ରି ଅନର୍ସର ଷ୍ଟୁଡେଣ୍ଟ ଏବଂ ଜାତୀୟ କବି ବୀରକିଶୋର ସରକାରୀ ମହାବିଦ୍ୟାଳୟର ଛାତ୍ରୀ। ଆଜିର ମୋର କବିତାର ଶୀର୍ଷକ ହେଉଛି ନାରୀ। ନାରୀ ନୁହେଁ ଏକ ଦୁର୍ବଳ କାହାଣୀ, ବଖାଣେ ଶକ୍ତିର ଅମର ନିର୍ବାଣୀ। ଶକ୍ତିର ଅଟେ ସେ ଜୀବନ୍ତ ପ୍ରତୀକ, ଦେଖାଏ ସେହି ଯେ ଆଶାର ଆଲୋକ। ନାରୀ ଜାଗ୍ରତରେ ଜଗତ ଜାଗିବ, ତାର କୋମଳ ହସରେ ସଂସାର ହସିବ। କି କହିବି ତାର ଅପାର ଦୟା, କାହିଁ କେତେ ରୂପେ ରଚିଛି ମାୟା। ପିଣ୍ଡରେ ପରାଣ ଦେଇଛି ମା, ସବୁରି ବିପଦେ ହୁଏ ସେ ସାହା। ମା ନୁହେଁ ଏକ ଶବ୍ଦ, ମା ନୁହେଁ ଏକ ଶବ୍ଦ, ଅଟେ ଏକ ଅନୁଭବ। ସନ୍ତାନ ଆଖିରେ ଲୁହ ସେ ଦେଖିଲେ ଛାଡ଼ିଯାଏ ତାର ଜୀବ। ପଡ଼ି ଯାଉଥିଲେ ହାତ ଧରିଦିଏ, ପ୍ରତି ଦୁଃଖେ ଆମ ସାତେ ରହିଥାଏ। ସବୁଠାରୁ ଶ୍ରେଷ୍ଠ ଅଟେ ତାର ବଳିଦାନ, ମଣିଷ ଜୀବନେ ମା ହିଁ ଅମୂଲ୍ୟ ଧନ। ରଙ୍ଗମଞ୍ଚେ ଏବେ ଓହ୍ଲାଇ ଆସନ୍ତି, ଘରେ ସଭିଙ୍କର ପ୍ରିୟ। ଘରର ଖୁସି ସେ ଘରର ଆଲୋକ, ଅଟେ ପରା ଗୋଟେ ଝିଅ। କଣ୍ଠରେ ଥାଏ ତା ସୁମଧୁର ଧ୍ୱନି, ଘରେ ଭରିଦିଏ ଖୁସିର ରାଗିଣୀ। ସେ ଅଟେ ସ୍ନେହର ଧାରା, ସଭିଙ୍କ ଆଖିର ତାରା। କିନ୍ତୁ ଆସେ ବିଦାୟର ଦିନ, ଜନ୍ମଭୂମିକୁ ପର କରିଦେଇ ହେଇଯାଏ ସିଏ ଭିନ୍ନ। ଏହା ପରେ ସିଏ ସ୍ତ୍ରୀ ଭୂମିକାରେ ଥାଏ, ସବିଙ୍କ ସୁଖେ ସଦା ସୁଖୀ ହେଉଥାଏ। ପୁରୁଷ ଜୀବନେ ନିବିଡ଼ ସଙ୍ଗାତ, ପ୍ରତି ସମସ୍ୟାରେ ବଢ଼ାଇଥାଏ ସେ ହାତ। ସ୍ୱପ୍ନକୁ ନିଜର ପଛରେ ରଖି ଦୁଃଖକୁ ଦିଏ ସେ ଛାତିରେ ଯାକି। ଏହି ସବୁରି କର୍ତ୍ତବ୍ୟ ସାରି, ତଥାପି ସମାଜେ ଅପମାନ ନେଇ ଲୁହେ ହୁଏ ଏତେ ସରି। ଛୋଟବେଳୁ ତାର ପ୍ରଥମ ଶିକ୍ଷା ଅଟେ ସହିବାର ଅର୍ଥ, ସଭିଙ୍କର ସୁଖେ ମନ ମାରିଦେଇ ଭୁଲିଯାଏ ତାର ସ୍ୱପ୍ନର ପଥ। ଲକ୍ଷ୍ମୀ ସରସ୍ୱତୀ ଦୁର୍ଗା ଧରନ୍ତି ସଂସାର ରଥର ପଘା। ନାରୀଗଣ ଆଜି ଜାଗ୍ରତ ହୁଅ, ପରିଶ୍ରମ କରି ସୁଦୃଢ଼ ହୋଇ ସମାଜେ ଆଗେଇ ଯାଅ। ନାରୀ ନୁହେଁ ଆଜି ଅବଳା ଦୁର୍ବଳା, ତାପାଦ ଚରଣେ ସୁଜଳା ସୁଫଳା। ଧନ୍ୟବାଦ,
1: ବହୁତ ବହୁତ ଧନ୍ୟବାଦ ଭଉଣୀ। ନାରୀ ଉପରେ ଏ କବିତାଟି ଯେଉଁ ପାଠ କଲେ, ନିହାତି ଭାବରେ ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଥିବ ବୋଲି ମୁଁ ଆଶା କରୁଛି। ଆଚ୍ଛା ପ୍ରତୀକ୍ଷା, ଏବେ ତ ଆମେ କବିତା ଶୁଣିଲେ, ୟା ପରେ କଣ ଶୁଣିବା?
0: ଟକ୍ ଶୁଣିବା।
1: ତାହେଲେ ଦେଖିବା ଆମର ପ୍ରଥମ ଟକ୍ଟି କିଏ କହିବେ। ଭଉଣୀ ଆପଣଙ୍କ ପରିଚୟଟି ଦେଇ ଦିଅନ୍ତୁ।
5: ନମସ୍କାର, ମୁଁ ଭୂମିକା ପାଣି, ପ୍ଲସ୍ ଥ୍ରୀ ଥାର୍ଡ ଇୟର ସାଇକୋଲୋଜି ଅନର୍ସ, ଜାତୀୟ କବି ବୀରକିଶୋର ଡିଗ୍ରୀ କଲେଜ ଛାତ୍ରୀ। ମୁଁ ଆଜି ଆପଣମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ, କ୍ଲିନିକାଲ ସାଇକୋଲୋଜି ବିଷୟରେ କହିବାକୁ ଯାଉଛି। କ୍ଲିନିକାଲ ସାଇକୋଲୋଜି ହେଉଛି ମନୋବିଜ୍ଞାନର ଏକ ଗମ୍ଭୀର ଓ ଗୁରୁତ୍ୱପୂର୍ଣ୍ଣ ଶାଖା, ଯାହା ମାନସିକ ସ୍ୱାସ୍ଥ୍ୟ ସମସ୍ୟା, ଚିନ୍ତାଧାରା, ଅସାମାନ୍ୟତା, ଭୟ ଆଚରଣ ଏବଂ ବ୍ୟବହାରରେ ଘଟୁଥିବା ସମସ୍ୟାମାନଙ୍କ ବିଷୟରେ ଅଧ୍ୟୟନ କରିବା ଏବଂ ସେଗୁଡ଼ିକ କିପରି ସଠିକ୍ ଭାବେ ଚିହ୍ନଟ କରି ଚିକିତ୍ସା କରିପାରିବା। ଏହି ବିଷୟ ମାନସିକ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ଭାବେ ବୁଝିବା ଏବଂ ତାଙ୍କ ଚିକିତ୍ସା କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ। କ୍ଲିନିକାଲ ସାଇକୋଲୋଜି ଆଜି ଆମ ସମାଜ ପାଇଁ ଅତ୍ୟନ୍ତ ଆବଶ୍ୟକ, କାରଣ ଆଜିର ଦ୍ରୁତଗତି ଏବଂ ଚାପଭରା ଯୁଗରେ ମାନସିକ ସ୍ୱାସ୍ଥ୍ୟ ଏକ ଗଭୀର ଚିନ୍ତାର ବିଷୟ। ବର୍ତ୍ତମାନର ବ୍ୟସ୍ତ ଏବଂ ଚାପପୂର୍ଣ୍ଣ ଜୀବନରେ ଅନେକ ଲୋକ ମାନସିକ ଅସୁସ୍ଥତା, ଭୟ, ଦୁଃଖ ଏବଂ ଚିନ୍ତା କିମ୍ବା ଟେନସନରେ ରହିଛନ୍ତି, ଯାହାକି ବାହାରକୁ ଆସୁନାହିଁ। ଏମିତି ଅବସ୍ଥାରେ କ୍ଲିନିକାଲ ସାଇକୋଲୋଜି ରୋଗୀଙ୍କ ମନ ପରୀକ୍ଷା କିମ୍ବା ସାଇକୋଲୋଜିକାଲ ଟେଷ୍ଟିଂ ଏବଂ ବ୍ୟବହାରିକ ପରିବର୍ତ୍ତନ କିମ୍ବା ବିହେଭିଅରାଲ ଚେଞ୍ଜ ଦ୍ୱାରା ରୋଗୀଙ୍କୁ ସାହାଯ୍ୟ କରି ତାଙ୍କ ସ୍ୱାସ୍ଥ୍ୟ ଏବଂ ସାମାଜିକ ଜୀବନରେ ପୁନଃସ୍ଥାପିତ କରେ। ଦୁଃଖର ବିଷୟ ଯେ ଆମ ସମାଜରେ ଅଧିକାଂଶ ଲୋକ ମାନସିକ ରୋଗକୁ ଲଜ୍ଜା ଓ ଅବହେଳା ଦୃଷ୍ଟିରେ ଦେଖନ୍ତି, କିନ୍ତୁ ସତ୍ୟ ହେଉଛି ମନର ଅସୁସ୍ଥତା ମଧ୍ୟ ଏକ ରୋଗ ଅଟେ ଯାହା ପାଇଁ ଚିକିତ୍ସା ଆବଶ୍ୟକ। କ୍ଲିନିକାଲ ସାଇକୋଲୋଜିଷ୍ଟ ମାନେ ଏକ ବନ୍ଧୁ ଭଳି ରୋଗୀଙ୍କ ସହ ଆତ୍ମୀୟ ଭାବେ ତାଙ୍କ ସମସ୍ୟା ବୁଝନ୍ତି ଏବଂ ସମାଧାନ କରିଥାନ୍ତି, ଯାହା ଲୋକଙ୍କୁ ସାହସ ଓ ଆଶା ଦେଇଥାଏ ଏବଂ ଲୋକଙ୍କ ଅନ୍ତର୍ନିହିତ କ୍ଷମତା କିମ୍ବା ଇଣ୍ଟରନାଲ ପାୱାରକୁ ଜାଗୃତ କରିବାରେ ସାହାଯ୍ୟ କରିଥାନ୍ତି, ଯାହାଦ୍ୱାରା ସେମାନେ ପୁନର୍ବାର ଜୀବନ ମୁଖ୍ୟ ସ୍ରୋତକୁ ଫେରିପାଆନ୍ତି। କ୍ଲିନିକାଲ ସାଇକୋଲୋଜି ଏମିତି ଏକ ବିଷୟ ଯାହା ଆମ ସମାଜର ମାନସିକ ସ୍ୱାସ୍ଥ୍ୟ ରକ୍ଷା କରିବା ପାଇଁ ଅତ୍ୟନ୍ତ ଆବଶ୍ୟକ। ଏହି ବିଷୟ ଆମକୁ ଶିଖାଏ ଯେ ମନ ସୁସ୍ଥ ରହିଲେ ଆମ ଶରୀର ଓ ଜୀବନ ମଧ୍ୟ ସୁସ୍ଥ ରୁହେ। ତେଣୁ ଆସ ମନକୁ ସୁସ୍ଥ ରଖିବା ଓ ଜୀବନକୁ ମଧ୍ୟ ସୁସ୍ଥ ରଖିବା। ଧନ୍ୟବାଦ।
0: ଆପଣଙ୍କର ଏଇ ଯୋଉ ସାଇକୋଲୋଜି ଉପରେ ଏତେ ସୁନ୍ଦର ଟକ୍ଟି ବହୁତ ଭଲ ଲାଗିଲା, ମତେ ତ ବହୁତ ଭଲ ଲାଗିଲା। ଆଶା କରିବି ଆମ ଶ୍ରୋତା ବନ୍ଧୁମାନଙ୍କୁ ଆଉ ଏଠାରେ ଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଲେକ୍ଚର୍ସ ମାନଙ୍କୁ ସମସ୍ତଙ୍କୁ ଭଲ ଲାଗିଥିବ। ଅନେକ ଅନେକ ଧନ୍ୟବାଦ। ତାହେଲେ ଦେଖିବା ପରବର୍ତ୍ତୀ ଟକ୍ କହିବା ପାଇଁ ଆମ ପାଖକୁ କିଏ ଆସୁଛନ୍ତି, ଆପଣଙ୍କ ପରିଚୟଟି ଦେଇଦିଅନ୍ତୁ।
6: ନମସ୍କାର, ମୁଁ ଶୁଭସ୍ମିତା ସାହୁ, +3 ସେକେଣ୍ଡ ଇୟର ସାଇକୋଲୋଜି ଅନର୍ସ, JKVK ମହାବିଦ୍ୟାଳୟର ଛାତ୍ରୀ ଅଟେ। ମୋର ବିଷୟ ହେଉଛି ଆଇନମୂଳକ ମନୋବିଜ୍ଞାନ। ମନୋବିଜ୍ଞାନ ଏହି ବିଭାଗ ନୂତନତମ ହୋଇଥିଲେ ମଧ୍ୟ ଏହା କ୍ରମେ ଆଦୃତ ହୋଇଛି। ଆଇନର ଲକ୍ଷ୍ୟ ସହିତ ବ୍ୟକ୍ତିର ଦାୟିତ୍ୱବୋଧ ବା କର୍ତ୍ତବ୍ୟବୋଧ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ମନୋବିଜ୍ଞାନୀ ଓ ଆଇନଜୀବୀଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ ବିଭିନ୍ନ ସାମାଜିକ ସମସ୍ୟାର ସରଳ ସମାଧାନ ହୋଇପାରିବ ଏବଂ ବହୁ ଅପରାଧ ହ୍ରାସ ପାଇବ। ଜଣକୁ ସଫଳ ଆଇନଜୀବୀ ହେବାକୁ ହେଲେ ପ୍ରଥମେ ଏକ ଉତ୍ତମ ମନୋବିଜ୍ଞାନୀ ହେବାକୁ ପଡ଼ିବ। ଯେକୌଣସି ଅପରାଧର ପଶ୍ଚାତରେ ନିଶ୍ଚିତ ଭାବରେ କେତେକ ସାମାଜିକ ବା ମନସ୍ତାତ୍ତ୍ୱିକ କାରଣ ରହିଥାଏ। ଏହା ଉଦ୍ଘାଟନ ହୋଇପାରିଲେ ପ୍ରକୃତ ଅପରାଧୀକୁ ଧରିବା ସହିତ ଅପରାଧର ମାତ୍ରା ମଧ୍ୟ ହ୍ରାସ ପାଇପାରିବ। ଦ୍ୱିତୀୟରେ, ପ୍ରକୃତ ଅପରାଧୀକୁ ଧରିବା ଏବଂ ପ୍ରତ୍ୟେକ ସାକ୍ଷୀ ପ୍ରମାଣର ଯଥାର୍ଥତା ବାହାର କରିବା ଇତ୍ୟାଦି ଆଇନ ମନୋବିଜ୍ଞାନର ଦାୟିତ୍ୱ। ଭ୍ରମ ପ୍ରତ୍ୟକ୍ଷ, ଭ୍ରାନ୍ତ ପ୍ରତ୍ୟକ୍ଷ, ସ୍ମୃତି ଭ୍ରମ, ସ୍ମରଣ ଓ ମସ୍ତିଷ୍କର କାର୍ଯ୍ୟହୀନତା ଯୋଗୁଁ ଅନେକ ଲୋକ ମିଥ୍ୟା ସାକ୍ଷୀ ମଧ୍ୟ ଦେବାର ପ୍ରମାଣ ରହିଛି। ଏହିସବୁ ବିଷୟ ଜାଣିପାରିଲେ ଜଣେ ଆଇନଜୀବୀ ବା ବିଚାରପତି ଉଚିତ ବିଚାର ଓ ନ୍ୟାୟ ଦେଇପାରିବେ। ସାକ୍ଷୀ ବା ଆସାମୀକୁ ବ୍ୟକ୍ତିତ୍ୱ ପରୀକ୍ଷଣ ଦେଇ କଥାର ସତ୍ୟତା ବିଶ୍ଳେଷଣ କରାଯାଇପାରିବ। କେବଳ ସାକ୍ଷୀର କଥା ଉପରେ ନ୍ୟାୟ ଦେବା ଉଚିତ ନୁହେଁ, ଏପରି ହେଲେ ବିଚାର ଜନିତ ଭ୍ରମ ହେବାର ସମ୍ଭାବନା ଥାଏ। ଏସବୁ ଦୃଷ୍ଟିରୁ ଆଇନମୂଳକ ମନୋବିଜ୍ଞାନର ଆବଶ୍ୟକତା ଅପରିହାର୍ଯ୍ୟ। ପୃଥିବୀର ଅନ୍ୟାନ୍ୟ ଦେଶ ଯଥା ଆମେରିକା, ବ୍ରିଟେନ ଓ ରୁଷିଆ ପ୍ରଭୃତି ମହାଦେଶମାନଙ୍କରେ ଆଇନମୂଳକ ମନୋବିଜ୍ଞାନର ଆଦର ବେଶୀ। ମନୋବିଜ୍ଞାନର କ୍ଷେତ୍ର ଯେପରି ବ୍ୟାପକ, ବିଭାଗ ମଧ୍ୟ ସେହିପରି ବହୁବିଧ। ଏହିସବୁ ବିଭାଗ ପ୍ରତିଦିନ ସଂଖ୍ୟାହୀନ ବିଜ୍ଞାନ ସମ୍ମତ ଗବେଷଣାରେ ନିଜକୁ ନିୟୋଜିତ କରୁଛନ୍ତି। ଆଇନ ମନୋବିଜ୍ଞାନ ହେଉଛି ଏକ ବୈଜ୍ଞାନିକ ଶାଖା ଯାହା ଆଇନ, ନ୍ୟାୟ ପ୍ରଣାଳୀ ଓ ମନୋବୃତ୍ତି ମଧ୍ୟରେ ସମ୍ପର୍କ ସ୍ଥାପନ କରେ। ଏହା ଆଇନ ଅନୁସନ୍ଧାନ, ଗୁଣାହ ଅନୁସନ୍ଧାନ, ଦଣ୍ଡନୀତି ପ୍ରକ୍ରିୟାରେ ମନୋବୃତ୍ତିଗତ ତଥ୍ୟ ଦ୍ୱାରା ସହାୟତା କରେ। ଆଇନ ମନୋବିଜ୍ଞାନ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଯାହା ଆଇନ ଓ ମନୋବିଜ୍ଞାନ ମଧ୍ୟରେ ସେତୁ ହିସାବରେ କାମ କରେ ଏବଂ ନ୍ୟାୟ ପ୍ରକ୍ରିୟାକୁ ଅଧିକ କାର୍ଯ୍ୟକାରୀ ଓ ନ୍ୟାୟପୂର୍ଣ୍ଣ କରିଥାଏ। ଧନ୍ୟବାଦ।
1: ବହୁତ ବହୁତ ଧନ୍ୟବାଦ ଭଉଣୀ। ଆପଣଙ୍କର ଏ ଆଇନମୂଳକ ମନୋବିଜ୍ଞାନ ଟକ୍ଟି ନିହାତି ଭାବରେ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ବହୁତ ଭଲ ଲାଗିଥିବ ବୋଲି ମୁଁ ଆଶା କରୁଛି। ଧନ୍ୟବାଦ।
0: ଆଚ୍ଛା ହିମାଂଶୁ, ମୁଁ ଗୋଟେ କଥା ଭାବୁଛି।
1: କଥା ଭାବୁଛ? ଆଚ୍ଛା କଣ ଭାବୁଛ କହିଲ?
0: ତମେ ଯଦି କବିତା ଲେଖୁଛ ତାହେଲେ ତମକୁ ଗପ ବି ଲେଖି ଆସୁଥିବ?
1: ଆରେ ବାପରେ ବାପ, ଗପ ଲେଖିବା ଭାରି କଷ୍ଟ ମୋ ପ୍ରତୀକ୍ଷା। ମୋତେ ତ ବହୁତ କଷ୍ଟ ଲାଗେ ଗପ ଲେଖିବା ପାଇଁ। ଅବଶ୍ୟ 2-3 ଥର ଚେଷ୍ଟା କରିଛି ଗପ ଲେଖିବା ପାଇଁ, କିନ୍ତୁ ମୋ ନିଜ ଲେଖା ମୋତେ ହିଁ ଭଲ ଲାଗିଲା ନାହିଁ, ତ ସେଥିପାଇଁ ମୁଁ ଆଉ ଗପ ଲେଖୁନି।
0: ଆରେ ଇଏ କି କଥା ଯେ 2-3 ଥର ଚେଷ୍ଟା କରିକି ଲେଖିବା ଛାଡ଼ିଦେଲ?
1: ହଁ, ଯଦି ମୋ ଲେଖା ମୋତେ ଭଲ ଲାଗୁନି ତାହେଲେ ଶୁଣିବା ଲୋକକୁ କେମିତି ଭଲ ଲାଗିବ ଯେ?
0: କିନ୍ତୁ ଆମ JKVK କଲେଜର ପିଲାମାନେ ଅନେକ ଚେଷ୍ଟା କରି କେତେ ସୁନ୍ଦର ସୁନ୍ଦର ଗପ ଲେଖିଛନ୍ତି, ତମେ ଏବେ ଶୁଣିବ।
1: ଆଚ୍ଛା ତାହେଲେ ଏବେ ଆମେ ଗପ ଶୁଣିବା ନାହିଁ?
0: ତାହେଲେ ଶୁଣିବା
1: ନିହାତି ଭାବରେ। ତେବେ ଦେଖିବା ଆମକୁ ଗପ ଶୁଣେଇବା ପାଇଁ କିଏ ଆସୁଛନ୍ତି। ଭଉଣୀ ଆପଣଙ୍କ ପରିଚୟଟି ଦେଇଦିଅନ୍ତୁ।
7: ନମସ୍କାର, ମୁଁ ସାଗରିକା ବେହେରା, +3 ସେକେଣ୍ଡ ଇୟର କେମିଷ୍ଟ୍ରି ଅନର୍ସ, ଜାତୀୟ କବି ବୀରକିଶୋର ଡିଗ୍ରୀ କଲେଜର ଛାତ୍ରୀ। ମୋ ଗପର ଶୀର୍ଷକ ଆଜିର ଆଧୁନିକ ଯୁଗରେ ମୋବାଇଲ ଫୋନର ବ୍ୟବହାର ଆମର ଅପରିହାର୍ଯ୍ୟ ଅଙ୍ଗ ଭାବରେ କାର୍ଯ୍ୟ କରୁଛି। ଆଜିର ସମସ୍ତ ଯୁବପିଢ଼ି ତଥା ବିଶେଷ କରି ମୋବାଇଲ ଫୋନର କରାଳ କାୟାରେ ନିଜର ଅନ୍ତର୍ନିହିତ ସମ୍ଭାବ୍ୟତାକୁ ହରାଇ ବସିଛନ୍ତି। ସେଥି ନିମନ୍ତେ ଏକ ଛୋଟ ଗଳ୍ପ ମାଧ୍ୟମରେ ଯୁବ ସମାଜକୁ ସମ୍ୟକ ବାର୍ତ୍ତା। ଏକ ଛୋଟ ଅଞ୍ଚଳରେ ରାହୁଲ ନାମକ ଏକ କିଶୋର ରହୁଥିଲା। ସେ ଏକ ସାଧାରଣ ପରିବାରର ଥିଲା, କିନ୍ତୁ ତାର ସ୍ୱପ୍ନ ଥିଲା ଉଚ୍ଚକୋଟୀର। ପାଠପଢ଼ାରେ ସେ ଅତ୍ୟନ୍ତ ମେଧାବୀ ଏବଂ ଚକ୍ଷୁଦ୍ୱୟରେ ତାର ଥିଲା ଅସୁମାରୀ ସ୍ୱପ୍ନ, କିଛି କରିବାର, କିଛି ବନିବାର ଆଶା, ଜିଜ୍ଞାସା ଏବଂ ଆକାଂକ୍ଷା। ସମୟ ଚକ୍ର ଧୀରେ ଧୀରେ ଗଢ଼ି ଚାଲିଲା। ଏକଦା ତାର ବାପା ତାକୁ ଏକ ମୋବାଇଲ ଫୋନ ଉପହାର ଦେଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପାଠ ପଢ଼ିବା ପାଇଁ ତଥା ନୂତନ ଜ୍ଞାନ ଆହରଣ ନିମନ୍ତେ ବ୍ୟବହାର କରିବା। ପ୍ରଥମେ ଏହା ତା ପାଇଁ ଥିଲା ଜ୍ଞାନର ଦ୍ୱାର। ସେ ଅନଲାଇନରେ ପଢ଼ୁଥିଲା, ନୂତନ ବିଷୟ ଶିଖୁଥିଲା ଏବଂ ତାର ଜ୍ଞାନର ପରିସରକୁ ବିସ୍ତାରିତ କରୁଥିଲା। ତାର ମନ ନୀଳିମା ପରି ନିର୍ମଳ ହୋଇ ଉଠିଥିଲା, କିନ୍ତୁ ମନୁଷ୍ୟର ସ୍ୱଭାବ ଯାହା ସହଜ ଓ ରଙ୍ଗୀନ ସେଥିପ୍ରତି ଶୀଘ୍ର ଆକର୍ଷିତ ହୋଇଯାଏ। ଧୀରେ ଧୀରେ ଗେମ୍ ଓ ସୋସିଆଲ ମିଡ଼ିଆର ଚାକଚକ୍ୟରେ ନିଜକୁ ହରାଇ ବସିଲା। ଏଥିମଧ୍ୟରେ ସେ ତାର ନିଜ ସମୟର ହିତାହିତ ଜ୍ଞାନ ଭୁଲିଗଲା। ଯେଉଁ ପିଲାର ମନ ସଦାସର୍ବଦା ପୁସ୍ତକର ସୁଗନ୍ଧରେ ଲୀନ ରହୁଥିଲା, ତାର ମନ ମୋବାଇଲ ଫୋନରେ ମଗ୍ନ ହେବାକୁ ଲାଗିଲା। ଏଥିମଧ୍ୟରେ ତାର ପରୀକ୍ଷା ଆସି ଉପସ୍ଥିତ ହେଲା। ସେ ପରୀକ୍ଷା ପାଇଁ ଆଦୌ ପ୍ରସ୍ତୁତ ନଥିଲା। ତାର ମନ ଚଞ୍ଚଳ ଏବଂ ଅସ୍ଥିର ହୋଇ ଉଠୁଥିଲା। ତାର ପରୀକ୍ଷା ଫଳ ଅତ୍ୟନ୍ତ ନିରାଶଦାୟକ ଥିଲା। ଏହା ତା ମନରେ ଗଭୀର ନିରବତା ଛାଇଗଲା। ତା ବାପାଙ୍କର ନିରବ ଦୃଷ୍ଟି ଏବଂ ମାଙ୍କର ମୁଖମଣ୍ଡଳର ନୈରାଶ୍ୟପୂର୍ଣ୍ଣ ଚାହାଣି ତାର ହୃଦୟକୁ ଗଭୀର ଆଘାତ କଲା। ସେ ତାର ଭୁଲକୁ ହୃଦୟଙ୍ଗମ କରିପାରିଲା। ତା ମନରେ ଜ୍ୱାଳିତ ହେଲା ଏକ ନୂତନ ପ୍ରଜ୍ୱଳିତ ପ୍ରତିଜ୍ଞା, ନିଜକୁ ନିଜେ ଜିତିବାର, ନିଜ ସମୟକୁ ସମ୍ମାନ କରିବାର, ଯନ୍ତ୍ରଣାକୁ ନୁହଁ ବରଂ ନିଜର ବିବେକକୁ, ଜୀବନ ପଥକୁ ପଥ ପ୍ରଦର୍ଶନ କରିବାର। ପ୍ରଯୁକ୍ତି ଆମକୁ ଉନ୍ନତ କରିପାରେ, କିନ୍ତୁ ଏହାର ଅସତର୍କତା ବ୍ୟବହାର ଆମକୁ ପଛକୁ ମଧ୍ୟ ଟାଣି ନେଇପାରେ। ଏହା ଆମକୁ ଶିକ୍ଷା ଦିଏ, ଯନ୍ତ୍ରର ଆଲୋକରୁ ବଡ଼ ହେଉଛି ମନୁଷ୍ୟର ଅନ୍ତରାଲୋକ। ଧନ୍ୟବାଦ।
0: ସାଗରିକା ଭଉଣୀ, ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଏତେ ସୁନ୍ଦର ଗପ ପାଇଁ। ନିହାତି ଆଶା କରିବୁ ଯେ ଏମିତି ସୁନ୍ଦର ସୁନ୍ଦର ଗପ ଲେଖୁଥାନ୍ତୁ ଆଉ ସମସ୍ତଙ୍କୁ ପଢି ଶୁଣାଉଥାନ୍ତୁ, ଆପଣଙ୍କ ଭବିଷ୍ୟତ ଉଜ୍ଜଳମୟ ହଉ। ଆଉ ହିମାଂଶୁ, ହଁ, ଆଉ ଗୋଟେ କଥା,
1: କଣ
0: ତମେ ଯୋଉ କହିଲ ନା ଦି ତିନି ଥର ଚେଷ୍ଟା କରିଲା ପରେ ତମେ ଆଉ ଲେଖିଲନି ବୋଲି?
1: ହଁ, ମୁଁ ଆଉ ଲେଖିଲି ନାହିଁ,
0: କିନ୍ତୁ ସବୁବେଳେ ନିଜର ଚେଷ୍ଟା ଜାରି ରଖିବା ଦରକାର। ସେ ତେଣିକି ଗପ କ୍ଷେତ୍ରରେ ହଉ କିମ୍ବା ଅନ୍ୟ କୌଣସି କ୍ଷେତ୍ରରେ ବି ହଉ।
1: ନିହାତି ଭାବରେ ପ୍ରତୀକ୍ଷା, ଠିକ କଥା ତ କହିଲ। ତାହେଲେ ମୁଁ ଆଜି ହିଁ ଯାଇକି ଗୋଟେ ଗପ ଲେଖିବା ପାଇଁ ଚେଷ୍ଟା କରିବି ଆଉ ପ୍ରଥମ ଗପଟି ତୁମକୁ ପଢିବା ପାଇଁ କହିବି।
0: ନିହାତି ହିମାଂଶୁ, ତାହେଲେ ଆମେ ଯିବା ପର ସେଗମେଣ୍ଟକୁ।
1: ହଁ, କାହିଁକି ନୁହଁ। ଆଚ୍ଛା ପ୍ରତୀକ୍ଷା, ତମେ ଯଦି ବସ୍ରେ ଟ୍ରାଭେଲ କରୁଛ ତାହେଲେ ଟ୍ରାଭେଲ କରିବା ସମୟରେ ତୁମକୁ କ'ଣ କରିବାକୁ ଭଲ ଲାଗେ? ମାନେ ଯେମିତିକି ଖାଇବାକୁ କି ମୋବାଇଲରେ ମୁଭି ଦେଖିବାକୁ, ସେମିତି କ'ଣ କରିବାକୁ ଭଲ ଲାଗେ?
0: ଯଦି ମୋ ପାଖରେ କେହି ଥାନ୍ତି ବା ମୁଁ ଯଦି କାହା ସହିତ ଯାଉଥାଏ ତାହେଲେ ତାଙ୍କ ସହିତ ଗପି ଗପି ମୁଁ ସମୟ ପଳାଏ, କିନ୍ତୁ ମୁଁ ଯଦି ଏକୁଟିଆ ଥାଏ ତାହେଲେ ଗୀତ ଶୁଣି ଶୁଣି ଯାଏ।
1: ଖାଲି ଏକା ଥିଲା ବେଳେ ଗୀତ ଶୁଣ ନା ଆଉ କେତେବେଳେ ବି ଶୁଣ?
0: ହିମାଂଶୁ, ମୁଁ ଯଦି ଫୋନ ଦି ଘଣ୍ଟା ୟୁଜ କରିଥିବି ସେଥିରୁ ତାହେଲେ ଦେଢ ଘଣ୍ଟା ମୁଁ ଗୀତ ଶୁଣିଥିବି।
1: ଆଚ୍ଛା, ତାହେଲେ ତମେ ଏତେ ଗୀତ ପ୍ରିୟ?
0: ହୁଁ, ଖାଇଲା ବେଳେ, ବସିଲା ବେଳେ, ଶୋଇଲା ବେଳେ, ମୁଡ୍ ଅଫ୍ ଥିଲା ବେଳେ, ମୁଡ୍ ଅନ୍ ଥିଲା ବେଳେ, ସବୁବେଳେ ମୋର ଗୀତ ଶୁଣିବା ନିହାତି ଦରକାର।
1: ନିହାତି ଭାବରେ ପ୍ରତୀକ୍ଷା, ଗୀତ ଶୁଣିବା ଦ୍ୱାରା ଆମ ମାଇଣ୍ଡ ବି ଫ୍ରେଶ ରୁହେ ଆଉ ନୂଆ ନୂଆ କାମ କରିବାକୁ ବି ଆମ ମନ କୁହେ, ହଁ ନା ନାଇଁ?
0: ଠିକ କହିଲ।
1: ତାହେଲେ ଏବେ ଆମେ ଜେକେ ବିକେ କଲେଜର ପିଲାମାନଙ୍କ ପାଖରୁ କିଛି ଗୀତ ଶୁଣିବା।
0: ହଁ, ସବୁ ତ ଶୁଣିଲେଣି, ତାହେଲେ ଏଥର ଆଉ ଗୀତକୁ କାଇଁ ବାକି ରଖିବା?
1: ତାହେଲେ ପ୍ରଥମ ଗୀତଟି କିଏ ଗାଇ ଶୁଣେଇବେ? ଆପଣଙ୍କ ପରିଚୟଟି ଦେଇ ଦିଅନ୍ତୁ ଭଉଣୀ।
8: ନାମ ସୁହାନି ଦାସ।

0: ସୁହାନୀ ଭଉଣୀ ଏତେ ଛୋଟ ଗୀତ ଗାଇ ମଧ୍ୟ ଆପଣ ଶ୍ରୋତାମାନଙ୍କ ହୃଦୟକୁ ଜିଣିଥିବେ ବୋଲି ମୁଁ ଆଶା କରୁଛି। ତେବେ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଏତେ ସୁନ୍ଦର ଗୀତ ପାଇଁ। ତେବେ ଦେଖିବା ଆମ ପାଖକୁ ପରବର୍ତ୍ତୀ ପ୍ରତିଭା କିଏ ଆସୁଛନ୍ତି।
1: ମୋ ନାଁ ସୁପ୍ରଭା ରାଉତ, BSc ସେକେଣ୍ଡ ଇୟର କେମିଷ୍ଟ୍ରି ଅନର୍ ଷ୍ଟୁଡେଣ୍ଟ। ମୁଁ ଅଲ୍ ଇଣ୍ଡିଆ ରେଡିଓରେ ବହୁତ ଅବଦାନ ଦେଇଥିବା ବାଳକୃଷ୍ଣ ଦାସ ସାର୍ଙ୍କର ଗୋଟେ ଗୀତ ଗାଇବାକୁ ଚାହୁଁଛି।

0: ବହୁତ ବହୁତ ଧନ୍ୟବାଦ ଭଉଣୀ, ବହୁତ ସୁନ୍ଦର ଗୀତଟି ଗାଇଲେ। ଏହି ଭଜନ ଗୀତଟି ଆମ ଓଡ଼ିଶାବାସୀଙ୍କ ହୃଦୟରେ ଆଜି ବି ରାଜ କରୁଛି, ତେବେ ବହୁତ ବହୁତ ଧନ୍ୟବାଦ। ଆଚ୍ଛା ପ୍ରତୀକ୍ଷା, ଏଇ କଲେଜର ପିଲାମାନଙ୍କ ପାଖରୁ ଗପ ଗୀତ ଶୁଣି ସାରିଲା ପରେ ମୋ ଜେଜେମା କଥା ମୋର ମନେ ପଡ଼ିଯାଉଛି।
1: ଜେଜେମା ମାନେ ତମେ କାର୍ଯ୍ୟକ୍ରମ ଚାଲିଛି, କଲେଜରେ ବସିଛ, ତମର ଜେଜେମାଙ୍କ କଥା କେମିତି ହଠାତ୍ ମନେ ପଡ଼ିଗଲା ଯେ?
0: କେମିତି ମନେ ପଡ଼ିବନି କହିଲ? ଏଇ ପିଲାମାନଙ୍କ ପାଖରୁ ଗପ ଗୀତ ଶୁଣି ସାରିଲା ପରେ ମୋର ମନେ ପଡ଼ୁଛି, ମୁଁ ଛୋଟ ଯେତେବେଳେ ଥିଲି ମୋ ଜେଜେମା ତା କୋଡ଼ରେ ବସେଇ ମୋତେ ଧୋରେ ବାୟା ଧୋ ଗୀତ ଶୁଣେ, ଆଉ ତା ସାଙ୍ଗକୁ ବହୁତ ଗପ ମଧ୍ୟ କୁହେ। ଆଉ ପରେ ପରେ ଏମିତି ଗୋଟେ ଗୋଟେ ମୋତେ ପ୍ରଶ୍ନ ପଚାରେ, ତା ଉତ୍ତର ମୁଁ କେବେ ବି ଖୋଜିଲେ ବି ପାଇବିନି।
1: ପ୍ରଶ୍ନ? ତମେ ପ୍ରହେଳିକା କଥା କହୁନ ତ?
0: ହଁ, ତମେ ଠିକ ଅନୁମାନ କରିଛ, ମୁଁ ପ୍ରହେଳିକା କଥା କହୁଛି। ସେ ଏମିତି ଗୋଟେ ଗୋଟେ ପ୍ରଶ୍ନ ପଚାରିବ ଯେମିତି ତୁମକୁ ହସ ଲାଗିବ, କିନ୍ତୁ ତା ଉତ୍ତର ଖୋଜିବା ପାଇଁ ତୁମକୁ ବହୁତ ସମୟ ଲାଗିଯିବ।
1: ଆଚ୍ଛା, ତାହେଲେ ତମ ଜେଜେମା ତମକୁ ଯୋଉ ଯୋଉ ସବୁ ପ୍ରହେଳିକା ପଚାରନ୍ତି ତମର ମନେ ତ ଥିବ ନିଶ୍ଚୟ?
0: ହଁ, ସବୁ ମନେ ନଥିଲେ ବି କିଛି କିଛି ମୋର ମନେ ଅଛି।
1: ତାହେଲେ ଆମ ଛାତ୍ରଛାତ୍ରୀ ମାନଙ୍କୁ ସେଇ ପ୍ରହେଳିକା ପଚାରୁନ।
0: ହଁ, ବହୁତ ଭଲ କଥା, କାହିଁକି ନୁହଁ।
2: ଆମର ପ୍ରଥମ ପ୍ରହେଳିକା ରହିବ, ନୁହେଁ ସେ ସାଇକଲ ନୁହେଁ ସେ ଗାଡ଼ି, ପେଡେଲ ମାରିଲେ ଯାଏ ସେ ଗଡ଼ି। କିଏ କହିବ? ହାତ ଟେକ, କିଏ କହିବ? ହଁ, ତମେ।
3: ସମୟ?
2: ନା, ଆଉ କିଏ କହିବ?
3: ମୋ ନାଁ ଶିବାନୀ ସୁଚରିତା, ଆମର ଆନ୍ସର ହେଲା ସିଲେଇ ମେସିନ।
0: ବିଲକୁଲ ଠିକ ଉତ୍ତର କହିଲେ,
2: ବହୁତ ବଢିଆ। ଆମର ଦ୍ୱିତୀୟ ପ୍ରହେଳିକା ରହିବ, ମା ଠାରୁ ଜନ୍ମ ନିଏ, ମାଙ୍କୁ ଛୁଇଁଲେ ସେ ମରିଯାଏ। କିଏ? ହଁ, ତମେ।
4: ସାଗରିକା ବେହେରା, ୟାର ଉତ୍ତର ହଉଛି ଲୁଣ।
0: ବିଲକୁଲ ଠିକ ଉତ୍ତର କହିଲେ, ତାଙ୍କ ପାଇଁ ତାଳି ଗୋଟେ ହେଇଯାଉ।
2: ନେକ୍ସଟ ଆମର, କେଉଁ ଲୋକର ଜନ୍ମ ନାହିଁ କି ମୃତ୍ୟୁ ନାହିଁ, କିଏ କହିବ? ଟ୍ରାଏ କର, କିଏ?
4: ସୁପ୍ରଭା ରାଉତ, ଏହାର ଆନ୍ସର ହଉଛି ଆଲୋକ।
0: ସଠିକ ଉତ୍ତର।
2: ପରବର୍ତ୍ତୀ ପ୍ରହେଳିକା ରହିବ, ଟିକି ବାଛୁରୀ ବେକରେ ପଘା, ଟିକି ଦାନ୍ତରେ କାମୁଡ଼େ ଲୁଗା। ହଁ, ତମେ।
4: ଛୁଞ୍ଚି।
2: ଖାଲି ଛୁଞ୍ଚି? ଫୁଲ ଉତ୍ତରଟା କୁହ।
4: ଛୁଞ୍ଚି ସୂତା।
0: ଚମତ୍କାର ଉତ୍ତର। କଣ ନାଁ ଆପଣଙ୍କର?
4: ଅନ୍ନପୂର୍ଣ୍ଣା ବେହେରା।
1: ଆଚ୍ଛା ହିମାଂଶୁ, ଭଲ ଭଲ ପ୍ରହେଳିକା ତ ତମେ ପଚାରିଲ।
0: ହଁ ମ, ଆହୁରି ଅନେକ ପ୍ରଶ୍ନ ଅଛି, ଯଦି ସେ ପ୍ରଶ୍ନ ପଚାରି ବସିବି ତାହେଲେ କାର୍ଯ୍ୟକ୍ରମ ଆମର ସରିଯିବ।
1: ଆଚ୍ଛା ହିମାଂଶୁ, ସେତିକି ଥାଉ, ଆମେ ଆଉ କେବେ ସେ ପ୍ରହେଳିକା ଗୁଡିକ ପଚାରିବା, କିନ୍ତୁ ଏବେ ଆଉ ଗୋଟିଏ ମଜାଳିଆ ଖେଳ ଖେଳିବା।
0: ଆଉ ଗୋଟେ ମଜାଳିଆ ଖେଳ ମାନେ କଣ କହୁଛ, ମୁଁ ବୁଝିପାରୁନି।
1: ବୁଝିପାରୁନ ମାନେ ଏତେ ସବୁ କଥା ଆମେ ଶୁଣିଲେ, ଏତେ ସବୁ କଥା ଆମେ କଲେ, ଆଉ ତମେ ବୁଝିପାରୁନ
0: ପ୍ରକୃତରେ ତମେ କଣ କହିବା ପାଇଁ ଚାହୁଁଛ କହିଲ।
1: ଆରେ ହିମାଂଶୁ, ମୁଁ କହୁଛି ଟଙ୍ଗ ଟ୍ୱିଷ୍ଟର କଥା।
0: ଆଚ୍ଛା, ଆରେ ହଁ, ମୁଁ ଏଇ କଥାଟା ତ ପୁରା ଭୁଲି ଯାଇଥିଲି।
1: ମୁଁ ଦେଖୁଛି ତମେ ଆଜିକାଲି ବହୁତ କଥା ଭୁଲୁଛ, ସକାଳୁ ସକାଳୁ ବାଦାମ ଖିଆ ଖିଆ କର, ମନେ ରହିବ।
0: ହଁ, ମୁଁ ସେମିତି କଣ ଭୁଲି ଗଲି ଯେ ତମେ କହୁଛ ବାଦାମ ଖାଇଲେ ମନେ ରଖିବି ବୋଲି।
1: ଆଚ୍ଛା ହଉ, ଆମ ଗପ ଏବେ ସେତିକି ଥାଉ, ଏବେ ଆମ ଛାତ୍ରଛାତ୍ରୀ ମାନେ କୋଉ ଭଳି ଭାବରେ ଟଙ୍ଗ ଟ୍ୱିଷ୍ଟର କହୁଛନ୍ତି ସେ ଜିନିଷଟା ବି ଆମେ ଦେଖିଦବା।
0: ଠିକ ଅଛି ପ୍ରତୀକ୍ଷା।
1: ତାହେଲେ ପ୍ରଥମ ଟଙ୍ଗ ଟ୍ୱିଷ୍ଟରଟି ଆପଣମାନଙ୍କ ପାଇଁ ହେଲା, ନଣ୍ଡା ମୁଣ୍ଡ ଥଣ୍ଡା, ଥଣ୍ଡା ମୁଣ୍ଡ ନଣ୍ଡା। ଲାଗୁଛି ସହଜ ଟଙ୍ଗ ଟ୍ୱିଷ୍ଟରଟା, ଏଟା କିଏ କହିପାରୁଛନ୍ତି ଦେଖିବା, ସେପଟେ ମାଇକ୍ ଦିଆଯାଉ, ସେ କେମିତି କହୁଛନ୍ତି ଶୁଣିବା।
5: ଲଣ୍ଡା ମୁଣ୍ଡ ଥଣ୍ଡା, ଥଣ୍ଡା ମୁଣ୍ଡ ଲଣ୍ଡା, ଲଣ୍ଡା ମୁଣ୍ଡ ଥଣ୍ଡା, ଥଣ୍ଡା ମୁଣ୍ଡ ଲଣ୍ଡା, ଲଣ୍ଡା ମୁଣ୍ଡ ଥଣ୍ଡା, ଥଣ୍ଡା ମୁଣ୍ଡ ଲଣ୍ଡା, ଲଣ୍ଡା ମୁଣ୍ଡ ଥଣ୍ଡା, ଥଣ୍ଡା ମୁଣ୍ଡ ଲଣ୍ଡା, ଲଣ୍ଡା ମୁଣ୍ଡ ଥଣ୍ଡା, ଥଣ୍ଡା ମୁଣ୍ଡ ଲଣ୍ଡା।
1: ଆରେ ବା, ଜୋରଦାର ତାଳି ହେଇଯାଉ ଭଉଣୀଙ୍କ ପାଇଁ। ତାହେଲେ ପରବର୍ତ୍ତୀ ଟଙ୍ଗ ଟ୍ୱିଷ୍ଟର କୁ ଯିବା। ପରବର୍ତ୍ତୀ ଟଙ୍ଗ ଟ୍ୱିଷ୍ଟର ଟି ଆପଣ ମାନଙ୍କ ପାଇଁ ହେଲା, ପକେ ପେଡ ପର ପକା ପପିତା, ପକା ପେଡ ୟା ପକା ପପିତା। ଦେଖିବା ଭାଇ ଜଣକ ହାତ ଉଠେଇଛନ୍ତି, କେମିତି ସେ କହୁଛନ୍ତି ଏ ଟଙ୍ଗ ଟ୍ୱିଷ୍ଟର ଟି ଶୁଣିବା।
6: ପକେ ପେଡ ପର ପକା ପପିତା, ପକା ପେଡିଆ ପକା ପପିତା, ପକେ ପେଡ ପର ପକା ପପିତା, ପକା ପେଡିଆ ପକା ପପିତା, ପକେ ପେଡ ପର ପକା ପପିତା, ପକା ପେଡିଆ ପକା ପପିତା, ପକେ ପେଡ ପର ପକା ପପିତା, ପକା ପେଡିଆ ପକା ପପିତା, ପକେ ପେଡ ପର ପକା ପପିତା, ପକା ପେଡିଆ ପକା ପପିତା।
1: ଦେବେଶ କୋଉଠି ଗୋଟେ ଥର ବି ଅଟକି ନାହାନ୍ତି, ଭଲସେ ପୁରା ପାଞ୍ଚ ଥର କହିଛନ୍ତି ଏଇ ଟଙ୍ଗ ଟ୍ୱିଷ୍ଟର ଟି। ଜୋରଦାର ତାଳି ହେଇଯାଉ ଦେବେଶଙ୍କ ପାଇଁ। ତେବେ ଲାଷ୍ଟ ଟଙ୍ଗ ଟ୍ୱିଷ୍ଟର ଟି ଆପଣମାନଙ୍କ ପାଇଁ ହେଲା, ଏଇଟା ଆପଣମାନେ ଛୋଟ ବେଳରୁ ହିଁ ଶୁଣିଥିବେ, ବଗ ବେକ ବଙ୍କା, ବଗ ବାପ ବେକ ବଙ୍କା। ବହୁତ ସହଜ ମତେ ଲାଗୁଛି, ଦେଖିବା ତାହେଲେ କିଏ କହିପାରୁଛନ୍ତି।
7: ବଗ ବେକ ବଙ୍କା, ବଗ ବାପା ବେକ ବଙ୍କା, ବଗ ବେକ ବଙ୍କା, ବଗ ବାପା ବେକ ବଙ୍କା, ବଗ ବେକ ବଙ୍କା, ବଗ ବାପା ବେକ ବଙ୍କା, ବଗ ବେକ ବଙ୍କା, ବଗ ବାପା ବେକ ବଙ୍କା, ବଗ ବେକ ବଙ୍କା, ବଗ ବାପା ବେକ ବଙ୍କା।
1: ଟିକେ ରହି ରହି କହିଲେ କିନ୍ତୁ କମ୍ପ୍ଲିଟ କରିଦେଲେ।
0: ତେବେ ବହୁତ ବହୁତ ଧନ୍ୟବାଦ, ଏଇଠି ଆମର ସମସ୍ତ ସେଗମେଣ୍ଟ ସରିଯାଇଛି। ଆମକୁ ଆପଣମାନଙ୍କ ସହ କଥା ହେଇ ଏବଂ କଲେଜର ପ୍ରତିଭାଶାଳୀ ଛାତ୍ରଛାତ୍ରୀମାନଙ୍କ ପାଖରୁ ଅନେକ ପ୍ରତିଭା ସାଉଁଟି ସାରିଲା ପରେ ଆମକୁ ମଧ୍ୟ ବହୁତ ଖୁସି ଲାଗୁଛି। ତେବେ ଏଥିପାଇଁ କଲେଜର ଅଧ୍ୟକ୍ଷା ସମସ୍ତ ଲେକ୍ଚରମାନଙ୍କୁ ଏବଂ ତା ସହିତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ବହୁତ ବହୁତ ଧନ୍ୟବାଦ।
1: ତେବେ ଶ୍ରୋତାବନ୍ଧୁ, ଆଜିର କ୍ୟାମ୍ପସ ବିଚିତ୍ରା ଅଧ୍ୟାୟରେ ଆମେ ଆସିଥିଲୁ ଜାତୀୟ କବି ବୀରକିଶୋର ଦାସ ସରକାରୀ ମହାବିଦ୍ୟାଳୟକୁ, ଯେଉଁଠି ଆପଣମାନେ ଶୁଣିଲେ ଅନେକ ପ୍ରତିଭାଙ୍କୁ। ତେବେ ଆଶା କରିବି ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ ନିହାତି ଭଲ ଲାଗିଥିବ।
0: ତେବେ ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କେମିତି ଲାଗିଲା ଆମକୁ ଚିଠି ଲେଖି ଜଣାଇବାକୁ ଆଦୌ ଭୁଲିବେନି। ଆମକୁ ଚିଠି ଲେଖିବାର ଠିକଣାଟି ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
1: ଚିଠି ସହିତ ଆପଣମାନେ ଆମକୁ ମେଲ୍ ମାଧ୍ୟମରେ ମଧ୍ୟ ଆପଣଙ୍କ ମତାମତ ଦେଇପାରିବେ। ଆମର ମେଲ୍ ଆଇଡିଟି ହେଉଛି yb.airctc@gmail.com।
0: ତେବେ ଆଜିର ସନ୍ଧ୍ୟାରୁ ବିଦାୟ ନେଇ ରହୁଛି। ମୁଁ ଥିଲି ଆପଣଙ୍କ ସାଥୀ ହିମାଂଶୁ
1: ଏବଂ ମୁଁ ପ୍ରତୀକ୍ଷା
0: ରହୁଛୁ। ନମସ୍କାର।

ଶ୍ରୋତା ବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ କେନ୍ଦୁଝର କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 100.1 ମେଗା ହର୍ ଯୋଗେ। ନ୍ୟୁଜ୍ ଅନ୍ ଏୟାର ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଏକସଙ୍ଗରେ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ସନ୍ଧ୍ୟା 6:00। ଶ୍ରୋତା ବନ୍ଧୁ ଶୁଣନ୍ତୁ ଆଜି ସନ୍ଧ୍ୟାର କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଆଉ କିଛି ସମୟ ମଧ୍ୟରେ ସନ୍ଧ୍ୟା 6:02 ପ୍ରଚାର କରିବ ଆଦିବାସୀ ସଙ୍ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ବନସୁରଭି। ଆଜି ଏଥିରେ ଶୁଣିବେ ଓରାମ ସମ୍ପ୍ରଦାୟର ଗୀତ, ପରିବେଷଣ କରିବେ ଚୈତନ୍ୟ ଓରାମ ଏବଂ ସାଥୀ। ଗୋସ୍ୱାମୀ ତୁଳସୀ ଦାସଙ୍କ ଶ୍ରୀରାମଚରିତ ମାନସ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ଆଜି ସନ୍ଧ୍ୟା 6:10। ରାତି 7:00 ପ୍ରଚାର କରିବୁ ରାତ୍ରି ଘୋଷଙ୍କ କଣ୍ଠରେ କେତୋଟି ଲଘୁ ସଙ୍ଗୀତ। ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ଆମ ଜିଲ୍ଲା ଅର୍ଥାତ୍ କେନ୍ଦୁଝର ଜିଲ୍ଲା ସମ୍ପର୍କରେ। ରାତି 7:30 ବନାନୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ପଲ୍ଲୀ ଗୀତର କାର୍ଯ୍ୟକ୍ରମ। ରାତି 8

0: ରାତି 10ଟାରେ ସରକାରଙ୍କ 12 ବର୍ଷ ପୂର୍ତ୍ତିକୁ ନେଇ ଏକ ବିଶେଷ କାର୍ଯ୍ୟକ୍ରମ ରିଲୋକେଟ୍ ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 10:35ରେ ଆକାଶବାଣୀର ସଂଗ୍ରହାଳୟରୁ ସଂଗୃହୀତ କେତୋଟି ଚିର ସବୁଜ ଗୀତକୁ ନେଇ ଆମ କାର୍ଯ୍ୟକ୍ରମ ଚିରନ୍ତନୀ ଶୁଣିପାରିବେ। ଶ୍ରୋତାବନ୍ଧୁ ଶୁଣୁଥିଲେ ଆଜି ସନ୍ଧ୍ୟାରେ କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣଙ୍କ ପ୍ରିୟ ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ବନସୁରଭି।
1: ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
2: କଣ କହୁନୁ,
1: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
2: ଆଉ ଇଲେକ୍ଟ୍ରି ବିଲ୍,
1: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
0: ଆଦିବାସୀ ସଙ୍ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ବନସ୍ୱର ଭିରେ ଆଜି ଶୁଣନ୍ତୁ ଓରାମ ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ଚୈତନ୍ୟ ଓରାମ ଏବଂ ସାଥୀ।

0: ଆଦିବାସୀ ସଙ୍ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ବନସ୍ୱର ଭିରି ଶୁଣୁଥିଲେ ଓରାମ ସମ୍ପ୍ରଦାୟର ଗୀତ ପରିବେଷଣ କରିଥିଲେ ଚୈତନ୍ୟ ଓରାମ ଏବଂ ସାଥୀ ଆକାଶବାଣୀ କେନ୍ଦୁଝର। ବର୍ତ୍ତମାନ ସମୟ ସନ୍ଧ୍ୟା 6:10 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଗୋସ୍ୱାମୀ ତୁଳସୀ ଦାସ ଶ୍ରୀ ରାମଚରିତ ମାନସ।
1: ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀ ରାମଚରିତ ମାନସର 40ତମ ଭାଗ।
2: ଏପିସୋଡ

କାର୍ଯ୍ୟକ୍ରମ ଶେଷରେ ଦ୍ୱୈତ କଣ୍ଠରେ ଫକୀର ମୋହନ ପଟ୍ଟନାୟକ ଏବଂ ଉମା ଚକ୍ରବର୍ତ୍ତୀ ଗାଇଛନ୍ତି। ବିନୋଦ କୁମାର ପ୍ରସାଦଙ୍କ ରଚନା।

0: ଶୁଣୁଥିଲେ ସମ୍ବଲପୁର ଅଞ୍ଚଳର ଗୀତ ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏ ବିଜ୍ଞାପନ ପରେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ। ସମ୍ବଲପୁରଠାରେ ତିନୋଟି ଅନ୍ତର୍ଜାତୀୟ ସ୍ତରର ଫୁଟବଲ ପଡ଼ିଆ ପ୍ରସ୍ତୁତ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତାକୁ ବ୍ରିକ୍ସ ରାଷ୍ଟ୍ରସମୂହର ସ୍ୱୀକୃତି ଏବଂ କାଳବୈଶାଖୀ ବର୍ଷା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ବୈଶ୍ୱିକ ଅସ୍ଥିରତା ମଧ୍ୟରେ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଚିନ୍ତାଧାରା ଓ ପଦକ୍ଷେପ ସମ୍ପର୍କରେ ବୈଠକରେ ପ୍ରଧାନମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ସହ ମତ ବିନିମୟ କରିଛନ୍ତି। ଜୀବନଧାରଣ ମାନରେ ସହଜତା ଏବଂ ବ୍ୟବସାୟିକ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ଆବଶ୍ୟକ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଉପରେ ମଧ୍ୟ ବୈଠକରେ ବିଚାର ବିମର୍ଶ କରାଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିରେ ଭାରତ ତଥା ବିଶ୍ୱ ଉପରେ ପଡ଼ୁଥିବା ପ୍ରଭାବ ସମ୍ପର୍କିତ ବିଭିନ୍ନ ତଥ୍ୟ ପରିଷଦର ସଦସ୍ୟମାନେ ବୈଠକରେ ଉପସ୍ଥାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶର ଯାତ୍ରା ଉପରେ ପ୍ରାଥମିକତା ପ୍ରଦାନ

0: ବିଭିନ୍ନ ପ୍ରସଙ୍ଗରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ସଂସ୍କାରମୂଳକ ଯାତ୍ରାକୁ ଅଧିକ ଗତିଶୀଳ କରିବା ସହିତ ଜୀବନଧାରଣ ମାନରେ ଉନ୍ନତି ଏବଂ ବ୍ୟବସାୟିକ ସହଜତାକୁ ସୁନିଶ୍ଚିତ କରିବା ନେଇ ସଦସ୍ୟମାନେ ବୈଠକରେ ମତ ପୋଷଣ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ସମ୍ବଲପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଫୁଟବଲ ଏକାଡେମୀ ପରିସରରେ 15 କୋଟି ଟଙ୍କା ବ୍ୟୟରେ 3ଟି ପୂର୍ଣ୍ଣାଙ୍ଗ ଅନ୍ତର୍ଜାତୀୟ ଫୁଟବଲ ପଡ଼ିଆ ପ୍ରସ୍ତୁତ କରିବା ପାଇଁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ସମ୍ବଲପୁର ଫୁଟବଲ ଏକାଡେମୀକୁ ବିଶ୍ୱସ୍ତରୀୟ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ଖେଳାଳିଙ୍କୁ ସେଠାରେ ବିଭିନ୍ନ ଅତ୍ୟାଧୁନିକ ସ୍ତରର ପ୍ରଶିକ୍ଷଣ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ସମ୍ବଲପୁର ଫୁଟବଲ ଏକାଡେମୀକୁ ଆଗାମୀ ଦିନରେ ଏକ ବିଶ୍ୱସ୍ତରୀୟ ଫୁଟବଲ ଏକାଡେମୀ ହିସାବରେ ସେ ସ୍ତରକୁ ନେବା ପାଇଁ ମଧ୍ୟ ସରକାର ସମ୍ବଲପୁର ଫୁଟବଲ ଏକାଡେମୀକୁ ନିଶ୍ଚିତ ଭାବରେ ସାହାଯ୍ୟ ସହଯୋଗ ଦେବେ ଏବଂ ତାଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଏଥିରେ ଅଧିକ ସାହସ ଦେବେ ଏବଂ ତାଙ୍କ ସହିତ ଯୋଡ଼ି ହେବେ, ଭାଗିଦାରୀ କରେଇବେ, ଯେଉଁଥିରେ ପାଇଁ ନିଶ୍ଚିତ ଭାବରେ ଏହା କେବଳ ପଶ୍ଚିମ ଓଡ଼ିଶାର ନୁହଁ, ସମ୍ବଲପୁରର ନୁହଁ, ସାରା ଓଡ଼ିଶା ପାଇଁ ଏବଂ ସାରା ଭାରତ ବର୍ଷ ପାଇଁ ଗୋଟିଏ ଆଦର୍ଶ ଏକାଡେମୀରେ ପରିଣତ ହୋଇପାରିବ।
0: କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଭୁବନେଶ୍ୱରଠାରେ ନୀତି ନିର୍ଦ୍ଧାରକ ଶକ୍ତି ବିଶେଷଜ୍ଞଙ୍କୁ ନେଇ ଓଡ଼ିଶାରେ ଜଳବାୟୁ ସହନଶୀଳ ଅଭିବୃଦ୍ଧି ପାଇଁ ଏଗ୍ରି ପିଭିର ସମ୍ପ୍ରସାରଣ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି କହିଛନ୍ତି ଏଗ୍ରି ପିଭି ରାଜ୍ୟର ସ୍ୱଚ୍ଛ ଶକ୍ତି ଲକ୍ଷ୍ୟକୁ ଆଗକୁ ବଢ଼ାଇବା ସହିତ ଚାଷୀଙ୍କ ଆୟ ବୃଦ୍ଧି କରିବ। ବିକଶିତ ଓଡ଼ିଶା ଅଧୀନରେ ଏକ ଜଳବାୟୁ ସହନଶୀଳ ଏବଂ ଚାଷୀ କୈନ୍ଦ୍ରିକ ମଡେଲ ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଏହି ଅବସରରେ ଦୀର୍ଘକାଳୀନ ଶକ୍ତି ଯୋଜନା ପାଇଁ ଓଡ଼ିଶା ରାଜ୍ୟ ଶକ୍ତି କାର୍ଯ୍ୟ ଯୋଜନା ଓସେପା ୱେବ୍ ପ୍ଲାଟଫର୍ମରେ ଶୁଭାରମ୍ଭ କାର୍ଯ୍ୟକ୍ରମ, ଗଞ୍ଜାମ ଜିଲ୍ଲାର ସୋନପୁର ଓ ଗୋପାଳପୁରଠାରେ ପବନ ସମ୍ପଦ ଆକଳନ ମାଷ୍ଟ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମର ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ ଯୋଗଦେଇ ରାଜ୍ୟରେ ବଦଳୁଥିବା ଶକ୍ତି ଆବଶ୍ୟକତାକୁ ପୂରଣ କରିବା ପାଇଁ ଅକ୍ଷୟ ଶକ୍ତି ସଂରକ୍ଷଣ ଏବଂ ତଥ୍ୟ ଆଧାରିତ ଯୋଜନାର ସାମଗ୍ରିକ ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ। ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରକୋଟ ରିଆମାଳ ତିଲେଇବଣି ବ୍ଲକର 73 ଜଣ ବୁଥସ୍ତରୀୟ ଏଜେଣ୍ଟଙ୍କୁ ତାଲିମ ପ୍ରଦାନ କରାଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନରେ ପ୍ରତ୍ୟେକ ଯୋଗ୍ୟ ମତଦାତାଙ୍କ ନାମକୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଅଯୋଗ୍ୟ ଭୋଟରଙ୍କ ନାମକୁ ତାଲିକାରୁ ବାଦ୍ ଦେବା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ଜନସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସମ୍ବଲପୁରୀ ପାରମ୍ପରିକ ପୋଷାକରେ ସଜ୍ଜିତ 2 ମାସ୍କଟ, ସୁଗନ୍ଧା ଓ ନିର୍ମଳ ଯୁବ ଭୋଟରମାନଙ୍କୁ ଭୋଟର ତାଲିକାର ଗୁରୁତ୍ୱ ସମ୍ପର୍କରେ ସଚେତନ କରିବା ସହ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ବୁଥସ୍ତରୀୟ ଅଧିକାରୀମାନଙ୍କୁ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ମାଲକାନଗିରି ଜିଲ୍ଲାରେ ଏସ୍ଆଇଆର୍ ସମ୍ପର୍କିତ ସଚେତନତା ରଥ ପରିକ୍ରମା କରୁଛି। କ୍ଷେତ୍ରସ୍ତରୀୟ କାର୍ଯ୍ୟର ଅଗ୍ରଗତିକୁ ନେଇ ପୌରପାଳିକା ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି, ଯୋଗ୍ୟ ହିତାଧିକାରୀଙ୍କ ନାମ ସାମିଲ ଉପରେ ଗୁରୁତ୍ୱ ଦିଆଯାଇଛି। ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପୌରାଞ୍ଚଳ ଗସ୍ତ କରି କାର୍ଯ୍ୟର ତଦାରଖ କରିଛନ୍ତି। କନ୍ଧମାଳ ଜିଲ୍ଲାରେ ଏସ୍ଆଇଆର୍ ସମ୍ପର୍କରେ ଜିଲ୍ଲାପାଳ ଜନସାଧାରଣଙ୍କୁ କୁଇ ଭାଷାରେ ସଚେତନ କରାଇଛନ୍ତି। ଭୋଟର ତାଲିକା କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀମାନଙ୍କୁ ସହଯୋଗ କରିବାକୁ ଜିଲ୍ଲାପାଳ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତାକୁ ବ୍ରିକ୍ସ ରାଷ୍ଟ୍ରସମୂହର ସ୍ୱୀକୃତି ମିଳିଛି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏନ୍ଡିଏମ୍ଏ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଷ୍ଟମାର ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ପୂଜାରୀ କହିଛନ୍ତି ପୁରୀରେ ଆୟୋଜିତ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ବୈଠକ ସଫଳତାର ସହ ଶେଷ ହୋଇଛି। ବୈଠକରେ ବିପର୍ଯ୍ୟୟ ପ୍ରତିରୋଧ କ୍ଷମତା, ନୂତନ ଜ୍ଞାନକୌଶଳ, ପାରସ୍ପରିକ ସହଯୋଗ, ସମନ୍ୱୟ ଓ ନିରନ୍ତର ଧାରଣୀୟ ବିକାଶ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ଅବସରରେ ରାଜ୍ୟ ପକ୍ଷରୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅନୁସରଣ କରାଯାଉଥିବା ପ୍ରାକ୍ ସୂଚନା ବ୍ୟବସ୍ଥା, ବାତ୍ୟା ପ୍ରସ୍ତୁତି, ସୁରକ୍ଷିତ ସ୍ଥାନାନ୍ତରଣ ଏବଂ ଗୋଷ୍ଠୀଭିତ୍ତିକ ପରିଚାଳନା ଉପରେ ଉପସ୍ଥାପନ କରାଯାଇଥିଲା। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତାକୁ ବିଶ୍ୱ ପ୍ରତିନିଧିମାନେ ପ୍ରଶଂସା କରିବା ସହିତ ଶୂନ୍ୟ ଜୀବନହାନୀ ଲକ୍ଷ୍ୟ ହାସଲରେ

0: ରାଜ୍ୟର ନିରନ୍ତର ପ୍ରୟାସକୁ ସ୍ୱୀକୃତି ଦେଇଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି,
1: ବିପର୍ଯ୍ୟୟ ପରିଚାଳନା ବ୍ୟତୀତ ଏହି କାର୍ଯ୍ୟକ୍ରମ ଓଡ଼ିଶାର ସମୃଦ୍ଧି, ସାଂସ୍କୃତିକ ଐତିହ୍ୟ ଓ ପର୍ଯ୍ୟଟନ ସମ୍ଭାବନାକୁ ବ୍ରିଜ୍ ରାଷ୍ଟ୍ର ସମୂହର ପ୍ରତିନିଧିମାନଙ୍କ ସାମ୍ନାରେ ମଧ୍ୟ ଆଲୋକପାତ କରିବାର ଏକ ସୁଯୋଗ ମଧୁ ପ୍ରଦାନ କରିଥିଲା। ପ୍ରତିନିଧିମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ସହ 700-800 ବର୍ଷ ପୂର୍ବେ ଆମର ପୂର୍ବଜମାନଙ୍କର ଯେଉଁ କଳା କୌଶଳ ତାକୁ ମଧ୍ୟ ସେମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା ଏବଂ ତାର ମଧ୍ୟ ଭୟସୀ ପ୍ରଶଂସା କରିଥିଲେ।
0: କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ବିଦେଶୀ ନାଗରିକଙ୍କ ଅନୁପ୍ରବେଶକୁ ଦୃଷ୍ଟିରେ ରଖି ଜିଲ୍ଲାର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ମହାକାଳପଡ଼ା, ରାଜନଗର ବ୍ଲକରେ ଥିବା ତାଳଚୁଆ, ତନ୍ତିଆପାଳ, ଜମ୍ବୁ ଆଦି ସାମୁଦ୍ରିକ ଥାନା ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟରିଆ ସମୀକ୍ଷା କରିଛନ୍ତି। ଥାନା ପରିସରରେ ଥିବା ସାମୁଦ୍ରିକ ଜଳପଥରେ 24 ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସମସ୍ତ ଥାନାକୁ ଅତିରିକ୍ତ ପୁଲିସ୍ କର୍ମଚାରୀ ଯୋଗାଇ ଦିଆଯାଇଛି। କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଙ୍କ ପବିତ୍ର ରଥଯାତ୍ରା ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଦେବସ୍ନାନ ପୂର୍ଣ୍ଣିମାଠାରୁ ଆରମ୍ଭ କରି ଜୁଲାଇ 26 ତାରିଖରେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବେ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ବୈଠକରେ ଆରକ୍ଷୀ ଅଧୀକ୍ଷକ ସେବାୟତଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆସନ୍ତା 12-20 ତାରିଖ ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମାତୃ ସ୍ୱାସ୍ଥ୍ୟ ବିଭାଗ ଓ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତ ଆନୁକୂଲ୍ୟରେ ମାତୃ ସ୍ୱାସ୍ଥ୍ୟ ସମ୍ପର୍କିତ ଏକ ଆଭାସୀ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର 1,536 ଜଣ ଆଶାକର୍ମୀ, 2,147 ଜଣ ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ସ୍ୱାସ୍ଥ୍ୟକର୍ମୀ, 4,000 ଉର୍ଦ୍ଧ୍ୱ କ୍ଷେତ୍ର କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ପାଇଁ ଜିଲ୍ଲାସ୍ତରୀୟ ସତର୍କତା ଓ ଅତ୍ୟାଚାର ନିବାରଣ POOA ଆଇନ 1999 ସମ୍ପର୍କରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡ଼ିଆରେ 2-ଦିନିଆ ମୁଖ୍ୟମନ୍ତ୍ରୀ ଟ୍ରଫି ପ୍ରତିଯୋଗିତା ଆରମ୍ଭ ହୋଇଛି। ଫୁଟବଲ, ଭଲିବଲ, ଖୋଖୋ, କବାଡ଼ି ଆଦି ପ୍ରତିଯୋଗିତାରେ 7ଟି ଜିଲ୍ଲାର 110 ଜଣ ବାଳକ ଏବଂ ବାଳିକା ଅଂଶଗ୍ରହଣ କରିଛନ୍ତି। ପାଣିପାଗ କାଳବୈଶାଖୀ ପ୍ରଭାବରେ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ପ୍ରବଳ ବର୍ଷା ହୋଇଯାଇଛି। ବର୍ଷା ପବନରେ ବିଭିନ୍ନ ସ୍ଥାନରେ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି। ଅଗ୍ନିଶମ ବିଭାଗର କର୍ମଚାରୀମାନେ ରାସ୍ତା ସଫା କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। କାଳବୈଶାଖୀ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇବା ସହ ଗରମ ଓ ଗୁଳିଗୁଳିରୁ ଆଶ୍ୱସ୍ତି ମିଳିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବାନି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ। ସମ୍ବଲପୁରଠାରେ 3ଟି ଅନ୍ତର୍ଜାତୀୟ ସ୍ତରର ଫୁଟବଲ ପଡ଼ିଆ ପ୍ରସ୍ତୁତ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତାକୁ ବ୍ରିକ୍ସ ରାଷ୍ଟ୍ର ସମୂହର ସ୍ୱୀକୃତି ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆକାଶବାଣୀ କଟକ ଆଜିର ପ୍ରସଙ୍ଗରେ ଶୁଣନ୍ତୁ ଆଲୋଚନା। ସଶକ୍ତ ଅନ୍ନଦାତା, ସମୃଦ୍ଧ ଭାରତ।
3: ଆଜିର ପ୍ରସଙ୍ଗ ସଶକ୍ତ ଅନ୍ନଦାତା, ସମୃଦ୍ଧ ଭାରତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝି। ଦେଶରେ କୃଷକଙ୍କ ସଶକ୍ତିକରଣ ପାଇଁ ଗତ 12 ବର୍ଷ ମଧ୍ୟରେ ସରକାର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। କୃଷିକ୍ଷେତ୍ରରେ ଏଭଳି ପରିବର୍ତ୍ତନ ଅନ୍ନଦାତାଙ୍କୁ ସଶକ୍ତ କରିବା ସହ ଦେଶର ଅର୍ଥନୀତି ଗତିଶୀଳ ହୋଇପାରିଛି। କଲ୍ୟାଣକାରୀ ଯୋଜନା ମାଧ୍ୟମରେ ଉତ୍ପାଦନ ବୃଦ୍ଧି, ଆୟ ସୁରକ୍ଷା, ବଜାର କ୍ଷେତ୍ର, ଭିତ୍ତିଭୂମି ବିକାଶ, ସଂସ୍ଥାଗତ ନିରନ୍ତରତା ଅଧିକ ସୁଦୃଢ଼ ହୋଇପାରିଛି। ବ୍ୟାପକ ଜଳସେଚନ, ସହଜ ଋଣ ଉପଲବ୍ଧତା, ସଶକ୍ତ ବୀମା ସୁବିଧା ଏବଂ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକରେ ଗ୍ରହଣ କରାଯାଇଥିବା ଦୃଢ଼ ପଦକ୍ଷେପ କୃଷିକ୍ଷେତ୍ରରେ ଅଭିବୃଦ୍ଧିକୁ ଅଧିକ ଗତିଶୀଳ କରିପାରିଛି। ବିଭିନ୍ନ ଉତ୍ପାଦ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ତଥା ବିକ୍ରି ପାଇଁ ବ୍ୟାପକ ବଜାର ବ୍ୟବସ୍ଥା ଏ କ୍ଷେତ୍ରରେ ଅଧିକ ସହାୟକ ହୋଇପାରିଛି। କୃଷକଙ୍କ ପାରିଶ୍ରମିକ ନିଶ୍ଚିତ ହେବା ସହିତ ଖାଦ୍ୟ ସୁରକ୍ଷା ଅଧିକ ସୁଦୃଢ଼ ହୋଇପାରୁଛି। ପ୍ରଯୁକ୍ତି ବିଦ୍ୟାର ଉପଯୋଗ, ସମ୍ପ୍ରସାରିତ ସମବାୟ କ୍ଷେତ୍ର, ଖାଦ୍ୟ ପ୍ରକ୍ରିୟାକରଣ ଓ ଜଳବାୟୁ ଉପଯୋଗୀ ଚାଷ ପଦ୍ଧତି ଦେଶର କୃଷି ମୂଲ୍ୟ ଶୃଙ୍ଖଳରେ ବ୍ୟାପକ ସୁଯୋଗ ସୃଷ୍ଟି କରୁଛି। ପ୍ରଯୁକ୍ତି ବିଦ୍ୟା ଚାଳିତ ଏବଂ ଚାଷୀ କୈନ୍ଦ୍ରିକ କୃଷି ବ୍ୟବସ୍ଥା ଦେଶର କୃଷିକ୍ଷେତ୍ରର ପରିବର୍ତ୍ତନରେ ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇପାରିଛି। ନୀତିଗତ ତଥା ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ସାର୍ବଜନୀନ କ୍ଷେତ୍ରରେ ନିବେଶ ବୃଦ୍ଧି ପାଉଛି, ଫଳରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକ ବିସ୍ତାର ଲାଭ କରିପାରିଛି। ଲକ୍ଷ୍ୟଭିତ୍ତିକ କାର୍ଯ୍ୟକ୍ରମ କୃଷି ଉତ୍ପାଦ ବୃଦ୍ଧି, ଉତ୍ପାଦକତାରେ ଉନ୍ନତି ଏବଂ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବାରେ ସହାୟକ ହେଉଛି। କୃଷି ଏବଂ କୃଷକ କଲ୍ୟାଣ ବିଭାଗ ପାଇଁ ଗତ 2013-14 ଆର୍ଥିକ ବର୍ଷରେ ବଜେଟ୍ ଆବଣ୍ଟନ 27,663 କୋଟି ଟଙ୍କା ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହା 1,40,528 କୋଟି ଟଙ୍କାରୁ ଅଧିକ ହୋଇଛି। କୃଷିକ୍ଷେତ୍ର ପାଇଁ ନିରନ୍ତର ସଂସ୍କାରମୂଳକ ପଦକ୍ଷେପ ଏବଂ ନିବେଶକୁ ଏହା ପ୍ରତିଫଳନ କରୁଛି। ଦେଶର ମୋଟ ଖାଦ୍ୟଶସ୍ୟ ଉତ୍ପାଦନ 2013-14 ଆର୍ଥିକ ବର୍ଷରେ 265.05 ନିୟୁତ ଟନ୍ ଥିବାବେଳେ 2024-25 ଆର୍ଥିକ ବର୍ଷରେ ଏହା 357 ନିୟୁତ ଟନ୍କୁ ବୃଦ୍ଧି ପାଇଥିଲା। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ପୁଷ୍ଟିସାର ମିଶନର ସହଯୋଗରେ ଏହି ସଫଳତା ହାସଲ ହୋଇପାରିଛି। ଚାଉଳ, ଗହମ, ମକା, ଡାଲିଜାତୀୟ ଫସଲ ଏବଂ ଅନ୍ୟାନ୍ୟ ଶସ୍ୟର ମଧ୍ୟ ଉତ୍ପାଦ କ୍ରମାଗତ ବୃଦ୍ଧି ପାଉଛି। ମିଶନ ଅଧୀନରେ ଉନ୍ନତ ବିହନ, ଆଧୁନିକ କୃଷି ପଦ୍ଧତି ଏବଂ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ଉତ୍ପାଦନ ବୃଦ୍ଧିକୁ ଅବଲୋକନ କଲେ ତୈଳବୀଜ କ୍ଷେତ୍ରରେ ମଧ୍ୟ ଆତ୍ମନିର୍ଭରଶୀଳତା ପ୍ରତୀୟମାନ ହେଉଛି। 2024-25 ଆର୍ଥିକ ବର୍ଷରେ ତୈଳବୀଜ ଉତ୍ପାଦନ ସବୁଠାରୁ ଅଧିକ ପାଖାପାଖି 43 ମେଟ୍ରିକ୍ ଟନ୍ ହୋଇଥିଲା। ଖାଇବା ତେଲ ଆମଦାନୀ ନିର୍ଭରଶୀଳତା ମଧ୍ୟ ଇତିମଧ୍ୟରେ ହ୍ରାସ ପାଇଛି। ଦେଶରେ ତୈଳବୀଜ ଚାଷ ଜମି ପରିମାଣ ପୂର୍ବାପେକ୍ଷା 18% ଅଧିକ ହୋଇଛି। ଉତ୍ପାଦନ କ୍ଷମତା 55% ବୃଦ୍ଧି ପାଇଥିବା ବେଳେ ଉତ୍ପାଦକତା ପ୍ରାୟ 31% ଅଧିକ ହୋଇଛି। ଉଦ୍ୟାନ କୃଷି କ୍ଷେତ୍ର ମଧ୍ୟ କୃଷି ଅଭିବୃଦ୍ଧିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଉଦ୍ୟାନ କୃଷି କ୍ଷେତ୍ରର ଉତ୍ପାଦ ମୋଟ ମୂଲ୍ୟ ଉତ୍ପାଦନର ପ୍ରାୟ 37% ପହଞ୍ଚିଛି। ଉନ୍ନତ କୃଷି ପଦ୍ଧତି ଏବଂ ବଜାର ଚାହିଦା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଦେଶର କୃଷିନୀତିକୁ ଗତ 12 ବର୍ଷ ମଧ୍ୟରେ ଅଧିକ ସୁଦୃଢ଼ କରାଯାଇପାରିଛି। ମୃତ୍ତିକା ସ୍ୱାସ୍ଥ୍ୟ, ବଜାର କ୍ଷେତ୍ରରେ ରହିଥିବା ଆହ୍ୱାନର ମୁକାବିଲା, ଭିତ୍ତିଭୂମିରେ ବିସ୍ତାର ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯାଇଛି। ଶୃଙ୍ଖଳାଗତ ପରିବର୍ତ୍ତନ ସହ ସମନ୍ୱିତ ଏବଂ ଚାଷୀକୈନ୍ଦ୍ରିକ କୃଷି ଢାଞ୍ଚାକୁ ଏହି ପଦକ୍ଷେପ ଏକ ବ୍ୟାପକ ଆକାର ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବ୍ୟବସ୍ଥା ଏବଂ ରାଷ୍ଟ୍ରୀୟ ଗୋକୁଳ ମିଶନ କୃଷି ଏବଂ ପ୍ରାଣୀ ସମ୍ପଦ ବିକାଶକୁ ଅଧିକ ତ୍ୱରାନ୍ୱିତ କରିଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରାକୃତିକ ବିପର୍ଯ୍ୟୟରୁ ଚାଷୀଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ବେଳେ ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି ଚାଷୀଙ୍କ ଆର୍ଥିକ କ୍ଷେତ୍ରକୁ ଅଧିକ ସହାୟତା ପ୍ରଦାନ କରୁଛି। କୃଷିଜୀବୀଙ୍କ ଆର୍ଥିକ ସଶକ୍ତିକରଣ ଏବଂ ସାମାଜିକ ସୁରକ୍ଷାକୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା, କୃଷି ଭିତ୍ତିଭୂମି ପାଣ୍ଠି ଏବଂ ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା ସୁନିଶ୍ଚିତ କରିପାରିଛି। ସଂସ୍ଥାଗତ ସଂସ୍କାର ଏବଂ ସମବାୟ ନେତୃତ୍ୱାଧୀନ ବିକାଶ ଗତିଶୀଳ ହୋଇପାରିଛି। କିଷାନ କ୍ରେଡିଟ୍ କାର୍ଡ ଯୋଜନା ମାଧ୍ୟମରେ ଚାଷୀଙ୍କୁ ସମୟୋପଯୋଗୀ ଏବଂ ସହଜ ଉପାୟରେ ଋଣ ଉପଲବ୍ଧତା ସୁନିଶ୍ଚିତ ହୋଇପାରୁଛି। ନବୀକରଣୀୟ ଶକ୍ତି କୃଷି ବିକାଶର ଏକ ମାଧ୍ୟମ ପାଲଟିଛି। ପିଏମ୍ କୁସୁମ ଯୋଜନା ଚାଷ କ୍ଷେତ୍ରରେ ସୌରଶକ୍ତି ବ୍ୟବହାରକୁ ପ୍ରୋତ୍ସାହନ ପ୍ରଦାନ କରୁଛି, ଫଳରେ ଜଳସେଚନ ଅଧିକ ବ୍ୟବସ୍ଥିତ ହେବା ସହ ଉତ୍ପାଦିତ ବିଦ୍ୟୁତ୍ ବିକ୍ରି ମାଧ୍ୟମରେ ଚାଷୀଙ୍କ ଆୟ ବୃଦ୍ଧି ପାଉଛି। ଏଭଳି ବିଭିନ୍ନ ପଦକ୍ଷେପ ଚାଷୀଙ୍କୁ ସଶକ୍ତ କରିବା ସହିତ ଦେଶରେ ନିରନ୍ତର, ସମାବେଶୀ ଏବଂ ସ୍ଥାୟୀ କୃଷିକ୍ଷେତ୍ରର ମୂଳଦୁଆକୁ ସୁଦୃଢ଼ କରିପାରିଛି।
4: ଆକାଶବାଣୀ କେନ୍ଦୁଝର କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି। ଏଫ୍ଏମ୍ ବ୍ୟାଣ୍ଡ 101 ମେଗାହର୍ଜ। ଶୁଣନ୍ତୁ କେତୋଟି ଲଘୁ ସଙ୍ଗୀତ ରାତ୍ରି ଘୋଷଙ୍କ କଣ୍ଠରେ। ସଙ୍ଗୀତ ଦେଇଛନ୍ତି ସ୍ୱରୂପ ନାୟକ। ପ୍ରଥମ ଗୀତ ପୁର୍ଣ୍ଣେନ୍ଦୁ ଦାସ ମହାପାତ୍ରଙ୍କ ରଚନାରୁ।

0: ରାତ୍ରି ଘୋଷଙ୍କ କଣ୍ଠରେ ଶୁଣୁଥିଲେ କେତୋଟି ଲଘୁ ସଙ୍ଗୀତ। ଆକାଶବାଣୀ କେନ୍ଦୁଝର, ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ। ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶ ଯାତ୍ରାକୁ ପ୍ରାଥମିକତା ପ୍ରଦାନ। ଯୁବବର୍ଗ ଦେଶର ସବୁଠାରୁ ବଡ଼ ଶକ୍ତି ଏବଂ ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ, କହିଲେ ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ। ବଜାରରେ ଅଧିକ ସ୍ୱଚ୍ଛତା ଏବଂ ସମାନତା ଆଣିବା ଲକ୍ଷ୍ୟ ନେଇ ପ୍ରଚଳନ କରାଗଲା ଖାଇବା ତେଲ ପାଇଁ ମାନକ ପ୍ୟାକ୍ ଆକାର, ଏବଂ 18 ବର୍ଷରୁ କମ୍ ପୁରୁଷବର୍ଗ ହକି ଏସୀୟ କପ୍ 2026 ଟାଇଟଲ ହାସଲ କଲା ଭାରତ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଷୟିକ ଅସ୍ଥିରତା ମଧ୍ୟରେ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଚିନ୍ତାଧାରା ଏବଂ ପଦକ୍ଷେପ ସମ୍ପର୍କରେ ବୈଠକରେ ପ୍ରଧାନମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ସହ ମତ ବିନିମୟ କରିଛନ୍ତି। ଜୀବନଧାରଣ ମାନରେ ସହଜତା ଏବଂ ବ୍ୟବସାୟିକ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ଆବଶ୍ୟକ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଉପରେ ମଧ୍ୟ ବୈଠକରେ ବିଚାର ବିମର୍ଶ କରାଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିରେ ଭାରତ ତଥା ବିଶ୍ୱ ଉପରେ ପଡ଼ୁଥିବା ପ୍ରଭାବ ସମ୍ପର୍କିତ ବିଭିନ୍ନ ତଥ୍ୟ ପରିଷଦର ସଦସ୍ୟମାନେ ବୈଠକରେ ଉପସ୍ଥାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶ ଯାତ୍ରା ଉପରେ ପ୍ରାଥମିକତା ପ୍ରଦାନ ନେଇ ବିଭିନ୍ନ ପ୍ରସଙ୍ଗରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ସଂସ୍କାରମୂଳକ ଯାତ୍ରାକୁ ଅଧିକ ଗତିଶୀଳ କରିବା ସହିତ ଜୀବନଧାରଣ ମାନରେ ଉନ୍ନତି ଏବଂ ବ୍ୟବସାୟିକ ସହଜତାକୁ ସୁନିଶ୍ଚିତ କରିବା ନେଇ ସଦସ୍ୟମାନେ ବୈଠକରେ ମତ ପୋଷଣ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯୁବବର୍ଗ ଦେଶର ସବୁଠାରୁ ବଡ଼ ଶକ୍ତି ଏବଂ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଯୁବ ବ୍ୟାପାର ଓ କ୍ରୀଡ଼ା

0: ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି। ନୂଆଦିଲ୍ଲୀରେ ଯୁବବର୍ଗଙ୍କ ପାଇଁ ବିକଶିତ ଭାରତ ମୋ ଭାରତ ଯୁବ ସମ୍ମିଳନୀକୁ ସମ୍ବୋଧନ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଆକାଂକ୍ଷା, ଚିନ୍ତାଧାରା ଏବଂ ଭାବନାକୁ ବାଣ୍ଟିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବବର୍ଗଙ୍କୁ ପ୍ରୋହାହନ ପ୍ରଦାନ କରିଆସୁଛନ୍ତି। ଦେଶ ଜନସଂଖ୍ୟାର 65% 35 ବର୍ଷରୁ କମ୍ ବୟସ୍କ ଯୁବକ ଅଟନ୍ତି। ଭାରତକୁ ବିଶ୍ୱସ୍ତରରେ ଏହା ଏକ ବୃହତ ଯୁବରାଷ୍ଟ୍ର ଭାବେ ମାନ୍ୟତା ପ୍ରଦାନ କରୁଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଯୁବପିଢ଼ିଙ୍କ ଦକ୍ଷତା ଏବଂ ସମ୍ଭାବନାକୁ ପାଥେୟ କରି ରାଷ୍ଟ୍ର ନିର୍ମାଣ ତଥା ବିକଶିତ ଭାରତ ଗଠନ ଲକ୍ଷ୍ୟରେ ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଡକ୍ଟର ମାଣ୍ଡବ୍ୟ କହିଛନ୍ତି।
1: युवा की शक्ति को विकसित भारत के राह पर ले जाने के लिए संयोजने का काम नरेंद्र मोदी जी ने करा है।
0: ଦେଶରେ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଉପରେ ଆଲୋକପାତ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ନବସୃଜନ, ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଆତ୍ମନିର୍ଭର ଭାରତ ଅଭିଯାନକୁ ପ୍ରୋହାହନ ପ୍ରଦାନ କରୁଛି। ଏହାଦ୍ୱାରା ଯୁବ ଉଦ୍ଭାବକଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି। କ୍ରୀଡ଼ା କ୍ଷେତ୍ରରେ ସଂସ୍କାର ସମ୍ପର୍କରେ ଉଲ୍ଲେଖ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ସ୍ୱଚ୍ଛ ଏବଂ ଯୋଗ୍ୟତା ଆଧାରିତ ଚୟନ ବ୍ୟବସ୍ଥା ପ୍ରତିଭାବାନ ଖେଳାଳିଙ୍କୁ ଆନ୍ତର୍ଜାତିକ ପ୍ରତିଯୋଗିତାଗୁଡ଼ିକରେ ଦେଶକୁ ପ୍ରତିନିଧିତ୍ୱ କରିବାରେ ସୁଯୋଗ ପ୍ରଦାନ କରୁଛି। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ନାରକୋଡୁରୁ ଗ୍ରାମରେ ସମୃଦ୍ଧି କେନ୍ଦ୍ରକୁ ଯୋଗାଯୋଗ ଓ ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ପ୍ରେମାସାନୀ ଚନ୍ଦ୍ରଶେଖର ଆଜି ଉଦ୍ଘାଟନ କରିଛନ୍ତି। ଗ୍ରାମୀଣ ଡିଜିଟାଲ ପରିବର୍ତ୍ତନ କ୍ଷେତ୍ରରେ ଏହା ହେଉଛି ଏକ ପ୍ରମୁଖ ପଦକ୍ଷେପ। ଭାରତ ନେଟ୍ ଉଦ୍ୟମୀ ପଦକ୍ଷେପ ଅଧୀନରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସମନ୍ୱିତ ଗ୍ରାମୀଣ ବିକାଶ ମଡେଲ ପ୍ରସ୍ତୁତ କରିବାରେ ନାରକୋଡୁରୁ ଭାରତର ତୃତୀୟ ଏବଂ ତେଲୁଗୁ ଭାଷାଭାଷୀ ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରଥମ ଗ୍ରାମ ହୋଇଛି। ଏହି କେନ୍ଦ୍ର ଅଧୀନରେ ସ୍ୱାସ୍ଥ୍ୟ ପରୀକ୍ଷା, ଟେଲିମେଡିସିନ୍, ମୃତ୍ତିକା ପରୀକ୍ଷା, ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ହାଇସ୍ପିଡ୍ ଇଣ୍ଟରନେଟ୍ ଏବଂ ମାଗଣା ୱାଇଫାଇ ଭଳି 11 ଅତ୍ୟାବଶ୍ୟକ ସେବା କ୍ଷେତ୍ର ସମନ୍ୱିତ ଭାବେ କାର୍ଯ୍ୟ କରିପାରିବ। 1,16,00,000 ବ୍ୟୟରେ ଏହି କେନ୍ଦ୍ର ନିର୍ମାଣ କରାଯାଇଛି। ସ୍ଥାନୀୟ ଗ୍ରାମବାସୀଙ୍କ ପାଖରେ ପ୍ରମୁଖ ସେବା ଏବଂ ସୁଯୋଗଗୁଡ଼ିକ ପହଞ୍ଚାଇବାରେ ଏହି ସମୃଦ୍ଧି କେନ୍ଦ୍ର ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ। ପଞ୍ଜାବ ଫିରୋଜପୁର ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2,00,000 ଲେଖାଏଁ ଏବଂ ଆହତଙ୍କ ପାଇଁ 50,000 ଲେଖାଏଁ ସହାୟତା ରାଶି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରେ ଶ୍ରୀ ମୋଦି ଘୋଷଣା କରିଛନ୍ତି। ପଞ୍ଜାବର ଫିରୋଜପୁର ଫାଜଲକା ସଡ଼କ ପଥରେ ଆଜି ଏକ ଯାତ୍ରୀବାହୀ ଗାଡ଼ି ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ 9 ମୃତ୍ୟୁ ହୋଇଛି, ଅନ୍ୟ 22 ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା 9 ଯାକ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି। ଆଇନଗତ ମାପବିଜ୍ଞାନ ଢାଞ୍ଚା ଅଧୀନରେ ଖାଇବା ତେଲ ପାଇଁ ମାନକ ପ୍ୟାକ୍ ଆକାର ପ୍ରଚଳନ କରାଯାଇଛି। ବଜାରରେ ଅଧିକ ସ୍ୱଚ୍ଛତା ଏବଂ ସମାନତା ଆଣିବାରେ ଏହା ସହାୟକ ହୋଇପାରିଛି ବୋଲି ସରକାର କହିଛନ୍ତି। ଉପଭୋକ୍ତା ବ୍ୟାପାର ବିଭାଗ ଏହି ମାନକ କାର୍ଯ୍ୟପ୍ରଣାଳୀରେ ଆବଶ୍ୟକ ସଂଶୋଧନ ଆଣିଛି। ଏଥିରେ ଖାଇବା ତେଲ ମାନକ ପ୍ୟାକ୍ ଆକାର ଆଦି ସାମିଲ କରାଯାଇଛି। ଉପଭୋକ୍ତା ବ୍ୟାପାର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ସଂଶୋଧିତ ଆଇନ ଅନୁଯାୟୀ ପାମ୍ ତେଲ, ପାମୋଲିନ୍, ସୋୟାବିନ୍, ସୂର୍ଯ୍ୟମୁଖୀ, ସୋରିଷ, ଚିନାବାଦାମ, ରାଶି, କପା ବିହନ ତେଲ, ରାଇସ୍ ବ୍ରାନ୍ ଏବଂ ମକା ତେଲ ଆଦି ପ୍ରମୁଖ ଖାଇବା ତେଲଗୁଡ଼ିକର ମାନକ ପ୍ୟାକ୍ ଆକାର ସ୍ଥିର କରାଯାଇଛି। ଅନୁମୋଦିତ ପ୍ୟାକ୍ଗୁଡ଼ିକର ଆକାର 200 ଗ୍ରାମ, 500 ଗ୍ରାମ, 1-5 କିଲୋଗ୍ରାମ, 15 କିଲୋଗ୍ରାମ ଏବଂ 20 କିଲୋଗ୍ରାମ ପର୍ଯ୍ୟନ୍ତ ରଖାଯାଇଛି। ଏଭଳି ପଦକ୍ଷେପ ଉପଭୋକ୍ତାଙ୍କୁ ଅଧିକ ସୂଚନା ପ୍ରଦାନ କରିବା ସହିତ ବଜାର ବ୍ୟବସ୍ଥାକୁ ସଶକ୍ତ କରିବ ବୋଲି ମନ୍ତ୍ରଣାଳୟ କହିଛି। ପଶ୍ଚିମବଙ୍ଗରେ ଦୀର୍ଘଦିନ ଧରି ଅଟକି ରହିଥିବା ରେଳ ପ୍ରକଳ୍ପଗୁଡ଼ିକର ସମାଧାନ ଦ୍ୱାରା ରାଜ୍ୟରେ ରେଳ ଭିତ୍ତିଭୂମି ବିକାଶରେ ଏକ ନୂତନ ଯୁଗ ଆରମ୍ଭ ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। କୋଲକାତାର ନବାନ୍ନରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଚଳିତ ଆର୍ଥିକ ବର୍ଷର ରେଳ ବଜେଟ୍ରେ ପଶ୍ଚିମବଙ୍ଗକୁ 14,205 କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟରେ 10 ଅମୃତ ଭାରତ ଷ୍ଟେସନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ 9 ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଏବଂ କେତେକ ଅମୃତ ଭାରତ ଟ୍ରେନ୍ ଚଳାଚଳ କରୁଛି। ଆଗାମୀ 5 ମଧ୍ୟରେ କୋଲକାତା ମେଟ୍ରୋ ପାଇଁ 60 ଆଧୁନିକ ଟ୍ରେନ୍ ପ୍ରଚଳନ କରିବାର ଯୋଜନା ରହିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଭାରତ 18 ବର୍ଷରୁ କମ୍ ପୁରୁଷ ବର୍ଗ ହକି ଏସୀୟ କପ୍ 2026 ଟାଇଟଲ ହାସଲ କରିଛି। ଜାପାନର କାକାମିଗାହାରାଠାରେ ଆଜି ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ଭାରତ 4-1 ଗୋଲ୍ରେ ଜାପାନକୁ ପରାସ୍ତ କରିଛି। ଦଳ ପକ୍ଷରୁ ଆଶିଷ ପୂର୍ତ୍ତି ହ୍ୟାଟ୍ରିକ୍ ଅର୍ଜନ କରିଥିବା ବେଳେ ଅଧିନାୟକ କେତନ କୁଶୱାହ ଗୋଟିଏ ଗୋଲ୍ ସ୍କୋର କରିଛନ୍ତି। ତୃତୀୟ ଥର ପାଇଁ ଭାରତ ଏହି ଟାଇଟଲ ଜିତିଛି। ଅନ୍ୟପକ୍ଷରେ ଏହି ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳ ଦକ୍ଷିଣ କୋରିଆକୁ 3-0 ଗୋଲ୍ରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଫଳତା ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦଳଗତ ଦକ୍ଷତା ଏହା ପ୍ରତିପାଦନ କରୁଛି। ଏହି ବିଜୟ ଯୁବବର୍ଗଙ୍କ ମଧ୍ୟରେ ହକି କ୍ରୀଡ଼ା ପ୍ରତି ବୃଦ୍ଧି ପାଉଥିବା ଲୋକପ୍ରିୟତାକୁ ପ୍ରମାଣ କରୁଛି। ଶ୍ରୀ ମୋଦି ବ୍ରୋଞ୍ଜ ପଦକ ହାସଲ କରିଥିବା ଭାରତୀୟ ମହିଳା ଦଳକୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ନ୍ୟୁ ଚଣ୍ଡିଗଡ଼ର ମୁଲ୍ଲାନପୁର ଟେଷ୍ଟରେ ଆଜି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସରେ 3 ବିନିମୟରେ 368 ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ କେଏଲ୍ ରାହୁଲ ଏବଂ ଅଧିନାୟକ ଶୁଭମନ ଗିଲ୍ ଶତକୀୟ ପାଳି ଖେଳିଥିବା ବେଳେ ସାଇ ସୁଦର୍ଶନ 81 ରନ୍ ସଂଗ୍ରହ କରିଥିଲେ। ରିଷଭ ପନ୍ଥ ଅର୍ଦ୍ଧଶତକ ହାସଲ ସହ କ୍ରିଜ୍ରେ ଅପରାଜିତ ଅଛନ୍ତି। ଆଫଗାନିସ୍ତାନ ପକ୍ଷରୁ ମହମ୍ମଦ ସଲିମ 2 ୱିକେଟ୍ ଅକ୍ତିଆର କରିଥିବା ବେଳେ ଜିଆଉର୍ ରହମାନ ଗୋଟିଏ ୱିକେଟ୍ ପାଇଛନ୍ତି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଥିବା ଏହି ଏକମାତ୍ର ଟେଷ୍ଟ ମ୍ୟାଚ୍ରେ ଭାରତର ଅଲରାଉଣ୍ଡର ମାନବ ସୁଥାର ତାଙ୍କର ଟେଷ୍ଟ ଜୀବନ ଆରମ୍ଭ କରିଛନ୍ତି। ସାଫ୍ ମହିଳା ଫୁଟବଲ ଚାମ୍ପିୟନସିପ୍ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଗୋଆର ମାରଗାଓଁଠାରେ ଏହି ଫାଇନାଲ ମ୍ୟାଚ୍ ଖେଳାଯାଉଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଖେଳ ଗୋଲ୍ ଶୂନ୍ୟ ରହିଥିଲା। ଆଗାମୀ ଇଂଲଣ୍ଡ ଏବଂ ଆୟାରଲାଣ୍ଡ ଗସ୍ତ ପାଇଁ 16 T20 ଦଳ ଆଜି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ BCCI ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି। ତିଲକ ବର୍ମା ଉପ ଅଧିନାୟକ ହୋଇଛନ୍ତି। ପ୍ରଥମ ଥର ପାଇଁ ଦଳରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସାମିଲ କରାଯାଇଛି। ଚଳିତ IPL ସିରିଜ୍ରେ ସୂର୍ଯ୍ୟବଂଶୀଙ୍କ ଚମତ୍କାର ପ୍ରଦର୍ଶନ ଆଧାରରେ ତାଙ୍କୁ ଦଳରେ ସାମିଲ କରାଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ଦଳରେ ଦ୍ରୁତ ବୋଲର ପ୍ରିନ୍ସ ଯାଦବଙ୍କୁ ମଧ୍ୟ ସାମିଲ କରାଯାଇଛି। ମୁମ୍ବାଇର BCCI ମୁଖ୍ୟାଳୟଠାରେ ଏ ସମ୍ପର୍କିତ ଘୋଷଣା କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ। ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶ ଯାତ୍ରାକୁ ପ୍ରାଥମିକତା ପ୍ରଦାନ। ଯୁବବର୍ଗ ଦେଶର ସବୁଠାରୁ ବଡ଼ ଶକ୍ତି ଏବଂ ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କହିଲେ ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ। ବଜାରରେ ଅଧିକ ସ୍ୱଚ୍ଛତା ଏବଂ ସମାନତା ଆଣିବା ଲକ୍ଷ୍ୟ ନେଇ ପ୍ରଚଳନ କରାଗଲା ଖାଇବା ତେଲ ପାଇଁ ମାନକ ପ୍ୟାକ୍ ଆକାର ଏବଂ 18 ବର୍ଷରୁ କମ୍ ପୁରୁଷ ବର୍ଗ ହକି ଏସୀୟ କପ୍ 2026 ଟାଇଟଲ ହାସଲ କଲା ଭାରତ। ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ସମ୍ବାଦ ଶେଷ ହେଲା।
2: ଆକାଶବାଣୀ କଟକ ଜିଲ୍ଲା ହାଲଚାଲରେ ଆଜି ଶୁଣନ୍ତୁ କେନ୍ଦୁଝର ଜିଲ୍ଲା ସମ୍ପର୍କରେ।
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦୁଝର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କେନ୍ଦୁଝର ସମ୍ବାଦଦାତା ମାନସ ରଞ୍ଜନ ତ୍ରିପାଠୀ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। କେନ୍ଦୁଝରରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ 38 ଜଣ ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରଙ୍କ ବିବାହଜନିତ ବୋଝ ହ୍ରାସ ମହିଳାଙ୍କ ସାମାଜିକ ସୁରକ୍ଷା ଓ ଯୌତୁକ ପ୍ରଥା ନିରାକରଣ ଦିଗରେ ଏହି ଯୋଜନା ସହାୟକ ହେଉଥିବା ସେ କହିଥିଲେ। ଯୋଜନା ଅନୁସାରେ ପ୍ରତ୍ୟେକ କନ୍ୟାଙ୍କ ବ୍ୟାଙ୍କ ଖାତାରେ 45,000 ଜମା କରାଯିବ ବୋଲି ସେ କହିଥିଲେ।
4: ଆମେ 38 ଯୋଡ଼ାଙ୍କ ବାହାଘର ଆଜି ସମ୍ପନ୍ନ କଲୁ। ଏକୁ ମିଶାଇ ସାରା ରାଜ୍ୟରେ ଆମେ 1300 ନୂଆ ଦମ୍ପତିଙ୍କର ବାହାଘର କରାଇଲୁ। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଗୋଟିଏ ଯୌତୁକ ବିରୋଧୀ ସମାନତା ସହିତ ଏକ ପ୍ରୋତ୍ସାହନ, ବିଧବା ବିବାହ ପାଇଁ ବି ଏକ ପ୍ରୋତ୍ସାହନ। ଆମେ ମହିଳାଙ୍କର ସ୍ଥିତି ଅବସ୍ଥିତି ଏବଂ ମହିଳାମାନେ ପରିବାର ଝିଅମାନେ ପରିବାରର ବୋଝ ନୁହନ୍ତି ୟାକୁ ଅନୁଭବ କରି ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଜୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏ ଯୋଜନା ଏକ କ୍ରାନ୍ତିକାରୀ ଯୋଜନାର ରୂପ ନେଇଛି ଏବଂ ଏଇଥିରେ ବିବାହିତ କରିଥିବା ଦମ୍ପତିଙ୍କୁ ଆମେ ଆର୍ଥିକ ଏ ବାହାଘର ପାଇଁ ସପୋର୍ଟ ସହିତ ମ୍ୟାରେଜ୍ ସାର୍ଟିଫିକେଟ୍ ଲିଗାଲ୍ ପ୍ରମାଣପତ୍ର ବି ଦେବୁ। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଯୋଡ଼ି ହୋଇଥିବା ସମସ୍ତ ଦମ୍ପତି ତାଙ୍କ ଭବିଷ୍ୟତ ଉଜ୍ଜଳ ହେଉ, ଏହା ହିଁ ଆମେ ପ୍ରାର୍ଥନା କରୁଛୁ ଏବଂ ଆଶୀର୍ବାଦ କରିବା ପାଇଁ ଏଠିକୁ ଆସୁଛୁ। ବିକାଶ କରିବା, ଉନ୍ନୟନମୂଳକ କାମ କରିବା, ସେ କାମର ଅଲଗା ଆନନ୍ଦ, ଆଉ ଇଏ ଗୋଟେ ଐଶ୍ୱରିକ ବା ନୈସର୍ଗିକ ଖୁସି କି ଆମେ ବି ବାହାଘର କରେଇ ପାରୁଛୁ, ବାହାଘରରେ ସାମିଲ ହେଇପାରୁଛୁ, ସମାଜରେ ଯୋଉଟା ହଜି ଯାଉଛି ତାକୁ ସରକାର ବି ସାଉଣ୍ଟି ଆଣିପାରୁଛି, ଏ ପାଇଁ ଆମେ ବହୁତ ଖୁସି।
3: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ତତ୍ତ୍ୱାବଧାନରେ କେନ୍ଦୁଝରରେ ରାଜ୍ୟବ୍ୟାପୀ ଶିଶୁ ଶ୍ରମ ନିବାରଣ ଅଭିଯାନର ଶୁଭାରମ୍ଭ ହୋଇଛି। ଶ୍ରମମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ କହିଛନ୍ତି, ଶିଶୁ ଶ୍ରମ କେବଳ ଆଇନଗତ ଉଲ୍ଲଂଘନ ନୁହେଁ, ଏହା ଏକ ସାମାଜିକ ଅନ୍ୟାୟ। ଶିଶୁମାନଙ୍କୁ ଶିକ୍ଷା ବ୍ୟବସ୍ଥାକୁ ଫେରାଇ ଆଣିବା ଓ ପୁନର୍ବାସ ପାଇଁ ସରକାର ପ୍ରତିବଦ୍ଧ ବୋଲି ସେ କହିଥିଲେ। ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ସମସ୍ତ ଅଂଶୀଦାରଙ୍କୁ ମିଳିତ ପ୍ରୟାସ ପାଇଁ ଆହ୍ୱାନ କରିଥିଲେ। ଆସନ୍ତା ମୌସୁମୀ ଋତୁକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ସମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା, ନଦୀବନ୍ଧ ସୁଦୃଢ଼ୀକରଣ, ଡ୍ରେନେଜ୍ ବ୍ୟବସ୍ଥା ସଫା ରଖିବା ଏବଂ ଜୁନ୍ ପହିଲାରୁ ଅକ୍ଟୋବର 15 ତାରିଖ ପର୍ଯ୍ୟନ୍ତ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କେନ୍ଦୁଝର ଗସ୍ତ ଅବସରରେ ଜିଲ୍ଲାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଓ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି। ଅଙ୍ଗନବାଡ଼ି ଭିତ୍ତିଭୂମି, ସୁଭଦ୍ରା ଯୋଜନା, ଶିଶୁ ପୋଷଣ, ମିଶନ ଶକ୍ତି, ସାମର୍ଥ୍ୟ, ଶକ୍ତି ସଦନ ଏବଂ ବାଲ୍ୟ ବିବାହ ନିରାକରଣ ସମ୍ପର୍କିତ କାର୍ଯ୍ୟକ୍ରମର ସ୍ଥିତି ସେ ସମୀକ୍ଷା କରିଥିଲେ। କେନ୍ଦୁଝରରେ ଜିଲ୍ଲାସ୍ତରୀୟ ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ ଅବସରରେ ସ୍ୱେଚ୍ଛାସେବୀମାନଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ଜିଲ୍ଲା କାରାଗାରରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସମ୍ପର୍କରେ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରେ ସାମିଲ ଓ ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆଦିବାସୀଙ୍କ ଉନ୍ନୟନ ପାଇଁ 2026-27 ବାର୍ଷିକ କାର୍ଯ୍ୟଖସଡ଼ା ଏବଂ 2030-31 ପର୍ଯ୍ୟନ୍ତ ଦୀର୍ଘମିଆଦୀ ଯୋଜନାକୁ ଜିଲ୍ଲାସ୍ତରୀୟ ସମୀକ୍ଷା କମିଟି ବୈଠକରେ ଅନୁମୋଦନ କରାଯାଇଛି। ସେହିପରି ଜନଜାତି ସମ୍ପ୍ରଦାୟର ସାମାଜିକ ଓ ଆର୍ଥିକ ବିକାଶ ଲକ୍ଷ୍ୟରେ ଜନଜାତୀୟ ଗରିମା ଉତ୍ସବ 2026 ଅନ୍ତର୍ଗତ ଜନଭାଗିଦାରୀ ଅଭିଯାନ ସଫଳତାର ସହ ପାଳିତ ହୋଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲ ରାଜି ଶୁଣୁଥିଲେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ପରବର୍ତ୍ତୀ କାର୍ଯ୍ୟକ୍ରମ ବନାନି।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: नमस्कार श्रोता बंधु, आपण मानक आज बनानी कार्यक्रम को सबुज स्वागत। श्रोता बंधु, स्नेह श्रद्धा भल पाइबार रजुरे आमे माने बांधि रहिचे आउ आमर जीवन को अतिवाहित करुचे। एही माटी रे जन्म हेछु आउ एही माटी रे भी शेष को आमे मिसि जिबा। एही अढ़ई दिन रा जीवन भितरे केबे कण आमे चिंता करिछु जे केते कण पाइछु आउ कण सब हरैछु। सुख र निसारे मसगुल हे मेंचा मेंचा दुख को टाणी आनिछु। दिन को दिन बढ़ी चली सामाजिक समस्या आउ ता सहित प्रकृति हरै चली तार भारसाम्य हो है बढ़ी चली जनसंख्या गाड़ी मटर कल कारखाना खणी खादन रास्ता घाट धूली आउ धुआं भितरे अण निश्वासी हे जाउची मनीष आउ ता सहित प्रदूषण र मायजाल रे कलुषित हेबारे लागिचे आम परिवेश। निज हातरे निजे उजाड़ी देउची निजर वर्तमान आउ भविष्यत को। एते उपलब्धि परे मध्य सचेतन हेउनी ए मनीष। उन्नति प्रगति नारे विपत्ति को टाणी आणुची। वृक्ष ही जीवन ए कथा को पासोरी देउची केमिति ना सबु किछि जाणी मध्य अजणार अभिनय करि चालीची। श्रोता बंधु, एबे भी समय अछि, आसंतु निज मानसिकता रे परिवर्तन आणिबा। प्रचुर परिमाण रे वृक्ष रोपण करि तार जत्न नै ताकु द्रुमरे परिणत करिबा आउ सबु चिमामय परिवेश सृष्टि करिबा। आधुनिकतार चाकचक्य आउ मिछ पारिबा पणियारु बाहरि आसी आमकु बञ्चिबाकु पडिब पूर्व परि। आमरी हातरे आमे पुणि थरे सजेइबा आमर परिवेशकु। सामाजिक वनीकरण कार्यक्रम जरियारे पृथ्वीकु सबुजिमारे सजेइ दबा आमे। पिलाटीए गछटीए ई मंत्ररे अभिमंत्रित हेइ आगेइ चलिबा आगकु आगकु। सहरांचल वनीकरण कार्यक्रमकु जथेष्ट परिमाणरे गुरुत्व देबा आमे माने। लोकंक प्रत्यक्ष ओ परोक्ष तत्वावधानरे सहरांचल वनीकरण कार्यक्रमर किपरि भाबरे सफल रूपायन कराजाइ परिबो एही विषयरे चिंता करिबा मध्य आमे। करोना महामारी रे जेमिति अम्लजान बिना मृत्यु बरण कले लोकमाने तार जेमिति पुनरावृत्ति न हेउ से कथा को मध्य हृदयंगम करिबा आमे। श्रोता बंधु, एही परिप्रेक्षी रे आज बनानी कार्यक्रम रे रही एक विशेष आलोचना। आलोचनार विषय हेउची परिवर्तित जलवायु ओ सहरांचल रे वनीकरण। ए संपर्क रे आलोचना करिबा पई आम स्टूडियो रे उपस्थित अछंती वनखंड अधिकारी अजित सतपथी। तांक सहित आलोचना रे अंश ग्रहण करुछंती निहर पाला पटनायक। सर नमस्कार, आपनको स्वागत करुछु आजर बनानी कार्यक्रम को।
1: नमस्कार श्रोता बंधु,
0: आज त आमे आलोचना करिबा परिवर्तित जलवायु ओ सहरांचल रे वनीकरण। एठी गोटे मन रे प्रश्न आसुची जलवायु ओ परिवर्तित जलवायु कहिले साधारण भाबरे आमे कोन बुझिबा।
1: देखंतु जलवायु कहिले गोटिए अंचल रे दीर्घ दिन धरी सामग्रिक पानी पाग को आमे जलवायु बोली कहितौ। दीर्घ समय धरी माने कोन ना विगत 30 वर्ष धरी जो प्रकार रे पानी पाग चली छि ताकु जदि आमे सामग्रिक उपरे उपस्थापित करिबा ताकु आमे सेही अंचल रे जलवायु बोली कहिबा। छ ऋतु रही छि आमे जानि छि 30-40 वर्ष हला जो आकार रे आमे आउ किछिटा अनुभूत करूने। शरत ऋतु हला, हेमंत ऋतु हला, बसंत ऋतु हला, एगुडा को अनुभूत करूने। ग्रीष्म ऋतु को बहुत आमे देखुछे, वर्षा ऋतु रे आमे किछि ये करि पछु, किंतु वर्षा ऋतु रे भी आउ शीत ऋतु रे भी गरम अनुभव करछे। तेनु ए जो गरम आसुछे आमको उष्म लागुछे, आम पृथ्वी रो जो तापमात्रा बढ़िवार लागुछे आउ जोटा आमे अनुभूत करूछे ए जो परिवर्तन होउछे जलवायु रे ताको परिवर्तित जलवायु बोली कहुछे।
0: ताले कोंतु परिवर्तित जलवायु द्वारा आमर कोन सब समस्या देखा दैथाय।
1: परिवर्तित जलवायु हले आमर जलवायु सहित सीधा सळख भाबरे जीव जगत जडित रहिछ।
0: आज्ञा।
1: तणु खाइबा पई आमे जो परिवा हला खाद्य हला विभिन्न जिंस ऊपर आमे जो उद्भिद जगत ऊपर जो
0: निर्भर
1: करूछे एई जो पानी पाग परिवर्तन जोगु जो थे कि आपणकर कोन होछि ना वर्षा ठीक भाबरे हो नाही, गरम असह्य होइ जाइछि आउ से तरे भी विभिन्न प्रकार रो जो बात्या हला झड़ हला विभिन्न प्रकार रो जो दैवी दुर्विपाक बढ़ी बढ़ी जाउछि। ए सबुरे आमरो जो खाद्य अवस्थान अछि आमरो जो खाइबा पाई जो जोगाड़ रहिछि ताहा उपरे गोटे प्रतिकूल परिस्थिति सृष्टि होउछि, आमे सेटा अनुभव करउछि, समस्त जानिछि। वर्तमान खाद्य समस्या गोटे अति जटिल ହେବାକୁ ଗଲାଣି, ତା ସହିତ ଆମକୁ ପାଣି ମିଳିବାଟା, ପିଇବା ପାଇଁ ପାଣି, ଏଇଟା ଗୋଟେ ବହୁତ ଜଟିଳ ହେବାକୁ ଗଲାଣି। ମୁଁ ଭାବିବି ଯେ ପାଗ ପରିବର୍ତ୍ତନ, ଯୋଉ ଜଳବାୟୁ ପରିବର୍ତ୍ତନର ଇଏ ପ୍ରଭାବ କହିଲେ ଅତ୍ୟୁକ୍ତି ହେବନି।
0: ସାର୍, ଜଳବାୟୁ ସହିତ ବନୀକରଣର ସମ୍ପର୍କ କଣ ରହିଛି?
1: ଯଦି ଏଇ ଯୋଉ ଜଳବାୟୁ ପରିବର୍ତ୍ତନ ଘଟୁଛି, ବୈଜ୍ଞାନିକ ମାନେ ଯେତେବେଳେ ଦେଖୁଛନ୍ତି ଯେ ଆକୁ କେମିତି ସମାଧାନ କରିହବ, ଏଇ ଯୋଉ ଜଳବାୟୁ ପରିବର୍ତ୍ତନ କାହିଁକି ହଉଛି, ପ୍ରଥମେ ଆମେ ଦେଖିବା, ଆମେ ଫସିଲ ଫୁଏଲ ୟୁଜ୍ କରୁଛେ, ଆମେ ଗାଡ଼ିରେ ତେଲ ପକଉଛେ, କୋଇଲା ଜଳେଇକରି ଆମେ ବିଦ୍ୟୁତ ପାଉଛେ, ଆମେ ବିଭିନ୍ନ ପ୍ରକାରର ଫସିଲ ଯୋଉ ତୈଳ ଜାତୀୟ ବ୍ୟବହାର କରୁଛେ, କାରଖାନାରେ ହଉ କି ଆମ ନିଜ ଘରେ ବି ହଉ କି ଯେକୌଣସି ପ୍ରକାରରେ ହଉ, ଆମେ ସେଥିପାଇଁ ଯେତେ ଫସିଲ ଫୁଏଲ ଯୋଉ ଜୀବାଶ୍ମ ତେଲ ଯୋଉଟା ପେଟ୍ରୋଲ ଡିଜେଲ ଏଗୁଡ଼ାକ ଜିନିଷ କହୁଛେ, ସେଗୁଡ଼ାକ ଆମେ ଯେତେ ୟୁଜ୍ କରୁଛେ ତା ଦ୍ଵାରା ଆମର ବାୟୁମଣ୍ଡଳକୁ କାର୍ବନ ଯୋଉଟା ନିର୍ଗତ ହଉଛି, ଯୋଉ କାର୍ବନ କନଷ୍ଟିଚ୍ୟୁସନ୍ସ ଯୋଉ କହୁଛେ ଆମେ, କାର୍ବନ ଉପାଦାନ ରାସାୟନିକ ପଦାର୍ଥ ଯୋଉ ବାୟୁମଣ୍ଡଳକୁ ଯାଉଛି, ଗ୍ରୀନ ହାଉସ୍ ଗ୍ୟାସ୍ ବୋଲି କହନ୍ତି, ସେ ଗୋଟେ ସୃଷ୍ଟି କରୁଛି ପୃଥିବୀ ଉପରେ ଗୋଟେ ଆବରଣ ଟାଇପ୍ର, ଯୋଉଟାକି ସୂର୍ଯ୍ୟର ଯୋଉ ତାପମାତ୍ରାଟା ଆମର ସୂର୍ଯ୍ୟ ରଶ୍ମିରୁ ଆସିକିରି ଆମ ପୃଥିବୀରେ ପଡ଼ିକି ଯୋଉ ତାପମାତ୍ରାଟା ଚାଲିଯିବା କଥା, ସିଏ ଆଉ ଯାଇପାରୁନି, ସେ ବ୍ଲାଙ୍କେଟ୍ ଭିତରେ ରହିଲା ଭଳି, କମ୍ବଳ ଭିତରେ ରହିଲା ଭଳି ଆମ ଭିତରେ ହିଁ ରହୁଛି, ଆଉ ଆମେ ସେଇଟାକୁ ଅନୁଭବ କରୁଛେ। ତାହାଦ୍ୱାରା କ'ଣ ହେଉଛି, ବିଭିନ୍ନ ପ୍ରକାର ସାମୁଦ୍ରିକ ସ୍ରୋତରେ ଚେଞ୍ଜ ଆସୁଛି, ଯୋଉ ମୌସୁମୀ ବାୟୁ ରହିଲା, ବିଭିନ୍ନ ପ୍ରକାରର ବାୟୁମଣ୍ଡଳରେ ଯୋଉ ସ୍ରୋତ ରହିଲା ସେଗୁଡ଼ିକ ଚେଞ୍ଜ ଆସୁଛି, ଏଇସବୁ ଚେଞ୍ଜ ଦ୍ୱାରା ଆମର ପାଣିପାଗର ପରିବର୍ତ୍ତନଟା ହେଉଛି। ଯଦି ଆମର ଏଇ ଯୋଉ କାର୍ବନ କମ୍ପୋନେଣ୍ଟଟା କମିଯାଆନ୍ତା, କାର୍ବନ ଡାଇଅକ୍ସାଇଡ୍ଟା କମିଯାଆନ୍ତା ଆମର ଯୋଉ କନଷ୍ଟିଚ୍ୟୁଏନ୍ସିଟା, ତାହେଲେ ଆମର ଏଇଟା ସମାଧାନ ହୁଅନ୍ତା। ତେଣୁ ଗଛ ହିଁ ଗୋଟେ ମାଧ୍ୟମ ଯିଏକି କାର୍ବନ ଡାଇଅକ୍ସାଇଡ୍କୁ ନିଜେ ଶୋଷଣ କରିଦିଏ ଆମର ବାୟୁମଣ୍ଡଳରୁ। ତେଣୁ ବୈଜ୍ଞାନିକମାନଙ୍କର ମତ ରହିଛି ଯେ ଗଛ ଲଗେଇବା ତ ଏମିତି ଗୋଟେ ଦୁଇଟା ଗଛ ନୁହଁ, ଆମେ ଏମିତି ଜଙ୍ଗଲ ସୃଷ୍ଟି କରିବା ତା ଦ୍ଵାରା କି ପୃଥିବୀର ଏଇ ଯୋଉ ପ୍ରକାରର ଉଷ୍ଣତା ବଢ଼ୁଛି କିମ୍ବା କାର୍ବନ ଡାଇଅକ୍ସାଇଡ୍ ଯୋଉ ମାତ୍ରା ବଢି ଚାଲିଛି ତାକୁ ସେ ଶୋଷଣ କରିପାରିବ, ଆଉ ତା ଦ୍ଵାରା ଆମକୁ କିଛି ସମାଧାନ ମିଳିଯିବ।
0: ସାର୍, ଏଇଠି ମନକୁ ଗୋଟେ ପ୍ରଶ୍ନ ଆସୁଛି, ଘଞ୍ଚ ଜଙ୍ଗଲ ସୃଷ୍ଟି କରିବା ପରିବର୍ତ୍ତେ ସହରାଞ୍ଚଳରେ ବନୀକରଣ କରିବା ପାଇଁ ରାଜ୍ୟ ସରକାର ବା ବନ ବିଭାଗ, ଏଇଟା କିଏ ଚାହିଁଲେ?
1: ଦେଖନ୍ତୁ, ବର୍ତ୍ତମାନ ସହରାଞ୍ଚଳରେ କ'ଣ ହଉଛି, ସହରାଞ୍ଚଳରେ ସିମେଣ୍ଟର କଂକ୍ରିଟ ଜଙ୍ଗଲ ସୃଷ୍ଟି ହଉଛି ଜାଣୁଛନ୍ତି, ତା ସହିତ ରାସ୍ତାଘାଟରେ ବି ଆମର ପିଚୁ ରାସ୍ତା ତିଆରି ହଉଛି ଜାଣୁଛନ୍ତି, ଏଗୁଡ଼ିକ ଉପରେ ଯେତେବେଳେ ସୂର୍ଯ୍ୟ ରଶ୍ମି ପଡୁଛି ସେ ଆହୁରି ତାପମାତ୍ରା ସୃଷ୍ଟି କରୁଛି। ତା ଛଡା ବର୍ତ୍ତମାନ ତ ଆପଣ ଦେଖିଥିବେ ଘରେ ଘରେ ଏସି ହେଲାଣି, ଏୟାର କଣ୍ଡିସନ ଭିତରେ ସିଏ ଉତ୍ତାପ କ୍ରିଏଟ୍ କରୁଛି, ଏଇସବୁ ଉତ୍ତାପ ମିଶିଲା ବେଳକୁ ଗୋଟେ ଗୋଟେ ହିଟ୍ ଆଇଲ୍ୟାଣ୍ଡ ବୋଲି କହନ୍ତି, ଉତ୍ତାପର ଦ୍ୱୀପ କହିଲେ ଚଳେ, ଏଇ ଟାଇପ୍ର ହିଟ୍ ଆଇଲ୍ୟାଣ୍ଡ ସହର ଭିତରେ ସୃଷ୍ଟି ହଉଛି। ଏ ହିଟ୍ ଆଇଲ୍ୟାଣ୍ଡ ଗୁଡାକର ଯୋଉ ରହିଛି ସେଇ ତାପମାତ୍ରାକୁ କେମିତି ଆମେ ତାକୁ ସମାଧାନ କରିପାରିବା? ଯଦି ଆମେ ଗଛ ଲଗେଇବା ତାହେଲେ ଗଛ ଯୋଉ ଜଳବାୟୁରୁ କାର୍ବନ ଡାଇଅକ୍ସାଇଡ୍ ତ ନେବ, ଦ୍ୱିତୀୟରେ ଯୋଉ ଜଳୀୟ ଅଂଶ ରହିଛି ସେଗୁଡାକ ଯେତେବେଳେ ସିଏ ନେଇ ଛାଡ଼ିବ ସିଏ ବି ଗୋଟେ ଥଣ୍ଡା ଏଫେକ୍ଟ ଦେବ। ତେଣୁ ଗଛ ଆମେ ଯେତେ ଲଗେଇ ପାରିବା ସହରାଞ୍ଚଳରେ ଯେତେ ଜାଗାରେ ହଉ, ଗଛ ଯେତେ ଲଗେଇ ପାରିବା, ଏକ ଇଏ କାର୍ବନ ଡାଇଅକ୍ସାଇଡ୍କୁ ସିଏ ଶୋଷଣ କରିବ, ନିଜ ଭିତରେ ରଖିବ, ନିଜ ଶରୀରରେ ଧାରଣ କରିବ, ଦ୍ୱିତୀୟରେ ଜଳୀୟ ଅଂଶକୁ ସିଏ ଆଣିବ ଆଉ ବାହାରକୁ ଛାଡ଼ିବ। ଇଏ ଯୋଉ ଜିନିଷ କରିବ ଇଏ ଗୋଟେ କୁଲିଂ ଏଫେକ୍ଟ, ଥଣ୍ଡା ଏଫେକ୍ଟ ଦେବ, ଏଇଥିପାଇଁ ଆମକୁ ଗଛ ନିହାତି ଦରକାର ସହରାଞ୍ଚଳରେ କହିବି।
0: ସାର୍, ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମ ଯୋଉ ଯୋଜନା, ଏଇଟା କେବେଠାରୁ ଆରମ୍ଭ ହେଲା ବା କୋଉ କୋଉ ସହରକୁ ଏଥିରେ ପ୍ରାଧାନ୍ୟ ଦିଆଯାଇଛି ଆଉ କି ପ୍ରକାରର ବୃକ୍ଷ ସବୁ ରୋପଣ କରାଯାଉଛି?
1: ସହରାଞ୍ଚଳର ବନୀକରଣ ମାନେ ଆମେ ଅର୍ବାନ୍ ଫରେଷ୍ଟ କହୁ, ଅର୍ବାନ୍ ଫରେଷ୍ଟ ଗୋଟେ କନସେପ୍ଟ ଆସିଲା 2018-19 ମସିହା ବେଳକୁ। ସେଥିରେ ଆମକୁ କୁହାଗଲା ଯେ ଯୋଉ କିଛି ଜାଗାରେ ଆମର ବିଭିନ୍ନ ସହର ପାଖାପାଖି ଅଞ୍ଚଳରେ ଆମର ପ୍ଲାଣ୍ଟେସନ ଗୁଡା ଅଛି, ଜଙ୍ଗଲ ବି ରହିଛି, ସେଇ ଜଙ୍ଗଲ ଯଦି 70% ଅଧିକ ଗଛ ରହିଛି ସେଟାକୁ ଆମେ 10 ହେକ୍ଟର ହଉ, 15 ହେକ୍ଟର ହଉ, 40 ହେକ୍ଟର ତାକୁ ଆମେ ଜଗାରଖା କରି ସୁରକ୍ଷା ଦେଇ ତାକୁ ସୁରକ୍ଷା ବାଡ଼ ଗୋଟେ କ୍ରିଏଟ୍ କରି ସେ ଭିତରେ ଯଦି ଚଲା ରାସ୍ତାଟିଏ କରିଦେଲେ, ଲୋକମାନଙ୍କୁ ବସା ଉଠା କରେଇଲେ, ତା ବାଦେ ଆମେ ସେଥିରେ ଯଦି ଆହୁରି ଘନତ୍ୱ ବଢ଼େଇଲେ ଗଛ ଗୁଡ଼ିକର, ତାର ସିଧାସଳଖ ପ୍ରଭାବ ସେ ଯୋଉ ଗୋଟେ କୁଲିଂ ଏଫେକ୍ଟ ଦେବ ସେ ସହରକୁ ପ୍ରଭାବ କରିବ, ସହରରେ ରହୁଥିବା ଲୋକମାନେ ସେଥିଦ୍ୱାରା ଏକ ତ ନିଜର ହେଲ୍ଥ ଠିକ ରହିବ, ନିଜେ ପ୍ରକୃତି ସହିତ ଯୋଡ଼ି ହୋଇପାରିବେ, ତା ସହିତ ପରିବେଶ ବି, ପରିବେଶର ଯୋଉ କ୍ଲାଇମେଟିକ ଚେଞ୍ଜ ରହୁଛି, ଜଳବାୟୁ ପରିବର୍ତ୍ତନ ରହୁଛି, ତାକୁ ବି ଇଏ ବହୁ ପ୍ରକାରେ ସମାଧାନ କରିପାରିବ। ଯେମିତି ଆମେ ଭୁବନେଶ୍ୱର ଏବେ କରିଛେ ଆନନ୍ଦବନ, ଆନନ୍ଦବନ ଗୋଟେ ପୁରୁଣା ପ୍ଲାଣ୍ଟେସନ, ସେମିତି ଗୁଡ଼ାଏ ପ୍ଲାଣ୍ଟେସନ ବିଭିନ୍ନ ସହର ପାଖାପାଖି ଏରିଆରେ ରହିଛି, ଆଉ ପ୍ରାକୃତିକ ଜଙ୍ଗଲ ବି ରହିଛି ବିଭିନ୍ନ ସହର ପାଖାପାଖି, ସେଗୁଡ଼ିକ ଯଦି ଆମେ ତାର ଘନତ୍ୱ ବଢେଇବା ଆଉ ତାକୁ ଯଦି ଆମେ ଗୋଟେ ପରିପୃଷ୍ଟ ଭାବରେ ଜଙ୍ଗଲ ହିସାବରେ ତାକୁ ଆମେ ବଢେଇବା, ତାହେଲେ ଏଇ ଯୋଉ ତାପମାତ୍ରା ବୃଦ୍ଧିଟାକୁ ରୋକିପାରିବା।
0: ଆଜ୍ଞା ସାର, ସେ ଯୋଉ କହିଲେ ସହରାଞ୍ଚଳରେ ବନୀକରଣ ଯୋଉ ହଉଛି, ଯୋଉ ଆନନ୍ଦବନ ଭୁବନେଶ୍ୱରରେ ସୃଷ୍ଟି ହେଇଛି, ସେ ସବୁ କୋଉ କୋଉ ପ୍ରକାରର ଗଛ ଆମେ ଲଗେଇ ପାରିବା? ନା ସବୁ ପ୍ରକାର ଗଛ ଲଗେଇ
1: ପାରିବା, ଆମର ନିଜ ଅଞ୍ଚଳର ଗଛ ସେଗୁଡ଼ିକ ହିଁ ଲଗା ହେଇଛି, ସେଗୁଡ଼ିକ ହିଁ ଆମେ ଲଗଉଛୁ। ମାନେ କାହିଁକି ନା ଅନ୍ୟ କିଛି ବାହାରର ଗଛ ଆଣିକି ଲଗେଇଲେ ତାର କିଛି ମହତ୍ଵ ରହୁନି, କାହିଁକି ପକ୍ଷୀଟିଏ ବସିବନି, ଆମର ଗୁଣ୍ଡୁଚି ମୂଷାଟିଏ ଚଢିବନି, ଲାଭ କଣ ସେମିତି
0: ଅଛି?
1: ତେଣୁ ଆମର କୁଳି ଜାତୀୟ ଗଛ, ଫଳ ଜାତୀୟ ଗଛ, ବିଭିନ୍ନ ଫୁଲ ହେଲେ ପ୍ରଜାପତି ବୁଲିବେ, ଏଇ ଯୋଉ ପ୍ରକାରର ଗୋଟେ ଇକୋସିଷ୍ଟମ କ୍ରିଏଟ୍ ହବ, ତାଦ୍ଵାରା ଜୀବ ଆଉ ଉଦ୍ଭିଦ ଭିତରର ଯୋଉ ସମ୍ପର୍କ ରହିଛି ସେଇଟା ଯଦି ଗଢି ଉଠିବ, ତାହା ଆଉ ଗୋଟେ ପ୍ରକାରର ଆମକୁ ଆନନ୍ଦ ଦିଏ, ଆଉ ସେଇଟା ନିହାତି ଦରକାର ସହରାଞ୍ଚଳର ଲୋକମାନଙ୍କର ମାନସିକ ଯୋଉ ଟକ୍ସିକ କହନ୍ତି ଆଜିକାଲି କହୁଛନ୍ତି ଯେ ଟକ୍ସିକ ରିଲିଫ ସେଣ୍ଟର, ସେଗୁଡ଼ାକ ମାନେ ଆପଣ ଗଲା ମାନେ ସେଠି ଆପଣଙ୍କୁ ଷ୍ଟ୍ରେସ୍ ଆପଣଙ୍କର ଦୂରେଇଯିବ, ଆପଣଙ୍କର ଟକ୍ସିକ ଏଫେକ୍ଟ ଦୂରେଇଯିବ, ଆଜିକାଲିର ଜେନେରେସନ କହନ୍ତି ଡିଟକ୍ସ ଏରିଆ ଗୁଡାକ, ତେଣୁ ସେଇ ପ୍ରଭାବ ଗୁଡାକ ଆମେ କ୍ରିଏଟ୍ କରିବାକୁ ବି ପଡିବ।
0: ସାର୍ ସତ କଥା, ଆମେ ଏସିରୁ ବାହାରିକି ଯଦି ଗୋଟେ ସବୁଜିମା ଭରା ପରିବେଶରେ କିଛି ସମୟ ବସିଯିବା, ସେତେବେଳେ ନିଜକୁ ଗୋଟେ ଆନନ୍ଦ ଲାଗିଥାଏ, ଭାରି ଭଲ ବି ଲାଗିଥାଏ। ଆଉ ସେଥିପାଇଁ ଆମେ ଯଦି ଚାହିଁବା ବି, ସହରାଞ୍ଚଳରେ ସାଧାରଣତଃ ବର୍ତ୍ତମାନ ବସବାସ ଅଧିକ ସଂଖ୍ୟାରେ ଲୋକମାନେ କରୁଛନ୍ତି, ତେଣୁ ସେମାନେ ଯଦି ସଚେତନ ହେବେ ଆଉ ସଜାଗ ହେବେ, ଆଉ ତାଙ୍କ ଘର ପାଖାପାଖି କି ଖାଲି ଜାଗା ମାନଙ୍କରେ ଯଦି ବୃକ୍ଷରୋପଣ କରିବେ, ବୋଧହୁଏ ଆପଣ ଯୋଉ ସମସ୍ୟା କହୁଛନ୍ତି କିଛି ମାତ୍ରାରେ ଦୂରୀଭୂତ ହେଇପାରିବ। ତାହେଲେ ଏଇଠି ଗୋଟେ କଥା କୁହନ୍ତୁ, ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମ ଏଇ ବନ ବିଭାଗ କରୁଛି ନା ଅନ୍ୟ କେଉଁମାନେ ସହଯୋଗର ହାତ ବଢ଼ାଉଛନ୍ତି?
1: ନାଇଁ, ଆମେ ବନ ବିଭାଗ ହିଁ କରୁଛୁ ବର୍ତ୍ତମାନ, ବନ ବିଭାଗର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ସ୍ତରରେ ଏଗୁଡ଼ିକ କରାଯାଉଛି, କିନ୍ତୁ ଲୋକମାନଙ୍କୁ ବି ଆମେ ଚାରା ବଣ୍ଟନ କରୁଛୁ। ଜୁଲାଇ 1 ତାରିଖଠୁ
0: ବନମହୋତ୍ସବ
1: ଯୋଉ ହୁଏ, ଆମେ ଚାରା ବଣ୍ଟନ କରୁ, ଜଣଙ୍କୁ 10 ଚାରା ଦଉ, ଟଙ୍କାଟେ ଲେଖା ନେଇକି, ତ ସେମାନେ ବି ନିଜ ଘର ବାଡ଼ିପଟେ ହେଲା, ନିଜ ଘର ଆଗରେ ହେଲା, ନିଜ ଘର ସାଇଡ୍ରେ ହେଲା ଲଗେଇ ପାରିବେ, ଆଉ ସେଇଟାକୁ ଜଗାରଖା ଆଉ ସୁରକ୍ଷା ଦେଇ ବଢେଇ ପାରିବେ।
0: ସାର୍ ଖାଲି ଆପଣ ଚାରା ଦେଇ ଦିଅନ୍ତି ଆଉ ଟଙ୍କାଏ ଦେଇକି ଲୋକ ନିଅନ୍ତି, ତାପରେ ସେ ଲୋକମାନେ ସେ ଗଛର ଯତ୍ନ ନେଲେ କି ଠିକ ଜାଗାରେ ଲଗେଇଲେ, କିଛି ଗୋଟେ ରେଜିଷ୍ଟର ଆପଣ ମେଣ୍ଟେନ କରନ୍ତି କି ଯୋଉମାନେ ଗଛ ନେଇକି ଯାଉଛନ୍ତି ଟଙ୍କାଟିଏ ଦଉଛନ୍ତି?
1: ସେମିତି ତ ସମ୍ଭବ ନୁହଁ, କାହିଁକି ନା ବହୁତ ଲକ୍ଷ ଲକ୍ଷ ଗଛ ବଣ୍ଟା ଯାଉଛି, ଆଉ ତାକୁ ଟ୍ରାକ୍ କରିବା, ତାକୁ ସେମାନେ କେମିତି ଲଗେଇଲେ ଜାଣିବା, ସେଇଟା ତ ସମ୍ଭବ ନୁହଁ, କିନ୍ତୁ ଆମେ ସବୁବେଳେ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରୁ ଯେ ଗଛଟିଏ ଯଦି ନଉଛନ୍ତି ଲଗଉଛନ୍ତି ତାକୁ ବଢେଇବା ବି ଆମର ନିହାତି ଜରୁରୀ ରହିଛି ଆଉ ଦାୟିତ୍ୱ ରହିଛି। ତେଣୁ ଯଦି ଗଛଟିଏ ମୁଁ ନେଲି, ଯେମିତି ଆଜିକାଲି ଆପଣମାନେ ଦେଖୁଥିବେ ଗୁଡ଼ାଏ ଜାଗାରେ ଗଛଟିଏ ଲଗେଇବେ, 15 ଠିଆ ହେଇଥିବେ ଗଛଟିଏ ଧରିକିରି ପାଣି ପକାଉଥିବେ, ସେଗୁଡ଼ାକ ନକରି ଆମେ ଯଦି ନିଜକୁ ନିଜେ ନ ଠକି ଆକ୍ଚୁଆଲି ଗଛଟିଏ ଲଗେଇବା ଆଉ ତାର ଜଗାରଖା କରିବା, ତାକୁ ବଢେଇବା,
0: ଗୋଟେ ବଡ ଦ୍ରୁମରେ
1: ପରିଣତ କରିବା, ଯେମିତିକି ଆମର ଜେଜେବାପା ତାଙ୍କ ଜେଜେବାପା କରିଥିଲେ ବୋଲି ଆଜି ଆମେ ବଞ୍ଚିଛେ, ଆମେ ଯଦି ସେଇ ଜିନିଷଟା ଆମର ନାତି ତାର ନାତି
0: ଆଗାମୀ ପିଢି ପାଇଁ ସହାୟକ ହବ,
1: ଯଦି ଆମେ ତାଙ୍କୁ ହସ୍ତାନ୍ତର ନ କରିବା ତାହେଲେ ଆମେ ଦୋଷୀ ହୋଇ ରହିବା, ଆମେ ଗୋଟେ ପାପି ଆଖ୍ୟା ପାଇବା। ତେଣୁ ସେଇଠି ମୁଁ କହିବି ଯେ ଆମେ ଯାହା ପାଇଛେ ଆମ ପୂର୍ବପୁରୁଷଙ୍କଠୁ, ଏତେ ସୁନ୍ଦର ପୃଥିବୀଟେ ପାଇଛେ, ତାକୁ ଆମେ ସୁନ୍ଦର ଭାବରେ ହିଁ ଗଢିକି ଆଉ ଆଗାମୀ ପିଢ଼ିକୁ ଦେବା, ଇଏ ଆମର କର୍ତ୍ତବ୍ୟ।
0: ସେଇଠି ଯୋଉ ଆପଣ କହିଲେ ସଚେତନତା କଥା, ଏ ଯୋଉ ସଚେତନତା ବନ ବିଭାଗ ଲୋକମାନଙ୍କ ମନରେ କେମିତି ସୃଷ୍ଟି କରିଥାଏ, କୋଉ କୋଉ ମାଧ୍ୟମରେ ସଚେତନତା ସୃଷ୍ଟି କରିଥାଏ?
1: ଦେଖୁନ୍, ସଚେତନତା ବିଭିନ୍ନ ସଭା ସମିତି, ନାଟ ତାମସା, ଆମର ପାଲା, ଏ ଦ୍ଵାରା ତ ହଉଛି, ଲୋକମାନେ ବୁଝୁଛନ୍ତି ଜାଣୁଛନ୍ତି, କିନ୍ତୁ ସବୁଠୁ ପ୍ରଭାବଶାଳୀ ମୁଁ ଯାହା ଦେଖିଲି, ଲୋକମାନେ ଯେତେବେଳେ ସହର ଭିତରେ ଗୋଟେ ବନର ଅନୁଭୂତି ପାଇବେ, କାହିଁକିନା ସହର ଭିତରେ ମିଳେନି, ପାର୍କ ମିଳେ, ପାର୍କରେ ତ ଆପଣମାନେ ଜାଣୁଥିବେ କିଛି ଗଛ ହିଁ ନାହିଁ, ଯଦି ସହର ଭିତରେ ଆମେ କିଛି ଜଙ୍ଗଲର ଅନୁଭୂତି ପାଉଛେ, ଜଙ୍ଗଲର ଅନୁଭୂତି ମାନେ କଣ, ଆମେ ସେଠି ଆମେ ରାସ୍ତା ଯୋଉ କରୁଛେ, ଯାହା ବି କରୁଛେ ମାଟି ରାସ୍ତା କରିଛେ, ଆପଣ ଆନନ୍ଦବନ ଗଲେ ଦେଖିବେ ମାଟି ରାସ୍ତା ହେଇଛି, ପାଣି ରହିଛି, ଗଛ ଗୁଡାକ ରହିଛି, କିଚିରି ମିଚିରି ଶବ୍ଦ ଶୁଭୁଛି, ପ୍ରଜାପତି ବୁଲୁଛନ୍ତି, ବିଭିନ୍ନ ପ୍ରକାର ଯୋଉ ପ୍ରାକୃତିକ ଉପାଦାନ ରହିଛି, ତା ସହିତ ଯଦି ଆପଣ ନିଜେ ଯୋଡି ହୋଇପାରିବେ, ଆପଣ ସେଗୁଡିକ ନିଜ ଆଖିରେ ଦେଖିବେ, ସ୍କ୍ରିନରେ ଆମେ ଦେଖୁଛେ ଆଜିକାଲି, ରିଲ୍ସରେ ବାହାରିଲାଣି, ମୋବାଇଲରେ ବାହାରିଲାଣି, ବିଭିନ୍ନ ସ୍କ୍ରିନ୍ ଟାଇମ୍ରେ ଆମେ ଦେଖୁଛେ, ବିଭିନ୍ନ ଜିନିଷ ଦେଖୁଛେ, କିନ୍ତୁ ସିଏ ସେତିକି ପ୍ରଭାବ ପକେଇବନି, ଆପଣ ନିଜ ଆଖିରେ ନିଜେ ଯେତେବେଳେ ଯୋଡ଼ି ହେବେ ପ୍ରକୃତି ସହିତ, ତାହାର ପ୍ରଭାବ ଗୋଟେ ଷ୍ଟ୍ରଙ୍ଗ ସଚେତନା ଆପଣଙ୍କ ଭିତରେ କ୍ରିଏଟ୍ ହବ। ସେଇ ସଚେତନତାଟା ବହୁତ ଇମ୍ପୋର୍ଟାଣ୍ଟ, ଆଉ ସେଥିରେ ଯଦି ଆମେ ଅନୁଭୂତ ହୋଇ ଆମର ବାଡ଼ିପଟେ ଯଦି ଦୁଇ ଚାରିଟା ଜାଗା ଅଛି, ଆମେ ଗୋଟେ ଚା ଦୋକାନରେ ବସୁଛେ, ସେଠି ଦେଖିଲେ ଦୁଇ ଚାରିଟା ଗଛ ଲାଗିଯାଇପାରିବ, ସେଠି ଲଗେଇଦେବା, ପ୍ରତିଦିନ ଯାଉଛେ ଚା ପିଇବାକୁ, ସେଠି ଗଛଟିକୁ କେମିତି ବଢ଼େଇ ପାରିବା, ସବୁଦିନ ନିଜ ଆଖି ଆଗରେ ଗଛଟିକୁ ଧରିଲେ ଗଛଟି ବି ବନ୍ଧୁ ଭଳି ନିଜ ଲୋକ ଭଳି ବଢ଼ିଯାଏ। କିନ୍ତୁ ଆପଣମାନେ ଯେତେବେଳେ ଗଛଟିଏ ଲଗେଇବେ ଆଉ ତାକୁ ପ୍ରତିଦିନ ସାଉଁଟିବେ, ଦେଖିବେ ଯେ ଗଛଟି ବି ଆପଣଙ୍କୁ ସେ ରେସପଣ୍ଡ କରୁଛି। ତେଣୁ ଏଇ ଜିନିଷଟା ଯୋଡ଼ି ହେବା ଦରକାର।
0: ଏଇଟା ତ ଆପଣ କହିଲେ ଯେ ଜଣେ ମଣିଷ କେମିତି ସଚେତନ ହେଇକିରି ନିଜ ଚାରିପାଖରେ ହଉ କି ଗୋଟେ ଚା ଦୋକାନ ପାଖରେ ଯଦି ବି ଚା ପିଇବାକୁ ଯାଉଛି, ସେ ଚାହିଁଲେ ବି ସେଇଠି ଗଛ ଲଗେଇ ପାରିବ ଯଦି ଖାଲି ସ୍ଥାନ ଅଛି। ତାହେଲେ ଏଇଠି ଗୋଟେ କଥା କୁହନ୍ତୁ, ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ କିଛି ସଚେତନତା କାର୍ଯ୍ୟକ୍ରମ ବନ ବିଭାଗ କରିଥାଏ କି?
1: ଆମର ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ରହିଛି, ବିଭିନ୍ନ ପ୍ରକାର ସଚେତନ, ମୁଁ ଯେମିତି କହିଲି ଆପଣଙ୍କୁ, ମୁଖ୍ୟତଃ ଆମେ ସ୍କୁଲ ପିଲାମାନଙ୍କ ମଧ୍ୟରେ ଆଣୁ, କାହିଁକିନା ସେମାନେ ଭବିଷ୍ୟତର ନାଗରିକ, ଜାଣିବା ଦରକାର। ସେମାନେ ସେମାନେ ହିଁ ଜଙ୍ଗଲଠୁ ଦୂରେଇ ଯାଉଛନ୍ତି ଆଜିକାଲିର ଯୋଉ
0: ମୋବାଇଲ ସହିତ ଅଧିକ ସଂଶ୍ଲିଷ୍ଟ,
1: କିନ୍ତୁ ସେମାନଙ୍କୁ ମନରେ ସଚେତନତା କରିବା ପାଇଁ ଆମେ ବହୁତ ପ୍ରୟାସ ରଖୁ। ବିଭିନ୍ନ ପ୍ରକାର ଡ୍ରଇଂ କାର୍ଯ୍ୟକ୍ରମ, ବତକୃତ କାର୍ଯ୍ୟକ୍ରମ, ବିଭିନ୍ନ ପ୍ରକାର ଜଙ୍ଗଲ ବିଭାଗୀୟ ଯେତେ ରହିଛି ଦିବସ ଗୁଡ଼ିକ, ସେଗୁଡ଼ିକ ପାଳନ ଅବସରରେ ଏଗୁଡ଼ାକ କରାଯାଏ। ତା ଛଡା ମୁଖ୍ୟତଃ ଭାବରେ ମୁଁ ଯୋଉ ଆପଣଙ୍କୁ କହିଲି ଆନନ୍ଦବନ କଲୁ ଆମେ, ଆପଣଙ୍କ ଜୟଦେବ ବାଟିକା ରହିଛି, ଏଠି ବି ଯୋଉ ଲୋକମାନେ ଆସୁଛନ୍ତି, ପିଲାମାନେ ଆସୁଛନ୍ତି, ସେମାନଙ୍କୁ ଶିକ୍ଷାଦାନ କରି ସେମାନଙ୍କୁ ଗୋଟେ ଗୋଟେ ଏନ୍ଭାରମେଣ୍ଟ ଆମ୍ବାସଡର କରି ସେମାନେ ଯେମିତି ଯାଇ ନିଜର ସ୍କୁଲରେ ହଉ, ନିଜ ସାଙ୍ଗସାଥିରେ ହଉ, ନିଜେ ଯୋଉଠି ରହୁଛନ୍ତି ସେଇ ସୋସାଇଟିରେ ହଉ, ସେମାନେ ଗଛର ଉପକାରିତା, ଗଛ ବିଷୟରେ, ଗଛକୁ କେମିତି ବଢ଼େଇବା, ଗଛକୁ କେମିତି ଲଗେଇବା, ସେ ବି ଶିକ୍ଷା ଦେଇପାରିବେ। ସେମାନଙ୍କୁ ଏନ୍ଭାରମେଣ୍ଟ ଆମ୍ବାସଡର କରିବା ପାଇଁ ସେଇ ପ୍ରସ୍ତାବ ବି ରହିଛି ଆଉ ଚାଲିଛି।
0: ଏଇ ଯୋଉ ଆପଣ କହିଲେ ସହରାଞ୍ଚଳରେ ବନୀକରଣ ହଉଛି, ଜୟଦେବ ବାଟିକାରେ ହେଇଛି, ଆନନ୍ଦବନ ହେଇଛି, ଆଉ ସବୁ କୋଉ ଜାଗାରେ କରିବାର କିଛି ଯୋଜନା ସରକାରଙ୍କର ଅଛି ନା? ଏଇଟା କେତେ ଦୂର ସଫଳ ହେଇଛି ବୋଲି ଆପଣ ଭାବୁଛନ୍ତି?
1: ଏଇଟାରେ ତ ଯୋଉ ସଫଳତା ରହିଛି, ଆଜିକାଲି ତ ଗୁଗୁଲ ରିଭ୍ୟୁରେ ଦେଖିପାରିବେ, ସେ ଜାଗାର ବିଭିନ୍ନ ପ୍ରକାର ଫିଡ୍ବ୍ୟାକ୍ ସିଷ୍ଟମ ରହିଛି, ସେଥିରେ ଆମେ ଯାହା ଦେଖୁଛୁ, ଆଉ ଲୋକମାନଙ୍କର ଯୋଉ ଆମ ସହିତ ଯୋଉ ଆଦାନ ପ୍ରଦାନ ରହିଛି, ମନ୍ତବ୍ୟ ରହିଛି, ସେଥିରୁ ଜଣାପଡୁଛି ଯେ ଏଗୁଡ଼ିକ ବହୁତ ସକ୍ସେସଫୁଲ ଆମେ କରିଛୁ। ଏମିତି ଭାବରେ ଯଦି ଭୁବନେଶ୍ୱର ଧରିବା, ଆମର ଭୁବନେଶ୍ୱରରେ ଚନ୍ଦକା ଅଛି, ଚନ୍ଦକା ଭିତରେ ଆମେ ତ କରିଛେ, ଚନ୍ଦକାରେ ଜଙ୍ଗଲ ରହିଛି, ସେଥିରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ରହିଛି, ନନ୍ଦନକାନନ ରହିଛି, ଆମର ଏକାମ୍ର କାନନ ରହିଛି, ଆମର ମେଣ୍ଢାଶାଳ ଯୋଉ ରିଜର୍ଭ ଜଙ୍ଗଲ ରହିଛି ସେଇଟାରେ ବି ଡେଭଲପମେଣ୍ଟ ରହୁଛି, ଇଏ ବିଭିନ୍ନ ଜଙ୍ଗଲ ଜିନିଷ ରହିଛି। କିନ୍ତୁ ଆମର ଯୋଉ ନଦୀ ରହିଛି, ନଦୀ ତଟ ଗୁଡ଼ାକରେ ବି ଆମେ ଗୁଡ଼ାଏ ଜଙ୍ଗଲ ସୃଷ୍ଟି କରିଛୁ, ସେଠି ବି ଏଇ ଟାଇପ୍ର ସହରୀ ବନୀକରଣ ଯୋଜନା କରାଯାଇ ସେଠି ଲୋକମାନଙ୍କ ସହିତ ପ୍ରକୃତିକୁ ଯୋଡ଼ାଯାଇ ସୃଷ୍ଟି କରାଯାଉଛି। କଟକରେ ଆପଣଙ୍କର ଯୋଉଟା ରହିଛି, ଆପଣଙ୍କ ବାଲିଯାତ୍ରା ପଡ଼ିଆ, ସେଠି ଗୋଟେ ମହାନଦୀ ରିଭର ଫ୍ରଣ୍ଟ ବୋଲି ଆସୁଛି, ସେଠି ମହାନଦୀ ରିଭର ଫ୍ରଣ୍ଟରେ ଏଇ ପରିସ୍ଥିତି ରହିଛି, ଜଙ୍ଗଲ ସୃଷ୍ଟି କରାହଉଛି, ସେଠି ବି 56,000 ଗଛ ଲଗା ହେଇଛି, ଆମେ ଏବେ ଲଗେଇଛୁ ବିଗତ 2 ବର୍ଷରେ, ଜଙ୍ଗଲ ଭଳିଆ ଦେଖାଗଲାଣି। ଆପଣ ସେନା ଆଗକୁ ଦେଖୁଛନ୍ତି ଗାଡି ମଟର ସବୁ ରହିଛି, କିନ୍ତୁ ପଛକୁ ଦେଖିବେ ବହୁତ ଘଞ୍ଚ ହିସାବରେ ଜଙ୍ଗଲ ବଢ଼ିଲାଣି। ତେଣୁ ସେଇଗୁଡ଼ାକରେ ବି ଜଙ୍ଗଲୀକରଣ ରହିଛି, ତାକୁ ବନୀକରଣ ରହିଛି। ଇଏ ତ ଗଲା କଟକ ଭୁବନେଶ୍ୱର କଥା, ବିଭିନ୍ନ ସହର ଯୋଉ ରହିଛି ଓଡ଼ିଶାରେ, ବିଭିନ୍ନ ଗାଁ ଗଣ୍ଡା ବି ଯୋଉ ଗଢି ଉଠିଲାଣି, ସବୁଠି ସିମେଣ୍ଟର କାମ, କଂକ୍ରିଟର କାମ ରହିଛି। ତେଣୁ ସମସ୍ତେ ଆମେ ନିଜକୁ ତୟାର କରିବା ଦରକାର ଯେ ଆମେ ଯୋଉ ଘର କରୁଛେ, ସାହି ପାଖାପାଖି ହେଲା, ବିଭିନ୍ନ ଜାଗାରେ ହେଲା, କିଛି ଗଛ ଆମେ ଲଗେଇବା। ଏବେ ଦେଖନ୍ତୁ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ, ତାଙ୍କର ଗଲା ବର୍ଷ ମତେ କମିଶନର କହିଲେ ଯେ ଆମେ ମିଆବାକି ସିଷ୍ଟମରେ ଗଛ ଲଗେଇବା, ଛୋଟ ଛୋଟ ଜାଗା ବି ହଉ, ଛୋଟିଆ ଜାଗାଟି ହଉ, ମିଆବାକି ସିଷ୍ଟମରେ କଣ ହଉଛି,
0: ମିଆବାକି
1: ସିଷ୍ଟମ ହଉଛି ଘନତ୍ୱ ଜଙ୍ଗଲ,
0: ଯୋଉଟା
1: ଘଞ୍ଚ ହବ, ଆମେ 2.5 ମିଟର 2.5 ମିଟରରେ ଗଛ ଗୁଡିକ ଲଗଉ, ସେଥିରେ 1 ମିଟରରେ 1 ମିଟର ଲଗେଇବା। ତେଣୁ ଗୋଟିଏ ହେକ୍ଟରରେ ଯୋଉଠି ଆମେ 1600 ଗଛ ଲଗଉ, ମିଆବାକିରେ ଆମେ ସେଠି 8,000 ଗଛ ଲଗଉ। ତେଣୁ ଦେଖନ୍ତୁ 8,000 ଗଛ ଯେତେବେଳେ ବଢିବ, ଯୋଉ ଆକାରରେ ସିଏ ଗୋଟେ ପ୍ରଭାବ ପକେଇବ, 8,000 ଗଛ, ସେଥିରୁ 8,000 ଗଛରୁ ମିନିମମ ତ 4,000 ଗଛ ଆଗ ବଢିବେ, ଆଉ 4,000 ଟିକେ ତଳକୁ ଦବିଯିବେ, ତାଙ୍କ ଭିତରେ ସର୍ଭାଇଭାଲ ଅଫ ଦି ଫିଟେଷ୍ଟ, ସେଇ ଯୋଉ ସିଷ୍ଟମ ଭିତରେ ଯେତେବେଳେ ବଢିଲା ବେଳକୁ ଗଛର ଗୋଟେ କଣ ହବ, ଷ୍ଟୋରେଜ ତିଆରି ହବ, ଗୋଟେ ଆମେ ଯେମିତି ମହଲା ରହୁଛି ସେମିତି ଗଛର ବି ଗୋଟେ ମହଲା ରହିବ। ସେ ମହଲାଟା ବହୁତ ଇମ୍ପୋର୍ଟାଣ୍ଟ, ସେଇଟା ଜଳବାୟୁ ପାଇଁ ପରିବର୍ତ୍ତନର ସମାଧାନ ଆଣିପାରିବ। ଯୋଉ ଆମର ହିଟ୍ ଆଇଲ୍ୟାଣ୍ଡ ମୁଁ କହୁଛି, ଯୋଉଟାକୁ ଆପଣଙ୍କର ଯୋଉ ତାପ ହେଇଯାଉଛି ଯୋଉ ଜାଗା, ତାକୁ ବି ଇଏ କରିପାରିବ। ଆଉ ସବୁଠୁ ବଡ ଜିନିଷ ହେଲା ସେଗୁଡ଼ିକ ପାଣି, ଯୋଉ ବର୍ଷା ପାଣି ଯେତେବେଳେ ହଉଛି, ତାକୁ ବି ଆମର ମୃତ୍ତିକା ସହିତ ସେଗୁଡ଼ାକୁ ଯୋଡ଼ି ରଖିବାକୁ ସାହାଯ୍ୟ।
0: ସେ ଯୋଉ ଗ୍ଲୋବାଲ ୱାର୍ମିଂ ହଉଛି, ବନୀକରଣ କରିଲେ ମତେ ଲାଗୁଛି ସେଟା କିଛି କମିଯିବ, ସେଥିପାଇଁ କିଛି ଆଉ ସ୍ୱତନ୍ତ୍ର ଯୋଜନା କି କିଛି ପଦକ୍ଷେପ ସରକାର ନଉଛନ୍ତି କି?
1: ଜଳବାୟୁ ପରିବର୍ତ୍ତନ ଉପରେ ଯୋଉ ରହିଛି ବହୁତ ବଡ଼ ଯୋଜନା ରହିଛି, ଏଇଟା ତ କେବଳ ଗଛ ଲଗେଇଦେଲେ ସମାଧାନ ହେଇଯିବ, ଇଏ ନୁହଁ। ଇଏ ଯୋଉ ପ୍ରଭାବ ପକଉଛି ଜୀବନଶୈଳୀ ଉପରେ, ଆମର ମାନବ ଜାତି ଉପରେ ଯୋଉ ପ୍ରକାର ପ୍ରଭାବ ପକଉଛି, ସେଥିପାଇଁ ବହୁତ ବଡ଼ ବଡ଼ ଯୋଜନା ରହିଛି ଆମର। ସେଥିରେ ୟୁନାଇଟେଡ୍ ନେସନ୍ସ ର ଯୋଉ COP ଗୋଟାଏ ମିଟିଂ ହୁଏ, ସେଇଠି ବି ବିଭିନ୍ନ ପ୍ରକାର ଏଗ୍ରିମେଣ୍ଟ ଚୁକ୍ତି ସ୍ୱାକ୍ଷର ହଉଛି, ତ ବହୁତ ବଡ଼ ଜିନିଷ ରହିଛି, ତା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ରହୁଛି। ମୁଁ କହିବା କଥା ଆମ ଲେଭେଲରେ, ବ୍ୟକ୍ତିଗତ ଲେଭେଲରେ
0: ଆମେ ନିଜକୁ ନିଜେ ଯଦି ଆମେ ସଚେତନ ହବା,
1: ଏବେ ମୋର ଜଣେ ଶ୍ରୋତା ବନ୍ଧୁ ଏଇଟା ଶୁଣୁଛନ୍ତି, ସିଏ କଣ କରିପାରିବେ, ସେଇଟା ହେଲା ବଡ଼ ପ୍ରଶ୍ନ।
0: ଆଜ୍ଞା ଆଜ୍ଞା,
1: ମୁଁ କଣ କରିପାରିବି? ସିଏ ତ କରିବେ, ବହୁତ ଜିନିଷ ହବ, ସେଟା ତ ହଉଛି, ବିଭିନ୍ନ ପ୍ରକାରର ଜିନିଷ ଚାଲିଛି, କିନ୍ତୁ ମୁଁ କଣ କରିପାରିବି?
0: ଆଜ୍ଞା,
1: ମୁଁ କଣ କରିପାରିବି? ମୋର ଯୋଉ ଘରଟି ଅଛି, ସପୋଜ ମୋ ଘରେ ଯଦି ଚାରିପଟେ ଜାଗା ରହିଛି, ମୁଁ ପାଞ୍ଚଟି ଗଛ ଲଗେଇ ପାରିବି।
0: ଆଜ୍ଞା,
1: ନାଇଁ ମୋ ପାଖରେ ଜାଗା ନାହିଁ, ମୁଁ ଫ୍ଲାଟରେ ରହୁଛି, ଯଦି ଫ୍ଲାଟରେ ରହୁଛି ମୁଁ ବାଲକୋନିରେ ବି ଗଛଟିଏ ଲଗେଇ
0: ପାରିବି।
1: ଆମେ ଯଦି ଆପାର୍ଟମେଣ୍ଟରେ ରହୁଛେ, 500-600 ଲୋକ, ଆମେ କଣ ଜ୍ଞାନୀ ଲୋକ? ଆମେ ପାଠ ପଢିଛେ, ପାଠ ପଢୁଆ ରିଟାୟାର ହେଇଛେ ଆଜି, କିମ୍ବା ଚାକିରି କରୁଛେ, ବ୍ୟବସାୟ ଅନୁଷ୍ଠାନରେ କାମ କରୁଛେ, କି ସରକାରୀ ଅନୁଷ୍ଠାନରେ କାମ କରୁଛେ, କି ନିଜେ ବ୍ୟବସାୟ କରୁଛେ, ଯାହା ବି କରୁଛେ ଆମେ ଶିକ୍ଷିତ। ଆମେ ଯଦି କିଛି କରିପାରିବାନି, ଆମେ କଣ କରିପାରିବା? ଆମେ ଏତେ ବଡ଼ ବଡ଼ 12 ମହଲା 14 ମହଲା 18 ମହଲାରେ ରହୁଛୁ, କରିବୁ କଣ? ଆମଠି ବି ସେଇ ଜିନିଷ ପାଇଁ ବି ବାଟ ରହିଛି। ଚାଇନା ଗୋଟେ ଦେଶ, ସେଠି ତାଙ୍କର 80 ମହଲା 90 ମହଲା ଏତେ ବଡ଼ ଗୁଡିକ ଜଙ୍ଗଲ, ହଁ, ସବୁ ଆପାର୍ଟମେଣ୍ଟ ଗୁଡ଼ିକ ବି ସବୁଜ ରଙ୍ଗ କରିକି ରଖିଛନ୍ତି, ସବୁ ଜିମାରେ ଭରି ରହିଛନ୍ତି। ତେଣୁ ଆମେ ଯଦି ଗୋଟେ ଖାଲି ପ୍ଲାଷ୍ଟିକ ଦୌଡ଼ି ଯଦି ଆମେ ତଳୁ ଉପରକୁ ରଖି ସେଥିରେ ନଟା ବି ଆମେ ମଡେଇ ଦେଇପାରିବା, ବିଭିନ୍ନ ପ୍ରକାର ନଟା ମିଳୁଛି, ଖୋଜିଲେ ଶହ ଶହ ପ୍ରକାରର ନଟା ମିଳୁଛି, ନଟା ଆଣିକି ଲଗେଇ ପାରିବା। ଆମେ ଏତେ ଖାଇବା, ବହୁତ କିଛି ଖାଉଛେ, ଆମେ ଏମିତି ଖାଉଛେ ଯେ ଗୋଟେ ଚିକେନ ଫିକେନ ଖାଇଦେଲା ବେଳକୁ 2000 ଟଙ୍କାର ଖର୍ଚ୍ଚ କରିଦେଉଛେ ଅନଲାଇନରେ, ଯୋଉ ମଗେଇ ଦେଇକି ଖାଇଦେଉ। ଦୁଇ ଓଳା ନ ଖାଇଲେ ଗୋଟେ ଗୋଟେ ପରିବାର ଯଦି 2-4 ହଜାର ଯୋଗାଡ଼ କରି 200-400 ଘର ଯୋଉ ଆମେ ସୋସାଇଟି କରିଛେ, ଆମେ ଯଦି ପ୍ରତି 4-5 ମାସରେ ଥରେ ପଇସା ଆଦାୟ କରି ସେଥିରେ ଆମେ ନଟା କେବଳ ଲଗେଇ ଦେବା, ଆମର ୱାଲ୍ ଗୁଡାକ ଯୋଉ ଉତ୍ତାପ ବିକିରଣ କରୁଛନ୍ତି, ଛାତଟା ଯୋଉ ବିକିରଣ କରୁଛି, ଏଇଗୁଡିକ ଯଦି ଆମେ ଗ୍ରୀନେରୀ କରିଦେବା, ତାହେଲେ ବି ତାପମାତ୍ରା ବହୁତ ମାତ୍ରାରେ କମିଯିବ।
0: ସାର୍, ଆପଣ ଜଣେ ବନ ବିଭାଗର ଅଫିସର ହିସାବରେ ପରିବର୍ତ୍ତିତ ଜଳବାୟୁ ଆଉ ସହରାଞ୍ଚଳ ବନୀକରଣକୁ ନେଇ କଣ କହିବେ?
1: ମୁଁ ଏଇ ଜିନିଷଟା କହିବି କେବଳ ଯେ ଆମେ ଗୋଟେ ଧ୍ୱଂସର ମୁଖରେ ଠିଆ ହେଇଛୁ।
0: ଆଜ୍ଞା,
1: ଇଏ ଛୋଟିଆ କଥା ନୁହଁ, ପାଣିପାଗ ଆମ ହାତର କଥା ନୁହଁ, କାଲି ସକାଳେ କଣ ହବ କେହି ଜାଣିନାହାନ୍ତି। ବିଭିନ୍ନ ପ୍ରକାରର ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆମେ ଦେଖୁଛେ ନିଜ ଆଖି ଆଗରେ। ଏମିତି ଗୋଟେ ପରିସ୍ଥିତିରେ ଯେତେବେଳେ ଆମର ଛୁଆଟିକୁ ଆମେ ଦେଖିବା, ଆମର ନାତିଟିକୁ ଆମେ ଦେଖିବା, ଆମେ ଭାବିବା କି ଏଇ ପରିସ୍ଥିତିକୁ ଏମାନଙ୍କୁ ଠେଲିଦେବା ବୋଲି? ତେଣୁ ଆଜିଠୁ କିଛି ପ୍ରୟାସ କରିବା, ଯଦି ପ୍ରତ୍ୟେକ ଲୋକ, 140 କୋଟି ଲୋକ ଅଛନ୍ତି ଆମେ ଓଡ଼ିଶାରେ, 4.5 କୋଟି ଲୋକ ରହିଛୁ, ଯଦି 4.5 କୋଟି ଲୋକଙ୍କର ପ୍ରଭାବ ରହିବ ଯେ ନାହିଁ ଆମେ ସବୁଜୀକରଣ କରିବୁ, ଗଛଟିଏ ଲଗେଇବୁ, କି ଉଦ୍ୟାନଟିଏ କରିବୁ, କି ଆମ ଛାତ ଉପରେ ଗ୍ରୀନେରୀ ରଖିବୁ, କି ଆମର ଯୋଉ ଘରର ୱାଲ୍ ରହିଲା, କାନ୍ଥ ରହିଲା, ତାକୁ ଗ୍ରୀନେରୀ ମେଣ୍ଟେନ୍ କରିବୁ, ଆମଠି ସେଇ ଭାବନା ଯଦି ବି ହବ, ଆମଠି ପ୍ରୟାସର କିଛି, ଆମେ ଜାଣିଛେ ସବୁ, ଆମେ ସବୁ କରିପାରୁଛୁ, ଯୋଉଠି କୋଣାର୍କ ପୁରୀ ମନ୍ଦିର ସବୁ ତୋଳି ଦେଇଛି, ଏଇଗୁଡା କଣ ଛୋଟିଆ ଜିନିଷ, କିଛି ନାହିଁ ବୋଲି। କିନ୍ତୁ ଆମ ଭିତରେ ଯଦି ଏ ଭାବନାଟି ବି ଆସିପାରିବ, ତାହେଲେ ମୁଁ ଭାବୁଛି ଆମେ ବହୁତ ମାତ୍ରାରେ ଏଇ ଯୋଉ ଜଳବାୟୁ ପରିବର୍ତ୍ତନକୁ ଫେସ୍ କରିପାରିବା, ଆଉ ଆମର ଆଗାମୀ ପିଢ଼ିକୁ ଏକ ସବୁଜ ସୁନ୍ଦର ପୃଥିବୀ ଦେଇପାରିବା।
0: ଶେଷରେ ବନୀକରଣକୁ ନେଇ ଆମ ଶ୍ରୋତା ବନ୍ଧୁମାନଙ୍କୁ କଣ ଉପଦେଶ ଦେବେ?
1: ମୁଁ ଏତିକି କହିବି ଯେ ଯଦି ଗଛଟିଏ ଲଗେଇବା, ତାହେଲେ ତାକୁ ସୁରକ୍ଷା ଦେବା, ତାକୁ ବଢେଇବା, ତାକୁ ନିଜର ସନ୍ତାନ ଭଳି ଦେଖି ତାକୁ ପାଳନ ପୋଷଣ କରି ସିଏ କେମିତି ଫଳପ୍ରଦ ହବ ଆମ ପାଇଁ, ମୁଁ କହିବି ଯେ ସୁରକ୍ଷା ଦିଅନ୍ତୁ ଗଛ, ଯହିଁ ଜଙ୍ଗଲ ତହିଁ ମଙ୍ଗଲ।
0: ସାର୍, ଆପଣ ଆମର କାର୍ଯ୍ୟକ୍ରମକୁ ଆସିଲେ ବହୁତ ସୁନ୍ଦର ଭାବରେ ପରିବର୍ତ୍ତିତ ଜଳବାୟୁ ଓ ସହରାଞ୍ଚଳରେ ବନୀକରଣ ସମ୍ପର୍କରେ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ। ଆମର ଯୋଉ ଶ୍ରୋତା ବନ୍ଧୁମାନେ ଆଜି ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି, ଓ ସେମାନେ ନିଶ୍ଚୟ ଉପକୃତ ହେଇଥିବେ, ଆଉ ସେମାନେ ନିଶ୍ଚୟ ଆପଣଙ୍କ କଥା ଶୁଣି ନିଜ ଘର ପାଖରେ ବା ଖାଲି ଥିବା ସ୍ଥାନ ମାନଙ୍କରେ ନିଶ୍ଚୟ ଗୋଟେ ଗୋଟେ ଗଛ ଲଗେଇବେ ବୋଲି ମୁଁ ଆଶା କରୁଛି। ଯାହା ହଉ ସାର୍, ଆପଣ ଆସିଲେ, ସେଥିପାଇଁ ଆପଣଙ୍କୁ ଆମର ବନାନୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।

0: ଶୁଣୁଥିଲେ ବନାନୀ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ କଟକ।
4: ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁବାସ।
5: শ্রোতাবন্ধু, আপনার কার্যক্রম শুনেছিলেন আকাশবাণী কটক কেন্দ্রর। আকাশবাণী কেন্দুঝর, শুনন্তু কেতোটি পল্লী গীত। প্রথম গীত গাইছেন শিল্পী শ্যামামণি দেবী, পুরাতন রচনারূপ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପଲ୍ଲୀଗୀତର କାର୍ଯ୍ୟକ୍ରମରେ ଏବେ ଶୁଣନ୍ତୁ ଶ୍ୟାମାମଣି ଦେବୀଙ୍କ କଣ୍ଠରେ ଏହି ଗୀତ ପୁରାତନ ରଚନାରୁ।

0: ପଲ୍ଲୀ ଗୀତର କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। କାର୍ଯ୍ୟକ୍ରମର ଶିଳ୍ପୀ ଥିଲେ ଶ୍ୟାମମଣି ଦେବୀ। ଶିଳ୍ପୀ ଗାଇଥିଲେ ପୁରାତନ ରଚନାରୁ କେତୋଟି ପଲ୍ଲୀ ଗୀତ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣଙ୍କ ପ୍ରିୟ ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 100.1 MHz ଯୋଗେ। ନ୍ୟୁଜ୍ ଅନ୍ ଏୟାର ଲାଇଭ୍ ଷ୍ଟ୍ରିମିଂ ଆପ୍ରେ ମଧ୍ୟ ଆପଣ ଏହି କାର୍ଯ୍ୟକ୍ରମ ଏକ ସଙ୍ଗରେ ଶୁଣିପାରୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସୃଜନିକା।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026ରୁ 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ସୃଜନିକା କାର୍ଯ୍ୟକ୍ରମର ଉପସ୍ଥାପନାରେ ଅଛନ୍ତି କଳ୍ପନାରାଣୀ ସାହୁ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି।

0: ଶ୍ରୋତା ବନ୍ଧୁ ନମସ୍କାର। ଅସହ୍ୟ ଗରମ ଗୁଳୁଗୁଳି, ନା ଘରେ ରହି ହେଉଛି ନା ବାହାରେ, ମନ ଖୋଜୁଛି ଅସରାଏ ବର୍ଷା ଆଉ ଟିକେ ଥଣ୍ଡା ପବନ। ଆକାଶରେ କଳା ମେଘ ଟିକେ ଦେଖିଲେ ମନ ଭିତରେ ଉଙ୍କି ମାରୁଛି ଦଲକାଏ ଖୁସି। ଆପଣଙ୍କର ସେଇ ଖୁସିକୁ ଆଉ ଟିକେ ବଢ଼େଇ ଦେବା ପାଇଁ ଆମେ ନେଇ ଆସିଛୁ ଆପଣଙ୍କ ପାଇଁ ଏ ମାସର ବେତାର ସାହିତ୍ୟ ପତ୍ରିକା ସୃଜନିକା। ଆଜିର ସୃଜନିକାର ସୂଚୀରେ ରହିଛି ସାହିତ୍ୟ ଓ ସଂସ୍କୃତିର ବିକାଶରେ ଆକାଶବାଣୀ, ଏ ଉପରେ ଲେଖିକା ସୁପ୍ରଭା ବେହେରାଙ୍କ ସହିତ ସାକ୍ଷାତକାର, କବି କୈଳାସ ସାହାଣୀଙ୍କ କବିତା, କବି ତଥା ଗାଳ୍ପିକା ସୁପ୍ରଭା ବେହେରାଙ୍କ କବିତା, ଗଳ୍ପ ଓ ସମ୍ପାଦକୀୟ। ସମ୍ପାଦକୀୟ ଶ୍ରୋତାବନ୍ଧୁ, ଆସନ୍ତାକାଲି ପାଳନ କରାଯିବ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ। ବର୍ତ୍ତମାନ ସମୟରେ ଯୁଦ୍ଧର ବିଭୀଷିକାମୟ ସ୍ଥିତିରେ ଖାଦ୍ୟ ସମସ୍ୟା ଯେ ପ୍ରମୁଖ ସମସ୍ୟା, ଏକଥା ଆମେ ଅସ୍ୱୀକାର କରିପାରିବାନି। ରନ୍ଧନ ଗ୍ୟାସର ଅଭାବ ହେଉ ବା ଅଶୋଧିତ ତୈଳର ଅଭାବ, ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଖାଦ୍ୟ ଉପରେ ପ୍ରହାର ହେଉଛି। ଆମମାନଙ୍କର ଅତ୍ୟାଧୁନିକ ଜୀବନଶୈଳୀ ଆମକୁ ଖାଦ୍ୟର ଅଭାବ ଆଡ଼କୁ ଟାଣି ଟାଣି ନେଉଛି। ସମୟ ଥିଲା ଘରେ ବାହାଘରଟେ ହେଲେ କି ମେଳା ମୌଛୁକ ହେଲେ ଭୋଜି ଭାତର ଆୟୋଜନ ହେଉଥିଲା। ଭାତ, ଡାଲି, ସାଧା ଘାଣ୍ଟ, ଆମିଷ ତରକାରୀ, ଖଟା, କ୍ଷୀରି, ଚାରି ପାଞ୍ଚଟି ଆଇଟମ। ଅତିଥିଙ୍କ ପେଟ ପୁରୁଥିଲା, ମନ ବି ପୁରୁଥିଲା। ଖିଆପିଆ ସରିବା ପରେ ଯଦି କିଛି ବଳି ପଡ଼ିଲା ସାଇ ପଡ଼ିଶା ବାଣ୍ଟି ଦିଅ। ଖାଦ୍ୟ ଅପଚୟର ନାଁ ଗନ୍ଧ ବି ନଥିଲା, କିନ୍ତୁ ଏବେର ଭୋଜିରେ ଖାଦ୍ୟର ଅପଚୟ ଆଇନା ଭଳି ଜଳ ଜଳ ଦେଖାଯାଉଛି। ଷ୍ଟାର୍ଟର ଖାଇବା ପରେ ମେନ୍ କୋର୍ସ ପାଇଁ ଆଉ ପେଟରେ ଜାଗା ନଥାଏ। ପ୍ଲେଟ୍ ଭର୍ତ୍ତି ଖାଦ୍ୟ ଅଣାଯିବ, ଆଇଟମ୍ ରଖିବା ପାଇଁ ଜାଗା ନଥିବ, ପାଟି ଖାଲି ସ୍ୱାଦ ଚାଖିବ, ଅସଲରେ ସବୁ ଖାଦ୍ୟ ଡଷ୍ଟବିନ୍ ଖାଇବ। ଇଏ ତ ଖାଲି ଭାତ ହାଣ୍ଡିରୁ ଗୋଟେ ଚିପିଲା ଭଳି। ଏଇଭଳି ଯଦି ଗଣି ବସିବା ତାହେଲେ କମଳରୁ ଲୋମ ସରିଯିବ ସିନା, ହେଲେ କଥା ସରିବନି। ଏଇଭଳି ଆଧୁନିକ ତଥା ବିପର୍ଯ୍ୟସ୍ତ ଜୀବନଶୈଳୀ ଭିତରେ ଗୋଟିଏ ଦିନ ଖାଦ୍ୟ ସୁରକ୍ଷା ଦିବସ ପାଳନ କରିଦେଲେ କ'ଣ ଖାଦ୍ୟ ସଙ୍କଟ ଦୂର ହୋଇଯିବ? ଏଥିପାଇଁ ଆମ ସମସ୍ତଙ୍କୁ ସଚେତନ ହେବାକୁ ପଡ଼ିବ। ବଞ୍ଚିବା ପାଇଁ ଖାଦ୍ୟ ନିହାତି ଦରକାର, ତା'ର ସଂରକ୍ଷଣ ଯଦି ଆଜହୁଁ କରାନଯାଏ ତେବେ ଆଗକୁ ସ୍ଥିତି ଯେ କେତେ ଭୟଙ୍କର ହେବ ତାହା ଆମ ସମସ୍ତଙ୍କର ଧାରଣାର ବାହାରେ। ଶ୍ରୋତାବନ୍ଧୁ, ଏବେ ଖୁବ୍ ଉତ୍ସାହ ଉଦ୍ଦୀପନାରେ ପାଳନ କରାଯାଉଛି ରେଡିଓର 90 ବର୍ଷ ଜନ୍ମବାର୍ଷିକୀ। ସମାଜର ବିଭିନ୍ନ ଦିଗକୁ ସମୃଦ୍ଧିତ କରିବାରେ ରେଡିଓର ତ ଭୂମିକା ଅନେକ ରହିଛି, ହେଲେ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ କ'ଣ ରହିଛି ରେଡିଓର ଅବଦାନ, ଏ ସମ୍ପର୍କରେ ଆସନ୍ତୁ ଶୁଣିବା ଏକ ସାକ୍ଷାତକାର। ଅତିଥି ହେଉଛନ୍ତି ଲେଖିକା ସୁପ୍ରଭା ବେହେରା। ମ୍ୟାଡ଼ାମ ନମସ୍କାର।
1: ନମସ୍କାର।
0: ଏବେ ଆମେ ପାଳନ କରୁଛନ୍ତି ରେଡିଓର 90 ବର୍ଷ ପୂର୍ତ୍ତି ଉତ୍ସବ। ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମକୁ ପ୍ରସାରଣ କରି ରେଡିଓ ଶ୍ରୋତାମାନଙ୍କ ମନକୁ କିଣିପାରିଛି, ଜିଣି ବି ପାରିଛି। ତେବେ ଆପଣ ତ ଜଣେ ଲେଖିକା, ସାହିତ୍ୟ କ୍ଷେତ୍ରରେ ରେଡିଓର ଭୂମିକାକୁ ଆପଣ କିଭଳି ଭାବରେ ଦେଖୁଛନ୍ତି?
1: ହଁ, ଯାହା ଆମର ରହିଛି ସାହିତ୍ୟ ଆଉ ସଂସ୍କୃତି, ଏହା କୌଣସି ସଭ୍ୟତାର ଗୋଟେ ପରିଚୟ। ତାର ସାହିତ୍ୟ, ଯାହାର କଳା ସଂସ୍କୃତି ଯେତେ ଉନ୍ନତ, ସେ ସଭ୍ୟତାର ମାନ ସେତେ ଉଚ୍ଚରେ। ଆଉ ଏସବୁକୁ କାଳଜୟୀ କରି ରଖିବା ପାଇଁ ରେଡିଓର ସ୍ଥାନ ହୁଏତ କେହି ନେଇପାରିବେ ନାହିଁ। ଆଜି ଯଦି ବା ଆମେ 5G ଗତିରେ ଦୌଡ଼ୁଛନ୍ତି, ଟେକ୍ନୋଲୋଜିର ଦ୍ରୁତ ପ୍ରସାର ଘଟିଛି, କିନ୍ତୁ ରେଡିଓକୁ କେହି କେବେ ବି ତାର ସ୍ଥାନ ନେଇପାରିବେ ନାହିଁ ସାହିତ୍ୟ କିମ୍ବା ସଂସ୍କୃତି କ୍ଷେତ୍ରରେ। ସାହିତ୍ୟ ଯଦି ଆମେ କହିବା ଫୁଲଟିଏ, ତାହେଲେ ତାର ସୁରଭିକୁ ରେଡିଓ ନେଇ ଦେଶ ବିଦେଶରେ ବିଛୁଡ଼ି ଦିଏ। ଆଉ ସାହିତ୍ୟ ଯଦି ଗୋଟେ ଶବ୍ଦର ତାଜମହଲ ଗଢ଼ୁଛି, ତାହାକୁ ରୂପ ଦେଉଛି ରେଡିଓ। ତେଣୁ ଆମର ଲୋକଗୀତ ହେଉ, ଲୋକକଳା ହେଉ, ବା ଆଞ୍ଚଳିକ ଭାଷାର ଯେକୌଣସି ଗଳ୍ପ କିମ୍ବା ଅନୁବାଦିତ ଗଳ୍ପ, ଏସବୁକୁ ରେଡିଓ ହିଁ ପ୍ରଚାର ପ୍ରସାର କରିଥାଏ, ଯାହାଫଳରେ ତାହା ଶ୍ରୋତା ପାଖରେ ପହଞ୍ଚିଥାଏ। ଆଉ ଏଇ ଶ୍ରୋତା ପାଖରେ ପହଞ୍ଚିବା ଫଳରେ ସେ ଗୋଟିଏ ପ୍ରବହମାନତା ସୃଷ୍ଟି କରେ। ଆଉ ସାହିତ୍ୟରେ ପ୍ରବହମାନତା ବହୁତ ଜରୁରୀ, ଯାହାକୁ ପିଢ଼ି ପରେ ପିଢ଼ି ହସ୍ତାନ୍ତର ହେବା ଫଳରେ ଏହା ଚିରକାଳ ଉଜ୍ଜୀବିତ ହୋଇ ରହିପାରିବ।
0: ତେବେ ମ୍ୟାଡ଼ାମ, ଏବେ ତ ଆମେ ଦେଖୁଛନ୍ତି ମନୋରଞ୍ଜନର ଅନେକ କିଛି ମାଧ୍ୟମ ବାହାରି ସାରିଲାଣି, ତେବେ ଏସବୁ ଭିତରେ ଆମ ସଂସ୍କୃତିକୁ ଉଜ୍ଜୀବିତ କରି ରଖିବାରେ ରେଡ଼ିଓର କ'ଣ ଭୂମିକା ଆପଣ ଦେଖୁଛନ୍ତି?
1: ଓଡ଼ିଆରେ କୁହାଯାଏ ଗୋଟିଏ କଥା, ଆମର ବାର ମାସରେ ତେର ପର୍ବ। ଆମର ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି, କିନ୍ତୁ ଏଇ ଯେଉଁ ଜଗତୀକରଣ ବା ଗ୍ଲୋବାଲାଇଜେସନ୍ ହେଉଛି, ଏହାଫଳରେ ଆମ ସଂସ୍କୃତି ଧୀରେ ଧୀରେ ଅବକ୍ଷୟ ହେବାରେ ଲାଗିଛି। ଏହି ସଂସ୍କୃତିକୁ ନବପିଢ଼ିକୁ ହସ୍ତାନ୍ତର କରିପାରିବା ହିଁ ଆମ ପାଇଁ ଏବେ ଗୋଟେ ମୁଖ୍ୟ ଚ୍ୟାଲେଞ୍ଜ ହୋଇଛି। କାରଣ ଗ୍ଲୋବାଲାଇଜେସନ୍ ହେବା ଫଳରେ ଅନ୍ୟ ଦେଶର ସଂସ୍କୃତିକୁ ଆମେ ବେଶୀ ମାନିବାରେ ଲାଗିଛେ, ଆଉ ଆମ ସଂସ୍କୃତି ଆମ ପରମ୍ପରାକୁ ଆମେ ଭୁଲିବାରେ ଲାଗିଛେ। ତେଣୁ ରେଡ଼ିଓ ଗୋଟେ ଏମିତି କାର୍ଯ୍ୟକ୍ରମ ଯିଏକି ଆମର ପ୍ରତ୍ୟେକ ପର୍ବ, ପ୍ରତ୍ୟେକ ପରମ୍ପରା, ପ୍ରତ୍ୟେକ ସଂସ୍କୃତିକୁ ସ୍ଥାନ ଦିଏ। ଯେକୌଣସି ଗୋଟିଏ ସ୍ୱତନ୍ତ୍ର ପର୍ବ ଆସୁଛି, ସେହି ସ୍ୱତନ୍ତ୍ର ପର୍ବକୁ ନେଇ ଆକାଶବାଣୀରୁ ଆମର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

0: ପ୍ରସାରିତ ହୋଇଥାଏ, ଯାହାକି ନବପିଢ଼ିକୁ ତା'ର ସଂସ୍କୃତିକୁ ଭଲ ପାଇବା ଶିଖାଇଥାଏ ଆଉ ତା'ର ଅକ୍ଷୁର୍ଣ୍ଣତାକୁ ବଜାୟ ରଖିବା ପାଇଁ ଆମର ସଂସ୍କୃତିକୁ ଉଜ୍ଜୀବିତ କରି ରଖିପାରିଥାଏ।
1: ଆପଣଙ୍କର ଲେଖିକା ଜୀବନରେ ରେଡ଼ିଓର କିଛି ପ୍ରଭାବ ରହିଛି?
0: ନିଶ୍ଚିତ ଭାବରେ, ଛୋଟବେଳଠାରୁ ମୁଁ ରେଡ଼ିଓ ହିଁ ଶୁଣିଆସିଛି। ରେଡ଼ିଓରେ ସେ ସମୟରେ ଯେତେ ସବୁ ଗଳ୍ପ ବା ନାଟକ ବା ଗୀତିନାଟ୍ୟ ଯାହା ସବୁ ପ୍ରଚାର ହେଉଥିଲା ତାକୁ ଆମେ ସବୁ ମନ ଦେଇ ଶୁଣିଥିଲୁ। ମୋତେ ତ ଲାଗେ ମୋ ଲେଖକୀୟ ସତ୍ତାରେ ମୋର ହୃତ୍ସ୍ପନ୍ଦନରେ ରେଡ଼ିଓର ଶବ୍ଦ ଏବେ ବି ଝଙ୍କାରିତ ହେଉଛି। ମୋର ମନେ ଅଛି ଭାଦ୍ରବ ମାସର ପ୍ରତ୍ୟେକ ରବିବାର ଯେତେବେଳେ ତପୋଇ ନାଟକ ପ୍ରଚାରିତ ହେଉଥିଲା, ସମସ୍ତଙ୍କ ଭିତରେ ଅନେକ ଉତ୍କଣ୍ଠା, ଝରଣା ଦାସଙ୍କ କଣ୍ଠରେ କେବେ ଶୁଭିବ ସେଇ ଘରମଣି ଡାକ। ଖାଲି ମୁଁ ନୁହଁ, ପ୍ରତ୍ୟେକ ସୃଜନ ମନସ୍କ ଯିଏ ସୃଜନଶୀଳତା ସୃଷ୍ଟି କରିବାକୁ ଭଲ ପାଏ, ତା ଭିତରେ ଶବ୍ଦର ଝଙ୍କାର ନିଶ୍ଚିତ ଭାବରେ ରେଡ଼ିଓ ସୃଷ୍ଟି କରେ ଆଉ ମୋ ଭିତରେ ବି ତାହା ହିଁ ସୃଷ୍ଟି କରିଛି।
1: ନିଶ୍ଚିତ ଭାବରେ ମ୍ୟାଡ଼ାମ, ରେଡ଼ିଓ ତା'ର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଆମର ସଂସ୍କୃତି, ପରମ୍ପରା, ସାହିତ୍ୟ ସବୁକିଛିକୁ ଜାବୁଡ଼ି ଧରିଛି ଆଉ ସମସ୍ତଙ୍କ ପାଖରେ ପହଞ୍ଚାଇ ମଧ୍ୟ ପାରୁଛି। ତେଣୁ ରେଡ଼ିଓର ଜୟଯାତ୍ରା ଯେ ନିଶ୍ଚିତ ଭାବରେ ସୁଦୂର ପ୍ରସାରୀ, ଏ ବିଶ୍ୱାସ ଆମେ ରଖିବା।
0: ଧନ୍ୟବାଦ ମ୍ୟାଡ଼ାମ।
1: ବାପା, ଅନ୍ତର୍ଭେଦୀ ଦୃଷ୍ଟି, ଘଷା ମଜା ଅଭିଜ୍ଞତା, ଅନାବିଳ ସ୍ନେହ ଦେଇ କାଚକୁ କାଞ୍ଚନ କରିବାର ନିପୁଣତାରେ ଗଢ଼ା ସାଦାସିଧା ମଣିଷଟିଏ। ମୁଣ୍ଡ ଉପରେ ଥିଲେ ବାପାଙ୍କ ହାତ, ଛୋଟ ଲାଗେ ସାରା ଜଗତ, କିନ୍ତୁ ଯେତେବେଳେ ଯାଏଁ ସେ ଥାଆନ୍ତି ପାଖରେ ବୁଝି ହୁଏ ନା ତାଙ୍କ ମୂଲ। ପାଖରୁ ଦୂରେଇ ଗଲେ ସବୁ ଚିଜ ତାଙ୍କର ଅମୂଲ ମୂଲ। ବାପାଙ୍କର ଅଭାବ ଆଉ ଅନୁଭୂତିର କଥାକୁ କବିତାରେ ରୂପ ଦେଇଛନ୍ତି କବୟିତ୍ରୀ ସୁପ୍ରଭା ବେହେରା। କବିତା ପୃଷ୍ଠାର ପ୍ରଥମ କବିତା, ବାପାଙ୍କ ଚଷମା।
0: କବିତାର ଶୀର୍ଷକ ବାପାଙ୍କ ଚଷମା। ବାପାଙ୍କ କୋକେଇ ସହ ସବୁ ଅଲୋଡ଼ା ଜିନିଷ ଗଲାବେଳେ ହତଭାଗ୍ୟ ଚଷମାଟା ରହିଗଲା ଭୁଲ ବଶତରେ। ସେଥିପାଇଁ ତ ଦେଖିପାରୁଛି ଅନେକ ବର୍ଷର ନିଗିଡ଼ା ଝାଳ, ବତୁରା ସ୍ନେହ ଆଉ ପାର୍ଥିବ ବସ୍ତୁ ସବୁ ବଣ୍ଟାକୁଣ୍ଟା ହେଉଛି ଖଳାବାଡ଼ିର ଫଙ୍ଗୁଳା ପିଠିରେ। ବାପାଙ୍କ ଚଷମାର ଅନ୍ତର୍ଭେଦୀ ଦୃଷ୍ଟି, ବାପାଙ୍କ ଚଷମାର ଅନ୍ତର୍ଭେଦୀ ଦୃଷ୍ଟି ଭୂମିଠାରୁ ଭୂମା ଯାଏ ବ୍ୟାପ୍ତ। ଆଦର୍ଶର ଚାଲୁଣିରେ ଚାଉଳରୁ କୋଡ଼ି ବାଛିବା ପରି ବାଛୁଥାଏ ନୀତି ମିଛଟା ରୁଷତ। ବାପାଙ୍କ ଚଷମା ନିଷ୍ଫଳତା ସେ ପାଖରେ ବି ଭାଗ୍ୟ ଦେଖିପାରେ। ବାପାଙ୍କ ଚଷମା ନିଷ୍ଫଳତା ସେ ପାଖରେ ବି ଭାଗ୍ୟ ଦେଖିପାରେ। ଅନାଗତ ବଜେଟ୍ ନିଅଣ୍ଟିଆ ଅମଳ ଧାନରେ ଦୁଃଖର ମଞ୍ଜଥରାସିତ ହସୁଥାଏ ସୁଖର କମ୍ବଳ ଭିତରେ। ବାପାଙ୍କ ଚଷମା ଜାତକ ଦେଖିନି, ବାପାଙ୍କ ଚଷମା ଜାତକ ଦେଖିନି, କିନ୍ତୁ ଠିକ୍ ଖଞ୍ଜି ଦେଲା ଭଳି ବତାକୁ ରୁଅ, ପୁଅକୁ ବହୁ ଆଉ ଜ୍ୱାଇଁଙ୍କୁ ଝିଅ। ଗାଁ ପଞ୍ଚାୟତ ନ୍ୟାୟ ନିଶା ପରେ ବାପାଙ୍କ ଚଷମା କ୍ଷୀରଠାରୁ ପାଣି ଆଉ କାଚଠାରୁ ମଣି ଅଲଗା କରେ ବୋଲି ଆମେ ନିଜକୁ ଚିହ୍ନି ନ ପାରିଲା ବେଳେ ଅବାଟରୁ ବାଟକୁ ନେଉଥାଏ ଟାଣି। ସବୁକିଛି ବଣ୍ଟାକୁଣ୍ଟା ବେଳେ ବାପାଙ୍କ ଚଷମାକୁ ମୁଁ ସେଦିନ ଚାପି ଧରିଥିଲି। ସବୁକିଛି ବଣ୍ଟାକୁଣ୍ଟା ବେଳେ ବାପାଙ୍କ ଚଷମାକୁ ମୁଁ ସେଦିନ ଚାପି ଧରିଥିଲି। ବାପାଙ୍କ ଅଭିଜ୍ଞତା ଭରା ଅନ୍ତର୍ଭେଦୀ ଦୃଷ୍ଟି ମୋ ପିଲାଛୁଆଙ୍କ ନୂଆ ଭାଗ୍ୟଟିଏ ଲେଖିଦେବ ବୋଲି
1: ଭୂମି ମା ଚିର ପଲ୍ଲବିନୀ ବୀର ପ୍ରସବିନୀ, ସର୍ଯ୍ୟ ବୀର୍ଯ୍ୟ ପରାକ୍ରମୀ ସନ୍ତାନକୁ ଧରାପୃଷ୍ଠକୁ ଆଣି ସିଏ ହୁଏ ଚିର ବନ୍ଦନିଆ, ଚିର ମହନୀୟା। ହେଲେ ସେଇ ଭୂମି ଆଜି ପ୍ରଦୂଷିତା ସଭ୍ୟତାର ବିକାଶରେ, ଆଧୁନିକତାର ନଗ୍ନତାରେ, ମାତୃତ୍ୱର ପବିତ୍ରତା ଆଉ ସମର୍ପିତ ସାଧନାକୁ କବିତାରେ ତୋଳି ଧରିଛନ୍ତି କବି କୈଳାସ ସାହାଣୀ। କବିତା ଭୂମି।
2: କବିତାର ଶୀର୍ଷକ ଭୂମି। ଭୂମିଟିଏ ନିରନ୍ତର ପ୍ରତୀକ୍ଷା କରିଥାଏ କେବେ ନବଜାତକର କୁଆଁର ଉପରେ ପୁଲକିତ ହେବ, ନୀଳ ଆକାଶର ନିଃସର୍ତ୍ତ ଆଳାପରେ ସମୋହିତ ହେବ, ତା ମଞ୍ଜୁଳ କେଳିକୁଞ୍ଜରେ ମହକିଯିବ ଋତୁସ୍ନାନ ନାରୀର କଦମ୍ବ କୋରକ। ନିଷ୍ପାପ ଭୂମିର ଜଠରରେ ଖୋଦିତ ହେବ କୋଣାର୍କର ଚାରୁକଳା,

0: କୋମଳ ସବୁଜ ପଣନ୍ତରେ ବିନ୍ଦୁ ବିନ୍ଦୁ ସରମର ଶେଦ ରାତ୍ରିର ମୁକ୍ତା ପରି ଝରି ପଡ଼ୁଥିବ। ଭୂମିଟିଏ ପାଲଟି ଯାଉଥିବ, ସତୀ ସାଧ୍ୱୀ ରମଣୀ କୌଶଲ୍ୟା ରାମ ପରି ମହନୀୟ ପୁରୁଷୋତ୍ତମ ଚରିତ୍ରଟିଏ ଜନ୍ମ ଦେବାକୁ। ଭୂମିଟିଏ ପାଲଟି ଯାଉଥିବ, ଆର୍ଯ୍ୟ ବନ୍ଦନିଆ ଭୁବନେଶ୍ୱରୀ ଗୋଟିଏ ଜ୍ୟୋତିର୍ମୟ ଦିବ୍ୟ ପୁରୁଷ ବିବେକାନନ୍ଦଙ୍କୁ ଧରାବତରଣ କରିବାକୁ। ଭୂମିଟିଏ ବନ୍ଦନିଆ ପ୍ରଭାବତୀଙ୍କ ରୂପ ନେଉଥିବ, ଗୋଟିଏ କ୍ରାନ୍ତିକାରୀ ଯୋଗଜନ୍ମା ସୁଭାଷ ବୋଷଙ୍କ ଆତ୍ମପ୍ରକାଶ ପାଇଁ। ଭୂମି ବାର ବାର ନିଜକୁ ପବିତ୍ର କରି ଗଢ଼ି ତୋଳୁଥିବ ଶାରଦା ଦେବୀଙ୍କ ପରି, ଯାହା ଗର୍ଭରୁ ଆତ୍ମପ୍ରକାଶ କରୁଥିବେ ବିଶ୍ୱକବି ରବୀନ୍ଦ୍ରନାଥ। ଭୂମି କେବେ ପୁତୁଲବାଈଙ୍କ ନିରଳସ ଜୀବନର ଗୀତା ବାଇବେଲ କୋରାନ ପାଲଟି ଯାଉଥିବ, ଆଉ ଜଣେ ଅହିଂସାର ପୂଜାରୀଙ୍କୁ ଜନ୍ମ ଦେବା ପାଇଁ, ଯିଏ ସମର୍ପିତ ଦେଉଥିବ ନିଜକୁ ଦେଶ ପାଇଁ ଜାତି ପାଇଁ। କେମିତି ଏ ଭୂମି, କେଉଁ ଉପାଦାନରେ ଗଢ଼ା ଜୀବନବ୍ୟାପୀ ତପସ୍ୟା, ଭୋଗ ଅପେକ୍ଷା ଭବର ଚିନ୍ତନ ବେଶି, କାୟ ମନ ବାକ୍ୟରେ ସଦା ପବିତ୍ରତା, ଗୋଟିଏ ସଫଳ ସୃଷ୍ଟିର ଆଗମନ ପାଇଁ କେତେ କୁଚ୍ଛ୍ର ସାଧନ ସତେ। ଆଜି ବିଳମ୍ବିତ ଏ ଆର୍ଯ୍ୟ ସନାତନୀ ଧରା, ଭୂମି ପ୍ରଦୂଷିତ ସଭ୍ୟତାର ବିକାଶ ପର୍ବରେ ଆଧୁନିକତାର ନଗ୍ନ ନିଗଡ଼, କେଉଁଠି ବିଳପି ଉଠୁଛି ଗୋଟିଏ ବେଦନାବୋଧର ନିର୍ମଳ ସଂକଳ୍ପ, ଭୂମିଲଗ୍ନା ଗୋଟିଏ କଅଁଳ ଦେବଶିଶୁ ମାତୃକ୍ରୋଡ଼ରେ ଶୁଣିବାକୁ ଆତୁର ଜୀବନ କାବ୍ୟ।
1: ନୀଡ଼ ହେଉ ସେ ପକ୍ଷୀର ଅବା ସଭ୍ୟ ଶିକ୍ଷିତ ମଣିଷର, ଭରା ପୂରା ଥିଲାବେଳେ ଖିଲି ଖିଲି ହସୁଥାଏ, ଡେଣା ଲାଗିଲା ପରେ ପକ୍ଷୀ ଶାବକ ଉଡ଼ିଗଲା ଭଳି ଯେତେବେଳେ ଉଚ୍ଚ ସ୍ୱପ୍ନ ପୂରଣ ପାଇଁ ଶିକ୍ଷିତ ସନ୍ତାନମାନେ ଉଡ଼ିଯାଆନ୍ତି, ବହୁ ଦୂରକୁ ବସା ହୋଇଯାଏ ଖାଁ ଖାଁ। ଗାଳ୍ପିକା ସୁପ୍ରଭା ବେହେରା ଗଳ୍ପ ମାଧ୍ୟମରେ ଆଜିର ସମାଜରେ ଘଟୁଥିବା ପାରିବାରିକ ଜୀବନର ନିଚ୍ଛକ ଛବିକୁ ଚିତ୍ରଣ କରିଛନ୍ତି। ସୃଜନିକାର ଶେଷ ପୃଷ୍ଠାରେ ଗଳ୍ପ ପକ୍ଷୀ ଶୂନ୍ୟ ନୀଡ଼, ଆସନ୍ତୁ ଶୁଣିବା।
2: ଗଳ୍ପର ଶୀର୍ଷକ ପକ୍ଷୀଶୂନ୍ୟ ନୀଡ଼। ପିଲାମାନେ ବଡ଼ ହୋଇଗଲେଣି, ସେମାନଙ୍କୁ ସ୍ୱତନ୍ତ୍ର ପ୍ରକୋଷ୍ଠ ଆବଶ୍ୟକ। ଘର କାହିଁ ଯେ, ଦୁଇଟି ଛୋଟ ଛୋଟ ଶୋଇବା ଘର ଛାଡ଼ିଦେଲେ, 10 ଫୁଟ ଲମ୍ବ ତଥା 8 ଫୁଟର ବୈଠକ ଘର, ରୋଷେଇକୁ ଲାଗି ଛୋଟିଆ ଡାଇନିଂଟିଏ, ସ୍ୱତନ୍ତ୍ର ଠାକୁର ଘର ନାହିଁ, ବାହାରେ ତୁଳସୀ ଚଉରାକୁ ଛାଡ଼ି ଆଉ 2 ହାତ ଜାଗା, ଯେଉଁଠି ବର୍ଷସାରା ବଡ଼ି ଆଚାର ପାମ୍ପଡ଼ ଇତ୍ୟାଦି ଶୁଖୁଥାଏ ଖରାରେ। ଏଲ୍ଆଇଜି ଘର କେତେ ଅବା ଜାଗା, ଘରକୁ ଅତିଥି ଆସିଲେ ପିଲାମାନଙ୍କର ପଢ଼ାପଢ଼ିରେ ଅସୁବିଧା ହୁଏ, ସେତେବେଳେ ପିଲାମାନେ ସ୍ୱତନ୍ତ୍ର ପ୍ରକୋଷ୍ଠ ପାଇଁ ଦାବି କରନ୍ତି। ଘର ଛୋଟ ବୋଲି ତ ସମ୍ପର୍କକୁ କାଟିକୁଟି ଛୋଟ କରିହେବ ନାହିଁ, ସହରରେ ସବୁ ଲୋକଙ୍କର କାମ ପଡ଼େ, ସମ୍ପର୍କୀୟ ଲୋକ ଜଣେ ସହରରେ ରହିଲେ ଅନ୍ୟମାନଙ୍କୁ ସାହାଯ୍ୟ ତ କରିବାକୁ ପଡ଼େ। ତେଣୁ ପିଲାଙ୍କ ଅଭିଯୋଗ ଫିକା ଲାଗେ ଅଜିତକୁ, ସାକମ୍ବରୀ ଅସହାୟ ଅନୁଭବ କରେ। ଶ୍ୱଶୁର ଚକ୍ରଧର ସେକ୍ରେଟାରିଏଟରେ କିରାଣୀ, ସେତେବେଳେ ସେ ଏହି ଏଲ୍ଆଇଜି ଘର ଖଣ୍ଡିଏ କରିପାରିବା ମଧ୍ୟ ସଫଳତାର ଗୋଟିଏ ମାଇଲ ଖୁଣ୍ଟ। ଚକ୍ରଧରଙ୍କ ସଂସାର ଛୋଟ ଥିଲା, ବଡ଼ ପୁଅ ଅଜିତ, ତା ତଳକୁ ଝିଅ ଅଭିପ୍ସା। ସାକମ୍ବରୀ ପ୍ରଥମେ ପୁଅ ଅଜିତର ହାତ ଧରି ଏ ଘରକୁ ବୋହୂ ହୋଇ ଆସିଲା ପରେ ଅଭିପ୍ସା ଭାଉଜ ପରସା ଖାଇ 2 ବର୍ଷ ପରେ ଶ୍ୱଶୁର ଘରକୁ ଗଲା। ପିଲାଙ୍କୁ ପାଠ ପଢ଼ାଇବା ଆଉ ଘର କରିବାରେ ପାହି ପାହି ଯୋଡ଼ାଇ ରଖିଥିବା ଚକ୍ରଧର ବାବୁଙ୍କ ସବୁ ଅର୍ଥ ସରିଗଲା। ଅଜିତ ଭଉଣୀ ଅଭିପ୍ସାର ବାହାଘରରେ ଗୁଡ଼ାଏ ଲୋନ୍ କରିଦେଇଥିଲା, ସାନ ଭଉଣୀ ବାହାଘରରେ ବଡ଼ ଭାଇ ଖର୍ଚ୍ଚ କରିବ ନାହିଁ ତ ଆଉ କିଏ କରିବ? ଅଜିତ ଏଯାଏ ଲୋନ୍ ଶୁଝିପାରିନାହିଁ, ଋଣରେ ଆକ୍ତାମାକ୍ତା ଲୋକଟି ନୂଆ ଘର ସ୍ୱପ୍ନ କେଉଁଆଡ଼ୁ ଦେଖିବ? ତେଣୁ ପିଲାଙ୍କ ସ୍ୱତନ୍ତ୍ର ପ୍ରକୋଷ୍ଠ ପାଇଁ ଅଭିଯୋଗ ଅଜିତ ଶୁଣି ମଧ୍ୟ ନ ଶୁଣିଲା ପରି ରହେ। ସାକମ୍ବରୀ ନିରବ ରହିବା ବ୍ୟତୀତ ଆଉ କିଛି ଚାରା ନାହିଁ, ଗୋଟିଏ ଶୋଇବା ଘର ସେମାନଙ୍କର, ଆଉ ଗୋଟିଏ ଶାଶୁ ଶ୍ୱଶୁରଙ୍କର, ଯିବା ଆସିବା ଲୋକଙ୍କୁ କେବେ ବୈଠକ ଘର, କେବେ କାହା ଶୋଇବ ଘରେ ଚଳାଇ ନେବାକୁ ହୁଏ। ପିଲାଙ୍କ ପରୀକ୍ଷା ସମୟରେ ସାକମ୍ବରୀ ଠାକୁରଙ୍କୁ ମୁଣ୍ଡିଆ ମାରେ, ଘର ଗହଳି ନ ହଉ। ସେଥର ଝିଅର 2ଦ୍ୱାଦଶ ପରୀକ୍ଷା, ଶ୍ୱଶୁରଙ୍କର ଦେହ ଖରାପ ଲାଗି ରହିଲା, ବନ୍ଧୁବାନ୍ଧବଙ୍କ ସୁଅ ଛୁଟିଲା, କାହାକୁ ମନା କରିହେବ? ସାକମ୍ବରୀ ତା ଗାଁ କଥା ଭାବିଲା, ତା ତାରୁଣ୍ୟର କଥା, ତା ନିଜ ଘରେ ଭିଡ଼ ହେଲେ ସେମାନେ ସାନ ଜେଜେ କିମ୍ବା ବଡ଼ବାପାଙ୍କ ଘରକୁ ଚାଲିଯାଉଥିଲେ, ଏଠି ସେ ସୁବିଧା କାହିଁ? ଆଜିକାଲି ଯୁଗ ଯାହା, ବଢ଼ିଲା ଝିଅକୁ ପଡ଼ୋଶୀ ଘରକୁ ଛାଡ଼ିବାକୁ ବି ଡର ଲାଗୁଛି। ଆଉ ଥରେ ଅଜିତର ହାଡ଼ ଫୁଟି ହେଲା, ତାକୁ ଏକାନ୍ତବାସରେ ରହିବାକୁ ହେଲା, ତେଣୁ ଗୋଟିଏ ଶୋଇବା ଘର ଦରକାର ପଡ଼ିଲା। ଜିନିଷ

ପତ୍ରରେ ଭରପୁର ଥିବା ଆଉ କଡ଼ ଫେରାଇବା ପାଇଁ କେହି ଚାଖଣ୍ଡ ଜାଗାରେ ଶାଶୁ ଶ୍ୱଶୁର ସେ ଓ ପୁଅ ଝିଅ ମୁଣ୍ଡ ଉପରେ ପୁଅର ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଅଜିତ ଆଇସୋଲେସନରେ ଗୋଟିଏ ଘର ଆବରି ରହିବା ପରେ ଅବଶିଷ୍ଟ ଜାଗାରେ କେମିତି ଯେ ସବୁ ଚଳାଇବ ସାକମ୍ବରୀ ଚିନ୍ତାରେ ପଡ଼ିଯାଏ। ଥରେ ଥରେ ଝିଅ ହଷ୍ଟେଲରୁ ଆସି ମନ ଦୁଃଖ କରେ, କହେ ମୋ ସାଙ୍ଗ ଦୁଇଜଣ ଆମ ଘରକୁ ଆସିବାକୁ ବାହାରୁଥିଲେ, ସେମାନଙ୍କ ରହିବା ପାଇଁ ଟିକେ ପ୍ରାଇଭେସି ତ ଦରକାର, ଆମର ଏହି ଛୋଟିଆ ଘରଟିରେ ସେ ସୁଯୋଗ କାହିଁ, ତେଣୁ ମୁଁ ସେମାନଙ୍କୁ ଅନ୍ୟ ବାହାନା କରି ମନା କରିଦେଲି। ସବୁବେଳେ ପିଲାଙ୍କ ଇଚ୍ଛାକୁ ସମ୍ମାନ ଦେଇ ସାକମ୍ବରୀ ଗୋଟିଏ ବଡ଼ ଘରର ସ୍ୱପ୍ନ ଦେଖେ। ଶାଶୁ ଶ୍ୱଶୁର ଚାଲିଗଲେଣି, ପିଲାମାନେ ବଡ଼ ହୋଇଗଲେଣି, ଘର ବି ପୁରୁଣା ହେଲାଣି, ସବୁବେଳେ ମରାମତି ଆବଶ୍ୟକ କରୁଛେ। ପୁଅ କହେ ଥାଉ ମା, ଆଉ ଏହାକୁ ମରାମତି କରିବା ନାହିଁ, ବରଂ ଏହାକୁ ବିକି ନୂଆ ଘର କିଣିବା। ଏହାକୁ ନ ବିକ୍ରି କଲେ ନୂଆ ଘର ପାଇଁ ଅର୍ଥ ଯୋଗାଡ଼ କରିବା ଆମ ପକ୍ଷେ ସମ୍ଭବ ନୁହଁ। ଚାରି ପ୍ରକୋଷ୍ଠ ବିଶିଷ୍ଟ ଘର ନେବା, ଗୋଟିଏ ବାପା ଆଉ ତୋର, ଗୋଟିଏ ନିକିର, ଆଉ ଗୋଟିଏ ମୋର, ଅତିଥିମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଘର। ବାପାଙ୍କର ଆଉ ତୋର ପକ୍ଷରୁ ବନ୍ଧୁବାନ୍ଧବଙ୍କ ସଂଖ୍ୟା ତ କମ୍ ନୁହଁ, ବର୍ଷସାରା ସେମାନଙ୍କ ଯିବା ଆସିବା ବି କମ୍ ନୁହଁ, ଆମେ ଆଉ ଗୁଞ୍ଜିଗାଞ୍ଜି ହୋଇ ଜୀବନସାରା ରହିପାରିବୁ ନାହିଁ। ପିଲାମାନଙ୍କର ଘର ବିକ୍ରି ପ୍ରସ୍ତାବ ଅଜିତ ଛାତିରେ କେଉଁଠି ଗୋଟିଏ କଣ୍ଟା ହୋଇ ଫୁଟିଯାଏ। ତାହାର ହେତୁ ହେବାଠାରୁ ସେ ଏଇ ଘରର କାନ୍ଥ କବାଟ ଝରକା ସହିତ ପରିଚିତ। ବାପାଙ୍କ ଉଦ୍ଦାମ ତାରୁଣ୍ୟ ଏଇ ଘରେ ବୃଦ୍ଧତ୍ୱର ଆଶାବାଡ଼ି ଧରିଛି। ଏଇ ଘରର ଅଗଣାରେ ଅଭିପ୍ସା ଆଉ ତାହାର ବାଲ୍ୟ ଚପଳତା ସଁବାଳରୁ ପ୍ରଜାପତିର ରୂପ ନେଇଛି। ଏଇ ଘରର କାନ୍ଥରୁ ରଙ୍ଗ ଛାଡ଼ି ଯାଇଥାଇପାରେ, କିନ୍ତୁ ସ୍ମୃତି ସବୁ ପରସ୍ତ ପରସ୍ତ ଲେସି ହୋଇ ରହିଛି। କେମିତି ବିକ୍ରି କରିଦେବ ଏସବୁ ସ୍ମୃତିକୁ? ପିଲାମାନଙ୍କ ପାଇଁ ଅଜିତ୍ର ଏ ଭାବନା ତୁଚ୍ଛ ଭାବପ୍ରବଣତା ବ୍ୟତୀତ ଆଉ କିଛି ନୁହଁ। ହଁ ନିଶ୍ଚିତ, କାହିଁକିନା ସେମାନଙ୍କ ପିଢ଼ି ପାଇଁ ରକ୍ତମାଂସର ବାପା ମାଆଙ୍କ ପ୍ରତି ମଧ୍ୟ ଭାବପ୍ରବଣତା ନାହିଁ। ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ହାତ ଧରିଥିବା ସ୍ୱାମୀ ସ୍ତ୍ରୀର ସମ୍ପର୍କ ମଧ୍ୟ ଅଳିକ, ତେଣୁ ଇଟାବାଲି ସିମେଣ୍ଟ ପାଇଁ ଭାବପ୍ରବଣତା ତୁଚ୍ଛ ନୁହଁ ତ ଆଉ କ'ଣ? ସାକମ୍ବରୀ ଏ ଘରକୁ ବହୁ ଆସିବା ଦିନଠାରୁ ସ୍ୱପ୍ନ ଦେଖିଛି ଗୋଟିଏ ସ୍ୱତନ୍ତ୍ର ପ୍ରକୋଷ୍ଠ ପାଇଁ। ତା ନୂଆ ବାହାଘର ପରେ ଅନେକ ରାତି ଅଭିପ୍ସା ଆସି ତାଙ୍କର ଶୋଇବା ଘରେ ଶୋଇଯାଏ, କହେ ଭାଇ ତୁ ଯାଇ ଡ୍ରଇଂ ରୁମ୍ରେ ଶୋଇଯା, ବାପା ମାଆଙ୍କ ଶୋଇବା ଘରେ ମୁଁ ଶୋଇବି ନାହିଁ, ମୁଁ ଏଇଠି ଶୋଇବି। ବାପାଙ୍କ ଡାଇବେଟିସ୍ ବଢ଼ିଯାଇଛି, ସେ ବାରମ୍ବାର ବାଥରୁମ୍ ଯାଉଛନ୍ତି, ଲାଇଟ୍ ଜାଳୁଛନ୍ତି, ମୁଁ ଠିକ୍ରେ ଶୋଇପାରୁନାହିଁ, ମୁଁ ଭାଉଜ ପାଖରେ ଶୋଇଯିବି। ବାପାଙ୍କ କାନରେ ଏ କଥା ପଡ଼େ, ଦୌଡ଼ି ଆସନ୍ତି ଅଜିତ ପାଖକୁ, ଆରେ ନା ନା ତୁ ଯା ତୋ ଶୋଇବା ଘରକୁ, ଅଭିପ୍ସା ତା ମା ପାଖରେ ଯାଇ ଶୋଇଯାଉ, ମୁଁ ଡ୍ରଇଂ ରୁମ୍ରେ ଶୋଇଯିବି। ଅଜିତ ଚାହେଁ ବାପାଙ୍କ କ୍ଷୀଣ ରୋଗାଗ୍ରସ୍ତ ଶରୀରକୁ, ଏଣେ ଡ୍ରଇଂ ରୁମ୍ରେ ଲହଡ଼ି ଭାଙ୍ଗୁଥିବା ଜାଡ଼କୁ, ବାପା ଡ୍ରଇଂ ରୁମ୍ରେ ଡିଭାନ ଉପରେ ଖୋଲାଟାରେ ଏତେ ଶୀତରେ ଶୋଇବେ, ଆଉ ସେ ଶୋଇ ଘରେ ଉଷୁମ ଟାଣିବ, ବୋଉ ଓ ଅଭିପ୍ସା ସେ ଘରେ କବାଟ ଦେଇ ଶୋଇଥିବେ, ଏପାଖ ଶୋଇବା ଘରେ ସେ ଓ ସାକମ୍ବରୀ, ନା ନା ବାପା ରାତିରେ ଉଠିଲେ ପାଖରେ କେହି ନଥିବେ, ତା ଶିଖିଥିବା ସଂସ୍କାର ତାକୁ ବାଧା ଦିଏ। ପୌଷ ମାସର ଜାଡ଼କୁ କମ୍ବଳ କରି ଅନେକ ରାତି ସାକମ୍ବରୀକୁ ଛାଡ଼ି ଅଜିତ ଶୋଇ ରହେ ବାହାର ଘରେ। ସାକମ୍ବରୀ ଏ ଘରକୁ ବହୁ ହୋଇ ଆସିବା ଦିନଠାରୁ ଚାରିକାନ୍ଥ ଓ ବନ୍ଦ କବାଟର ଗୋପନୀୟତାକୁ ଅନେକ ଚୁରିଛି, ପାଇଛି କମ୍, ତେଣୁ ଏ ଘର ବିକ୍ରି ହେବାରେ ସାକମ୍ବରୀର କୌଣସି ଆପତ୍ତି ନାହିଁ। ଘର ବିକ୍ରି ପ୍ରସ୍ତାବ ପୁଅ ଝିଅ ଓ ସ୍ତ୍ରୀର ବହୁମତ ବିଜୟ ଭଳି, ତେଣୁ ସେଠି ଅଜିତର ଭାବପ୍ରବଣତାକୁ କିଏ ପଚାରେ? ଆରମ୍ଭ ହେଲା ପୁରୁଣା ଘର ବିକ୍ରି ଆଉ ନୂଆ ଘର ତୋଳିବାର ସ୍ୱପ୍ନ। ଅଭିଜ୍ଞ ବନ୍ଧୁବାନ୍ଧବଙ୍କ ପରାମର୍ଶ ତଥା ପରିବାରର ଆଲୋଚନାରେ ରୂପରେଖ ନେଉଥାଏ ନୂଆ ଘର। କେବେ ନିଜସ୍ୱ ଜାଗା କିଣି ଘର ତୋଳିବାକୁ କାହାର ପରାମର୍ଶ, ପୁଣି କେବେ ଆପାର୍ଟମେଣ୍ଟର ଯୋଜନା। ସାକମ୍ବରୀ ଓ ଅଜିତର ମନ ଥାଏ ପାଦ ତଳେ ମୁଠାଏ ମାଟି ଆଉ ମୁଣ୍ଡ ଉପରେ ସୁନୀଳ ଆକାଶ, ସେମାନଙ୍କ ଅବସର ସମୟ, କେବେ ମାଟିରେ ମଞ୍ଜିଟିଏ ପୋତିବେ, କଅଁଳପତ୍ର ମେଲୁ ମେଲୁ ତାହାକୁ ବଡ଼ କରିବାରେ ନିଜର ସମୟକୁ ପାଣି କରି ଢାଳିବେ, ଯେମିତି ପିଲାମାନଙ୍କୁ ବଢ଼ାଇଲେ। ଛାତ ଉପରେ ସୁନୀଳ ଆକାଶ, ତା ତଳେ ବୁଢ଼ାବୁଢ଼ୀ ଖୋଲା ପବନ ଖାଇବେ, ନିଜର ତଥା ପିଲାମାନଙ୍କ ସ୍ମୃତିର ମନ୍ଥନ କରିବେ, କିନ୍ତୁ ପିଲାମାନଙ୍କୁ ନା ଅଛି ମୁଠାଏ ମାଟିର ମୋହ, ନା ଚାଖଣ୍ଡି ସୁନୀଳ ଆକାଶର ଲୋଭ, କିଏ ବୁଝିବ ଏତେ ଧନ୍ଦା? ଜାଗା କିଣ, ବାଲି

ସିମେଣ୍ଟ କିଣ, ମିସ୍ତ୍ରୀ ବୁଝ, ଘର ତିଆରିର ନକ୍ସା ଆଣ। ସେମାନେ ନୂତନ ପିଢ଼ି, ଏତେ ଦାୟିତ୍ୱ କିଏ ମୁଣ୍ଡାଇବ? ତାପରେ ନିଜେ ଘର କଲେ ନିରାପତ୍ତା କାହିଁ ଯେ? ପ୍ରତ୍ୟେକ ଦିନ ଚୋରି, ନାରୀ ହତ୍ୟା ଖବରମାନ ଖବରକାଗଜରେ ପ୍ରକାଶ ପାଉଛି। ସେ ଦୃଷ୍ଟିରୁ ଆପାର୍ଟମେଣ୍ଟ ଘରଟି ସୁବିଧା। କେତେ କେତେ ପ୍ରୋଜେକ୍ଟ ସବୁ ସାକମ୍ବରୀ, ଅଜିତ ଓ ପିଲାମାନେ ବୁଲିବାକୁ ଲାଗିଲେ। କେଉଁଠି ପ୍ରୋଜେକ୍ଟ ଭଲ ଲାଗିଲେ ବଜେଟ୍ ଅଧିକ, କେଉଁଠି ବଜେଟ୍ ଠିକ୍ ଲାଗିଲେ ସମସ୍ତ ଆମେନିଟିଜ୍ ନାହିଁ, କିମ୍ବା ବାସ୍ତୁ ଅନୁସାରେ ଘରର ନିର୍ମାଣ ହୋଇନାହିଁ, କେଉଁଠି ରେରା ନିୟମ ପାଳିତ ହୋଇନାହିଁ। ମନଲେଖି ଘର ଖଣ୍ଡିଏ ମିଳିବା ଦୂରହ ବ୍ୟାପାର, ଏ କଥା ପିଲାମାନେ ମଧ୍ୟ ଅନୁଭବ କଲେଣି। ଛୋଟ ପଡ଼େ ବଡ଼ ଘରର ସ୍ୱପ୍ନ ପାଇଁ ନିଅଣ୍ଟ ବଜେଟ୍। ଅଜିତର ଅବସର ସମୟ ଆସିଗଲାଣି। ସେହି ସମୟରେ ଘର ପସନ୍ଦ ଆସିଲା, ବଜେଟ୍ ଟିକିଏ ଅଧିକ, କିନ୍ତୁ ଗୋଟିଏ ପରିସର ଭିତରେ ସମସ୍ତ ସୁବିଧା। ପ୍ରାତଃଭ୍ରମଣ ପାଇଁ ରାସ୍ତା, ରାସ୍ତା କଡ଼େ କଡ଼େ ଦାମୀ ଦାମୀ ଗଛ, ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ। ଛୋଟ ପିଲା ଓ ବଡ଼ ଲୋକଙ୍କ ପାଇଁ ଅଲଗା ଅଲଗା ସନ୍ତରଣ ବ୍ୟବସ୍ଥା। ଗୋଟିଏ କୋଣକୁ ଟ୍ରି ହାଉସ୍, ତା ଉପରେ ଛୋଟ ମନ୍ଦିରଟିଏ। ସାଧାରଣ ଲିଫ୍ଟକୁ ଛାଡ଼ି ରୋଗୀର ଷ୍ଟ୍ରେଚର୍ ଯିବା ପାଇଁ ଅଲଗା ଲିଫ୍ଟ। ଆପାର୍ଟମେଣ୍ଟ ପରିସର ଭିତରେ ନିଜସ୍ୱ ରେଷ୍ଟୁରାଣ୍ଟ, ATM, ଜାକୁଜି ସ୍ପା ତଥା କନଫରେନ୍ସ ହଲ୍। ୱାର୍କ ଫ୍ରମ୍ ହୋମ୍ ପାଇଁ ମଧ୍ୟ ସ୍ୱତନ୍ତ୍ର ଗୃହ, 24 ଘଣ୍ଟା ସିକ୍ୟୁରିଟି। ପିଲାମାନେ ଗୋଟିଏ 4 ପ୍ରକୋଷ୍ଠ ବିଶିଷ୍ଟ ଘର ନେବାକୁ ସ୍ଥିର କଲେ। ପୁଅ ତା ରୁମ୍ରେ ଟ୍ରେଡମିଲ୍ ଓ ବଡ଼ ସ୍କ୍ରିନ୍ ଟିଭିର ସ୍ୱପ୍ନ ଦେଖିଲା। ଝିଅ ତା ରୁମ୍ରେ ପେଣ୍ଟିଂ ଟାଙ୍ଗିବାର ସ୍ୱପ୍ନ, ଗୋଟିଏ କୋଣକୁ ଲାଇବ୍ରେରୀ କରିବାର ସ୍ୱପ୍ନ। ଆଉ 2ଟି ରୁମ୍ରୁ ଗୋଟିଏ ଅଜିତ ଓ ସାକମ୍ବରୀର, ଚତୁର୍ଥଟି ଅତିଥିମାନଙ୍କର। ପିଲାମାନଙ୍କ ସ୍ୱପ୍ନ କିଣିବାକୁ ଅଜିତ ତାହାର ଚାକିରି ଜୀବନର ସମସ୍ତ ସଞ୍ଚିତ ଅର୍ଥକୁ ଗଣ୍ଠିଲି ବାନ୍ଧିଲା, ତଥାପି ନିଅଣ୍ଟ ପଡ଼ିଲା ସ୍ୱପ୍ନ। ସ୍ମୃତିରେ ଭରପୁର ପୁରୁଣା ଘର ବିକ୍ରି ହେଲା, ବିକ୍ରି ହେଲା ଗାଁ ଭିଟାମାଟିର ସମସ୍ତ ଚାଷଜମି। ଭବିଷ୍ୟତରେ ଗାଁକୁ ଫେରିବାର ଆଶା ଆଉ ନାହିଁ, ତେଣୁ ଅଯଥା ସେଗୁଡ଼ା ରଖି ଲାଭ କ'ଣ? ସ୍ମୃତି, ମୋହ, ଭାବପ୍ରବଣତା ସବୁକୁ ବିକ୍ରି କରି ଘର କିଣା ହେଲା, ଗୃହପ୍ରବେଶ ହେଲା। ସମସ୍ତେ ଖୁସିରେ ବିଭୋର ଥିଲେ, ଫିକା ଥିଲା ଏକା ଅଜିତ। ସେ ନୂଆ ଫ୍ଲାଟକୁ ଆସିବା ବେଳେ ଭୁଲରେ ସେହି LIG ଘରେ ନିଜର ହସଖୁସିର ଗଣ୍ଠିଲିଟି ଛାଡ଼ି ଆସିଥିଲା। ଅଜିତର ଛାତି ଭାରି ଭାରି ଲାଗେ, ପିଲାମାନେ ସମସ୍ତ ସୁଖ ସୁବିଧା ଭିତରେ ହଜିଯାଆନ୍ତି। ସାକମ୍ବରୀ ଟ୍ରି ହାଉସ୍ ଉପର ମନ୍ଦିରକୁ ଯାଏ, ମହିଳାମାନଙ୍କ ଗ୍ରୁପ୍ରେ ସାମିଲ ହୋଇ ଯୋଗାଭ୍ୟାସ କରେ। ବିତିଯାଏ ଗୋଟିଏ ବର୍ଷ, ନିକି ତାହାର ଜୀବନସାଥୀ ବାଛି ଆମେରିକା ଚାଲିଯାଏ। ରକି ଗୋଟିଏ ମଲ୍ଟିନ୍ୟାସନାଲ୍ କମ୍ପାନୀରେ ମୋଟାଙ୍କର ପ୍ୟାକେଜ୍ରେ ଜାପାନ ଚାଲିଯାଏ। ବିଦେଶରେ ସେମାନଙ୍କ ଜୀବନଶୈଳୀ ସମ୍ବନ୍ଧରେ ବଖାଣନ୍ତି ଅଜିତ ଓ ସାକମ୍ବରୀ ଆଗରେ। ସେମାନଙ୍କ ବଖାଣିବା ଭିତରେ ତାଙ୍କର ଭାବବେଗରେ ଭାରତ ପାଇଁ ଏକ ସୂକ୍ଷ୍ମ ଅବହେଳାର ଗନ୍ଧ ସ୍ପଷ୍ଟ ବାରି ହୋଇପଡ଼େ। ସମସ୍ତେ ଚାଲିଯିବା ପରେ ଏତେ ବଡ଼ ଘରଟି ଆଜିକାଲି ଖୁବ୍ ଖାଁ ଖାଁ ଲାଗେ। 6 ମାସ ତଳେ ରକି ଗୋଟିଏ ଲାବ୍ରାଡର୍ ବ୍ରାଣ୍ଡର କୁକୁରଟିଏ ଆଣିଦେଇଥିଲା। ଅଜିତ କହିଲେ, କୁକୁର କାହିଁକି ଆଣିଲୁ? ସିକ୍ୟୁରିଟି ତ ଅଛି ଜଗିବାକୁ। ରକି କହିଲା, ସିକ୍ୟୁରିଟି ପାଇଁ ନୁହଁ, ତୁମ ଏକାକିତ୍ୱ ଦୂର କରିବାକୁ କୁକୁରଟିଏ ଆଣିଛି, ଭଲ ଲାଗିବ ତୁମକୁ ତା ସହିତ। ଆଜିକାଲି ଗୋଟିଏ ଘରେ ସାକମ୍ବରୀ ଓ ସେ, ଅନ୍ୟ ଘରେ କୁକୁର, ତଥାପି ଘର ଖାଲି ପଡ଼େ। ସେ ଘରର କବାଟ ବନ୍ଦ ରହେ। ଅଜିତ କେଉଁଠି ଗୋଟିଏ ପଢ଼ିଥିଲା, ମଣିଷ ଯେତିକି ରୋଜଗାର କରେ ତାହାର 30% ମାତ୍ର ଖର୍ଚ୍ଚ କରେ, ଯେତିକି ପୋଷାକ କିଣେ ତାହାର 30% ମାତ୍ର ପିନ୍ଧେ। ଆଉ ଆଜି ତାହାର ଅନୁଭବ ହେଲା, ଯେତିକି ଘର କରେ ତାହାର 30% ମାତ୍ର ଚଳପ୍ରଚଳ ହୁଏ, ଆଉ ଅବଶିଷ୍ଟ 70% ବେକାର। କିନ୍ତୁ ଅବଶିଷ୍ଟ ପାଇଁ ମଣିଷ ସାରା ଜୀବନ ଦୌଡ଼ି ଦୌଡ଼ି କ୍ଳାନ୍ତ ହୋଇଯାଏ। ଅଜିତର ପ୍ରିୟ ସାଙ୍ଗ ବେଳବେଳରେ ଫୋନ୍ କରେ, ପଚାରେ, କେମିତି କଟୁଛି ବନ୍ଧୁ ଅବସର ଜୀବନ? ଅଜିତ ଛାତିରୁ ଦୀର୍ଘଶ୍ୱାସଗୁଡ଼ା ହାଲକା ହୋଇ ଡିଆଁ ମାରିବାକୁ ଲାଗନ୍ତି। ଅଜିତ କହେ, ଭଲ କ'ଣ? ବିରାଟ ଖରଟାରେ ମୁଁ, ସାକମ୍ବରୀ ଆଉ କୁକୁର। ବିକ୍ରମ ରାଜା ଭଳି ହସଟାଏ ହସେ। ସହରର ଅଧିକାଂଶ ଘରର ଚିତ୍ର ଏଇଆରେ ବନ୍ଧୁ, ପିଲାମାନେ ବିଦେଶ ମାଟିରେ, ଘରେ ବୁଢ଼ାବୁଢ଼ୀ ଓ କୁକୁର। ଆମ ପାଇଁ ଘର ନୁହେଁ ରେ, ଘର ପାଇଁ ଆମେ। ସାକମ୍ବରୀ ଆଜିକାଲି ଖୁବ୍ କୁମସୁମ୍ ରହେ, ଆକାଶର ଖଣ୍ଡି ଉଦାସୀ ମେଘ ଭଳି। ଅନେକ ସମୟରେ ମନ୍ଦିର ନିକଟସ୍ଥ ଗଛର ସିମେଣ୍ଟ ଚଉରାରେ ବସି ରହେ। ଗଛ ଡାଳରେ ବସାଟି ଓହଳିଥାଏ, ଗଛ ଭୋଗୁଥାଏ ବର୍ଷା, ଶୀତ ଆଉ ବସନ୍ତ, ଋତୁ ପରି ଋତୁ, ଫଳଫୁଲରେ ଭରୁଥାଏ। କିନ୍ତୁ ଲାଭ କ'ଣ? ବସା ତ ଶୂନ୍ୟ। ସାକମ୍ବରୀ

0: ଭାବେ କେତେ ପରିଶ୍ରମ, କେତେ ଯତ୍ନରେ ପକ୍ଷୀମାନେ ଶାବକମାନଙ୍କ ପାଇଁ କୁଟାକାଠି ସଂଗ୍ରହ କରି ବନାଇଥିବେ ନେଡ଼। ସେ ଛୋଟ ନେଡ଼ଟିରେ ପକ୍ଷୀ ଶାବକମାନଙ୍କ କେତେ ନିବିଡ଼ତା ଥିବ, ଯେତେ ସଂକ୍ଷିପ୍ତତା ସେତେ ନିବିଡ଼ତା, ଯେତେ ବ୍ୟାପ୍ତି ସେତେ ଶୂନ୍ୟସ୍ଥାନ। ଆକାଶକୁ ପକ୍ଷୀମାନେ ଉଡ଼ିଗଲେଣି, ବ୍ୟାପ୍ତିକୁ ଛୁଇଁବାକୁ ନିବିଡ଼ତା କୁହୁଗୁଳାଇ।
1: ଶ୍ରୋତା ବନ୍ଧୁ, ସାହିତ୍ୟ ହେଉଛି ସମ୍ଭାବନାର ଦିଗନ୍ତ, ମନର ଭାବନାକୁ ଆଇନା ଭଳି ଆଖି ଆଗକୁ ନେଇଆସେ ସାହିତ୍ୟ। ତେଣୁ ଏହି ସୃଜନୀ ଯେ ଏମିତି ମହମହ ବାସୁଥିବ ରଜନୀଗନ୍ଧାର ସୁଗନ୍ଧ ଭଳି, ଏହି ବିଶ୍ୱାସ ସହିତ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଇ ରହୁଛୁ। ନମସ୍କାର।

ପ୍ରଚାରକଲୁ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସୃଜନିକା। କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିଲେ କଳ୍ପନାରାଣୀ ସାହୁ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କୀ।

0: अब अपने दोस्त कमल शर्मा को दीजिए इजाजत, नमस्कार।
1: आज के फनकार।

ଚିରନ୍ତନୀର ପରବର୍ତ୍ତୀ ଗୀତ ଗାଇଛନ୍ତି ଶିଳ୍ପୀ ସୁମନ୍ତ କୁମାର ମହାନ୍ତି। ଶିଳ୍ପୀଙ୍କ କଣ୍ଠରେ ଏ ଜୀବନ ଏକ ଅବୁଝା ନାଟକ, ତୁମେ ତ ନାୟିକା ତାର, ମୁଁ ସେ ନାଟକର ଆହତ ନାୟକ, ଏହି ପରିଚୟ ମୋର। ଗୀତ ରଚନା ନିରଞ୍ଜନ ପାଢ଼ୀ, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି।

ପରବର୍ତ୍ତୀ ଗୀତ। ଜଳିବାକୁ ସତେ କିଆଁ ପତଙ୍ଗ ପାଗଳ ଏତେ, ଯେ ଜଳିଛି ସେ ଜାଣିଛି ପ୍ରୀତିର ଝଲକ କେତେ। ନିରଞ୍ଜନ ପାଢ଼ୀଙ୍କ ରଚନାକୁ କଣ୍ଠରେ ତୁଳି ଧରିଛନ୍ତି ଶିଳ୍ପୀ ରୋଜାଲିନା ଦାସ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି।

ଚିରନ୍ତନୀର ଶେଷ ଗୀତ ଗାଇଛନ୍ତି ଶିଳ୍ପୀ ସୁମନ୍ତ କୁମାର ମହାନ୍ତି ଏବଂ ରୋଜାଲିନା ଦାସ। ଶିଳ୍ପୀ ଦ୍ୱୟଙ୍କ କଣ୍ଠରେ ସାଗର ଗରଭେ ଯେତେ ଜଳ ଅଛି ସେ ତ ବୌଦର ଲୁହ ମୁଆ କ୍ଷୀର ଲୁହ ସାଗର ଶେଷରେ କେଉଁଠି ଲୁଚିଛି କୁହ। ଗୀତ ରଚନା ନିରଞ୍ଜନ ପାଢ଼ୀ, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି।

ସାଗର ଗରଭେ ଯେତେ ଜଳ ଅଛି ସେ ତ ବୌଦ୍ଧର ଲୁହ, ମୁଆ କ୍ଷୀର ଲୁହ ସାଗର ଶୋଷରେ କେଉଁଠି ଲୁଚିଛି କୁହ। ସୁମନ୍ତ କୁମାର ମହାନ୍ତି ଏବଂ ରୋଜାଲିନା ଦାସଙ୍କ ଯୁଗଳକଣ୍ଠରେ ଏହି ଗୀତ ସହିତ ଶେଷ କରୁଛୁ ଆଜି।